ଇଂରାଜୀ 2024 ମସିହା ମେ ମାସର 3 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହଜ୍ଞେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କେଶବ ଚନ୍ଦ୍ର ରାଉତ। ଶିଳ୍ପୀଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।

ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ନନ୍ଦକିଶୋର ସିଂଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଶିବାନୀ ଦେବୀ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ଦିବାକର ମହାନ୍ତି, ଶିଳ୍ପୀଙ୍କ କଣ୍ଠରେ ଥିଲା ଧ୍ରୁବଚରଣ ସାହୁଙ୍କ ରଚନା, ଅଭିରାମ ନାୟକଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅଞ୍ଜଳି ମିଶ୍ର, କେଶବ ଚନ୍ଦ୍ର ରାଉତଙ୍କର କଣ୍ଠରେ ଥିଲା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା, ନନ୍ଦକିଶୋର ସିଂଙ୍କ ରଚନାରୁ କଣ୍ଠଦାନ।

ପ୍ରାର୍ଥନା କରିଥିଲେ ଶିବାନୀ ଦେବୀ। ଶୁଭଶ୍ରୀ ସେନ୍ଙ୍କ କଣ୍ଠରେ ଥିଲା ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା ଏବଂ ପୁରାତନ ରଚନାରୁ କଣ୍ଠଦାନ କରିଥିଲେ ନମ୍ରତା ମହାନ୍ତି।

0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆମର ଦୈନନ୍ଦିନ ଜୀବନରେ ସମ୍ବାଦପତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସୂଚନା, ତଥ୍ୟ, ଜ୍ଞାନ ଏବଂ ମନୋରଞ୍ଜନର ଏକ ବଳିଷ୍ଠ ଗଣମାଧ୍ୟମ ରୂପେ ସମ୍ବାଦପତ୍ର ତା'ର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି। ଏହି ସ୍ୱାତନ୍ତ୍ର୍ୟକୁ ରୂପରେଖ ଦେଇଥାନ୍ତି ସାମ୍ବାଦିକମାନେ। ସେମାନେ ଖରା ତରାରେ, ବର୍ଷା ଶୀତରେ ଜୀବନକୁ ଭୃକ୍ଷେପଣ କରି ଆମ ପାଇଁ ଖବର ସଂଗ୍ରହ କରି ଛାପିଥାନ୍ତି। ତାକୁ ଆମେ ସକାଳେ ପଢ଼ି ସେଦିନର ଗନ୍ତବ୍ୟ ପଥ ସମ୍ପର୍କରେ ଚିନ୍ତା କରୁ। ପାଣିପାଗ, ନିଯୁକ୍ତି ଖବର, ବଜାର ଦର, ଯାତାୟାତରେ କଟକଣା, ସବୁ ଖବର ପରଶି ଦିଅନ୍ତି ଏହି ସାମ୍ବାଦିକମାନେ। କିନ୍ତୁ ଯେତେବେଳେ ଖବରରେ ଭୁଲ ଥାଏ, ପ୍ରମାଦ ଥାଏ, ଅତିରଞ୍ଜନ ଥାଏ, ସେତେବେଳେ କିଛି ଲୋକଙ୍କ ଅବହେଳା ପାଇଁ ସମ୍ବାଦପତ୍ରଟି ତା'ର ବିଶ୍ୱସନୀୟତା ହରାଇଥାଏ। ଏହି ସମ୍ବାଦ ପରିବେଷଣ କେବଳ ଆଧୁନିକ ଯୁଗ ପାଇଁ ପ୍ରଯୁଜ୍ୟ ନୁହେଁ, ପ୍ରାଚୀନ ଯୁଗରେ ମଧ୍ୟ ସମ୍ବାଦ ପରିବେଷଣ ହେଉଥିଲା। ନାଗରଚୀମାନେ ନାଗରା ବଜେଇ ଖବର ଜଣାଉଥିଲେ, ଖବରବାହକମାନେ ଅଶ୍ୱପୃଷ୍ଠରେ ଆସି ରାଜାଙ୍କ ସନ୍ଦେଶ ପ୍ରଜାଙ୍କ ମଧ୍ୟରେ ବାଣ୍ଟୁଥିଲେ। ମହାଭାରତର ସଞ୍ଜୟ ଥିଲେ ଜଣେ ଅସାଧାରଣ ସମ୍ବାଦଦାତା। ସେ କେବଳ ସମ୍ବାଦ ପରିବେଷଣ କରୁନଥିଲେ, ସେ ଥିଲେ ହସ୍ତିନାପୁରର ରାଜା ଧୃତରାଷ୍ଟ୍ରଙ୍କର ପରାମର୍ଶଦାତା। ଏଣୁ ନିର୍ଭୁଲ ତଥା ନିରପେକ୍ଷ ସମ୍ବାଦ ପରିବେଷଣରେ ତାଙ୍କର ପଟୁତା ପାଇଁ ଧୃତରାଷ୍ଟ୍ରଙ୍କର ସେ ଥିଲେ ଏକାନ୍ତ ବିଶ୍ୱସ୍ତ। ସଞ୍ଜୟ ଗବଲଗଣ ନାମକ ଜଣେ ମୁନିଙ୍କ ପୁତ୍ର ଥିଲେ। ତାଙ୍କର ଅକପଟ ବ୍ୟବହାର, ସାଧୁତା ଏବଂ ନିରପେକ୍ଷ ମନ୍ତବ୍ୟ ପାଇଁ ସେ ବିଦୁରଙ୍କ ପରି ରାଜଦରବାରରେ ଉଚ୍ଚତମ ସମ୍ମାନ ଲାଭ କରିପାରିଥିଲେ। ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧର ସମୟ ପାଖେଇ ଆସିଲା, ବ୍ୟାସଦେବଙ୍କ ପାଖରେ ଧୃତରାଷ୍ଟ୍ର ଗୁହାରି କଲେ ଯୁଦ୍ଧର ଟିକ୍ନିକ୍ ବିବରଣୀ ଜାଣିବା ପାଇଁ। ଦୃଷ୍ଟିହୀନ ରାଜାଙ୍କର ଅସହାୟତା ଦେଖି ବ୍ୟାସ କହିଲେ, ମୁଁ ସଞ୍ଜୟଙ୍କୁ ଦିବ୍ୟଚକ୍ଷୁ ଦେଉଛି, ମୋ ବରରେ ଯୁଦ୍ଧର କୌଣସି କଥା ସଞ୍ଜୟଙ୍କ ପାଖରେ ଅଛପା ରହିବ ନାହିଁ, ଯୁଦ୍ଧର ବିବରଣୀ ସେ ନିର୍ଭୁଲ ଭାବରେ ପ୍ରଦାନ କରିବେ, ଏପରିକି ଯୁଦ୍ଧକ୍ଷେତ୍ର ଭିତରକୁ ସେ ଯଦି ଯାଆନ୍ତି କୌଣସି ଅସ୍ତ୍ର ତାଙ୍କୁ କାଟିପାରିବ ନାହିଁ। ସେହି ଦିବ୍ୟଚକ୍ଷୁ ବଳରେ 18 ଦିନ କାଳ ମହାଭାରତର କଥା ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଶୁଣାଇଥିଲେ। ଏପରିକି ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ବିଷାଦ ଓ ନିଷ୍କ୍ରିୟତା ଅବଲୋକନ କରି ଭଗବାନ ଶ୍ରୀକୃଷ୍ଣ ଯେଉଁ ଗୀତାଜ୍ଞାନ ଅର୍ଜୁନଙ୍କୁ ଶୁଣାଇଥିଲେ, ତାହା ସଞ୍ଜୟ ବି ଶୁଣିଥିଲେ। ଯେଉଁ ବିଶ୍ୱରୂପ ଅର୍ଜୁନ ଯୁଦ୍ଧକ୍ଷେତ୍ରରେ ଦେଖିବାକୁ ପାଇଥିଲେ, ତାହା ମଧ୍ୟ ସଞ୍ଜୟ ଦେଖିପାରିଥିଲେ। କିନ୍ତୁ ସେ ନିରପେକ୍ଷ ଭାବରେ ନିର୍ଭୀକ ଚିତ୍ତରେ ଯୁଦ୍ଧର ଘଟଣାକ୍ରମ ଉପସ୍ଥାପନ କରିଥିଲେ ଧୃତରାଷ୍ଟ୍ରଙ୍କ ପାଇଁ। ଶ୍ରୀମଦ୍ ଭଗବତ ଗୀତାରେ ସଞ୍ଜୟଙ୍କ ସଂଳାପ ବେଶୀ ନାହିଁ, କେବଳ ଗୀତାର ପ୍ରଥମ ଅଧ୍ୟାୟରେ କୁରୁକ୍ଷେତ୍ରରେ ଯୁଦ୍ଧର ସାଜସଜ୍ଜା ବର୍ଣ୍ଣନା ତାଙ୍କ ମୁହଁରେ ଶୁଣାଯାଇଛି। ଅର୍ଜୁନ ଦୁଇ ସେନାଙ୍କ ମଧ୍ୟରେ ରଥକୁ ରଖିବା ପାଇଁ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିବା ପର୍ଯ୍ୟନ୍ତ ସଞ୍ଜୟ ଯୁଦ୍ଧଭୂମିରେ ସମରସଜ୍ଜା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ତେବେ ଗୀତାର ସାଂଖ୍ୟ ଯୋଗରେ ସଞ୍ଜୟଙ୍କ ଭାବାବେଗ ସ୍ୱଷ୍ଟ ବାରି ହୋଇପଡ଼େ। ତଂ ତଥା କୃପୟା ବିଷ୍ଟମ୍ ଅଶ୍ରୁପୂର୍ଣ୍ଣା କୁଳେକ୍ଷଣମ୍ ବିଷିଦନ୍ତମ୍ ଇଦଂ ବାକ୍ୟଂ ଉବାଚ ମଧୁସୂଦନ। ଅର୍ଜୁନଙ୍କ ଦୟାର୍ଦ୍ର ହୃଦୟ, ଦୁଃଖରେ ମ୍ରିୟମାଣ ଭାବ ଏବଂ ଲୋତକପୂର୍ଣ୍ଣ ଆଖିର ଦୃଶ୍ୟ ସଞ୍ଜୟ ଆବେଗଭରା ସ୍ୱରରେ ଧୃତରାଷ୍ଟ୍ରଙ୍କୁ କହିଛନ୍ତି। କିନ୍ତୁ ତାପରେ ତାଙ୍କର ଆବେଗରେ ନିୟନ୍ତ୍ରଣ ଆସିଛି, ଏପରିକି ବିଶ୍ୱରୂପ ଦର୍ଶନରେ ସେ ଅଧୀର ହୋଇଯାଇ ନାହାନ୍ତି। ଗୀତାର 11 ଅଧ୍ୟାୟରେ ସଞ୍ଜୟ କହିଛନ୍ତି, ଏବଂ ଉକ୍ତା ତତୋ ରାଜନ୍।

ଗୁରୁଜନମାନେ ବଣକୁ ଯିବା କଥା ଯୁଧିଷ୍ଠିର ଜାଣିନଥିବାରୁ ଉଆସରେ ସେମାନଙ୍କୁ ନ ଦେଖି ସଞ୍ଜୟଙ୍କୁ ପଚାରିଲେ। ସଞ୍ଜୟ ସେ କଥା କିଛି କହିପାରିଲେ ନାହିଁ। ଏତିକି ବେଳେ ଦେବର୍ଷି ନାରଦ ପହଞ୍ଚି ଧୃତରାଷ୍ଟ୍ର, ବିଦୁର ଓ ଗାନ୍ଧାରୀ ହିମାଳୟର ଋଷି ଆଶ୍ରମରେ ରହିଥିବା କଥା କହିଲେ। ଆଉ ପାଞ୍ଚ ଦିନ ପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ପ୍ରାଣ ଛାଡ଼ିବେ ଆଉ ସେମାନଙ୍କ ଶୋକରେ କାତର ହୋଇ ବିଦୁର ତୀର୍ଥ କରିବାକୁ ଏଇ ବାଟେ ଆସିବେ। ଏ କଥା କହି ନାରଦ ତୁମ୍ବୁରୁ ସହିତ ବିଦାୟ ନେଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 24ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ ବାଦଲ କୁମାର ଆଚାର୍ଯ୍ୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ଟମାଟୋ ଓ ବାଇଗଣରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ଫସଲକୁ ସୁରକ୍ଷା କରିବା ପାଇଁ ଆଖୁ, ଖରାଟିଆ, ମକା ଓ ପନିପରିବାରେ ନିୟମିତ ଜଳସେଚନ କରନ୍ତୁ। ସୁବିଧା ଥିଲେ ଫଳ ବଗିଚା କିମ୍ବା ଅଧିକ ଚଉଡ଼ାରେ ବୁଣାଯାଇଥିବା ଫସଲରେ ବୁନ୍ଦା କିମ୍ବା ସିଞ୍ଚନ ଜଳସେଚନ ପ୍ରୟୋଗ କରନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ପନିପରିବାର ମୂଳକୁ ଆଚ୍ଛାଦୀକରଣ କରନ୍ତୁ। ନଡ଼ିଆ ଗଛ ଚାରିପଟେ 1.8 ମିଟର ବ୍ୟାସାର୍ଦ୍ଧ ନଡ଼ିଆ ପତ୍ର ବିଛାଇ ଦିଅନ୍ତୁ। ଦୁଇବର୍ଷିଆ କାଜୁ ଗଛରେ 15 ଦିନ ଅନ୍ତରରେ ଗଛ ପିଛା 20-25 ଲିଟର ପାଣି ଦିଅନ୍ତୁ। ନୂଆ କରି ଗଛ ଲଗାଇଥିଲେ ବାଷ୍ପୀକରଣ କ୍ଷମତା କମାଇବା ପାଇଁ ମୂଳ ଚାରିପଟେ ଶୁଖିଲା ପତ୍ର ମଲ୍ଚିଂ ଆକାରରେ ଦିଅନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବର୍ତ୍ତମାନ ସମୟରେ ଦିନ ଏବଂ ରାତିର ତାପମାତ୍ରା ମଧ୍ୟରେ ପାର୍ଥକ୍ୟ ରହୁଥିବାରୁ ଧାନରେ ଗଳାମହିଂସା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳାମହିଂସା ରୋଗର ପରିଚାଳନା ପାଇଁ ଏକର ପ୍ରତି 200 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ ଡାଇଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ କେଣ୍ଡା ଅଷ୍ଟପଦୀ ପୋକର ନିରାକରଣ ପାଇଁ ଏକର ପ୍ରତି ଡାଇନୋଟିଫ୍ୟୁରାନ୍ 400 ଗ୍ରାମ କିମ୍ବା ସ୍ପାଇରୋମେସିଫେନ୍ 200 ମିଲିଲିଟର କିମ୍ବା ଫେନୋପାଇରକ୍ସିମେଟ୍ 400 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି, 80 ଗ୍ରାମ କିମ୍ବା କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ଦମନ ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିରିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10ଟି ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମିଥୋକ୍ସାମ କିମ୍ବା 85 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନାହିଁ ଦିନ ନାହିଁ ରାତି।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟର 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସାର୍ବଜନୀନ ଜଳଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଲକ୍ଷ୍ୟ ନେଇ 345 ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ଏଥିପାଇଁ 4,030,18,00,000 ଟଙ୍କା ବ୍ୟୟବରାଦ ହୋଇଛି। ସେଥିମଧ୍ୟରୁ 107 ପ୍ରକଳ୍ପ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଥିବା ଜଣାପଡ଼ିଛି। ଦୂରଗାମୀ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା କେନ୍ଦ୍ରରୁ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ସଫଳତାର ସହ ଲକ୍ଷ୍ୟଭେଦ କରିପାରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର 1500 କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରିବ ବୋଲି କୁହାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ 2:00-5:00 ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷା ପାଇଁ ଅପରାହ୍ନ 1:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିଜମା ଅଭିଲେଖ ସମ୍ଭନ୍ଧୀୟ ପ୍ରଚଳିତ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ପ୍ରଚଳିତ ମାର୍ଗଦର୍ଶିକାର ସମୀକ୍ଷା କରି କମିଟି ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ଦାଖଲ କରିବ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିିିିତ ହେଉଥିବା ଝାଡ଼ାବାନ୍ତି ରୋଗୀଙ୍କୁ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭେଟିଛନ୍ତି। ଡାଇରିଆ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା 50 ଜଣ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଡ଼କ ଏବଂ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ସ୍ଥିତିରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ପୃଥକ୍ ପୃଥକ୍ ସମୀକ୍ଷା ବୈଠକରେ ଶ୍ରୀ ସିଂ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ, ରାଜ୍ୟ ରାଜପଥ ପ୍ରକଳ୍ପ ଏବଂ ରେଳବାଇ ଓଭରବ୍ରିଜ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଭୁବନେଶ୍ୱରଠାରେ ଗତକାଲିଠାରୁ ପ୍ରଜ୍ଞା ପ୍ରେରଣା ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି। ଜାତୀୟସ୍ତରୀୟ ଏହି କର୍ମଶାଳା ଆଜି ଉଦ୍ଯାପିତ ହେବ। ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପନୀ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଗତକାଲି ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ 30 ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ 74 ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ।

0: କରିଥିଲେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15 ତାରିଖ ଯାଏ ଆବେଦନ କରିପାରିବେ। ଚଳିତ ମାସ 31 ତାରିଖରେ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ରଥଦାଣ୍ଡଠାରେ ଆରମ୍ଭ ହେଉଛି। କୈବର୍ତ୍ତ ମହାସଭା ପକ୍ଷରୁ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଗତକାଲିର ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ହସନ୍ତୁ ସୁସ୍ଥ ରୁହନ୍ତୁ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ମନେ ପକାନ୍ତୁ ତ ଆପଣ କେତେ ଘଣ୍ଟା ପୂର୍ବରୁ ବା କେତେ ଦିନ ତଳେ ମନ ଖୋଲା ହସିଥିଲେ, ହସି ହସି ପେଟ ଫାଟିଗଲା ଭଳିଆ ଲାଗିଥିଲା, ଏପରିକି ହସି ହସି ବେଦମ ହେଇ ପଡ଼ିବାରୁ ଆଖିରୁ ଲୁହ ଗଳି ପଡ଼ିଥିଲା। ଆଧୁନିକ ବିଜ୍ଞାନ କ୍ରମେ ସ୍ୱୀକାର କରିବା ପାଇଁ ବାଧ୍ୟ ହେଉଛି ଯେ ହସଟା କେବଳ ଯେ ଉପଭୋଗ୍ୟ ସେତିକି ନୁହେଁ, ଏହାର ରହିଛି ଅନେକ ସ୍ୱାସ୍ଥ୍ୟ ଅନୁକୂଳ ପ୍ରଭାବ। ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ଫ୍ରେଡରିକ୍ ନିଏତ୍ସେ କହିଥିଲେ, ସଂସାରରେ ମଣିଷର ଜୀବନ ଏତେ ଯନ୍ତ୍ରଣା ଜର୍ଜରିତ ଯେ ସେ ହସ ଉଦ୍ଭାବନ କରିବା ପାଇଁ ବାଧ୍ୟ ହୋଇଥିଲା। ସେଥିପାଇଁ ହସକୁ ହୃଦୟର ନିଜସ୍ୱ ମହୌଷଧ ବୋଲି WB ନେସ୍ବିଟ୍ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଆର୍ନୋଲ୍ଡ ଗ୍ଲାସ୍କୋଙ୍କ ଭାଷାରେ ହସଟା ମନକୁ ଶାନ୍ତ ରଖିପାରୁଥିବା ଟ୍ରାଙ୍କୁଲାଇଜର ଜାତୀୟ ଔଷଧ ସହ ତୁଳନୀୟ। କିନ୍ତୁ ଟ୍ରାଙ୍କୁଲାଇଜର ଔଷଧର ହେଲେ କିଛି ନା କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ମାତ୍ର ହସ ଏହି ଦୁର୍ଗୁଣରୁ ମୁକ୍ତ। ଶିଶୁମାନେ 10 ସପ୍ତାହ ବୟସରେ ପହଞ୍ଚିଗଲେ ହସିବା ଆରମ୍ଭ କରିଦିଅନ୍ତି। 4 ମାସ ବୟସ ବେଳକୁ ସେମାନେ ପ୍ରତି ଘଣ୍ଟାରେ ହସିଥାନ୍ତି ଅନ୍ତତଃ ଥରେ ଲେଖାଏଁ। 4 ବର୍ଷ ବୟସର ଶିଶୁ ପ୍ରତି 4 ମିନିଟରେ ଥରେ ଲେଖାଏଁ ହସେ, ଅର୍ଥାତ୍ ଘଣ୍ଟାକୁ 15 ଥର। ହେଲେ ଆମେ ବୟସ୍କ ବ୍ୟକ୍ତିମାନେ ଦିନମାନ ଭିତରେ ପ୍ରାୟ 15 ଥର ହସିଥାଉ। କୁହାଯାଏ ଯେ ବୟସ୍କ ମଣିଷ ଜୀବନ ଜଞ୍ଜାଳରେ ଏତେ ପେଶି ହେଇଯାଉଛି ଯେ ହସିବାଟା ସେ ପାଶ୍ୱରୀ ପକେଇଲାଣି। ତେବେ ପ୍ରଶ୍ନ ଉଠେ, ହସ କ'ଣ ମଣିଷକୁ ସୁସ୍ଥ ରଖିପାରେ? ହଁ, ହସିବା ଦ୍ୱାରା ମଣିଷ ସୁସ୍ଥ ରହେ। ଚିକିତ୍ସା ବିଜ୍ଞାନୀମାନେ ପ୍ରମାଣ ପାଉଛନ୍ତି ଯେ ହସଖୁସିଆ ବ୍ୟକ୍ତିମାନେ ରୋଗ ବ୍ୟାଧିକୁ ସହଜରେ ସହି ନେଇପାରନ୍ତି। ରୋଗରେ ପଡ଼ିଲେ ସେମାନେ ବିଶେଷ ବିଚଳିତ ହୋଇପଡ଼ନ୍ତିନି। ହସ କୌତୁକ କରିପାରୁଥିବା ଓ ଏହାକୁ ମନଭରି ଉପଭୋଗ କରିପାରୁଥିବା ବ୍ୟକ୍ତିମାନେ ପ୍ରାୟତଃ ଦୀର୍ଘାୟୁ। ହସ ଏକ ଯନ୍ତ୍ରଣା ନିବାରକ ଭାବରେ କାମ କରେ। ଯନ୍ତ୍ରଣା ହେଉଥିଲେ ମାଂସପେଶୀମାନେ ଟାଙ୍କିଯାଏ, କିନ୍ତୁ ପେଟ ଫଟେଇ ହସିଲେ ଶିଥିଳ ହୋଇଯାଏ ମାଂସପେଶୀମାନ। ଏହି କାରଣରୁ ମାଂସପେଶୀ ବ୍ୟଥା ମନ ଖୋଲି ହସିବା ଫଳରେ ଅସ୍ଥାୟୀ ଭାବରେ ଉପଶମ ହେଉଥିବାର ପ୍ରମାଣିତ। ହସିବା ସମୟରେ ମସ୍ତିଷ୍କରେ କ୍ଷରିତ ହୁଏ କାଟିକୋଲାମିନ୍ ହରମୋନ୍। ଏହାର ପ୍ରଭାବରେ ଏଣ୍ଡୋରଫିନ୍ସ ନାମକ ଉପାଦାନଗୁଡ଼ିକର କ୍ଷରଣ ବଢ଼ିଯାଏ। ଏଣ୍ଡୋରଫିନ୍ସ ହେଉଛି ଶରୀରର ପ୍ରାକୃତିକ ଯନ୍ତ୍ରଣାହର, ଏହା ଯନ୍ତ୍ରଣା ହରଣ କରିନେଇ ଆରାମ ପ୍ରଦାନ କରେ। ସେଥିପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବ୍ୟକ୍ତିକୁ କୌଣସି ଉପାୟରେ ହସେଇ ପାରିଲେ ଅଳ୍ପ ସମୟ ପାଇଁ ହେଉ ପଛେ ସେ ଯନ୍ତ୍ରଣା ମୁକ୍ତ ରହିପାରେ। ହସିବା କ୍ରିୟାକୁ ସ୍ୱାସ୍ଥ୍ୟବର୍ଦ୍ଧକ ମର୍ଦ୍ଦନ ବୋଲି କୁହାଯାଉଛି। ହସିଦେଲେ କ୍ରୋଧ ହ୍ରାସ ପାଇଯିବାରୁ ହାର୍ଟ ଆଟାକର ଆଶଙ୍କା କେତେକାଂଶରେ ନିବାରିତ ହୋଇଯାଏ। ଦୂର ହୋଇଯାଏ ବିଷାଦ। ବିଷାଦ ହ୍ରାସ ପାଇଗଲେ କର୍କଟ ରୋଗ ଜାତ ହେବାର ସମ୍ଭାବନା ହ୍ରାସ ପାଉଥିବ ବୋଲି କେହି କେହି ବିଶ୍ୱାସ କରୁଛନ୍ତି। ହସ ଉପରେ ଗବେଷଣା କରୁଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ହସ ବିଜ୍ଞାନୀ ଡକ୍ଟର ୱିଲିୟମ୍ ଏଫ୍ ଫ୍ରାଇ। ତାଙ୍କ ଅନୁଧ୍ୟାନରୁ ପ୍ରକାଶ ଯେ ହୃଦୟ ଖୋଲା ହସର ପ୍ରଭାବ ବ୍ୟାୟାମର ପ୍ରଭାବ ସହ ତୁଳନୀୟ, କାରଣ ମନ ଖୋଲି ହସିଲେ ମାଂସପେଶୀଗୁଡ଼ିକ ସକ୍ରିୟ ହୋଇପଡ଼ନ୍ତି, ହୃତ୍ସ୍ପନ୍ଦନର ହାର ଏବଂ ଶ୍ୱାସକ୍ରିୟାର ହାର ବଢ଼ିଯାଏ, ବୃଦ୍ଧି ପାଇଯାଏ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ, ମୁହଁ ହାତ ଗୋଡ଼ ପାକସ୍ଥଳୀ ମଧ୍ୟଚ୍ଛଦ ଓ ଛାତିର ମାଂସପେଶୀଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଯାଆନ୍ତି। ଇଏ ତ ଗଲା ଶାରୀରିକ

0: ଏକ ସୁସ୍ଥତା ଲାଭ ବିଷୟରେ ହସିବା ଫଳରେ ମଧ୍ୟ ଲାଭ କରିହୁଏ ମାନସିକ ଏବଂ ସାମାଜିକ ସୁସ୍ଥତା। ହସିବା ଫଳରେ ରୋଗ ଉପଶମ ହୋଇଯାଉଥିବାର ବଳିଷ୍ଠ ପ୍ରମାଣ ମିଳିଗଲା ପରେ ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିଭିନ୍ନ ଡାକ୍ତରଖାନାରେ ହସ କୋଠରୀ ବା ଲାଫିଂ ରୁମ୍ର ବ୍ୟବସ୍ଥା କରାଗଲାଣି। ରୋଗୀ, ରୋଗୀର ଆତ୍ମୀୟ ଏବଂ ଡାକ୍ତରଖାନାର କର୍ମଚାରୀମାନେ ସେହି କୋଠରୀ ଭିତରକୁ ଯାଇ ହସଜାତ କରୁଥିବା ବହିମାନ ପଢ଼ନ୍ତି ଏବଂ ହସେଇ ପାରୁଥିବା ଭିଡ଼ିଓ ଓ ସିନେମା ଦେଖନ୍ତି। ଏପରିକି ଡାକ୍ତରଖାନାରେ ରହିଛି ସ୍ୱତନ୍ତ୍ର ଠେଲା ଗାଡ଼ି, ସେଥିରେ ଖଞ୍ଜା ହୋଇଛି ଟେଲିଭିଜନ ଓ ଭିଡ଼ିଓ ଦେଖାଇବାର ସୁବିଧା, ରହିଛି ଜୋକ୍ ବହି। ଯେଉଁ ରୋଗୀମାନେ ଦିନଦିନ ଧରି ଖଟିଆରେ ପଡ଼ି ରହିଛନ୍ତି, ଚଲାବୁଲା କରିପାରୁନାହାନ୍ତି, ସେମାନଙ୍କୁ ହସେଇ ଖୁସି କରିବା ନିମନ୍ତେ ଏପରି ବ୍ୟବସ୍ଥା। ସୁତରାଂ ନିଜେ ହସନ୍ତୁ, ଅନ୍ୟମାନଙ୍କୁ ହସାନ୍ତୁ। ଯେଉଁ ଦିନଟିରେ ଆପଣ ହସି ନଥିବେ ସେହି ଦିନଟି ପୂରାପୂରି ବୃଥା ଗଲା ବୋଲି ଭାବିନେବେ।
1: ଅମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲୋଚନା ହସନ୍ତୁ ସୁସ୍ଥ ରହନ୍ତୁ, ଆଲୋଚନା କରିଥିଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ଆସନ୍ତା 21 ହେବ ପୁନଃ ମତଦାନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ସେଠାରେ ସହାୟକ ବୁଥ୍ ସମେତ ସମସ୍ତ 285 ମତଦାନ କେନ୍ଦ୍ରରେ ଚଳିତ ମାସ 21 ପୁଣି ଥରେ ମତଦାନ ଅନୁଷ୍ଠିତ ହେବ। ମଇ 24 ଭୋଟ୍ ଗଣନା କରାଯିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଗତମାସ 29 ସେଠାରେ ମତଦାନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଇଭିଏମ୍ରେ ଟ୍ୟାମ୍ପରିଂ କରାଯିବା ସହ ଭୋଟରମାନଙ୍କୁ ଭୟଭୀତ କରାଯାଇଥିଲା। ଅନେକଗୁଡ଼ିଏ ବୁଥ୍ରେ ବାଲାଟ ୟୁନିଟ୍ର ବଟନ୍ଗୁଡ଼ିକ ଉପରେ କଳାରଙ୍ଗର ଟେପ୍ ଲଗାଯାଇଥିଲା, ଯାହାଫଳରେ ସଠିକ୍ ଭାବରେ ମତଦାନ ସମ୍ଭବ ହୋଇନଥିଲା। କେତେକ ବୁଥ୍ରେ ବଳପୂର୍ବକ ଭାବେ ଲୋକମାନେ ପ୍ରବେଶ କରି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଜଣାପଡ଼ିଥିଲା। ତାମିଲନାଡୁରେ ଆସନ୍ତାକାଲି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନର ଭୋଟ୍ ଗଣନା କରାଯିବ। ସକାଳ 8 ନିର୍ଦ୍ଧାରିତ 62 ଗଣନା କେନ୍ଦ୍ରରେ ଭୋଟ୍ ଗଣତି ହେବ। ଏହି କାର୍ଯ୍ୟରେ 10,545 ଜଣ ଗଣନା ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ନିର୍ବାଚନ କମିଶନ 4,624 ଜଣ ମାଇକ୍ରୋ ଅବ୍ଜର୍ଭର ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ 234 ଜଣ କାଉଣ୍ଟିଂ ଅବ୍ଜର୍ଭର ଅଛନ୍ତି। ପ୍ରତ୍ୟେକ ବିଧାନସଭା ଆସନ ପାଇଁ ଜଣେ କାଉଣ୍ଟିଂ ଅବ୍ଜର୍ଭର ଗଣନା କାର୍ଯ୍ୟର ତଦାରଖ କରିବେ। ଗଣନା କାର୍ଯ୍ୟକୁ ଦୃଷ୍ଟିରେ ରଖି ତାମିଲନାଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଫଟୋ ସମ୍ଭଳିତ ଚିହ୍ନଟପତ୍ର ଓ କ୍ୟୁଆର୍ କୋଡ୍ ପ୍ରଦାନ କରାଯାଇଛି। ଗଣନା କେନ୍ଦ୍ରର 100 ପରିଧିକୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଥିବା ବେଳେ ରାଜ୍ୟ ସଶସ୍ତ ପୁଲିସ୍କୁ ଦ୍ୱିତୀୟ ପ୍ରବେଶ ଦ୍ୱାର ନିକଟରେ ମୁତୟନ କରାଯାଇଛି। ଗଣନା କକ୍ଷ ଏବଂ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଦାନ କରାଯାଇଛି। ରାଜ୍ୟ ପୁଲିସ୍ ସମେତ କେନ୍ଦ୍ରୀୟ ସୁରକ୍ଷା ବଳର 65 କମ୍ପାନୀ ମୁତୟନ କରାଯାଇଛି। ତାମିଲନାଡୁରେ 4,87,98,833 ଜଣ ମତଦାନ କରିଥିବା ବେଳେ 85.10% ମତଦାନ ହୋଇଥିଲା। 2,52,69,596 ଜଣ ମହିଳା ମତଦାନ କରିଥିବା ବେଳେ 2,35,34,720 ଜଣ ପୁରୁଷ ଓ 4,517 ଜଣ ତୃତୀୟ ଲିଙ୍ଗୀ ଭୋଟର ମତଦାନ କରିଥିଲେ। ସେଲ୍ ପ୍ରସାରଣ ବ୍ୟବସ୍ଥା ଏବଂ ସାଧାରଣ ସତର୍କତା ଜାରି କରିବା ଭଳି ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଦେଶରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହେବା ପରେ ଶୁଭେଚ୍ଛା ଜଣାଇ ଶ୍ରୀ ଶାହା କହିଛନ୍ତି ଏହି ବ୍ୟବସ୍ଥା ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଇଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ସୁନାମି, ଭୂମିକମ୍ପ, ବଜ୍ରପାତ, ଗ୍ୟାସ୍ ଲିକ୍ ଏବଂ ରାସାୟନିକ ବିପଦ ଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଲୋକମାନଙ୍କୁ ଦ୍ରୁତ ଗତିରେ ସତର୍କ କରାଇବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତର ସମସ୍ତ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇଛି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବା ଡକ୍ଟର ଆର୍ ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଜୋରାମ ଆନିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ସଦସ୍ୟଙ୍କ ଅଭିଜ୍ଞତା ଏବଂ ବୁଝାମଣା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସହାୟକ ହେବ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ନବସୃଜନ ଏବଂ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଶ୍ରୀ ମୋଦି କହିଛନ୍ତି। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ଡକ୍ଟର ବାଲସୁବ୍ରମଣ୍ୟମ୍ ଏବଂ ଡକ୍ଟର ଆନିଆଙ୍କ ନିଯୁକ୍ତି ବିଷୟ ପ୍ରକାଶ ପାଇଛି। ଲେବାନନରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ 4 ମହିଳା ଏବଂ ଜଣେ ଶିଶୁଙ୍କ ସମେତ 13 ମୃତ୍ୟୁ ଘଟିଛି। ଆକ୍ରମଣରେ ଅନେକ ଆହତ ହୋଇଥିବା ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ୍ ସେନା ଲେବାନନର ସୀମାନ୍ତ ଅଞ୍ଚଳରେ ଥିବା ଏକ କାଥୋଲିକ କନ୍ୟାଶ୍ରମର କିଛି ଅଂଶ ନଷ୍ଟ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନର ଦକ୍ଷିଣାଞ୍ଚଳର 9 ଗାଁର ବାସିନ୍ଦାଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ଚେତାବନୀ ଦିଆଯାଇଛି। ଗତମାସ 17 ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲ୍ ସେନା ଏବଂ ଲେବାନନର ଆତଙ୍କବାଦୀ ହେଜବଲା ଗୋଷ୍ଠୀ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଲେବାନନର କାଥୋଲିକ ଚର୍ଚ୍ଚରେ ଭଙ୍ଗାରୁଜା କରିବା ଦାବିକୁ ଇସ୍ରାଏଲ୍ ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ୍ ସେନା କହିଛି ସମ୍ପୃକ୍ତ କୋଠା ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ସେଠାରେ କେବଳ 2 ନନ୍ ରହୁଥିଲେ ବୋଲି ଇସ୍ରାଏଲ୍ କହିଛି। ଜର୍ମାନୀରେ ଆମେରିକା ତା'ର ସୈନ୍ୟ ଉପସ୍ଥିତିକୁ ବହୁ ପରିମାଣରେ ହ୍ରାସ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ପ୍ରାୟ 5,000 ସୈନିକଙ୍କୁ ଜର୍ମାନୀରୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ କ୍ରିଷ୍ଟୋରିୟସ୍ କହିଛନ୍ତି ଆମେରିକାର ସୈନ୍ୟ ହ୍ରାସ ପରେ ଜର୍ମାନୀ ତା'ର ସାମରିକ ଭିଭିଭୂମି ବିସ୍ତାର କରିବା ପାଇଁ ଯୋଜନା କରିଛି। ଜର୍ମାନୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଲକ୍ଷ ଲକ୍ଷ ସୈନ୍ୟ ନିୟୋଜିତ କରିଥିଲା। ଏବେ ଜର୍ମାନୀରେ 36,000 ଅଧିକ ଆମେରିକୀୟ ସୈନ୍ୟ ଥିବାବେଳେ ଇଟାଲୀରେ 12,000 ଓ ବ୍ରିଟେନ୍ରେ 10,000 ସୈନ୍ୟ ମୁତୟନ ଅଛନ୍ତି। ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଆଜି ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଅନୁଷ୍ଠିତ ହେବ। ଅପରାହ୍ନ 2:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ନିଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷାର୍ଥୀମାନେ ଅପରାହ୍ନ 1:30 ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ ଅନୁଯାୟୀ ଦେଶରେ ସ୍ନାତକ ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ 2019 ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆୟୋଜନ କରୁଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷଣ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ସହ ଭୋଟର ପରିଚୟପତ୍ର, ଆଧାର କାର୍ଡ କିମ୍ବା ରାସନ କାର୍ଡ ଭଳି ଗୋଟିଏ ମୂଳ ଫଟୋ ପରିଚୟ ପ୍ରମାଣପତ୍ର ସାଙ୍ଗରେ ନେବାକୁ ପଡ଼ିବ। ଦେଶରୁ ଆତଙ୍କବାଦ ଦୂର କରିବା ଲାଗି ଅପରେସନ୍ ସିନ୍ଦୁରକୁ ମୋଦି ସରକାରଙ୍କ ଅଟଳ ସଂକଳ୍ପର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଏହି ଅଭିଯାନ ସମୟରେ ସଶସ୍ତ ବାହିନୀର ଅତୁଳନୀୟ ବୀରତ୍ୱ ଭାରତୀୟ ସାମରିକ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଭାବେ ଚିହ୍ନିତ ହୋଇଛି। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଶୌର୍ଯ୍ୟ ସନ୍ଧ୍ୟା ନାମକ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି ଗତବର୍ଷ ଏପ୍ରିଲ 22 ପହଲଗାମ ଆତଙ୍କବାଦୀ ଆକ୍ରମଣ ଜବାବରେ ମଇ ମାସ 7 ଅପରେସନ୍ ସିନ୍ଦୁର ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିଭିଭୂମିକୁ ଭାରତୀୟ ସେନା ନଷ୍ଟ କରିବା ସହ 4 ଧରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା। ମଇ 10 ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ବୁଝାମଣା ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ସଶସ୍ତ ବାହିନୀ ଯୁଦ୍ଧକ୍ଷେତ୍ର ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଅଦମ୍ୟ ସାହସ ପ୍ରଦର୍ଶନ କରୁଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନ ଯୋଗ ଦେଇଥିଲେ।
ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍

ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 8 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 159 ରନ୍ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 18 ଓଭର ଗୋଟିଏ ବଲ୍ରେ 2 ୱିକେଟ୍ ବିନିମୟରେ 160 ରନ୍ କରିଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ଧ୍ୟା 7:30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ତଥା ଦକ୍ଷିଣରେ କେରଳ, ତାମିଲନାଡୁ ଆଦି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସେହିଭଳି ଓଡ଼ିଶା, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆସନ୍ତା 2 ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

0: ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସେହିଭଳି ଓଡ଼ିଶା, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆସନ୍ତା ଦୁଇ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ଜଣଙ୍କ ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ।
1: ଆକାଶବାଣୀ କଟକ।

0: ପିଲାଏ ହସିବାକୁ କାହାକୁ ବା ଭଲ ନ ଲାଗେ। ସମସ୍ତେ ଚାହାନ୍ତି ହସ ଖୁସିରେ ଜୀବନ ବିତୁ। ହସ ଶରୀର ପାଇଁ ମଧ୍ୟ ଖୁବ୍ ଦରକାରୀ। ଜାଣିଛ ପିଲେ, ହସ ଗୋଟିଏ ସୁନ୍ଦର ବ୍ୟାୟାମ। ହସିବା ଦ୍ୱାରା ଆମ ମୁଖମଣ୍ଡଳ ଉଜ୍ଜଳ ଆଉ ସୁଦୃଢ଼ ରହେ। ଦୁଃଖୀ ମଣିଷ ମୁହଁରେ ହସ ଫୁଟେଇବା ସବୁଠାରୁ ବଡ଼ କଳା ଆଉ ପୁଣ୍ୟ କାମ ମଧ୍ୟ। କଥାରେ ଅଛି ପରା, ଯିଏ ସବୁବେଳେ ହସେ ରୋଗ ତା ପାଖେ ନ ପଶେ। ପିଲାଏ, ଆଜି ହେଉଛି ୱାର୍ଲ୍ଡ ଲାପ୍ଟର ଡେ, ମାନେ ବିଶ୍ୱ ହାସ୍ୟ ଦିବସ। ଆଜି ତମେ ନିଜେ ହସିବ ଆଉ ଅନ୍ୟକୁ ମଧ୍ୟ ହସେଇବ। ହଉ, ତେବେ ଜଣେ ଶିଶୁ କଳାକାର ଆମ ଗହଣରେ ଆସି ପହଞ୍ଚିଗଲେଣି। ସେ ଖୁବ୍ ସୁନ୍ଦର ଗୀତ ଗାଆନ୍ତି। ତାଙ୍କ ନାଁ କ'ଣ, ସେ କୋଉ ଗୀତ ଗାଇବେ ଆଉ କାହା ରଚନାରୁ ଗାଇବେ, ସେ କଥା ସେ ନିଜେ କହିବେ। ଚାଲ ଶୁଣିବା।
1: ମୋ ନାଁ ଦର୍ଶନାକର, ମୁଁ କେନ୍ଦ୍ର ବିଦ୍ୟାଳୟ ପୁରୀରୁ ଆସିଛି। ମୁଁ ଆଜି ତୁମମାନଙ୍କୁ ଭଜନଟିଏ ଗାଇକି ଶୁଣେଇବି। ଲେଖିଛନ୍ତି ବିଷ୍ଣୁ ଚରଣ ସାହୁ।

0: ପିଲାମାନେ ଗୋଟିଏ କଥା ମନେ ରଖ, ଯଦି ଜୀବନରେ ଭଲ ମଣିଷଟିଏ ହେବା ପାଇଁ ଚାହୁଁଛ ତେବେ ସବୁବେଳେ ଅନ୍ୟମାନଙ୍କ ଉପକାରରେ ଆସ। ଦୁଃଖ କଷ୍ଟ ରୋଗ ବ୍ୟାଧି ସମୟରେ ଅନ୍ୟକୁ ସାହାଯ୍ୟ କର। ତମ ଭଲ କାମକୁ ଅନ୍ୟମାନେ ସବୁଦିନ ପାଇଁ ମନେ ରଖିବେ, ତେଣୁ ଜୀବନରେ ସବୁବେଳେ ଭଲ କାମ କରିବାକୁ ଚେଷ୍ଟା କରିବ। ଆସ ପିଲେ ଶୁଣିବା ଗପ ତିଳ ମାଉସୀ। ଗପଟିକୁ ତମମାନଙ୍କୁ କହୁଛନ୍ତି ଚିତ୍ତରଞ୍ଜନ ମହାନ୍ତି। ଚାଲ ଶୁଣିବା।
1: ନଈକୁଳିଆ ଗାଁଟିଏ ସପନପୁର। ସବୁ ଜାତିର ଲୋକମାନେ ଏ ଗାଁରେ ମିଳିମିଶି ରହନ୍ତି। କିଏ ଚାଷ କରେ ତ କିଏ ବେପାର ବଣିଜ କରି ନିଜ ଗୁଜୁରାଣ ମେଣ୍ଟାନ୍ତି। ଅବିକା କିଛି ଶିକ୍ଷିତ ପିଲା ପାଠଶାଠ ପଢ଼ି ଚାକିରି କରିବାକୁ ଗାଁ ବାହାରକୁ ଗଲେଣି। ଏଇ ଗାଁରେ ତିଳ ମାଉସୀର ଘର। ତିଳକୁ 10 ବର୍ଷ ହୋଇଥିଲା ବେଳେ ବାପା ତାକୁ ବାହା ଦେଇଥିଲେ। ମା ତ ବୋହୁ ଆଗରୁ ଚାଲିଯାଇଥିଲା। ପିଲାଦିନୁ ମାଆକୁ ହରେଇ ତିଳ ଏକୁଟିଆ ରହିଥିଲା। ତିଳ ଶାଶୁଘରକୁ ଯିବାର 3 ବର୍ଷ ହୋଇଛି କି ନାହିଁ ତା ସ୍ୱାମୀ ଆରପାରିକି ଚାଲିଗଲା। ଯେତେଦିନ ସେ ସଂସାର କରିଥିଲେ ଭାରି ଦୁଃଖରେ ତିଳ ତା ଜୀବନ କାଟିଥିଲା। ତାର ପିଲାପିଲି ବି କିଛି ନଥିଲା। ସ୍ୱାମୀ ମରିଯିବା ପରେ ସେ ବାପା ଘରକୁ ଫେରିଆସିଲା। କଣ କରିବ ବିଚାରି, ଗାଁ ମୁଣ୍ଡରେ ପଡ଼ିଆ ଜମି ଖଣ୍ଡେ ଥିଲା, ସେଇଠି ଛୋଟିଆ ଘରଟିଏ କରି ତିଳ ତାର ଅଭାବୀ ସଂସାର ଆରମ୍ଭ କଲା। ଲୋକଙ୍କ ଘରେ କାମଦାମ କରି ଯାହା ପାଏ ସେଇଥିରେ ଚଳିଯାଏ। ଘର ଚାଳକୁ କାକୁଡ଼ି ଜହ୍ନି କଖାରୁ ଲଟା ମଡ଼େଇଥାଏ। ସେଇ ଛୁଟିଆ ଘରେ ଗାଈ ଓ ଛେଳି ବି ପାଳିଥାଏ। ତିଳ ଗାଈ ଛେଳି ରଖି ଜହ୍ନି କାକୁଡ଼ି ବିକି 2 ପଇସା ମଧ୍ୟ ରୋଜଗାର କଲା। ତିଳ ଭାବିଛି ଏ ସନ ଘରଟିଏ ବାଗେଇବ, ଅଧିକ ଗାଈ ଛେଳି

0: ରଖିବ। ତୀର ଭାରି ଉପକାରିଆ ମଣିଷଟିଏ, ଗାଁରେ କାହା ଦେହ ଖରାପ ଶୁଣିଲେ ତୀର ଯାଇ ଆପେ ଆପେ ପହଞ୍ଚିଯାଏ, ରାତି ଦିନ ଅନିଦ୍ରା ରହି ସେବା କରେ। କାହାର ନିମନ୍ତ ପରବ ହେଲେ ସେ ପହଞ୍ଚି ସବୁ କାମ ଉଠେଇ ନିଏ, ଯିଏ ଯା ଦଉ ନ ଦଉ ସେ କଥାକୁ ଖାତିର କରେ ନା, ଏଥିପାଇଁ ଗାଁ ଲୋକେ ତାକୁ ଭାରି ଭଲ ପାଆନ୍ତି। ତୀର ସିନା ପିଲାପିଲି ନାହିଁ, ସେ କିନ୍ତୁ ତୁମ ପରି ଛୋଟ ଛୁଆଙ୍କୁ ଭାରି ଭଲ ପାଏ, ରଙ୍କନିଧି ପରି କରିଥାଏ, ଭଲ ମନ୍ଦରେ ଡାକି ଘରେ ଯାହା ଥାଏ ଖାଇବାକୁ ଦିଏ, ବାଡ଼ିରୁ କାକୁଡ଼ି କମଳା ପିଜୁଳି ତୋଳି ପିଲାଙ୍କୁ ଦିଏ। ସଞ୍ଜ ହେଲେ ଗାଁ ଯାତ ପିଲାମାନେ ତା ପାଖରେ ହାଜର ହୋଇଯାଆନ୍ତି, ଗପ ଶୁଣିବାକୁ ପହଞ୍ଚିଯାଆନ୍ତି। ରାଜା ପୁଅ, ମନ୍ତ୍ରୀ ପୁଅ, ବୁଢ଼ୀ ଅସୁରୁଣୀ, କଞ୍ଚନ ଗଛ, କେତେ କଥା ପିଲାଙ୍କୁ କହି କୋଳେ ଶୋଇପକାଏ। ଥରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲା, ଗାଁ ପାଖ ନଈରେ ପାଣି ଆସିଲା, ନଈ ପୁଣି ଉଛୁଡ଼ିଲା, ଲୋକମାନଙ୍କୁ ନିଜ ଦରକାରୀ ଜିନିଷ ନେଇ ନଈବନ୍ଧ କିମ୍ବା ଉଚ୍ଚସ୍ଥାନକୁ ଉଠିଯିବାକୁ ଡାକବାରୀ ଯନ୍ତ୍ରରେ ସରକାର ପ୍ରଚାର କଲେ। ଲୋକମାନେ ବି ପାଣି ଆସିବା ପୂର୍ବରୁ ନଈବନ୍ଧକୁ ଉଠିଗଲେ, ଆପେ ବଞ୍ଚିଲେ ସିନା ବାପର ନା, ତିଲକୁ ଯିବାକୁ ଡାକିଲେ, ତିଲ କାହାର କଥାକୁ କାନରେ ନେଲା ନାହିଁ, ସହଜେ ତ ଗାଈ ଛେଳି ବାନ୍ଧିଛି, ସେମାନଙ୍କୁ ଛାଡ଼ି ସେ ଯିବ କୁଆଡ଼େ। ସଞ୍ଜବେଳକୁ ନଈବନ୍ଧ ଭାଙ୍ଗି କଅଁଳା ବାଛୁରୀ ପରି ହେମା ରଡ଼ି ଦେଇ ପାଣି ଗାଁ ଆଡ଼କୁ ମାଡ଼ି ଆସିଲା। ସହଜେ ଅନ୍ଧାର ରାତି ବର୍ଷାର ପ୍ରକୋପ ସହିତ ପାଣି ମିଶି ଏକାକାର କରିଦେଲା। ଗାଁ ମୁଣ୍ଡରେ ତିଲର ହର ପାଣି ତା ଘର ଭିତରେ ପଶି ଘର ଭସେଇ ନେଲା। ଗାଈ ଛେଳି କିଏ କୁଆଡ଼େ ବି ଭାସିଗଲେ, ପାଣି ସୁଅରେ ତିଳ ମାଉସୀ କୁଆଡ଼େ ଯେ ଭାସିଗଲା ସେ କଥା କେହି ଜାଣିପାରିଲେ ନାହିଁ। ଦୁଇ ଦିନ ପରେ ପାଣି ଛାଡ଼ିଗଲା, ଆସ୍ତେ ଆସ୍ତେ ଲୋକମାନେ ନଈବନ୍ଧରୁ ନିଜ ଘରକୁ ଫେରିବାକୁ ଆରମ୍ଭ କଲେ। ଆରେ ଗାଁରେ ତ ସମସ୍ତେ ଅଛନ୍ତି, କିନ୍ତୁ ତିଳମାଉସୀ ଗଲା କୁଆଡ଼େ? ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରିଲା। ଗାଁ ଯାତ୍ରା ଲୋକ ତିଳମାଉସୀକୁ ଖୋଜିଲେ, ସେମାନେ ଭାବିଲେ ତିଳମାଉସୀ କ'ଣ ନଈ ପାଣି ଭାସିଗଲା କି? ପୁଣି ମନକୁ ସାନ୍ତ୍ୱନା ଦେଲେ, ସମସ୍ତେ ତ ଘର ଛାଡ଼ି ନଈବନ୍ଧରୁ ଉଠି ଆସିଥିଲେ, ତିଳମାଉସୀ ତେବେ ଗଲା କୁଆଡ଼େ? ସେ ବି ନଈବନ୍ଧକୁ ଉଠି ଆସିଥିବ, କିନ୍ତୁ ନା, ବିଧିର ବିଧାନ କିଏ ଜାଣେ। ସବୁଦିନ ପରି ସନ୍ଧ୍ୟା ହେଲା, ପିଲାମାନେ ଆସି ତିଲହର ପାଖରେ ହାଜର, ଦେଖିଲା ବେଳକୁ କେହି ନାହାନ୍ତି, ଢିଅଟା ପଡ଼ିଛି, ପାଣି ସବୁ ଭସେଇ ନେଇଛି। ସଞ୍ଜ ହେଲେ ସେମାନେ ଏବେ କାହା ପାଖକୁ ଯିବେ ଗପ ଶୁଣିବାକୁ? କିଏ ତାଙ୍କୁ ଗପ କହିବ? କିଏ ଗୀତ ବୋଲି ସେମାନଙ୍କୁ ଶୋଇଦେବ? କିଏ ଆକାଶକୁ ହାତ ବଢ଼େଇ ଜନତାରା ଚିହ୍ନେଇଦେବ? କାନ୍ଦି କାନ୍ଦି ପିଲାମାନେ ଘରକୁ ଫେରିଲେ, ବାପ ମାଙ୍କୁ ତିଳ ମାଉସୀ କଥା ପଚାରିଲେ, ସେମାନେ ବା କି ଉତ୍ତର ଦେବେ? ତିଳ ମାଉସୀ କଥା ଗାଁ ଲୋକ ବି ଭାବି ହଉଥିଲେ, ସମସ୍ତେ ଠିକ୍ କଲେ ତା ଢିଅରେ ତିଳ ମାଉସୀର ଏକ ମୂର୍ତ୍ତି ସ୍ଥାପନ କରିବେ। ମୂର୍ତ୍ତି ତିଆରି ହେଲା, ଚାନ୍ଦିନ ତଳି ତାର ମୂର୍ତ୍ତି ସେଠାରେ ରହିଲା। ଏବେ ସନ୍ଧ୍ୟା ହେଲେ ଗାଁ ପିଲାମାନେ ଆସି ସେଠାରେ ବସୁଛନ୍ତି, ମୂର୍ତ୍ତି ଦେହରେ ବୁଢ଼ୀକୁ ସେମାନେ ଖୋଜି ପାଉଛନ୍ତି, ଗାଁ ଲୋକ ବି ତିଳ ମାଉସୀକୁ ଝୁରି ହେଉଛନ୍ତି, ସେ ଆଜି ମରିକି ଗାଁ ଲୋକଙ୍କ ପାଇଁ ଯେପରି ଅମର ହୋଇଯାଇ।
1: ହଁ ରିପିଲେ, ଗପରୁ କଣ ଶିଖିଲ? ତିଳ ମାଉସୀ ଭଳି ପରିଶ୍ରମ କରି ନିଜ ଗୋଡ଼ରେ ଠିଆ ହେବା ସହ ଅନ୍ୟକୁ ସବୁବେଳେ ସାହାଯ୍ୟ କରିବ। ଶୁଣିଲ ଗପ ତିଳ ମାଉସୀ? ଗପଟିକୁ ତମମାନଙ୍କୁ କହୁଥିଲେ ଚିତ୍ତରଞ୍ଜନ ମହାନ୍ତି। ଆସପିଲେ ଏଥର ଶୁଣିବା ଦର୍ଶନାକରଙ୍କ କଣ୍ଠରେ ଆଉ ଗୋଟିଏ ଗୀତ।
2: ମୁଁ ଏବେ ତୁମମାନଙ୍କୁ ଶିଶୁ ସଙ୍ଗୀତ ଗାଇକି ଶୁଣେଇବି, ଲେଖିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ।

0: ପିଲାଏ, ଖରା ଏବେ ସମସ୍ତଙ୍କୁ ବେଶ କଲବଲ କରୁଛି। ପ୍ରତିଦିନ ଖରା ଗରମ ବଢ଼ିବାରେ ଲାଗିଛି। ଓଡ଼ିଶାର ଅନେକ ସହର ଏବେ 40 ଡିଗ୍ରୀ ଉପରେ ରହିଛି। ଗରମ ସହ ଗୁଳୁଗୁଳି ଯୋଗୁଁ ସାଧାରଣ ମଣିଷଟିଏ ବେଶ ହଇରାଣ ହେଉଛି। ଆସ ଏବେ କାର୍ଯ୍ୟକ୍ରମରେ ଏହି ଅସହ୍ୟ ଖରାକୁ ନେଇ ଶୁଣିବା କବିତା ହେବା ନାହିଁ ହିନିମାନ। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ସୁରେନ୍ଦ୍ରନାଥ ତ୍ରିପାଠୀ।
1: ଆସିଲାଣି ଖରା ଧରିତା ପସରା ଆଉ ସହି ହେଉ ନାହିଁ। ଦିନକୁ ଦିନ ତ ଉତ୍ତାପ ବଢ଼ଇ ପଦାକୁ ବାହାର ନାହିଁ। ଦିନ 10ଟା ଭିତରେ କାମ ସାରି ଘରକୁ ପଳାଇ ଆସ। ଛାଇ ତଳେ ରହି ଲେଖା ପଢ଼ା କର ମନକୁ କରିହ ରସ। ଗଛ ଲତା ଧ୍ୱଂସ ହେବାରୁ ଅବଶ୍ୟ ଉତ୍ତାପଟି ବଢ଼ିଯାଏ। ଯାନବାହନ ଫ୍ରିଜ ଏସିର ବୃଦ୍ଧି ଏହା କାରଣ ହୁଏ। ସେଥିପାଇଁ ପରା ଅଂଶୁଘାତ ହୋଇ ନିଏ ଅନେକ ପରାଣ। ସତର୍କ ହୋଇଲେ କଥାଟି ମାନିଲେ ହେବା ନାହିଁ ହିନିମାନ। ଯଦି ଦରକାର

0: ଓଦା ଗାମୁଛା ପାଦେ ଜୋତା ପିନ୍ଧି ପାଣି ବୋତଲକୁ ନେଇ ଯାଅ ଯହିଁ ଇଚ୍ଛା ଛତା ତଳେ ଚାଲ ଛାଇ ବାଟ ଦେଖି ସର୍ବଦା ସତର୍କ ଥାଅ ଥକାଟି ଲାଗିଲେ ଓ ଆର ଏସ୍ ପି ବଡ଼ ଗଛ ତଳେ ରୁହ ଦିନକୁ ଦିନ ତ ଖରା ବଢି ଚାଲେ ବଢିବ ଅଧିକ ହୋଇ ଗଛ ଲଗାଇଣ ତା ଯତ୍ନ ନେଲେ ତାତିରୁ ରକ୍ଷା ମିଳଇ ଅବସର ବେଳେ ଜନ୍ମ ଦିନରେ ଗଛ ଲଗାଇବା ଆସ ବାଡ଼ି ରାସ୍ତା କଡ଼ ଟାଙ୍ଗରା ପାହାଡ଼ ସବୁଜ ହେବ ବି ଶେଷ
1: ସତରେ ଏ ଯୋଉ ଗରମ ତମେ ସବୁ ଛୋଟ ପିଲା ସତର୍କ ହେଇ ଚଳିବ ପ୍ରଚୁର ମାତ୍ରାରେ ପାଣି ପିଇବ ଖରାରେ ଜମାରୁ ବାହାରକୁ ବାହାରିବନି ଜଳୀୟ ଅଂଶ ଥିବା ଖାଦ୍ୟ ଏ ଯେମିତି କାକୁଡ଼ି ତରଭୁଜ ଏସବୁ ଖାଇବ ଦହିପାଣି ତୋରାଣି ଆଖୁରସ ଲେମ୍ବୁ ସର୍ବତ ସବୁବେଳେ ପିଇବ ନିୟମିତ ଗାଧେଇ ସଫା ସୂତା ଲୁଗା ପିନ୍ଧିବ ଯଦି ଅତି ଦରକାର ପଡ଼େ ବାହାରକୁ ଯିବାକୁ ପଡ଼େ ତେବେ ସାଙ୍ଗରେ କଳା ଚଷମା ଟୋପି ଛତା ଜୋତା ଆଉ ପାଣି ବୋତଲ ସାଙ୍ଗରେ ନେବ ସତର୍କ ହେଲେ ପିଲେ ଆମେ ସୁସ୍ଥ ଆଉ ସୁରକ୍ଷିତ ରହିବା ପିଲାମାନେ ତମ ସହ ଗପୁ ଗପୁ ଦେଖିଲାଣି ଜଣେ କୁନି ଭାଇ ଆସି ବସିଛନ୍ତି କେଡ଼େ ସୁନ୍ଦର ଗୋଟେ ଡ୍ରେସ୍ ପିନ୍ଧିଛନ୍ତି ଆଉ ହାତରେ ଗୋଟେ ବଡ଼ ଘଣ୍ଟା ପିନ୍ଧିଛନ୍ତି ତାଙ୍କ ହାତଟି ଛୋଟ କିନ୍ତୁ ଘଣ୍ଟାଟା ବଡ଼ ହସୁନାହାନ୍ତି ତ କଣ ଭାବୁଛ ଏଇ ହସିଦେଲେ ଅବିକା ଆଚ୍ଛା ଭାଇ ତମ ନାଁ କଣ କହିଦେଲ
2: ଅର୍ଣ୍ଣବ ଦାସ
1: ବଢିଆ ନାଁଟା କିଏ ଦେଇଛି
2: ମାମା
1: ଜାଣିଛୁ ଅର୍ଣ୍ଣବ ମାନେ କଣ
2: ଅର୍ଣ୍ଣବ ମାନେ ସମୁଦ୍ର
1: କୋଉ କ୍ଲାସରେ ପାଠ ପଢୁଛ
2: ଥ୍ରୀ କ୍ଲାସରେ ଫୋର ହବେ ହବେ
1: ଆଚ୍ଛା ଥ୍ରୀର ଏକ୍ସାମ ଦେଇଦେଇଛ ଫୋର କୁ ଆପିୟର କରିବ କୋଉ ସ୍କୁଲରେ
2: ଡିଏଭି ପବ୍ଲିକ ସ୍କୁଲ କଟକର
1: କଟକ
2: ସିଡିଏସିକ୍ସ
1: ସ୍କୁଲକୁ କେମିତି ଯାଅ ଘରୁ
2: ଚାଲିକି ଯାଏ
1: ପାଖରେ କାରଣ ତମେ ବି ସେ ସିଡିଏରେ ରହୁଛ
2: ହଁ
1: ଏକଲା ଯାଅ ନା ସାଙ୍ଗସାଥି ସାଙ୍ଗେ ଯାଅ କି ବାପା ମାଙ୍କ ସାଙ୍ଗେ ଏକଲା ଯାଅ ଭାରି ଡର ଲାଗେନି
2: ମଜା ମଜା ଡର ଲାଗେ
1: କଣଟା ଡର ଲାଗେ କହିଲ
2: କୁକୁରଠୁ ବେଶୀ ଡର ଲାଗେ ସେମାନେ ମାନେ ଦୌଡ଼ାନ୍ତି ଆମକୁ
1: କେବେ ଏକଲା ଯିବନି ବାପା କି ମା କି ଯଦି ଘରେ ଆଉ କିଏ ବଡ଼ ଅଛନ୍ତି ତାଙ୍କୁ ନେଇକି ଯିବ ହେଲା ତମ ସ୍କୁଲ ଟାଇମିଂ କେତେଟାରୁ କେତେଟା
2: ଛଅଟା ପଚାଶଟାରୁ ସାଢେ ଏଗାରଟା
1: ସ୍କୁଲରେ କଣ ସବୁ ପଢା ହଉଛି
2: ସ୍କୁଲରେ ସାଇନ୍ସ ଇଂଲିଶ ମ୍ୟାଥ ଓଡ଼ିଆ
1: କୋଉଟା ତମକୁ ଭଲ ଲାଗେ
2: ସାଇନ୍ସ SST ଆଉ ମ୍ୟାଥ
1: ହଁ ଆଉ କଷ୍ଟ କୋଉଟା ଲାଗେ
2: ଓଡ଼ିଆ
1: ଯୋଉଟା ହଉନଥିବ ତାକୁ ବେଶୀ ବେଶୀ ପ୍ରାକ୍ଟିସ କଲେ ଦେଖିବ ସେଟା ହେଇଯିବ କେମିତି ପାଠ ପଢ ଭଲ ପାଠ ପଢ ନା ସେମିତି ସେମିତି
2: ସେମିତି ସେମିତି
1: ସେମିତି ସେମିତି କେତେ ପରସେଣ୍ଟ ମାର୍କ ରହେ
2: ସବୁଠାରୁ ଫୁଲ ଅଛି
1: ଫୁଲ ରହେ ତମେ ତ ତମେ ଭଲ ପଢୁଛ ଆଉ କହୁଛ ମୁଁ ସେମିତି ସେମିତି ପାଠ ପଢେ ବୋଲି
2: ଆଗରୁ ଟିକେ ମାନେ ଟିକେ କମିଯାଇଛି ଏଥର ଆନୁଆଲ
1: ଏଥର ଆନୁଆଲ ଟିକେ କମ ମାର୍କ ଅଛି ଯେତେବେଳେ ପାଠ ପଢନି ତମେ କଣ କର
2: ମୁଁ ଖେଳେ ଡାନ୍ସ କରେ କରାଟେ କରେ ନହେଲେ ଗୀତ ଗାଏ
1: ଗୀତ ଗ ଶିଖୁଛ
2: ଆଜ୍ଞା
1: କାହା ପାଖରେ ଶିଖୁଛ
2: ବିଭୁ ସାର ପାଖ
1: ଗୋଟେ ଗୀତ ଗାଇକି ଶୁଣେଇବ
2: ହଁ
1: କଣ ଗାଇବ
2: ଜଗତର ନାଥ
1: ହଉ ଗାଇଦିଅ
2: ଜଗ

0: ଖୁବ ସୁନ୍ଦର ଗୀତ ଗାଉଛ। ଯେତେବେଳେ ଗୀତ ଗାଓନି ତମେ କଣ କର? ତମେ କହିଲ ତମେ କରାଟେ କର ବୋଲି।
1: ହଁ
0: ଶିଖୁଛ?
1: ହଁ।
0: କେତେ ବର୍ଷ ହେଲାଣି ଶିଖୁଛ?
1: ଗୋଟେ ବର୍ଷ।
0: କୋଉଠି ଶିଖୁଛ?
1: ୟୁଟ୍ୟୁବରୁ ଦେଖେ। ମୁଁ
0: ୟୁଟ୍ୟୁବରୁ ଦେଖିକି କରାଟେ ଶିଖୁଛ? ହଁ। ପ୍ରାକ୍ଟିସ କରୁଛ?
1: ହଁ।
0: କାହା ସାଙ୍ଗେ ପ୍ରାକ୍ଟିସ କର?
1: ଏକଲା କରେ।
0: ଏକଲା ଏକଲା?
1: ହଁ।
0: ଆଚ୍ଛା ଅର୍ଣ୍ଣବ, ତମର ଫେଭରେଟ ସବଜେକ୍ଟ କୋଉଟା କହିଲ?
1: ଇଂଲିଶ।
0: ଇଂଲିଶରେ ତମର କଣ କଣ ପଢା ହଉଛି?
1: ଇଂଲିଶରେ ଆମର ଯେମିତି ଗ୍ରାମର, ରାଇମ୍ସ ସେଭଳି ପଢା ଯାଏ।
0: ରାଇମ୍ସ କିଛି ମନେ ରଖିଛ?
1: ହଁ।
0: ଗୋଟେ ରାଇମ୍ସ କହିଲ ଆମ ପିଲାମାନଙ୍କୁ।
1: ରାଇମ୍ସର ନାଁଟି ହଉଛି ଦ ହ୍ୱିଲ୍ ସନ୍ଦୀପ।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆଜିର କଣ୍ଠଶିଳ୍ପୀ ଶରତ ନାୟକ।

ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ଶରତ କୁମାର ନାୟକ, ଆକାଶବାଣୀ କଟକ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ଦ୍ୱାଦଶ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଚତୁର୍ଥ ଛାନ୍ଦ ଶେଷ ବେଳକୁ ରାଜା ଦଶରଥ ଋଷ୍ୟଶୃଙ୍ଗଙ୍କୁ ସାକ୍ଷାତ କରିବା ପାଇଁ ଆସିଛନ୍ତି ଏବଂ ଜରତା ତାଙ୍କୁ ପ୍ରସ୍ତାବ ଦେଇଛି ଯେ ସେ ତାଙ୍କ ସୁନ୍ଦରୀ କନ୍ୟା ଶାନ୍ତାଙ୍କୁ ଋଷ୍ୟଶୃଙ୍ଗଙ୍କ ସହ ବିବାହ ଦିଅନ୍ତୁ। ପଞ୍ଚମ ଛାନ୍ଦ ଆରମ୍ଭରେ ଭଞ୍ଜ ବର୍ଣ୍ଣନା କରୁଛନ୍ତି, ଜରତା ବେଶ୍ୟା କନ୍ୟା ଶାନ୍ତାଙ୍କୁ ଋଷିଙ୍କୁ ପ୍ରଦାନ କରିବା ପ୍ରସ୍ତାବ ଦେବାରେ ବିଭାକର ବଂଶୀ ଅର୍ଥାତ୍ ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କ ମନରେ ପୁଲକ ଜାତ ହେଲା। ସେ ବଶିଷ୍ଠଙ୍କୁ କହିଲେ, ଲଗ୍ନ ବୁଝି ବିଭା କର। ବଶିଷ୍ଠ କହିଲେ, ସନ୍ଧ୍ୟା ପରେ କନ୍ୟାକୁ ମଣ୍ଡପରେ ବସାଇବା। ଦୁଇ ନୃପତୀ ନିର୍ଜନ ସ୍ଥାନରେ ବସି ବିବିଧ ଆୟୋଜନ କରି ନଗର ମଣ୍ଡାଇଲେ। ବାସଙ୍ଗ ଫୁଲ ଭୋଗ କରିଥିବା ଭ୍ରମର ପଦ୍ମ ସୁବାସରେ ଆତୁର ହେଲା ଭଳି ବେଶ୍ୟା ସଙ୍ଗ କରିଥିବା ଋଷି ପଦ୍ମିନୀ ଜାତିଆ ସ୍ତ୍ରୀ ପାଇଁ ଆତୁର ହେଲେ ବୋଲି ଭଞ୍ଜ ପ୍ରକାଶ କଲେ। ଜରତାକୁ ଏକାନ୍ତରେ ତା ରୂପକଥା ପଚାରିଲେ। ଋଷିଙ୍କ ଆସକ୍ତି ବଢ଼ାଇବା ପାଇଁ ଜରତା ଶାନ୍ତା କନ୍ୟାଙ୍କର ରୂପଶୋଭାକୁ ଗୋଟିକ ପରେ ଗୋଟିଏ ବର୍ଣ୍ଣନା କଲା। ଦଶରଥ କନ୍ୟା ଶାନ୍ତାଙ୍କର ଉରୁ କଦଳୀ ବୃକ୍ଷ, ଓଷ୍ଠ ବାଳସୂର୍ଯ୍ୟ, ସରୁ ଅଣ୍ଟାରେ ସିଂହ, ନାସାରେ ଶୁକ୍ ପକ୍ଷୀ, ସ୍ୱରରେ କୋକିଳର ଶୋଭା ହରିଛି। ଏଠି ଭଞ୍ଜ ହରି ଶବ୍ଦ ସୂର୍ଯ୍ୟ, ସିଂହ, ଶୁଆ, କୋଇଲି ଅର୍ଥରେ ବ୍ୟବହାର କରି ଶବ୍ଦ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ହରି ବିଘଟିତ ହେଲା ଅର୍ଥାତ୍ ସମାନ ନହିଲା। ସେଭଳି ଚନ୍ଦ୍ର ବୁଝାଏ କର୍ପୂର, ଚନ୍ଦନ, ସୁନା ଓ କାମ୍ପିଲ୍ୟଲତାକୁ। ତାର ହସ ତନୁର ଶୀତଳତା, ଦେହର ବର୍ଣ୍ଣ, ମୁଖ ଓ ରୋମାବଳୀରେ ଚନ୍ଦ୍ର ବିଲକ୍ଷିତ ବା ଚନ୍ଦ୍ର ତୁଳନାକୁ ଆସିଲେ ନାହିଁ। ବିଧୁନ୍ତୁ ଦେବା ରାହୁ ଭଳି ସନ୍ଧ୍ୟା ଆସି ବିବସ୍ୱାନ ବା ସୂର୍ଯ୍ୟଙ୍କୁ ଗ୍ରାସ କରିଗଲା। ସନ୍ଧ୍ୟା କୃଷ୍ଣବର୍ଣ୍ଣା ନାରୀ ହେଲା। ଅସ୍ତଗାମୀ ସୂର୍ଯ୍ୟଙ୍କ ଲାଲ କିରଣ ହେଲା ତାର ପାଟଶାଢ଼ୀ। ଚନ୍ଦ୍ରାଲୋକ ଆସିବା ମାତ୍ରେ ମନେ ହେଲା, ଗଙ୍ଗାର ଶୁଭ୍ର ଜଳ, ସରସ୍ୱତୀର ଲାଲ ଜଳ ଓ ଯମୁନାର କୃଷ୍ଣ ଜଳ ମିଶିଯାଇ ତ୍ରିବେଣୀ ହୋଇଗଲେ। ଏହା ମଧ୍ୟରେ ଋଷ୍ୟଶୃଙ୍ଗ ଓ ଶାନ୍ତା ବରକନ୍ୟା ହେଲେ। ଦଶରଥ ଅସଂଖ୍ୟ ରତ୍ନ ଓ ଶଙ୍ଖରେ ପାଣି ଟେକିଦେଲେ, ଗୋବଚ୍ଛା ପାଟଲୁଗା ପ୍ରଚୁର ଦେଲେ। ବରକନ୍ୟା ବ୍ରହ୍ମା ଓ ସାବିତ୍ରୀଙ୍କ ଭଳି ଦିଶିଲେ। କନ୍ୟା ଜାମାତାଙ୍କୁ ନେଇ ଦଶରଥ ପ୍ରଭାତ ପରେ ଅଯୋଧ୍ୟା ଫେରିଗଲେ। ଅଯୋଧ୍ୟାରେ ପହଞ୍ଚି ରାଣୀମାନଙ୍କୁ ବ୍ରତ ଆଚରଣ କରାଇଲେ। ପୁତ୍ରପ୍ରାପ୍ତି ଅର୍ଥରେ ବ୍ରହ୍ମବିତ୍ ଋଷି ଯଜ୍ଞକୁଣ୍ଡରେ ବିତିହୋତ୍ର ବା ଅଗ୍ନିସ୍ଥାପନା କଲେ। ତହିଁରୁ ଧୂଆଁ ଉଠି ବିୟତି ବା ଆକାଶରେ ମେଘ ପରି ଦେଖାଗଲା। ସମସ୍ତଙ୍କ ମନରେ ଆକାଂକ୍ଷା ଯେ ବହ୍ନି ଜଳୁଥିବା କୁଣ୍ଡରୂପୀ ନଭ ବା ଆକାଶ ଅବଲମ୍ବନ କରି ହରି ଉଦୟ ହେବେ ଓ କୃପାଜଳ ବର୍ଷିବେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ଦ୍ୱାଦଶ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା, ଶୈଳଭମା ମହାପାତ୍ର, ତୃପ୍ତି ଦାସ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହରମନ ଖୁଣ୍ଟିଆ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ଶ୍ରୋତାବନ୍ଧୁ ମାନଙ୍କୁ ଏଠି କହି ରଖୁଛୁ, ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ସମାନ୍ତରାଳ, ରଚନା ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

ଆପଣଙ୍କୁ ଶୁଭେଚ୍ଛା ସାଥୀ। ଆପଣଙ୍କୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ। ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ, ଆଉ ମୁଁ ଜାସ୍ମିନ।

0: ବନ୍ଧୁ, ଇଏ ହଉଛି ପ୍ରୀତିର କଥା,
1: ଇଏ ହଉଛି ଭଲ ପାଇବାର କଥା,
0: ଇଏ ହଉଛି ବୁଝାମଣାର କଥା,
1: ଆଉ ଇଏ ହଉଛି ସମ୍ପର୍କର କଥା।

0: ହ୍ୟାଲୋ ମୋ ପସନ୍ଦ
1: ହ୍ୟାଲୋ
0: ହ୍ୟାଲୋ ମୋ ପସନ୍ଦ
1: ହ୍ୟାଲୋ
0: ଖାଲି ହ୍ୟାଲୋ କହିଲେ ହବ କି? ଟିକେ ଆଗକୁ ବଢିବା ନା, ସମସ୍ତେ ଅପେକ୍ଷା କରିଥିବେ, ଟାଇମ୍ ପଳଉଛି, କହିଦିଅନ୍ତୁ କିଏ କହୁଛନ୍ତି।
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି ଆପଣ?
1: ମୁଁ ସୁଲୋଚନା ଗ୍ରହାଚାର୍ଯ୍ୟ କହୁଛି।
0: ସୁଲୋଚନା ଗ୍ରହାଚାର୍ଯ୍ୟ କୋଉଠୁ କହୁଛନ୍ତି?
1: ବାମେରା ଗ୍ରାମଟା
0: କୋଉ ଜିଲ୍ଲାରେ?
1: କେନ୍ଦ୍ରାପଡା, ତାଉଳିଆ ବାମେରା, ଶିଶୁଅନ୍ତ ମଠ
0: ସେଇ ପାଖରେ ଆପଣଙ୍କର ଘର। ତାହେଲେ କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: ସେମିତି ବହୁତ ଭଲ ସବୁବେଳେ ଥାନ୍ତି,
2: ତାଙ୍କ ଖୁସି ଦେଖିଲେ ଜଣାପଡ଼ୁନି ସେ କେତେ ଭଲ ଅଛନ୍ତି।
0: କଣ କରୁଛନ୍ତି ଆପଣ?
1: ଏବେ ରୋଷେଇ ଚାଲିଛି।
0: ଏବେ ରୋଷେଇ ଚାଲିଛି, ଏମିତିରେ କଣ କରନ୍ତି ଗୃହିଣୀ?
1: ଆଜ୍ଞା,
2: ତାହେଲେ ରୋଷେଇ ଚାଲିଛି ଯେତେବେଳେ ଆମେ ରୋଷେଇ ଆଡେ ଟିକେ ପଳେଇବା, ତାପରେ ଆଉ କୁଆଡେ

0: ନିହାତି
1: ରୋଷେଇରେ କଣ ହେଇଛି ଆଜି?
2: ଆଜି ହେଇଛି ଭାତ ଡାଲମା ମାଛ ତରକାରୀ।
1: ଆଚ୍ଛା, କୋଉ ମାଛ ତରକାରୀ କରିଛନ୍ତି ଯେ?
2: ରୋହି ମାଛ। ରୋହି ମାଛ?
1: ରୋହି। ଆପଣ ପୁରା ମାଛ ତରକାରୀ ବନେଇ ସାରିଲେଣି ନା ବନେଇବାକୁ ଯାଉଛନ୍ତି?
2: ବନେଇବାକୁ ଯାଉଛି ଆଉ, ସରିନି
0: କାମ। ସରିନି ତାହେଲେ?
2: ଆଜ୍ଞା।
0: କେତେ ଜଣ ଅଛନ୍ତି ଘରେ? କିଏ କିଏ ଅଛନ୍ତି?
2: ପୁଅ ଦି ଜଣ ଅଛନ୍ତି, ସ୍ୱାମୀ ଶାଶୁ ଅଛନ୍ତି।
0: ପୁଅ ମାନେ କେତେ ବଡ ବଡ?
2: ଗୋଟେ ପୁଅ 23 ବର୍ଷର ଆଉ ଗୋଟେ ପୁଅ 17 ବର୍ଷର।
0: ଆଉ ସ୍ୱାମୀ କେତେ ବଡ?
2: ସ୍ୱାମୀ ହେଲାଣି 45 ବର୍ଷ।
0: ତାହେଲେ ସ୍ୱାମୀ ସବୁଠାରୁ ବଡ?
2: ଆଜ୍ଞା।
0: ନା ନା, ତାଙ୍କ ଉପରେ ଶାଶୁ ଅଛନ୍ତି ନା? ଶାଶୁ ମା?
2: ହଁ, ଶାଶୁ ଅଛନ୍ତି।
0: ଆଚ୍ଛା, ତାହେଲେ ଶାଶୁଙ୍କ ନାଁ କଣ?
2: ଶାଶୁଙ୍କ ନାଁ ତ ମୁଁ କହିବିନି, କହିଦେଲି ମାଙ୍କ ନା।
0: ହଉ, ନ କହିଲେ ନାଇଁ ଥାଉ,
2: ମୁଁ କଣ କହିବି?
1: ନାଇଁ, ଟିକେ ଇସାରାରେ କହିଲେ ବି ଆମେ ବୁଝିପାରିବୁ ଯେ।
3: ଲତା ଗ୍ରହାଚାର୍ଯ୍ୟ
2: ଆମର ଜ୍ୟୋତିଷ ଘର।
1: ଗ୍ରହାଚାର୍ଯ୍ୟରୁ ଜାଣିହେଲା ଯେ ଆପଣଙ୍କର ଜ୍ୟୋତିଷ ଘର ବୋଲି।
2: ପାଞ୍ଚି ପତ୍ର ସବୁ କୁହା।
1: ଆଚ୍ଛା, ଆପଣ ବି କଣ ଦେଖନ୍ତି କି ପାଞ୍ଜି?
2: ମୁଁ ଦେଖେନି, ମୋ ସ୍ୱାମୀ ଦେଖନ୍ତି ଆଉ ମୋ ପୁଅ ବି ଜଣେ ଦେଖେ।
1: ଆଚ୍ଛା,
0: ଆପଣଙ୍କ ସ୍ୱାମୀଙ୍କ ନାଁ କଣ?
2: ସ୍ୱାମୀଙ୍କ ନାଁ ଅରୁଣ ଗ୍ରହାଚାର୍ଯ୍ୟ।
0: ରୋଷେଇ ଯେତିକି ଅଛି ସାରି ଦିଅନ୍ତୁ, ଖିଆ ପିଆ କରିବେ। ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଭଲ ଲାଗିଲା, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
2: ମୋ ପସନ୍ଦର ଗୀତ ଗୋଟେ ଆପଣଙ୍କ ପସନ୍ଦର ଗୋଟେ ଭଲ ଗୀତ ଦେବେ। ଆମ ଛୋଟ ପୁଅ ଜାଣେ ସେ କଥା କଣ କବିତା କହିବେ?
0: ଆପଣଙ୍କ ସାନ ପୁଅ?
2: ମାନେ ମୋ ଦିଅରର ପୁଅ।
1: ଆଚ୍ଛା, ତାଙ୍କ ନାଁ କଣ?
2: ସୁରେଶ ଗ୍ରହାଚାର୍ଯ୍ୟ।
0: ତାହେଲେ ଦିଅନ୍ତୁ ତାଙ୍କୁ, ସେ କବିତା କହିବେ ଯଦି ଭଲ କଥା।
2: ଆପଣଙ୍କ ପସନ୍ଦର ଗୋଟେ ଗୀତ ଭଲ ଗୀତ ଦେବେ।
0: ଠିକ ଅଛି,
2: ହଁ ଦଉଛି କବିତା କହ।
3: ହ୍ୟାଲୋ।
1: ହ୍ୟାଲୋ
3: ବାପା, ନମସ୍କାର।
1: ନମସ୍କାର, ତମ ନାଁ କଣ?
3: ସୁରେଶ ଗ୍ରହାଚାର୍ଯ୍ୟ।
0: ସୁରେଶ ଗ୍ରହାଚାର୍ଯ୍ୟ, କୋଉ କ୍ଲାସରେ ପାଠ ପଢୁଛ?
3: ଷଷ୍ଠରେ ପାଠ ପଢୁଛ।
0: ଷଷ୍ଠରେ ପାଠ ପଢୁଛ କିନ୍ତୁ କବିତା ଶିଖିଛ? କବିତା ରୂପେ ଗାଇଦିଅ ତାହେଲେ ଯଦି ଇଚ୍ଛା କରୁଛ।
3: ମୋବାସ ଗଛରେ ଲଟା ବୁଦାରେ ଶାଗ ଶିଉଳିରେ ଘାସ ହୁଡ଼ାରେ ମୁଁ ଥାଏ ପର୍ବତ ଜଳସ୍ଥଳରେ ବନେ ଉପବନେ କୁଳକନ୍ଦରେ ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ ସନ୍ଧ୍ୟ ସକାଳେ ମୁଁ ଫୁଟି ବାସେ ମୋ ରୂପ ସୁନ୍ଦର କେତେ ନିମଳ ପଥର ଉପରେ ଦିଶେ ସୁଢଳ କି ଯିବା ବାଳକ ଅବାସ୍ତବୀର ମତେ ଦେଖିଲେ ଟି ହୁଅନ୍ତି ଅଧୀର ମତେ କେ ଗଳାରେ କିମ୍ବା ମୁଣ୍ଡରେ ଥୁଅନ୍ତି କେହି ନଦଳି ପୟରେ ମୋ ବାସ ଚଉଦିକେ ଯାଏ ଚହଟି ପବନ ମୋହ କି ଥାଏ ଜାଣତି ବଣା ହୋଇ ଧାଇ ଆସେ ମୋର ଆଦରନ୍ତି ପଶୁପକ୍ଷୀ ସକାଳ।
0: ବଢିଆ ତ ଲାଗିଲା, କବିତାଟି ପ୍ରକୃତରେ କାହା ପାଇଁ ଅଛି?
3: ଫୁଲ ପାଇଁ।
0: ବଢିଆ ହେଇଛି କବିତା, କିନ୍ତୁ ଏ କବିତାଟି କଣ ନିଜେ ରଚନା କରିଛ, ନିଜେ ଲେଖିଛ ନା ପଢ ବହିରୁ?
3: ବହିରୁ ଲେଖିଛି।
1: ତମ ବହିରେ ଏଇ କବିତାଟି ଅଛି?
0: ବଢିଆ କବିତାଟି ଅଛି, ଆଉ ତାକୁ ଭଲ ଭାବରେ ମନେ ବି ରଖିଛ ତୁମେ, ଭଲ ଲାଗିଲା, ଧନ୍ୟବାଦ। ଆମ କାର୍ଯ୍ୟକ୍ରମ ସେମିତି ଶୁଣୁଥାଅ, ଆଉ
1: ଫୋନ୍ କରୁଥାଅ।
0: ହଁ, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ତୁମକୁ।

0: କିଛି କଥା, କିଛି ବ୍ୟଥା, କିଛି ଅନୁରୋଧ, କିଛି ଅଭିଯୋଗ, ଆଉ କିଛି ପ୍ରୀତିକୁ ନେଇ ଆପଣଙ୍କର ସୁନ୍ଦର ଚିଠି।
1: ଚିଠିରେ ଅଛି କିଛି ଶୁଭେଚ୍ଛାର ବାର୍ତ୍ତା, କିଛି ଅଭିନନ୍ଦନର କଥା।
0: ଆପଣଙ୍କର ଗୋଟିଏ ଗୋଟିଏ ଚିଠି ଆମ ହାତରେ। ଆପଣ ହେଉଛନ୍ତି ବୈଜନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ,
2: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
0: ବଳରାମ ସୁତାର ବିକାଶ ଗ୍ରହଚାର୍ଯ୍ୟ ବିଶ୍ୱଜିତ ଗ୍ରହଚାର୍ଯ୍ୟ ବାମରା କେନ୍ଦ୍ରାପଡ଼ାରୁ,
2: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ,
0: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
2: ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ,
0: ଡକ୍ଟର ଶାନ୍ତନୁ କୁମାର ନାୟକ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ,
2: ସନ୍ତୋଷ ବେହେରା ନିର୍ମଳା ବେହେରା ସମୀ ଶିକ୍ଷା ସଦୀକ୍ଷା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବନ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ,
0: କାଜଲ କାଦମ୍ବିନୀ ଖୁଣ୍ଟିଆ ପ୍ରିୟପ୍ରକାଶ ସାହୁ କୀର୍ତ୍ତି ସାହୁ ବୀଣାପାଣି ଖୁଣ୍ଟିଆ ମାନସୀ ପ୍ରଣତି ସସ୍ମିତା ମାମା ସୀମା କରମକୁଳ ଆଶ୍ରମ ବାଲିକୁଦା ମାର୍ଶା ଭାଇ କେନ୍ଦ୍ରାପଡ଼ାରୁ,
2: କୃପାସିନ୍ଧୁ ନାୟକ ପରତରା ଅନୁଗୁଳରୁ,
0: ସ୍ୱରାଜ ନାୟକ ପରତରା ଅନୁଗୁଳରୁ,
2: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାବୁନି ଲତାହରଣ କାକଡ଼ପୁର ପୁରୀରୁ,
0: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
2: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
0: ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମା ଜଗତସିଂହପୁରରୁ,
2: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ,
0: ସରସକାନ୍ତ ପାତ୍ର ମଞ୍ଜୁଲତା ପାତ୍ର ନଳିନୀ ପ୍ରଭା ପାତ୍ର ପଞ୍ଚୁପାଣ୍ଡବ କୁସୁମପୁରରୁ,
2: ମନୋରମା ସାମନ୍ତରାୟ ଅମ୍ବରୀଶ ପରିଡ଼ା ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
0: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାବୁନି ଲତାହରଣ କାକଟପୁର ପୁରୀରୁ,
2: ଅରକ୍ଷିତ ଦାସ ଏବଂ ଆୟିଷା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
0: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
2: ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜରୁ,
0: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
2: ସୂର୍ଯ୍ୟମଣି ନାଥ ଜୟନ୍ତୀ ନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
0: ଉଲ୍ଲାସ କୁମାର କାଣ୍ଡି ଏବଂ ତାଙ୍କ ଭଣଜା ଶିବାଂଶୁ ନଗରମେଳା ସାହି ଅସ୍ତରଙ୍ଗ ପୁରୀରୁ,
2: ଏବଂ ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ।
0: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
0: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
2: ମମତା ପାଶ୍ୱିନ ପାନ। ନମସ୍କାର।
0: ନମସ୍କାର।
2: ତିନି ପାନ କିଏ?
0: ଶଶିକାନ୍ତ ଧୀର। ଶଶିକାନ୍ତ ଧୀର, ଆପଣ ପୁରୁଣା ବାନ୍ଧବଡାରୁ କହୁଛନ୍ତି? କେମିତି ଅଛନ୍ତି ଆପଣ?
2: ଭଲ ଅଛ ବା, ତାରିଣୀ ଠାକୁର ଡାକି ମଗେଇଲି ବା।
0: ମା ଡାକ ଶୁଣନ୍ତି ସବୁବେଳେ ଆପଣଙ୍କର? ଆଜି ବି ଶୁଣିଲି।
2: ବୋଲି ଦେଖିବା ଟିକେ କଥାବାର୍ତ୍ତା ଟିକେ ହେଇନି, କେତେ ଦିନ ହେଲା, ନାଗୁନି ଜମା।
0: କଣ କରୁଥିଲେ ଆପଣ ଏବେ?
2: ବସିକି ଘରେ ଶୋଇକି ମଗଉଛି ଫୋନ। ଆଉ
0: ଚାଲିଛି ଇଲେକ୍ଟ୍ରି କାମ?
2: ନା କାମ ହେଇନି, ଟିକେ ବନ୍ଦ ଟିକେ ଗାଧେଇ ଖିଆଯିବ ଏଇନେ, ଖାଇ ସାରିଲେ ଟିକେ ଶୋଇ, ତାପରେ କାମ ଚାଲିବ ଆଉ।
0: ଆଚ୍ଛା, ଆପଣ କୁଆଡେ ଯାଆନ୍ତି କି ନାହିଁ ବୁଲିବାକୁ କେବେ?
2: ମୁଁ କୁଆଡେ ଏ ଗାଁରେ ଟିକେ ବୁଲା ଖାଲି। ଆଉ
0: କାହା ସାଙ୍ଗରେ ବୁଲନ୍ତି?
2: ପିଲା ଦି ଚାରିଟା ଅଛନ୍ତି ସାଙ୍ଗ ଭଳିଆ, ବୁଲନ୍ତି ଆଉ।
1: ଆଚ୍ଛା, ଆପଣ ଯୋଉ ବୁଲନ୍ତି କହିଲେ କେମିତି ଅନୁଭବ କରିପାରନ୍ତି?
2: ଶୁଣି ଶୁଣା ଇଏ କରିକି ଆମ ହାତ ଜାଣିପାରେ।
0: ଆଚ୍ଛା,
2: ତିନି ଚାରି ବର୍ଷ ହେଇଥିଲେ ଆଖିଟା ଖରାପ ହେଇଗଲା, ଟିକେ ଲାଇଟ୍ ଫାଇଟ୍ ଦେଖାଯାଉଛି।
1: ତାମାନେ ଲାଇଟ୍ଟା ଆପଣଙ୍କୁ ଜଣାପଡୁଛି?
2: ଦିନ ରାତି ଯାଉଛି, ଲାଇଟ୍ ଫାଇଟ୍ ଦେଖାଉଛି ଟିକେ ଆଉ, ଲୋକ ଚେଞ୍ଜ ହଉନି
1: ଖାଲି ଯାହା ଆବାଜରୁ ଆପଣ ଜାଣୁଛନ୍ତି ଆଉ।
2: ହଁ, ଯାହା କଥାବାର୍ତ୍ତା ହେଲେ ଜାଣିବେ ଅମକେ ସେ ଅମକେ ଆଉ।
1: ଆଚ୍ଛା, ଆମ ଆବାଜରୁ ଆପଣ ଆମକୁ ଚିହ୍ନି ଦେବେ ନା? ପାଖାପାଖି ଆମେ ଥିଲେ
2: ଯୋଉଠି ଭେଟ ହେଲେ କଥାବାର୍ତ୍ତା କଲେ ଜାଣିଦେବି।
0: ଆଚ୍ଛା, ମନେ କରନ୍ତୁ ଆପଣ ଯାଉଛନ୍ତି ଆପଣଙ୍କ ଗାଁ ରାସ୍ତାରେ, ଆମେ ଯାଉଛୁ ଏପଟୁ, ଆମେ କଥା ହେଇ ଯାଉଛୁ, ଜସ୍ମିନ ମୁଁ ଆମେ କଥା ହେଇ ଯାଉଛୁ, ଆପଣ ତାହେଲେ ଜାଣିଦେବେ ହେଇ ଜସ୍ମିନ ଅପା ନମିତା ବା କହିଦେବେ?
2: ଜାଣିଦେବି।
1: ଆରେ ବା, ତାହେଲେ ଆମେ ଥରଟେ ପରୀକ୍ଷା ନେଲେ ହବ ନା? କଣ କହୁଛ ଅପା? ହଁ, କେମିତି କେବେ ଭେଟ ହେଇଯିବ ସେମିତି କଣ କହିହବ?
0: ଆପଣ ତ କୁଆଡେ ଯାଉନାହାନ୍ତି, ଗାଁ ଛାଡି କହୁଛନ୍ତି, କୁଆଡେ ବାହାରକୁ ଯାଆନ୍ତିନି, ଆଉ କେମିତି ଭେଟ ହବ? ଭଉଣୀ ଘରଟା କୋଉଠି କି?
2: ଭଉଣୀ ଘର ଯାଏ ମୋଟରସାଇକେଲ।
1: କିଏ ନେଇକି ଯାଆନ୍ତି ବୋଧେ ଆପଣଙ୍କ ସାଙ୍ଗରେ?
2: ଭାଇ ମାନେ, ଭାଇ ପୁତୁରା ନେଇ ଯାଆନ୍ତି ଆଉ।
0: ତାହେଲେ ଆପଣ ଗୋଟେ ମଜା ମସ୍ତିରେ ଅଛନ୍ତି ଆଉ।
2: ମୋର ଟିକେ ବଡ ଗାଡିରେ ଗଲେ ବାନ୍ତି ହୁଏ, ମୋଟରସାଇକେଲ ବସିଗଲେ କିଛି ନାହିଁ।
1: ମୋଟରସାଇକେଲ ଯୋଉ ପବନ ବାଜୁଥିବ, ମଣିଷ ଯାଉଥିବ, ସେଥିରେ କଣ ହବ କହିଲେ? ବଢିଆ ଲାଗିବ ନା?
2: ଭଲ ଲାଗିବ।
0: ଆପଣ କିନ୍ତୁ ଯାହା କହନ୍ତୁ, ଆପଣଙ୍କ ପରିବାର ଲୋକ ଭାରି ଭଲ, ଆପଣ ମଜା ମସ୍ତିରେ ବୁଲୁଛନ୍ତି ଆଉ ଖିଆପିଆ ଗୋଟେ ଭଲ ହଉଛି, ଶୋଇ ବସି କାମ କରୁଛନ୍ତି, ସାଙ୍ଗସାଥି ସହିତ ବୁଲୁଛନ୍ତି, କଥା ହଉଛନ୍ତି, ଜୀବନଟା ଆପଣଙ୍କର କଟୁଛି କେବଳ ଆପଣଙ୍କର ପରିବାର ଲୋକଙ୍କର ସହଯୋଗରେ ନା? ଭାଉଜ ମାନେ ଭଲ ରାନ୍ଧିକି ଦଉଛନ୍ତି,
2: ବଢିଆ ଲାଗୁଛି
0: ସତରେ।
2: ଯୋଉ ସବୁ ତମ କଥାବାର୍ତ୍ତା, ତମ ଇଏ ସବୁ ଯୋଉ ପ୍ରୋଗ୍ରାମ, ସବୁ ବଢିଆ ଲାଗୁଛି।
0: ଆଚ୍ଛା, ଧନ୍ୟବାଦ।
2: ମୋ ପସନ୍ଦ ଆରମ୍ଭ ହେଲା, ମୁଁ ବସିକି ପୁରା ଶୁଣିବି 9-10 ପର୍ଯ୍ୟନ୍ତ ଶୁଣୁଛି ନା?
1: ହଁ, ଭଲ କଥା। ଆମ ଶ୍ରୋତା ମାନେ ଯଦି ଆମ ପ୍ରୋଗ୍ରାମ ନ ଶୁଣିବେ ତାହେଲେ ଆମେ କାହା ପାଇଁ ବଜେଇବୁ?
2: ମୋ ସାଙ୍ଗରେ 8-10 ବସିକି ଦେଶ ଶୁଣନ୍ତି।
1: ଆଚ୍ଛା, ତାହେଲେ ଆମର ଶ୍ରୋତା ବନ୍ଧୁ କେବଳ ଆପଣ ନୁହନ୍ତି, ଆପଣଙ୍କ ପାଖରେ ବସିକି ଶୁଣୁଥିବା ଲୋକ ମଧ୍ୟ ଆମର ଶ୍ରୋତା ବନ୍ଧୁ। ଠିକ ଅଛି, ଏମିତି ଶୁଣୁଥାନ୍ତୁ ଶୁଣଉଥାନ୍ତୁ, ଆଉ ଆଜି କହିଦିଅନ୍ତୁ ମୋ ପସନ୍ଦରେ କଣ ଗୀତ ଶୁଣିବେ?
2: ଗୋଟେ ଦେବେ ହଉଛି
0: ମାତାରିଣୀଙ୍କ ଭଜନ ଶୁଣିବାକୁ ଆପଣ ଚାହିଁଛନ୍ତି, ଶୁଣେଇ ଦଉଛୁ ଏ ସୁନ୍ଦର ଭଜନଟିଏ।
2: ନମସ୍କାର।
0: ନମସ୍କାର।

0: ଲେଖି ପଠାଇଲି ମନ କଥା ମୋର ଇ ସମ୍ପର୍କର ସୂତ୍ର
1: ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର
0: ଲେଖିଛନ୍ତି ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ନୀଳମଣି ସ୍ମୃତି ବିଦ୍ୟାପୀଠ ବାହାରଣା ଚାରିଛକ ପୁରୀରୁ ଟିକି ପାରା ମୋର ମାନି କଥା ମୋର ଚିଠି ମୋର ନେଇଯିବୁ ଆକାଶବାଣୀର କଟକ କେନ୍ଦ୍ରରେ ଧୀରେ ଓହ୍ଲାଇ ପଡ଼ିବୁ ଦୁଇ ଭଗ୍ନୀ ମୋର ନମିତା ଜସ୍ମିନ ବସିଥିବେ ଅଗଣାରେ ଭକତି ଅନ୍ତରେ ପ୍ରଣାମ ଜଣାଇ ଠିଆ ହେବୁ ସମ୍ମୁଖରେ କୁଶଳ ବାର୍ତ୍ତା ପଚାରି ତାହାଙ୍କୁ ଚିଠି ମୁଁ ବଢ଼େଇ ଦେବୁ ନିୟମିତ ଶ୍ରୋତା ଅନିଲ ମୋ ନାମ ଧୀର ସ୍ୱରରେ କହିବୁ ମୋ ପସନ୍ଦର ସମସ୍ତ ଶ୍ରୋତାଙ୍କୁ ଅଭିନନ୍ଦନ ଜଣାଇ ଦୁଇ ଅପାଙ୍କର କୁଶଳ ମନାସି ମୋ ପାଶେ ଆସିବୁ ଧାଇଁ ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ଗୋ ସୁଭଦ୍ରା ମା ନମିତା ଜସ୍ମିନ ଭଉଣୀଙ୍କୁ ମୋର ହୋଇଥିବ ସଦା ସାହା ମୋ ପସନ୍ଦର ସମସ୍ତ ଶ୍ରୋତାଙ୍କୁ ବରଶିବ କୃପା ବାରି ଅଧମ ଅନିଲ ତବ ଶ୍ରୀପୟରେ କରୁଛି ଏହି ଗୁହାରୀ ଶୁଣିବ ହେ ଚକ୍ରଧାରୀ

0: ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ।
1: ମୋ ପସନ୍ଦ ତମେ ଗଲା ପରେ ପରେ ମଳୟ ଯାଇଛି ହଜି, ଫିକା ବସନ୍ତର ଚଇତି ପବନ ତୁମକୁ ହେଉଛି ଖୋଜି।
0: ଏତେ ରଙ୍ଗ ତମେ ବୋଳି ଦେଇ ଗଲ ମନରେ ପ୍ରାଣରେ ମୋର, ଭରିଦେଲ ଏତେ ବିଶ୍ୱାସ ଭରସା ସ୍ୱପ୍ନରେ କଲ ବିଭୋର।
1: ସାତ ଦିନ ତୁମେ ଫେରି ଆସିବାର କଥା ଦେଇ ଚାଲିଗଲ, ପ୍ରତୀକ୍ଷାରେ ଥାଏ ଅପାର ଆନନ୍ଦ ଏପାରତା ଦେଇ ଗଲ।
0: ତମ ଆଗମନ ପ୍ରତୀକ୍ଷାରେ ଥିବି, ତମେ ତ ଆସିବ ଫେରି, ଚାତକ ପ୍ରାଣର ଆକୁଳତା ବୁଝି ଝରିଯିବ ବର୍ଷା ପରି।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ।
1: ଅକ୍ଷୟ ତୃତୀୟା ପବିତ୍ର ଦିବସ ପବିତ୍ର ମରତ ଭୂଇ ଏହି ଦିବସରେ ଶୁଭକର୍ମ କଲେ ସଦା ଅକ୍ଷୟ ରହି।
0: ବିଷ୍ଣୁଙ୍କର ଷଷ୍ଠ ଅବତାର ଭାବେ ଜନ୍ମ ହେଲେ ପର୍ଶୁରାମ, ଏକବିଂଶ ବାର ନିକ୍ଷତ୍ରିୟ କଲେ କ୍ଷତ୍ରିପୂର୍ଣ୍ଣଧର ଧାମ।
1: କେନ୍ଦୁଲିପାଟଣା ଗ୍ରାମେ ଜନ୍ମ ନେଲେ ଜୟଦେବ, ଶ୍ରୀ ଗୀତ ଗୋବିନ୍ଦ ରଚନା କରିଲେ ସଂସ୍କୃତର ଗୀତିକାବ୍ୟ।
0: ଅକ୍ଷୟ ତୃତୀୟା ଦିବସେ ଧରାକୁ ଗଙ୍ଗା କଲେ ଆଗମନ, ଗଙ୍ଗା ଦେବୀଙ୍କର ସ୍ପର୍ଶ ଲାଭ କରି ପୃଥିବୀ ହେଲା ପାବନ।
1: ତିନି ଠାକୁରଙ୍କ ରଥଯାତ୍ରା ଲାଗି ରଥ ହୁଏ ଅନୁକୂଳ, ଘୋଷଯାତ୍ରା କରି ଯିବେ ମହାପ୍ରଭୁ ବିଶ୍ୱେ ପକାଇ ଚହଳ।
0: ଓଡ଼ିଶା କୃଷକ ନବବସ୍ତ୍ର ପିନ୍ଧି ଚାଲଇ ଧରି ଲଙ୍ଗଳ, କୃଷକ ଗୃହିଣୀ ହୁଳହୁଳି ଦେଇ ମନାସେ ଶୁଭ ମଙ୍ଗଳ।
1: ଏକୋଇଶ ଦିନ ଚନ୍ଦନ ଯାତ୍ରା ଆରମ୍ଭ ହୋଇଯାଇଛି, ମଦନ ମୋହନ ଚାପରେ ଖେଳିଲେ ଭକ୍ତ ପ୍ରେମେ ଯାଏ ମଚି।
0: ଓଡ଼ିଶା କୃଷକ ନବବସ୍ତ୍ର ପିନ୍ଧି ଚାଲଇ ଧରି ଲଙ୍ଗଳ, କୃଷକ ଗୃହିଣୀ ହୁଳହୁଳି ଦେଇ ମନାସେ ଶୁଭ ମଙ୍ଗଳ।
1: ଏକୋଇଶ ଦିନ ଚନ୍ଦନ ଯାତ୍ରା ଆରମ୍ଭ ହୋଇଯାଇଛି, ମଦନ ମୋହନ ଚାପରେ ଖେଳିଲେ ଭକ୍ତ ପ୍ରେମେ ଯାଏ ମଚି।

0: ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ ଉତ୍ତଙ୍ଗରା ରାମବାଗ ଯାଜପୁରରୁ।
1: କହିପାରିବିନି ତୁମକୁ ମୁଁ ଭଲ ପାଉଛି ଯେତେ ଯେତେ,
0: ଆକାଶ ସାଗର ପୃଥିବୀରେ ନାହିଁ କା ଭଲ ପାଇବା ଏତେ।
1: ରବିବାର ହେଲେ ବସି ପଡେ ପାଖେ ମୋ ପସନ୍ଦ ଆସେ ପ୍ରାଣେ,
0: ତୁମ ନାମ ଧରି ବାଟ ଚାଲିଥାଏ ଥିଲେ ମୁଁ ହିଁ ଦୂରରେ।
1: ମୋବାଇଲରେ ସଙ୍ଗୀତ ମୂର୍ଚ୍ଛନା ମୋ ପସନ୍ଦର ସ୍ୱାଦ ପାଇ,
0: ତୁମ କଥା ସବୁ ଅମୃତ ଧାରାରେ ସଭିଙ୍କୁ ପୁଲକିତ କରାଇ।
1: ତୁମେ ତ ସଭିଏ ପସନ୍ଦ ମୋ ପସନ୍ଦ, ଦେଇଦିଅ ସଙ୍ଗୀତର ମୂର୍ଚ୍ଛନା, ଦେଇଦିଅ ସଙ୍ଗୀତର ମୂର୍ଚ୍ଛନା।

0: കർത്താവ് ജസ്മിനൊപ്പം മോഹനേരും അദ്ദേഹം നമസ്കാരം ചിന്താമണി പ്രധാന സ്വപ്ന നിലയ കുമാരവേണ്ടി കൂടെ പൊലിക്കുന്ന ദിവസം
1: ആജ്ഞാ നമസ്കാരം ആപണക്ക് മധ്യ ഹൃദയ നമസ്കാരം ധന്യവാദ ആപണ കൽ കരിവാര ഭല അച്ഛാ
0: ହଁ ଭଲ ଅଛି ଆଉ ଏଇଠି ମୁଁ ବି ନିଜ ଉପରେ ବିଶ୍ୱାସ ଅଛି ଯେବେ ବି ଫୋନ୍ କରିଛି କୋଉଥର ଫେଲିୟର ହୁଏନି ମୁଁ ଭାବିଲି ଆଜି ଫେଲିୟର ହେଇଯିବି କି ତଥାପି ମନ ଭିତରେ 100% ଆଶା ଥିଲା ନା କେବେ ମୁଁ ଫେଲିୟର ହେବିନି
1: କାହିଁକି ଆଜି ଫେଲିୟର ହେଇଯିବି ବୋଲି ଭାବିଲେ
0: କାରଣ ଟିକେ ସମୟ ଅତିକ୍ରମ କରିଥିଲା ମୋ ଟାଇମ ମୁଁ ଆସି ପହଞ୍ଚି ଯାଇଥିଲି ଯେତେବେଳେ କାରଣ ମୁଁ ଟିକେ ବାହାରକୁ ଯାଇଥିଲି ମୁଁ ଭାବୁଥିଲି ଆଜି ଫେଲିୟର ହେଇଯିବି ବୋଲି ମୁଁ ଆଉ ଫେଲିୟର ହେଇନି 100% ଲାଗିଛି ଆଉ ମୁଁ ବି ସକ୍ସେସ ହେଇଛି
1: ସେମିତି ସଫଳତା ସବୁବେଳେ ଆପଣଙ୍କ ପାଖରେ ପହଞ୍ଚି ଯାଉ ସବୁ କ୍ଷେତ୍ରରେ ଆପଣ ସଫଳ ହୁଅନ୍ତୁ ଫେଲିୟର ନ ହୁଅନ୍ତୁ
2: ଆମ ସବୁ ଶ୍ରୋତା ସବୁ କ୍ଷେତ୍ରରେ ସଫଳ ହୁଅନ୍ତୁ ଆଉ ଆମକୁ ତାଙ୍କ ସଫଳତାର କାହାଣୀ କୁହନ୍ତୁ ଏଇଟା ଆମର ଆଶା
0: ନିଶ୍ଚିନ୍ତ ସମସ୍ତଙ୍କର ତ ସଫଳତା ପଛରେ କିଛି କାହାଣୀ ଲୁକାହିତ ଅଛି ବା ଜୀବନର କାହାଣୀ ତ ନିଶ୍ଚିନ୍ତ ରହିଛି ଅବଲା ସ୍ମୃତି ରହିଛି ଅନେକ ସ୍ମୃତି ରହିଛି ସବୁ କିଛି ରହିଛି
1: ଯେମିତିକି ଆପଣ ଗୋଟିଏ ସ୍ମୃତି କହନ୍ତୁ ଜୀବନର ଭଲ ଭଲ ସ୍ମୃତି ମିଠା ମିଠା ସ୍ମୃତି
0: ନା ମୁଁ ଗୋଟେ ମିଠା ମିଠା ସ୍ମୃତି କହିବାକୁ ଚାହୁଁଛନ୍ତି ମୁଁ ଗୋଟେ ଇମୋସନାଲ ବା ହଉଛି ଦୁଃଖଦାୟକ ସ୍ମୃତି କହୁଛି
2: ହଉ କୁହନ୍ତୁ
0: 1995 ମସିହା ଜାନୁଆରୀ 3 ତାରିଖ ମୁଁ ଓଡ଼ିଆରେ ପିଜି କରୁଥିବା ବାଣୀବିହାରରେ ଆମର ଯାହାକୁ ମୁଁ ଭଲ ପାଉଥିଲି ଆଉ ଯାହାକୁ ଜୀବନ ସାଥୀ କରି ଯଦି ଆଣିନଥାନ୍ତି ଆମ ଟାଇପ୍ ଥିଲା ହଠାତ 4:55 ରେ ଆକ୍ସିଡେଣ୍ଟ ହେଇଥିଲା ମୁଁ କଟକର କଲ୍ୟାଣୀ ରହୁଥାଏ ହଠାତ୍ ମୋ ସାଙ୍ଗ ଆସି 5:15 କହିଲା ଯେ କି ତମ ଲିଲି ଆକ୍ସିଡେଣ୍ଟ ହେଇଯାଇଛି ଏମିତି ଏମିତି ଆଉ ଆମେ କଟକ ମେଡିକାଲ ଯାଇଥିଲୁ ସେତେବେଳେ ତ ଆଉ ଫୋନର ବ୍ୟବସ୍ଥା ଏତେ ନଥିଲା ପହଞ୍ଚିଥିଲୁ 6:15 ଭିତରେ ତା ବେଡରୁମ୍ରେ ତା ବେଡରୁମ୍ ପାଖରେ ଥିଲା ବାପା ବୋଉ ତାଙ୍କର ଭଉଣୀ ଥିଲେ ମୋ ବାପା ଯୋଉ ଅଫିସରେ ଚାକିରି କରିଥିଲେ ସେ ବି ସେଇ ଅଫିସରେ ତାଙ୍କ ବାପା ଚାକିରି କରିଥିଲେ ତାପରେ କଥା ହଉଥିଲୁ ତାପରେ 7:15 ଥାଏ ସେ ନିଜେ ବେଡ୍ ଉପରେ ଉଠିକି ମୋ ପାଖରେ ବସିଲେ ବସେଇ ସାରିଲା ପରେ ସବୁ କହିଲେ ଆଉ ଏତେ ଭଲ ପାଇଛ ଆଉ ସେ ଭଲ ପାଇବା ଆଜି ଠାରୁ ଭୁଲିଯିବ ମୁଁ ବାଣୀଧର ଯେତେବେଳେ ଆସୁଥିଲେ ଟ୍ରକ୍ଟା ପାସ୍ କରେ ଟ୍ରକ୍ର ପବନରେ ସେ ହଡ଼ବଡ଼ ହେଇ ପଡ଼ିଯାଇଥିଲେ କୌଣସି ଆକ୍ସିଡେଣ୍ଟ ଖାଲି ତା ମୁଣ୍ଡରେ ଟିକେ ସାମାନ୍ୟ ଆଘାତ ଘଟିଥିଲା ତେଣୁ ହବା ସମୟରେ କଥା କହିଥାଏ ତାର ଅବୁଲା ସ୍ମୃତି କହୁଥାଏ ମୁଁ କହୁଥାଏ ଇଣ୍ଟରନେଟ୍ ବ୍ୟସ୍ତ ହେଲେ ପାଗଲ ନାହିଁ ମୁଁ କଥା ସମସ୍ତେ ବସିଥାନ୍ତି ହଠାତ୍ 7:15 ବିଷୟ ମୋ କୋଳକୁ ହିଁ ପଡ଼ିଗଲେ ସେଇଠି ତାଙ୍କର ଡେଥ୍ ହେଇଥିଲା ମୋ କୋଳରେ ତାପରେ ମୁଁ ବି ତାଙ୍କ ବାପାଙ୍କୁ ଆଉ ବୋଉଙ୍କୁ ତାଙ୍କ ପରିବାରକୁ ଅନୁରୋଧ କରିଥିଲେ ତମେ ଆଉ ଗାଁକୁ ନିଅନି ଏଇଠି ଆମେ ଖାନନଗର ମଶାଣୀରେ ଦାହ କରିବା ଆଉ ମୁଁ ନିଜେ ବି ଚିତାଗ୍ନି ଦେବି ମୁଁ ନିଜେ ବି ତାକୁ ମୋ ହାତରେ ନିଜେ ଜୁଇରେ ସୁଆଇ ଦେଇଥିଲି ଆଉ ମୁଁ ଚିତାଗ୍ନି ମଧ୍ୟ ଦେଇଥିଲି ଆଉ ମୋର ଭଲ ପାଇବାର ପ୍ରେମ କାହାଣୀ ସଫଳ ହେଇଥିଲା ହୁଏତ ପୃଥିବୀ ପକ୍ଷରେ କାହାର କଣ ହେଇପାରେ ମୋ ପାଇଁ ଏକ ବିରଳ ସ୍ମୃତି ତେଣୁ ଏ ସ୍ମୃତି ସବୁଦିନ ପାଇଁ ରହିବ ଆଉ ଯେତେବେଳେ ମୁଁ ମଶାଣୀ ହୋଇରେ ମୁଁ ବି ସେତେବେଳେ ଯେତେବେଳେ ପାଉଁଶ ହେଇଯିବି ସେ ମୋର ସ୍ମୃତି ସେଦିନ ସେଇ ପାଉଁଶରେ ଜଳିଯିବ ବୋଲି ମୋର ବିଶ୍ୱାସ
1: ଆପଣ ଯୋଉ କଥାଟି କହିଲେ ଭାରି ଦୁଃଖଦ କଥା ଥିଲା
0: ଯୋଉଦିନ 3 ତାରିଖ ଆସେ ମୁଁ ସେଦିନ ଉପବାସ ରହେ ଟୋଟାଲ ତା ପାଇଁ ଆଉ ସ୍ମୃତି ମନେ ପକାଏ ଆଉ ତା ସହିତ ବିତେଇଥିବା ଭଲ ପାଇବାର ଦିନ ଆଉ ବିତେଇଥିବା ଯୋଉ ଅନାବିଳ ପ୍ରେମ ଯୋଉ ପ୍ରେମରେ କଳଙ୍କ ନଥିଲା ସେଇ ପ୍ରେମକୁ ମନେ ପକାଏ ଆଉ ସେଦିନ ଉପବାସ ରହି ଠାକୁରଙ୍କୁ ଡାକେ ତାଙ୍କର ସଦ୍ଗତି ତାଙ୍କ ଆତ୍ମାର ସବୁବେଳେ ପାଇଁ ସଦ୍ଗତି ହଉ ସେ ସ୍ୱର୍ଗରେ ପାଇଁ ଭଲ ଥାନ୍ତୁ
1: ଆପଣ ଏତେ ହୃଦୟର କଥା କହିଲେ ମନ ଖୋଲି କଥା କହିଦେଲେ କିନ୍ତୁ ବୈବାହିକ ଜୀବନରେ ସାଂସାରିକ ଜୀବନରେ କିଛି ଅସୁବିଧା କରେନି ଆପଣ ଯେତେ ଖୋଲିକି କଥା କହୁଛନ୍ତି ଏସବୁ ଜିନିଷ ସେତେବେଳେ ହୃଦୟର କଥାଟି କହିଦେଉଛନ୍ତି
0: ଘଟିନି ମୁଁ ଆସିଲା ପରେ ମୁଁ ବିଶେଷ କହିଥିଲି ବାପାକୁ ଜାଣିଥିଲେ ମୋ ବାପା ବୋଉ ବି ମନା କରିଥିଲେ କାରଣ ସେ ବ୍ରାହ୍ମଣ ଘର ଝିଅ ଥିଲେ ବୋଉ କହିଥିଲେ ଯେ କାରଣ ଉଚ୍ଚ ଜାତିର ଝିଅକୁ ବିବାହ ହେଲେ ଯୋଉ ସନ୍ତାନ ଜନ୍ମ ହୁଅନ୍ତି ସେ ଆମ ବାପା ବୋଉ ଥିଲେ ଆଉ ମୋ ଜେଜେ ଆଉ ମୋ ମା ଥିଲେ ପୌରାଣିକ ଆଉ ମହାଭାରତ ଆମ ଘରେ ସବୁବେଳେ ପାଠ କରାଯାଏ ଗୋଟେ ଗୋଟେ ଅଧ୍ୟାୟ ତେଣୁ ସେମାନେ କହିଥିଲେ କଂସ ପରି ପୁତ୍ର ଜନ୍ମ ହବ ରାବଣ ପରି ପୁତ୍ର ଜନ୍ମ ଏମିତି ମାନେ କହିଥିଲେ କି ମାନେ ମାନେ ଭଲ ନୁହେଁ ତେଣୁ ଉଚ୍ଚ ଜାତିର ଝିଅ ଆଉ ନୀଚ ଜାତିର ପୁଅ ହେଲେ ସତ୍ୟ ଘଟେ ତେଣୁ ଆମର ସେଥିରେ ଭଲ ପାଇଥିଲୁ ତେଣୁ ମାନେ ଜୀବନ ଦିଆନି କିନ୍ତୁ ମୁଁ ତାଙ୍କୁ କହିଥିଲି ଏ ଜିନିଷ ତେଣୁ ଆମେ ଉଭୟ ମଧ୍ୟରେ ଷ୍ଟେଜ୍ ରଖିଥିଲୁ ଠିକ ଥିଲା କିନ୍ତୁ ପାରିବାରିକ ପକ୍ଷରେ କୌଣସି ତ୍ରୁଟି ଘଟିନି ଏପର୍ଯ୍ୟନ୍ତ ମୋ ମିସେସ୍ ବି କୌଣସି ତ୍ରୁଟି ଅନ୍ୟ ମୋତେ ମିସେସ୍ ବି ସେଥିରେ ବହୁତ ପ୍ରକାର ସାନ୍ତ୍ୱନା ଦିଅନ୍ତି
1: ତାହେଲେ ଆପଣଙ୍କ ମିସେସ୍ ତ
2: ବହୁତ ଭଲ ମିସେସ୍ ଆପଣଙ୍କର
0: ଥରେ ଅସୁବିଧା ହେଲା ମୋ ଦେହ ଖରାପ ହେଇଯାଇଥିଲା 2019-20 ହଁ ମୋ ମିସେସ୍ ମଧ୍ୟ ଯାଇଥିଲେ ସେ ବର୍ତ୍ତମାନ ସହଯୋଗରେ ହାତ ବଢ଼େଇଥିଲେ 100% କାରଣ ଆମ ଭିତରେ ଯୋଉ ସମ୍ପର୍କ ମୁଁ ତାଙ୍କୁ କହିଛି ମୋ ମିସେସ୍ କହୁଛି କୋଉଦିନ ଟିକେ ଆବିଳତା ରହିଲେ ପାରିବାରିକ ସମ୍ପର୍କର କ୍ଷୁଣ୍ଣ ଘଟିବ ଉଭୟ ପରସ୍ପରକୁ ବୁଝାମଣା ସହିତ ଆଗକୁ ଆଗେଇ ନେବାର କାରଣ ବହୁ ପଇସା ରୋଜଗାର କରିଛି ଲାଇଫରେ ବାପା ବିଶ୍ୱାସ କରିବିନି ମୁଁ ମୋ ମିସେସ୍ କୁ ସିନ୍ଦୁର ଖଣ୍ଡେ କି ସୂତା ଖଣ୍ଡେ କିଣିନି କାରଣ ମୁଁ ପଇସା ଦେଇଦେଇ ତାକୁ ସେ ପିଲାଙ୍କୁ ପାଠ ପଢାଇଛି ଘର ଜମିବାଡି କିଣିଛି ଏବେ ଦୋତାଲା ଚାଲିଛି ଘର କାମ ଚାଲିଛି ପୁଅ ଦିଅ ଚାକିରି କରିଛନ୍ତି କେମିତି ପାଠ ପଢିବେ ସଂସାର ଚାଲିବେ ସାନ ଭାଇ ଟିଚର କେମିତି କଣ ହବ ଦାୟିତ୍ୱ ସେ ସବୁ କରନ୍ତି କିନ୍ତୁ ଆମର ତିନି ଭାଇଙ୍କର କିଛି ନାହିଁ ଆମେ ଖାଲି ପଇସା ଧରେଇ ଦଉ କିଛି ସହଯୋଗ କରୁ ତଥାପି ସେ ସବୁ নিজে করতে সব এইটা কলে ভাল হব সে সব সহযোগ করতে আহতি এটা ভুল হয়ে গেল এটা ইয়ে হয়ে গেল আহ মানক মধ্যে সম্পর্ক ভালো পরিবার মধ্যে বহুত সম্পর্ক
1: বহুত বড়িয়া লাগিলা
2: আপনার স্ত্রী নিহতি আপনার সব ভাবনা কু সম্মান দিকে তা সহিত আপনার সহ এত বর্ষ কাটলে
0: বিশ্বাস গোটা কুহে মু যদি পুয়েটা হয়ে যাই আহ ভালো হয়ে থাকে।

0: ଝିଅଟି ଜନ୍ମ କଲେ ତମେ କଣ ହଉଛି ଝିଅ ଜନ୍ମ ହବା କଥା, କାରଣ ସିଏ ହଉଛି ଆମଠାରୁ ବେଶୀ ଆଡଭାନ୍ସ। ବଡ ପୁଅ ପାଖରେ ରହୁଛି କୋରାପୁଟ, ଯିଏ ଯେଉଁଥିରେ ଆସେ ଏ ଯୋଉ ଜିନିଷ ପତ୍ର ନେଇଯାଏ, ମୋତେ ବସ୍ ଏତେ ପ୍ରକାର ଲୋକମାନେ ଜିନିଷ କେମିତି ନେଇଯାଉଛ, କିଛି ନା ଆଣେ ବହୁତ ଜିନିଷ। ମୁଁ ଏମିତି କେମିତି ଜଣେ ଲେଡିଜ ତମେ ଆସୁଛ ଏତେ ଏତେ ଜିନିଷ ଓଜନଦାର ଜିନିଷ କେମିତି ଆଣିକି ଆସୁଛ, ନା କିଛି ଅସୁବିଧା ନାହିଁ, ବସ୍ ଚିହ୍ନ ଅଛି, ସବୁ ଅଛି, କିଛି ନାହିଁ, ସବୁ କିଛି କରିଦେବ, ସେ ଅସମ୍ଭବକୁ ସମ୍ଭବ କରିଦେ, ଆମେ କରିପାରିବୁ ସେ ସମ୍ଭବ କରିଦେବ।
1: ଆପଣଙ୍କର ଜଣେ ପାରଙ୍ଗମ ସ୍ତ୍ରୀ କଥା ଶୁଣି, ଆପଣଙ୍କର ସୁନ୍ଦର ପରିବାର କଥା ଶୁଣି, ଆଉ ଆପଣଙ୍କର ଏତେ ନିଚ୍ଛକ ପ୍ରେମର କାହାଣୀ ଶୁଣି
2: ଅଲଗା ପ୍ରକାର ଅନୁଭବ ହେଲା।
1: ଆମେ ପ୍ରତିଥର ତ ଶୁଣୁ ଆପଣଙ୍କ କର୍ମ ବିଷୟରେ, କେବଳ ଆପଣଙ୍କର ପର୍ସନାଲ ଲାଇଫ ବିଷୟରେ ଏତେ ଆମେ ଜାଣିନଥିଲୁ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ସେମିତି ଭଲ ବୁଝାମଣାରେ ସବୁଦିନ ଆପଣଙ୍କର ସୁଖରେ ଯାଉ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ଯଦି ମୋ ଜୀବନର ସ୍ମୃତି ଆଜି କହିଲି, ମୋ ସ୍ମୃତି ସହିତ ଏକ ଚଳଚ୍ଚିତ୍ର ଗୀତ ଜଡିତ ଅଛି, ସେ ସ୍ମୃତି ସ୍ମୃତି ଏକ ରୂପାଜନ ଗୀତଟି ଚକା ଭୋଜନ ଗାଇଛନ୍ତି ମହମ୍ମଦ ଅଜିତ ଏବଂ ମୁନା ଅଜିତ, ଶୁଣାଇଲୁ ବହୁତ ଖୁସି ହେବି।
1: ଆମେ ଶୁଣି ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।

0: ଲେଖିଛନ୍ତି ବୈଜୟନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ।
1: କାହାକୁ କେମିତି କରୁଛୁ ଦୟା, ସେ କଥା ତ ତୁ ଜାଣୁ, କାହାକୁ ତାରୁଛୁ କାହାକୁ ମାରୁଛୁ, ଆରେ ମୋର କଳା କାହ୍ନୁ।
0: ବଡ଼ ଦେଉଳରେ ଗମ୍ଭୀରା ଭିତରେ ବସିଛୁ ନିଶ୍ଚିନ୍ତ ହୋଇ, ଭକ୍ତଙ୍କର ଭିଡ଼ ତତେ ଦେଖିବାକୁ ଆସୁଛନ୍ତି ପୁରୀ ଧାଇ।
1: ଭକ୍ତ ଭାବେ ଭୋଳା ଭାବର ଠାକୁର, ଭାବକୁ ତୁହେ ନିକଟ, ତୋ ନାମକୁ ଧରି ଘରୁ ବାହାରିଲେ ନଥାଏ କିଛି ସଙ୍କଟ।
0: ତୋଚକା ଆଖିକୁ ଦେଖିଦେଲେ ଥରେ ଲୁହ ବହେ ଧାର ଧାର, ଭାବ ଭକ୍ତିର ତୁ ଠାକୁର କାଳିଆ, ତୋ ପାଇଁ ସୁଖ ସଂସାର।
1: କାହା ପାଇଁ ତୁ ଜଗା କାଳିଆରେ, କିଏ ଡାକେ ଜଗନ୍ନାଥ, ଅମା ଅନ୍ଧକାରେ ବରଷା ରାତିରେ ତୁ ତ ଦେଖାଉ ବାଟ।
0: ଯିଏ ତ ଯେଉଁଠି ଡାକିଦେଲେ ତତେ ପହଞ୍ଚି ଯାଉ ତୁ ସେଠି, କୋଉ ରୂପରେ ତୁ ସାହାଯ୍ୟ କରଉ ଭକ୍ତ ବୁଝିପାରେ ନାହିଁ କିଛି।

0: ଲେଖିଛନ୍ତି ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମା ଜଗତସିଂହପୁରରୁ।
1: ସ୍ମୃତି କେବେ ସେ ବୈଶାଖ ଛାଞ୍ଚିତ, କେବେ ସେ ଶ୍ରାବଣର ବର୍ଷା ଭିଜା ରାତି, ପୁଣି କେବେ ସେ ପାଉଁଶ ତଳର କୁହୁଳା ନିଆନ୍ତ, ଆଉ କେବେ ମୋ ବୋଉର ଚଉଁରାମୂଳର ସଞ୍ଜବତୀ।
0: ସ୍ମୃତି କେବେ ସେ ଗୋଧୁଳି ବେଳାର ନୀଳ ଫେରା ପକ୍ଷୀଙ୍କର କିଚିରି ମିଚିରି କଳରବତ, କେବେ ସେ ରଜ ସଜ କୁଆଁରୀ ଲାଜ,
1: ପୁଣି କେବେ ସେ କଳକଳ ନାତେ ବହିଯାଉଥିବା ଜୁଆରିଆ ନଈ, ଆଉ ମୋ ପିଲାଦିନର ବାଲିଘର ସଢେଇ ଖେଳ, ଭାତ ଡାଲି ତରକାରୀ ରାନ୍ଧିବାର ନିଆରା ବେଳ, ସେ କନିଆ ମୋ ବର।
0: ସବୁ ପରେ ବି ସ୍ମୃତି ଅସରା, ଅଭୁଲା ମୋ ମାର ପଣତ କାନି ପରି, ସ୍ନେହ ଭରା ମମତା ଭରା ଆଉ ଅମୃତ ଭରା, ପବିତ୍ର ଶୁଦ୍ଧପୁତ ଗଙ୍ଗା ଯମୁନା ସରସ୍ୱତୀ ନଦୀ ପରି ଚଳଚଞ୍ଚଳ, ଆଉ ସେ ସ୍ୱଚ୍ଛ ନିର୍ମଳ ମା ବସୁନ୍ଧରା।

0: ଲେଖିଛନ୍ତି ନିର୍ମଳା ବେହେରା ସନ୍ତୋଷ ବେହେରା କୁଞ୍ଜକୁଟିର କନ୍ତୋଲା ଆଠଗଡ଼ରୁ।
1: ବୈଶାଖୀ ଛାଞ୍ଜି କରି କଲବଲ ଫଗୁଣଟା ଗଲା ପରେ ଆସିଥିଲା ସିଏ ବଧବେଶ ସାଜି ଆଜି ଅଛି କେତେ ଦୂରେ।
0: ଶୁଭୁ ନାହିଁ ଆଉ କୋଇଲିର କୁହୁ ଗାଁ ଆମ୍ବତଟା ମାଳେ ଆକାଶ ଛାତିରୁ ନିଆଁ ବରୁଷୁଛି ସାରା ସହରଟା ଚଳେ।
1: ନିଜ ପାଇଁ ନିଜେ ଆମେ ଗାତ ଖୋଳୁ ଜଙ୍ଗଲ କରୁଛେ ସଫା କଂକ୍ରିଟ ଚଦର ଘୋଡ଼ାଇ ହେଉଛେ ଚାଳ ଘର ନାହିଁ ଦେଖା।
0: ଘରେ ଘରେ ଥଣ୍ଡା କଳ ଚାଲୁଅଛି ଗରମ ପବନ ଛାଡ଼େ ଗରିବ ବାପୁଡା ଦେଖିବା ସପନ କଲବଲ ହୋଇ ସଢ଼େ।
1: ପ୍ରକୃତି ତାଣ୍ଡବ ପ୍ରତିଶୋଧ ନିଏ ହେବ ନାହିଁ ତାର ଅନ୍ତ ବିଷାକ୍ତ ପୃଥିବୀ କେବେ ମୁକ୍ତ ହେବ ଜାଣିବେ ସାରା ଜଗତ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ, ମୋ ପସନ୍ଦ।
1: ଅପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଇନ୍ଦୁମତୀ କହୁଥିଲି, ମୋ ଭାଉଜ କଥା ହେବେ ଆପଣଙ୍କ ସହିତ।
0: ଓହୋ, ଆଜି ଭାଉଜଙ୍କୁ ଦଉଛନ୍ତି? ଆଚ୍ଛା ଆଚ୍ଛା,
1: ଆଜ୍ଞା
0: ଠିକ ଅଛି, ଦିଅନ୍ତୁ।
1: ନମସ୍କାର।
0: ନମସ୍କାର, ଆପଣ କିଏ କହୁଛନ୍ତି?
1: ମୁଁ ତୃପ୍ତିମୟୀ ପାଣି କହୁଥିଲି, ପାଣିକୋଇଲି ଅଛିନ୍ଦାରୁ।
0: ତାହେଲେ ଆଜି ଆପଣଙ୍କ ନଣନ୍ଦ ଆପଣଙ୍କ ଘରେ ଅଛନ୍ତି?
1: ଆଜ୍ଞା ଆଜ୍ଞା।
0: ତାଙ୍କ ଘର ବୋଧେ ଯାଜପୁରରେ ନା?
1: ଆଜ୍ଞା, ଯାଜପୁର ଘର ସଂଖିଲା ହେଟା ରାଉତରାବୁ।
0: ହଁ ହଁ, ଆପଣ ଭଲ ଅଛନ୍ତି ତ?
1: ଆଜ୍ଞା।
0: କଣ କରନ୍ତି ଆପଣ?
1: ଭଲ ଅଛି ତ?
0: ହଁ, ଆମେ ଭଲ ଅଛୁ। ଆପଣ କଣ କରନ୍ତି?
1: ଆମେ ହାଉସ ୱାଇଫ୍।
0: ଆଉ ଘରେ ସବୁ କିଏ ଅଛନ୍ତି?
1: ଶାଶୁ ଶ୍ୱଶୁର, ଦି ଜଣ ଛୋଟ ପିଲା, ସ୍ୱାମୀ, ମୁଁ।
0: କେତେ ଜଣ ନଣନ୍ଦ ଆପଣଙ୍କର?
1: ତିନି ଜଣ ନଣନ୍ଦ।
0: ଇଏ ବଡ ନା ସାନ?
1: ମଝିଆ ନଣନ୍ଦ।
0: ଆସିଛନ୍ତି ଆଜି ଘରକୁ?
1: ନା, ଆସିଲେଣି ଦଶ ବାର ଦିନ ହେଲା। ନାନୀ ଅଛନ୍ତି ଆଉ।
0: ନାନୀ ଆପଣ ତାହେଲେ ଛୋଟ ତାଙ୍କଠାରୁ?
1: ଆଜ୍ଞା।
0: ନାନୀ କେତେ ଦିନ ରହିବେ?
1: ନାନୀ ରହିବେ ବୁଧବାର ପର୍ଯ୍ୟନ୍ତ ଆଉ।
0: କାର୍ଯ୍ୟକ୍ରମ ଶୁଣନ୍ତି କି ନାହିଁ ଆପଣ?
1: ଆଜ୍ଞା, ସବୁଦିନ ଶୁଣୁ ଆଉ।
0: ସବୁଦିନ ଶୁଣନ୍ତି?
1: ନାନୀ ରେକର୍ଡିଂ କରିକି ପଠାନ୍ତି, ଶୁଣୁ ଆଉ।
0: ମୁଁ ଜାଣିଛି ଆପଣ ମୋଟେ ଶୁଣନ୍ତିନି, ଆପଣଙ୍କ କଥାର ମୁଁ ଜାଣିଦଉଛି ମୁହଁ ବୁଲେଇକି ପଚାରିବାର। କୋଉଦିନ କାର୍ଯ୍ୟକ୍ରମ ବାଜେ କହିଲେ?
1: ରବିବାର ଦିନ ବାଜେ।
0: ହଁ, ସେଇଟା ବି ସେ କହିଦଉଛନ୍ତି। ଯଦି ନ ଶୁଣିଛନ୍ତି ଯୋଉଠୁ ବି ଆରମ୍ଭ କରିବେ ସେଇଠୁ ଚଳିବ। ଏବେ ଆରମ୍ଭ କରନ୍ତୁ ଶୁଣିବା। ଆଉ ଚିଠି ଦିଅନ୍ତୁ, ମତାମତ ଆପଣଙ୍କର ଲେଖିକି ଦିଅନ୍ତୁ, କେମିତି ଲାଗୁଛି କାର୍ଯ୍ୟକ୍ରମ। ଆପଣଙ୍କ ସ୍ୱାମୀ କଣ କରନ୍ତି?
1: ବିଜନେସମ୍ୟାନ୍।
0: ଘରେ ସବୁ କିଏ ଅଛନ୍ତି?
1: ଘରେ ଶାଶୁ ଶ୍ୱଶୁର, ପିଲା ଦିଜଣ, ମୁଁ ଆଉ ସ୍ୱାମୀ ଆଉ।
0: ପିଲା ଦି ଜଣ କେତେ ବଡ ବଡ?
1: ଜଣେ 9 ବର୍ଷର, ଜଣେ 6 ବର୍ଷର।
0: ସେମାନେ ସବୁ ପାଠ ପଢୁଛନ୍ତି?
1: ଆଜ୍ଞା।
0: ଭଲ ଲାଗିଲେ ଆପଣଙ୍କ ସହିତ କଥା ହେଇ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ହିନ୍ଦୀ ଗୀତ ଗୋଟେ ଶୁଣନ୍ତୁ, ଧର୍କନ ଫିଲ୍ମର ଗୋଟେ ଗୀତ।
0: ବାଃ, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ, ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର, ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର।
0: ମନରେ ଦୁଃଖ ଆଣିବାନି ବନ୍ଧୁ, ଆସିଥିଲେ ଫେରିବାକୁ ହବ, ଇଏ ପରା ସୃଷ୍ଟିର ବିଚାର।

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ପ୍ରଚାର କରୁଛୁ ନାଟକ ସମାନ୍ତରାଳ, ରଚନା ଓ ପ୍ରଯୋଜନା ମନୋରଞ୍ଜନ ଦାସ।

0: चौधरी स्पीकिंग। किए ओ घर को एबे शीघ्र जी कौन हैला घर को गले हाँ अच्छा अच्छा माँ फिर लेनी हेलो हेलो माँ फिर लेनी ना ओ कौन हैला शीघ्र जी भी अच्छा अच्छा ଆସନ୍ତା ମାସ ପାଇଁ ମୋ ଟୁର୍ ର ଡିଟେଲ ପ୍ଲାନ କଲେ ବି ଚଳିବୁ
1: ଚେଷ୍ଟା କରୁଛି ସାର୍
0: ଚେଷ୍ଟା କରୁଛନ୍ତି ମାନେ ମାସ ଶେଷ ହେବାକୁ ମାତ୍ର ଦଶ ଦିନ ରହିଲା ନୋ ନୋ ନୋ ଟୁର୍ ପ୍ରୋଗ୍ରାମ ଅନ୍ତତଃ ଦଶ ବାର ଦିନ ଆଗରୁ ସ୍ଥିର ହେବା ଦରକାର ଏରିଆ ମ୍ୟାନେଜର ମାନଙ୍କ ପାଖକୁ ଖବର ଯିବ
1: ଖାଲି ସେତିକି ନୁହେଁ ସାର୍ ଖବର କନଫର୍ମେସନ ହୋଟେଲରେ ବୁକିଂ ସେ ପୁଣି ସାର୍ ଆମ ରହିବା ହୋଟେଲ ତ ନୁହେଁ ଷ୍ଟାର ହୋଟେଲ ହେଇଥିବ ସବୁ ଏୟାର ଟିକେଟ୍ ଓକେ ହେବା ଦରକାର ସାର୍ ରିକ୍ୱେଷ୍ଟ ତାଲକାର ନାଁ ରଖିବାକୁ ଗସ୍ତ କରିବାକୁ ଭଲ ପାଆନ୍ତି ନାହିଁ ମୁଁ ଜାଣେ ସାର୍ ଜାଣେ
0: ସବୁ ଜାଣିଛନ୍ତି ତାହେଲେ
1: ସେଇ ଅସୁବିଧା ସାର୍
0: ଆପଣଙ୍କ ଅସୁବିଧାର ସୀମା ନାହିଁ
1: ସାର୍
0: କି ଅସୁବିଧା
1: ଅଛି ନା ଆଙ୍କ ସାର୍ ତେରେ ତିନ ଛିଣ୍ଡୁନି କି ପାଞ୍ଚ ଛିଣ୍ଡୁନି
0: ୱଣ୍ଡରଫୁଲ ବିଶ୍ୱାଳ ୱଣ୍ଡରଫୁଲ ତୁମେ ନଥିଲେ ବେଳେବେଳେ ମୋ ସମୟ କେମିତି ସରସ କରି
1: ମୁଁ ସାର୍ ପିଲାଦିନେ ଆପଣଙ୍କ ସାଙ୍ଗରେ ପାଠ ପଢୁଥିଲି ସେଇ ସୁଯୋଗଟା ଆପଣ ମତେ ଦେଇଛନ୍ତି ସାର୍ ରହିଲେ ମୋର ଯୋଉ ଅଭ୍ୟାସ ନା
0: ବିଶ୍ୱାଳ ମୁଁ ଖୁବ୍ ଗମ୍ଭୀର ପ୍ରକୃତ ଲୋକ ନା କାହା ସାଙ୍ଗରେ ହସ ଖୁସିରେ କଥାବାର୍ତ୍ତା କରେ ନା ବା ଯେ ଏଣ୍ଟରଟେନମେଣ୍ଟ କୋଉଠି ସମୟ
1: କାମ କାମ ସାର୍ ଆପଣଙ୍କର ମତ ନୋ କାମ ନୋ ବିଶ୍ୱାଳ
0: ହଁ କଣ ଅଛିଣ୍ଡା ରହିଗଲା
1: ହେଡକ୍ୱାର୍ଟର ସାର୍ ଆପଣ ଆଠ ଦଶ ଦିନ ବେଶୀ ବାହାରେ ରହିପାରିବେନି
0: ସେ ଗ୍ଲୋବାଲ ଟେଣ୍ଡର ତ ଟାଇମ ହେଇ ଆସିଲାଣି
1: ସେଇ ଅଛିଣ୍ଡା ସାର୍ ବାର ହାତ ଦେଉଳରେ ତେର ହାତ ଦିଅ ମାନେ କଣ କି ସାର୍ ଆପଣ ଗୋଟାଏ ଟୁର୍ରେ ବାରଣାସୀ
0: ଅଫିସରେ କିଛି ହିସାବ ଗଣ୍ଡଗୋଳର ଆଶଙ୍କା ହଉଛି ମୁଁ ନିଜେ ଦେଖିବି
1: ତାପରେ ନାଗପୁର
0: ନାଗପୁର ଡିଭିଜନର ରେଲୱେ ବ୍ରିଜ ର କାମ ପଛେଇ ଗଲାଣି
1: ତାପରେ ଅହମ୍ମଦାବାଦ
0: ସେଠି ନୂଆ ସୂତା ମିଲ୍ ର କନଷ୍ଟ୍ରକ୍ସନ କାମ
1: ତାପରେ ପୁଣି ବିଶାଖାପାଟଣା
0: ସମୁଦ୍ର ସେ ବ୍ରେକ୍ ୱାଟର ୱାଲ୍ଟା ନା ନା ସେ କାମ ମୁଁ ନିଜେ ଯାଇ ନ ଦେଖିଲେ
1: ତୁ ଏସବୁ ଜାଗା ଗୁଡାକ ତ ଏକାଥରକେ ଡାଇରେକ୍ଟ ଫ୍ଲାଇଟ୍ ନାହିଁ ବାରଣାସୀରୁ ନାଗପୁର ଫ୍ଲାଇଟ୍ ନାହିଁ ଯିବାକୁ ପଡିବ ଦିଲ୍ଲୀ ଅବଶ୍ୟ ଦିଲ୍ଲୀରୁ ନାଗପୁର ପାଇଁ କିଛି ଅସୁବିଧା ନାହିଁ କିନ୍ତୁ ନାଗପୁରରୁ ଅହମ୍ମଦାବାଦ ଯିବାକୁ ହେଲେ ଭାୟା ବମ୍ବେ ଦେଇ ନହେଲେ ଭାୟା ଦିଲ୍ଲୀ ଦେଇ ଯଦି ଦିଲ୍ଲୀରୁ ଅହମ୍ମଦାବାଦ ଯାଆନ୍ତି ପୁଣି ସେଇ ଏକା ପ୍ରକାର ଅସୁବିଧା ପୁଣି ସେଇ ଭାୟା ବମ୍ବେ ତାପରେ ପୁଣି ସାର୍ ବିଶାଖାପାଟଣା ମୋର ସେଇ ଅସୁବିଧା ସାର୍ ଅଙ୍କ ଛିଣ୍ଡୁନି ଆଠ ଦଶ ଦିନ ଭିତରେ ସବୁ ବ୍ୟବସ୍ଥା କରିବାଟା ବିଶ୍ୱାଳ କହୁଛି ଏମ୍ଡିଙ୍କ ପ୍ରାଇଭେଟ ସେକ୍ରେଟାରୀ ଗଜେନ୍ଦ୍ରନାଥ ବିଶ୍ୱାଳ କିଏ ରେସିଡେନ୍ସରୁ ମ୍ୟାଡାମ କଥାବାର୍ତ୍ତା କରିବେ ମ୍ୟାଡାମ ହଁ ହଁ ହଁ ସାର୍ ଅଛନ୍ତି ଦଉଛି ଦଉଛି
0: ହ୍ୟାଲୋ
2: ରଘୁ ତମକୁ ଫୋନ କରିଥିଲା
0: ହଁ କହିଲା ଆଜ୍ଞା ଘରକୁ ଆସନ୍ତୁ
2: ଘରକୁ ଆସ
0: ତମେ କେତେବେଳେ ଫେରିଲ ହଁ ସରିଲାଣି ସରିନି କିଛିଟା ଟୁର୍ ର ପ୍ରୋଗ୍ରାମ କଣ ହେଲା ଆରେ କଣ ହେଲା ହ୍ୟାଲୋ ହ୍ୟାଲୋ ଉର୍ମିଳା ଉର୍ମିଳା ଆଶ୍ଚର୍ଯ୍ୟ ରଘୁ ଉର୍ମିଳା ଘରକୁ ଆସ ଶୀଘ୍ର ଆସ
1: ସାର୍ କିଛି ଜରୁରୀ ନଥିଲେ ମ୍ୟାଡାମ ନିଜେ ଗାଡି ଡାକିଦେବି ସାର୍
0: ହଁ

ତିନି ଦିନ ହେଇଗଲା ବୁଢା ଜେଲ ଯିବାର ତିନି ଦିନ ହେଇଗଲା ତୁମେ ତାକୁ ଶେଷରେ ଜେଲକୁ ପଠେଇଦେଲ।

0: ସବୁତ ସମୋର କାରଣ ମୁଁ ତାର ବାପା।
1: ତା ମାନେ ତମର କିଛି ଦୋଷ ନାହିଁ, ତମର କିଛି ଦାୟିତ୍ୱ ନଥିଲା ତା ପାଇଁ।
0: ମୋର ମୋର
1: ବାପ ହେଇତ ତା ସାଙ୍ଗରେ କେବେ ଭଲ କରି ପଦେ କଥାବାର୍ତ୍ତା କଲନି।
0: ତମେ ଜାଣ ଉର୍ମିଳା, ବ୍ୟବସାୟ ନେଇ ମୁଁ ସବୁବେଳେ ବ୍ୟସ୍ତ।
1: ତା ବୋଲି ତାର ଭଲ ମନ୍ଦ, ତାର ସୁବିଧା ଅସୁବିଧା,
0: ପ୍ରାୟ ମାସକ ତଳେ ତରତର ହେଇ କିଛି ଗୋଟେ କାମରେ ମୁଁ ବାହାରକୁ ବାହାରିଥାଏ। ଡ୍ରଇଂ ରୁମ୍ରେ ସେ ବସିଥିଲା, ତାକୁ ଘେରି ବସିଥିଲେ ଆଉ କେତେ ଜଣ। ମୁଁ ସେଇ ବାଟ ଦେଇ ବାହାରକୁ ଚାଲିଗଲି।
1: କଣ ସେ କରୁଥିଲା, କିଏ ସବୁ ତା ପାଖରେ ଥିଲେ?
0: କିଏ ମାନେ ଦେଖିଲ ତାର ଘର ଫୋନ ଦେଖିଏ।
1: ହଉ ମୁଁ ଦେଖୁଛି।
0: କିଏ ତା ପାଖରେ ଥିଲେ, କଣ କରୁଥିଲା, କିଏ ସେମାନେ?
2: ବାପା
3: ବିଜନେସ ମ୍ୟାନ ମ୍ୟାଗ୍ନେଟ।
2: ଗମ୍ଭୀର, ଭାରି ଗମ୍ଭୀର, ସତେ ଯେମିତିକା କ୍ଲାଇଟ ଚାଲିଛନ୍ତି ପଲାସୀ ରଣ କ୍ଷେତ୍ର।
3: ହେ ସଞ୍ଜୟ, ବାପା ତୋର ଖୁବ ଧନୀ ନୁହେଁ?
2: ସିଓ ଖାଲି ଧନୀ ନୁହେଁ ମ, ମାଲଦାର ମାଲଦାର।
4: କେତେ ହେଲେ ଚଳିବ
2: ଦେଖ, ସୁନା ପିଲା ପଚାରୁଛନ୍ତି କେତେ ହେଲେ ଚଳିବ।
4: ମୋର କିଛି ଆଇଡିଆ
3: ନାହିଁ, ଆଇଡିଆ ନାହିଁ।
2: ଦେଖ ଏଥର ସୁନା ପିଲାକୁ ଟିକେ ଆଇଡିଆ କରେଇ ଦେ।
3: ଦେଖ ସେ ତସାର ଗ୍ରୁପ ର ମୁହଁକୁ ବନ୍ଦ କରିଦେବାକୁ ହେଲେ ବେଶ କିଛି ମାଲ ଦରକାର, ଏଠି ଆଇଡିଆ ଫାଇଡିଆ କିଛି ଦରକାର ନାହିଁ।
2: ପ୍ରଥମେ ସେମାନଙ୍କ ଦଳରୁ କିଛି ଟୋକାଙ୍କୁ ମାଲ ଦେଇ ଆମେ ଖସେଇ ଆଣିବାକୁ ପଡିବ।
5: ତାପରେ ଯେଉଁମାନେ ସେଠି ରହିଯିବେ,
2: ଖାଲି ରହିଯିବେନି, ଯେଉଁମାନେ ଆମକୁ ଏଥିରେ ବିରୋଧ କରିବେ
3: ସେମାନଙ୍କୁ ପାଣି ଦେବା।
2: ଏ ଶୁଣ, ଉପର ସାହିର ଦିଟା ଟୋକାଙ୍କୁ ମୁଁ ହାତ କରିଛି, ଅଳ୍ପ କିଛି ସେମାନଙ୍କୁ ଦବାକୁ ପଡିବ,
3: ଥଣ୍ଡା କରିଦେବା। ତୋ ସାହିର ସେ ଗୁଣ୍ଡା ଟୋକା ଦିଟାକୁ ଥଣ୍ଡା କରିଦେବ,
2: ତାହେଲେ ସିନା ଆମର ଏଇ ଏରିଆରେ ଟେକ ରହିବ। ମାନେ
5: କଣ ଆମେ ଚୁପ୍ ରହିଯିବା,
2: ଆଉ
5: ଚିନ୍ତା ପଡିବାନି,
2: ଠିକ କଥା,
5: ୟାକୁ ତା ସାଙ୍ଗରେ ଲୋକେ ଥଣ୍ଡା କରିବା, ନିଜେ ଚିନ୍ତା ପଡିବା ନାହିଁ।
2: ସୁନା ପିଲାଙ୍କ ପରେ ମୁହଁରେ ଲହଣୀ ପୁରେଇ ବସିଲୁ କଣ ସଞ୍ଜେ, କହ ଆମ କଥାରେ ରାଜି?
4: ହଁ, ଗ୍ରୁପରେ ଯେତେବେଳେ ରାଜି ହେବୁନି କେମିତି, ମୁଁ ରାଜି।
2: ସାବାସ,
5: ଦେଖ ସଞ୍ଜେ, ମନ ଭୁଲା କଥା ଆମ କହ ନା, ତୁ ଆମ କଥା ରାଜି ହେଲେ ଆମ ମେଣ୍ଟରେ ତୁ
2: ରହିବୁ,
5: ଏ ଠିକ କଥା, କିନ୍ତୁ ତା ମାନେ ନୁହେଁ ଆମ ଆଇଡିଆଟା
4: କଣ୍ଟାରେ କଣ୍ଟା ଉପାଡ଼ିବାକୁ ପଡିବ।
2: ଖାଲି ସେତିକି ନୁହେଁ, ଉପର ସାହି ଟୋକା ତଳ ସାହି ଟୋକାଙ୍କ ଉପରେ ଯେତେବେଳେ ହାମଲା କରିବେ ଆମେ ହୁସିଆର ରହିଯିବା, କିନ୍ତୁ ମନେ ରଖ ଆକ୍ସନ ଜାଗାକୁ କେହି ଯିବା ନାହିଁ, ଚୁପ୍ କରି ଦୂରେଇ ଯିବା।
4: କେତେ ହେଲେ ଚଳିବ,
3: ସେମାନେ ନେବେ କା କା ମୁହଁ ବନ୍ଦ କରିଦେବ ବି କିଛି ଲାଗିବ, ତା ଛଡା ଆମେ କୋଉଠି କେତେବେଳେ ଯେମିତି ଫୁର୍ତ୍ତି କରିବା।
4: ଛାତି
2: ପଥର କର ସଞ୍ଜୟ, ଛାତି ପଥର କର, ବୁଝିଲୁ, ନା କରିବାକୁ ହେଲେ ଛାତି ପଥର କରିବାକୁ ପଡିବ। ଆଚ୍ଛା ସତ କହିଲୁ ସାଙ୍ଗ, ତୁ ଘାବରେଇ ଯାଉନୁ
5: ନା?
1: କଣ ହେଲା ସେତେବେଳେ ସେମିତି ପଡି ରହି, କଣ ଭାବୁଥିଲ?
0: ଭାବୁଥିଲେ ଭାବୁଥିଲେ ଶେଷରେ ମୋ ପୁଅ। ଟେଲିଫୋନ କିଏ କରିଥିଲା, ବିଶ୍ୱାଳ?
1: ହଁ ବିଶ୍ୱାଳ ବାବୁ।
0: ଜାମିନର ବ୍ୟବସ୍ଥା କିଛି ହେଲା?
1: କହିଲେ ସେ ଆସିଲେ ସବୁ କଥା କହିବେ।
0: ହଁ ବିଶ୍ୱାଳ ଦେଖୁ ବିଶ୍ୱାସୀ।
1: କଣ ହେଲା,
0: ପିଲାଦିନେ ସାଙ୍ଗ ହେଇ ପଢୁଥିଲୁ ତ?
1: ଏସବୁ କାହିଁକି?
0: ନୂଆ ହେଇ ବ୍ୟବସାୟ ଆରମ୍ଭ କରୁଥାଏ, ଏଠୁ ସେଠୁ କିଛି ପଇସା ଯୋଗାଡ଼, ଆମ ବାହାଘର ଆଗର କଥା, କୋରାପୁଟରେ ଛୋଟ ଗୋଟାଏ କନଷ୍ଟ୍ରକ୍ସନ କାମ ନେଇଥାଏ, ଚାରିପାଖରେ ପ୍ରତିଦ୍ୱନ୍ଦ୍ୱୀ ଅନେକ,

0: ପଇସାରେ ସେମାନଙ୍କ କମ୍ପିଟିସନ୍ ବିରୋଧରେ ଟେକି ଉଠିବା କଷ୍ଟ। ସବୁଠାରୁ ବେଶି ଅସୁବିଧା ସୃଷ୍ଟି କରୁଥିଲେ ସେଠିକାର ଅଫିସର। ବିଶ୍ୱାସ ସେତେବେଳେ ମୋ ପାଖକୁ ଆସିନଥାଏ, ଏଣେ ତେଣେ ବୁଲୁଥାଏ ଚାକିରି ଖଣ୍ଡେ ଆଶାରେ। ହଠାତ୍ ଦେଖା ହେଇଗଲା, ଘରକୁ ଆସିଲା, କଥା ପ୍ରସଙ୍ଗରେ ସବୁ ଶୁଣିଲା, ମତେ କଣ କହିଲା ଜାଣ? କହିଲା ମୋ ଆଇଡିଆରେ କାମ କର, ସବୁ ଠିକ ହେଇଯିବ।
1: କି ଆଇଡିଆ, କୋଉ କଥା?
0: କହିଲା ଆଗକୁ ଯିବାକୁ ହେଲେ ରାସ୍ତାର ସବୁ କଣ୍ଟା ଦୂର କରିବାକୁ ପଡିବ, କଣ୍ଟାରେ କଣ୍ଟା କାଢିବାକୁ ହବ। ସେଇଥିପାଇଁ ନ୍ୟାୟ ଅନ୍ୟାୟ ବିଚାର କଲେ ଚଳିବନି। ତାପରେ କଣ ମୁଁ କରିଥିଲି ଜାଣିଛ? କେତେ କଥା, କେତେ ଘଟଣା, କେତେ କୌଶଳ,
1: କଣ ଏସବୁ କହୁଛ ଏବେ ସେସବୁ କାହିଁକି?
0: ଗୋଟାଏ ଲକ୍ଷ୍ୟ, ଆଗକୁ ଆଗକୁ। ନା, କେବେ ତୁମକୁ କହିବାକୁ ସମୟ ମିଳିନଥିଲା, ଶୁଣିବାର ସମୟ କେବେ ତୁମର ଥିଲା ଯେ ସେ ଅଫିସରକୁ ସେଠାରୁ ହଟେଇ ଦେଲି। ପ୍ରଥମ ଆପଏଣ୍ଟମେଣ୍ଟ ପରେ ମୋ ପାଖରୁ ଲାଞ୍ଚ ନେଇଯାଇଥିଲା ବିଶ୍ୱାଳ, ଆଉ ତେଣେ ଭିଜିଲାନ୍ସକୁ ଖବର ଦିଆଯାଇଥିଲା। ଅନେକ ଏମିତି ଘଟଣା, କୋଉଠି କମ୍ପିଟିଟରମାନଙ୍କୁ ଗୁଣ୍ଡା ଲଗେଇ ଗୁଣ୍ଡା ଜୁଲୁମ ହାମଲା, ଯୋଉଠି ଯାହା ଦରକାର ସେଇମାନେ ପ୍ରଥମ ଅବସ୍ଥାରେ ମୋ ବ୍ୟବସାୟ ସାମ୍ରାଜ୍ୟର ମୂଳଦୁଆ ପକେଇଛନ୍ତି। ବେଳେବେଳେ ଭାବୁଛି ସେମାନଙ୍କଠୁ ଦୂରେଇ ଯିବି, ନା ପାରିନି। ମୁଁ ଗଢିଥିଲି ବ୍ୟୁହ, ଆଉ ସେଇ ବ୍ୟୁହ ଭିତରେ ମୁଁ।
1: ତୁମ ମୁଣ୍ଡ ଖରାପ ହେଇଗଲାଣି, କଣ ଏଣୁ ତେଣୁ କହୁଛ?
0: ନା କିଛି କହୁନି। ସେଦିନ ସେଇ ପ୍ରାୟ ମାସକ ତଳେ ଡ୍ରଇଂ ରୁମ୍ ଦେଇ ପାସ୍ କରି ଗଲାବେଳେ ବୁଢ଼ା ଚାରିପାଖରେ ବସିଥିଲେ ତିନି ଚାରି ଜଣ, ଅଦ୍ଭୁତ ପୋଷାକ ସେମାନେ ପିନ୍ଧିଥିଲେ, ଅଦ୍ଭୁତ ଚେହେରା, ଚାହୁଁଥିଲେ ଅଦ୍ଭୁତ।
1: ପଚାରିଥିଲେ ବୁଢ଼ାକୁ ସେମାନେ କିଏ ବୋଲି?
0: ନା, ଅନୁମାନ କରୁଛି ସେମାନେ କିଏ
1: କିଏ କିଏ ସେମାନେ?
0: ଗୁଣ୍ଡା, ସୈତାନ, ବଦମାସ, ଲଫଙ୍ଗା, ସେଇମାନଙ୍କ ବିହ ଭିତରେ ବୁଢ଼ା ବହୁତ ହୁଏ ପଡିଗଲା। କିନ୍ତୁ ନୁହେଁ, ବୁଢ଼ା ଶେଷରେ ଗୁଣ୍ଡା ଦଳରେ ମିଶି ଆରେଷ୍ଟ ହେଲା, ଜେଲ ଗଲା। ତା ପତନର କଣ କାରଣ ହେଇପାରେ କହୁନ କାହିଁକି? ତୁମେ କିଛି କହୁନ କାହିଁକି? ବିଶ୍ୱାଳ ବୋଧେ କଣ ହେଲା ବିଶ୍ୱାଳ?
2: ନା ସାର୍, କିଛି ହେଇପାରିଲାନି।
0: ମାନେ?
2: ସାନବାବୁଙ୍କୁ ଜେଲରେ ଦେଖା କରିଥିଲି, ମନା କଲେ।
1: ବୁଢ଼ା ଜାମିନରେ ଆସିବାକୁ ମନା କଲା?
2: ଖାଲି ଜାମିନ ନୁହେଁ ସାର୍, ଓକିଲ ଦେବାକୁ ମନା କଲେ, କହିଲେ ସେ ଜେଲରୁ ଯିବେନି।
0: ତାମାନେ?
2: ଆଜ୍ଞା ହଁ, କହିଲେ ସେ ସେଇଠି ରହିବେ, ଯେତେବେଳେ ଯାହା ଦରକାର ସେୟା ହବ।
0: ମାନେ ସେଇ ଗୁଣ୍ଡା ବଦମାସ ସହିତ ଲୋଫର ମାନଙ୍କ ସାଙ୍ଗରେ ରହିବାକୁ ତାକୁ ଭଲ ଲାଗୁଛି? ଶୁଣୁଛ ଶୁଣୁଛ ଉର୍ମିଳା, ମୁଁ କଣ କହୁଥିଲି? ମୁଁ ଠିକ କହୁଥିଲି, ସେଇ ଗ୍ରୁପଟା ତାଙ୍କରି ବିହରେ। ଆଚ୍ଛା ବିଶ୍ୱାଳ
2: ସାର୍,
0: କିଛି ଦିନ ତଳେ, ଧର ଏଇ ମାସେ ଖଣ୍ଡେ ତଳେ, ତୁମଠୁ ବୁଢ଼ା କିଛି ଟଙ୍କା
2: ମାସେ ତଳେ?
0: ହଁ
2: ହଁ ସାର୍, ହଜାର ଟଙ୍କା ନେଇଥିଲେ।
0: ହଜାର ଟଙ୍କା?
2: ଆପଣଙ୍କର ତ ଅର୍ଡର ସାର୍, ଯେତେବେଳେ ଯାହା ମାଗିବେ।
0: କିନ୍ତୁ ଏତେ ଟଙ୍କା ଏକାବେଳେ କି?
1: ତମେ ତ ବ୍ୟବସାୟ ଉନ୍ନତି ଆଗକୁ ଯିବା ଏଇସବୁ ନେଇ ଭୟ ରହିଲ, କଣ ତାର ଦରକାର? ଟଙ୍କା ନେଇ କଣ ସେ କରୁଛି? କେବେ ତାକୁ ପଚାରିବାକୁ ସମୟ କରିପାରିଛ?
0: ଓହ, କିଏ କଣ ଘରେ ନେଇ ଟଙ୍କା ଖର୍ଚ୍ଚ କରୁଛି ତାକୁ ବୁଝିବାକୁ ମୋର ସମୟ କାହିଁ? ତୁମେ କଣ କରୁଥିଲ? ତୁମେ କେବେ ବୁଝିଛ ସେ ଟଙ୍କା ନେଇ କଣ କରେ?
1: ସେ ଦାୟିତ୍ୱ ମୋର କେବେ ନଥିଲା, ଏବେ ବି ନାହିଁ। ତା ଛଡ଼ା ଘରେ କିଏ କଣ କଲା, କୋଉଠି କଣ ହେଲା, ଏ ଟିକିନିକ କଥା ବୁଝିବାକୁ ମୋର ବା ସମୟ କାହିଁ? ଆକାଉଣ୍ଟସ ଟଙ୍କା ପଇସା ତମର ଦାୟିତ୍ୱ।
0: ତାହେଲେ ଅନେକ ଗୁଡ଼ାଏ ଟଙ୍କା ହାତରେ ପଡିଯାଇଥିଲା। ଆଚ୍ଛା
2: ସାର୍, ଗୋଟାଏ କଥା ପଚାରିବାର ଥିଲା।
0: ଆପଣଙ୍କର ସେଇ ସବୁ ଟୁର୍ ପ୍ରୋଗ୍ରାମ କ୍ୟାନସଲ କରିଦିଅ, ବୁଢ଼ା ଆରେଷ୍ଟ ହେଲା ପରେ ଟୁର୍ ପାଇଁ ଆଉ ମୋର ମନର ଅବସ୍ଥା ଅଛି, ଜାଣେ କହିବ ଅନେକ ଲସ୍ ହେଇଯିବ, ଯାଅ।
2: ସାର୍
0: ଆଉ କଣ କହିବ ବିଶ୍ୱାଳ, ସାନ୍ତ୍ୱନା ଦେବ? ହଁ ଆଚ୍ଛା ଆସ, ସବୁ କ୍ୟାନସଲ କରିଦିଅ।
2: ଯାଉଛି ସାର୍, ସାଙ୍ଗେ ସାଙ୍ଗେ ଟେଲିଗ୍ରାମ ପଠାଇ ସବୁ ବ୍ୟବସ୍ଥା କରି କ୍ୟାନସେଲ କରିଦେବି।
1: ବୁଢ଼ାକୁ ଜେଲରେ?
0: ସେ ସେଠି ସାଧାରଣ କଏଦୀ, ଅଣ୍ଡର ଟ୍ରାଏଲ ପ୍ରିଜନର।
1: କେତେ କଷ୍ଟ,
0: ବଗଡ଼ା ଚାଉଳର ଭାତ,
1: ଶୋଉଥିବ ତଳେ କମ୍ବଳ ଖଣ୍ଡେ ପକେଇ,
0: ମଶାରୀ ନଥିବ, ସାରା ରାତିଟା ଯାକ

0: ଥରେ
1: ତୁମରି ପାଇଁ ତୁମରି ପାଇଁ ତାର ଏତେ କଷ୍ଟ
0: କଣ କହୁଛ?
1: ତୁମେ ଯଦି ତାର ଟିକେ ଯତ୍ନ ନେଇଥାନ୍ତ, ତାର ଦେଖାଶୁଣା କରିଥାନ୍ତ, ତା ଜୀବନର ଗତି ହୁଏ।
0: ଆଉ ତୁମେ ତୁମେ ତା ପ୍ରତି କିଛି ଅବହେଳା କରେ ନା? ତୁମେ ବୁଝିଛ ତା କଥା? କଣ ସେ କରୁଛି, କୋଉଠି ଖାଉଛି, କଣ ପଢୁଛି, କାହା ସାଙ୍ଗରେ ମିଳାମିଶା କରୁଛି, କୋଉଠି ବୁଲୁଛି, ଏ କେତେ ବର୍ଷ ଭିତରେ କେବେ ତୁମେ ତାର ଖବର ରଖିଛ?
1: ଏସବୁ ତୁମେ ମତେ ପଚାରି ପାରୁଛ? ଏସବୁ ପାଇଁ ମୋର ସମୟ ଥିଲା? ଜାଣିନା ଏଇ କେତେ ବର୍ଷ ଧରି ମୁଁ କେମିତି ସେ ରିସର୍ଚ୍ଚ କାମଟା ପାଇଁ ବ୍ୟସ୍ତ ରହୁଛି।
0: ଜାଣିଛେ
1: କଣ ଜାଣିଛ? ତୁମ ପରି ତ ମୁଁ ଆଉ ଫ୍ରି ନୁହେଁ, ମୁଁ ଚାକିରି କରିଛି। ଏତେ ବଡ଼ ଲାବରେଟୋରୀର ଦାୟିତ୍ୱ ମୋ ଉପରେ, ସକାଳୁ ଯାଏ ଅଫିସକୁ, କୋଉଦିନ କେତେବେଳେ ଫେରେ ଥର ଠିକ ନାହିଁ। ସେଠି ମୋର କାମ, ମୋର ଦାୟିତ୍ୱ, ମୋ ମୁଣ୍ଡର ବୋଝ, ରିସର୍ଚ୍ଚ, ନୂଆ ଏକ୍ସପେରିମେଣ୍ଟ। ଜାଣ ନାହିଁ ଏକ୍ସପେରିମେଣ୍ଟଟା ମୋର ସଫଳ ହେଇଗଲେ ସାରା ଦେଶରେ ମୋର ସ୍ଥାନ କୋଉଠି ହବ? ଏତେ ଟଙ୍କା ଜମି ତୁମକୁ ପଚାରିବ କିଏ? କିନ୍ତୁ ଥରେ ଯଦି ମୋ ଏକ୍ସପେରିମେଣ୍ଟଟା ସଫଳ ହୁଏ, କେବେ ଚିନ୍ତା କରିଛ କୋଉଠି ଯାଇ ମୁଁ ପହଞ୍ଚିବି?
0: ଜାଣିଛି, ସେଇ ନିଶାରେ ତମେ ଏତେ ପାଗଳ ଯେ ମୁହୂର୍ତ୍ତେ ତମକୁ ଅଫିସ ଛାଡି ଘରେ ଦେଖିବାକୁ ମିଳେ ନା। ମାସ ମାସ ଧରି ମୁଁ ବି ଟିକେ ସୁଯୋଗ ପାଏ ନା ତୁମ ସାଙ୍ଗରେ ପଦେ କଥାବାର୍ତ୍ତା କରିବାକୁ।
1: ଜାଣିଛ ତ ମତେ ପଚାରୁଛ କଣ? ବୁଢ଼ାର ଦେଖାଶୁଣା କରିପାରିନି ବୋଲି ମତେ ଦୋଷ ଦଉଛ କାହିଁକି? ନା କିଛି ଗୋଟେ ଘଟିଗଲେ ସବୁ ଦୋଷ ମୋର।
0: ନା ତୁମର କାହିଁ ହବ, ସବୁ ଦୋଷ ମୋର।
1: ତା ମାନେ ତୁମର ଯଦି କିଛି ଦୋଷ ନାହିଁ, ମୋର ସବୁ ଦୋଷ? ମୋ ମା, ମୁଁ ପ୍ରାୟଶ୍ଚିତ କରିବି, ମୁଁ ଚାକିରି ଛାଡ଼ିଦେବି। ରିସର୍ଚ୍ଚ କାମ ଯୋଉଠି ଅଛି ସେଇଠି ଥାଉ, ସବୁ ବନ୍ଦ।
0: ତମେ ଚାକିରି ଛାଡ଼ିଦେଲେ ମୁଁ ମତେ ବ୍ୟବସାୟ କ୍ଲୋଜ କରିଦେଇପାରେ। ବୁଢା ଯେବେ ଜେଲ ଗଲା, କଏଦୀ ହେଇ ରହିଲା, ଏତେ ଟଙ୍କା ରୋଜଗାର କରି ଜମେଇବାର ମୂଲ୍ୟ କଣ?
1: ମୁଁ ତ ସେଇଆ କହୁଛି, ଏମିତି ଆଉ ବଞ୍ଚି ରହି ଲାଭ କଣ?
0: ନା ମୂଲ୍ୟ ନାହିଁ, କିନ୍ତୁ
1: ଆଉ କିନ୍ତୁ କଣ?
0: ଉର୍ମିଳା, ଆମେ ଟିକେ ବେଶୀ ଭାବପ୍ରବଣ ଇମୋସନାଲ ହେଇଯାଉଛୁ କି?
1: କଣ କହିଲ, ଇମୋସନାଲ? କେତେବେଳେ ଆଉ ମଣିଷ ଇମୋସନାଲ ହୁଏ?
0: ନା ମୁଁ କଣ କହୁଥିଲି କି, ବୁଢ଼ାର ଅତୀତ ପ୍ରତି ଯଦି ଆମେ ଆମ କର୍ତ୍ତବ୍ୟରେ ଅବହେଳା କରିଛୁ, ତାର ଭବିଷ୍ୟତ ପ୍ରତି ଆମର କଣ କିଛି କର୍ତ୍ତବ୍ୟ ନାହିଁ?
1: ମାନେ
0: ତା ଭବିଷ୍ୟତ ପ୍ରତି ଆମେ ଯଦି ଗୋଟାଏ ଧକ୍କାରେ ନିଶ୍ଚେଷ୍ଟ ହେଇଯିବା, ତାହେଲେ ଜୀବନଟା ଯାକ ସେ ଏମିତି ଗୋଟାଏ ପରେ ଗୋଟାଏ ଘଟଣା ଘଟେ, ଅନୁମାନ କରିପାରୁଛ ସାରା ଜୀବନଟା ଯାକ ସେ କି କଷ୍ଟ ପାଇବ?
1: ସାରା ଜୀବନ ଏମିତି ସେ ସତେ ତ କେବେ ଏଦିକ ମୁଁ ଚିନ୍ତା କରିନି। କଣ ତାହେଲେ କରାଯିବ କହୁଛ?
0: ଆମର ଜାଣିବା ଦରକାର କଣ ତାର ଅଧୋଗତିର କାରଣ, ତାହେଲେ ହୁଏତ ଆମେ କିଛି।
1: ତୁମେ ତ କହୁଛ ସେ ଗୁଣ୍ଡା ପିଲା ଗୁଡାକ ତାକୁ
0: କହୁଛି, ମାନେ ମୁଁ ଭାବୁଥିଲି ସେଦିନ ସେମାନଙ୍କୁ ତା ପାଖରେ ଏମିତି ଏକାଠି ଦେଖି। ଆଚ୍ଛା, ସେ ଆଉ କାହା ସାଙ୍ଗରେ ବୁଲାବୁଲି କରିବା, ମାନେ ଇଣ୍ଟିମେଟ ଭାବେ ଯାହାର ପ୍ରଭାବ ତା ଉପରେ?
1: ଆଉ କିଏ ମାନେ? ମାନେ ତୁମେ ଶ୍ୱେତା କଥା କହୁନା ତ?
0: ଶ୍ୱେତା?
1: ହଁ, ସେଇ ଝିଅଟା ଯେ କିଛି ଦିନ ହେଲା ତା ସାଙ୍ଗରେ ଖୁବ୍ ମିଳାମିଶା କରୁଥିଲା, ତା ସାଙ୍ଗରେ କଲେଜରେ ଏକାଠି କି ତଳ କ୍ଲାସରେ ପଢୁଥିଲା ବୋଧେ। ଖୁବ୍ ସ୍ମାର୍ଟ, ଜବରଦସ୍ତ ଟାଇପ୍ର ଝିଅ, ବୁଢା ଥରେ କହୁଥିଲା ତାପରି ଭଲ ଷ୍ଟୁଡେଣ୍ଟ ସିଏ।
0: କିନ୍ତୁ ଏ ଝିଅ କଥା କେବେ ତୁମେ ମତେ
1: କହିଲି ପରା, ଯିଏ ଯାହା କାମରେ ଆମେ ଏତେ ବ୍ୟସ୍ତ ହୋଇ ରହିଲୁ ଯେ ଅନ୍ୟ କଥା ଚିନ୍ତା କରିବାକୁ ସମୟ କାହାର ନଥିଲା। ଅନେକ ଥର ସେ ଆମ ଘରକୁ ଆସିଛି, ଏମିତି ଫର୍ମାଲ କଥାବାର୍ତ୍ତା ବି ତା ସାଙ୍ଗରେ ଥରେ ଅଧେ ହେଇଛି। ତାହେଲେ ସିଏ
0: ତା ମାନେ ତମେ କହୁଛ ଉର୍ମିଳା, ଉର୍ମିଳା କଣ ଭାବୁଛ?
1: କଣ ଭାବୁଛି? କିଛି ନୁହେଁ, କିଛି ମତେ ପଚାର ନା, କିଛି ମତେ ପଚାର।
0: ଆରେ ଶୁଣ ଉର୍ମିଳା, ଶୁଣ, ଆରେ ଶୁଣିଯା।

0: ଭିତରକୁ ଆସିବ ଆଜ୍ଞା।
1: ଆସନ୍ତୁ।
0: କିଛି ଭାବିବେନି ଆଜ୍ଞା।
1: କୁହନ୍ତୁ
0: ଆପଣ।
1: ଶ୍ଵେତା ପଟ୍ଟନାୟକ।
0: ମୁଁ ଠିକ ଅନୁମାନ କରିଛି ଆଜ୍ଞା। ଅବଶ୍ୟ ଘରଟା ଟିକେ ଖୋଜିବାକୁ ପଡିଲା, ହେଲେ ଶେଷରେ ଠିକ ଜାଗାରେ ଆସି ପହଞ୍ଚି ଯାଇଛି।
1: କାହିଁକି?

0: କଣ ହେଲା?
1: କଥା କଣ କି, ଆପଣ ଆମ ଜାଣିଥିବେ ମାନେ ବ୍ୟବସାୟୀ ଶ୍ରୀଯୁକ୍ତ ଚୌଧୁରୀଙ୍କୁ?
0: ଜାଣିଛି, ସଞ୍ଜୟର ବାପା।
1: ଆଜ୍ଞା,
0: କଣ ହେଲା?
1: ମୁଁ ଶ୍ରୀଯୁକ୍ତ ଚୌଧୁରୀଙ୍କର
0: ତା ବି ଜାଣିଛି, ପ୍ରାଇଭେଟ ସେକ୍ରେଟାରୀ, ବନ୍ଧୁ, ଅତି ବିଶ୍ୱାସୀ, ସବୁ ଜାଣିଛି। କୁହନ୍ତୁ କଣ ହେଲା?
1: ସଞ୍ଜୟ ମାନେ ବୁଢା ବାବୁ
0: ଜାଣିଛି,
1: ଜାଣିଛନ୍ତି ମାନେ ସେ ଆରେଷ୍ଟ ହେଇ
0: ଜେଲରେ,
1: ମାନେ ଆପଣ ଜାଣିଛନ୍ତି ସେ ଜେଲରେ?
0: ଜାଣିଛନ୍ତି, ଆପଣ ବି ଜାଣିଥିବେ ସଞ୍ଜୟ ସାଙ୍ଗରେ ସମ୍ପର୍କଟା ମୋର କେତେ ନିବିଡ଼। ଏକାଠି ପଢ଼ିଛୁ, ଏକାଠି ଅନେକ ସମୟ କଟେଇଛୁ, ଏକାଠି ଅନେକ ଚିନ୍ତା ବି କରିଛୁ, ଏକାଠି ଅନେକ ଷ୍ଟ୍ରାଟେଜି ପ୍ଲାନ କରିଛୁ, ଏକାଠି
1: କଣ କହିଲେ, ଏକାଠି ଅନେକ ଷ୍ଟ୍ରାଟେଜି? ହଁ, ଏତେ ସହଜ ଭାବରେ ଆପଣ ହଁ କହିଦେଇ ପାରିଲେ
0: କାହିଁକି? କଣ ହେଲା?
1: ବୁଢା ବାବୁ ଜେଲରେ, ଅଥଚ ଆପଣ ସାମାନ୍ୟ ଟିକେ ଚିନ୍ତିତ କି ବିଚଳିତ?
0: ବିଚଳିତ କାହିଁକି?
1: ଆପଣ ହସୁଛନ୍ତି, ଆପଣ
0: କିନ୍ତୁ ଏସବୁ କଥାବାର୍ତ୍ତା ପାଇଁ କଣ ଆପଣ ଏଠିକି?
1: ନା ନା ନା, ମାନେ କଥା କଣ କି, ମାନେ ସାରଙ୍କ ଘରେ ଏଇ କେତେ ଦିନ ଭିତରେ ଅବସ୍ଥା ଏକେବାରେ ଏତେ ଅସମ୍ଭାଳ।
0: ମାନେ
1: ସାର ତ ବ୍ୟବସାୟ ପତ୍ର ସବୁ ବନ୍ଦ ବାନ୍ଦ କରିଦେଲେଣି, କୋଉଠି କୁଆଡେ କେତେ ଯେ ଲସ୍ ହେଇଯାଉଛି।
0: ତାମାନେ ତାଙ୍କ ଘରେ ଏମିତି ଅବସ୍ଥା?
1: ସେଠି ସବୁ ଅସମ୍ଭାଳ, ଏକାବେଳେ ବିପର୍ଯ୍ୟସ୍ତ। ଆପଣ ତ ତାଙ୍କ ଘର କଥା ଜାଣିଥିବେ, ଏମିତି ଗୋଟାଏ ଘର ଯେ ଇଏ ଇଆଡ଼େ ତାଙ୍କ ବ୍ୟବସାୟରେ ବ୍ୟସ୍ତ, ସିଏ ତାହେଲେ ତାଙ୍କ ରିସର୍ଚ୍ଚରେ। ମାନେ ମାଡାମ ସାରଙ୍କ ସାଙ୍ଗରେ କି ମାଡାମଙ୍କ ସାଙ୍ଗରେ ବୁଢ଼ାବାବୁଙ୍କର କାଁ ଭାଁ ଭେଟ। ମାସକ ତଳେ ସାର ବୁଢ଼ାବାବୁଙ୍କୁ ଥରେ ଘରେ ଦେଖିଥିଲେ, ମାଡାମ କେବେ କି ଜାଣି କେବେ ଦେଖିଥିଲେ ସେ। ମାଡାମଙ୍କ ଅବସ୍ଥା କହିଲେ ନ ସରେ, ଅଫିସ ତ ଯିବା ନାହିଁ, ଖିଆ ପିଆ ବି ବନ୍ଦ।
0: ତାମାନେ
1: ଆଜ୍ଞା, ହଁ, ବୁଢ଼ାବାବୁଙ୍କୁ ଜାମିନ ଆଣିବାକୁ ମୁଁ ଚେଷ୍ଟା କରିଥିଲି, ସେ ନାହିଁ କରିଦେଲେ, କହିଲେ ବେଶ ଭଲରେ ଅଛନ୍ତି।
0: ଜେଲରେ ତ ଭଲ, ଭାତ ଡାଲି ଖରାପ କଣ?
1: କିନ୍ତୁ ଏଣେ ଯେ ମାଡାମଙ୍କ ଅବସ୍ଥା ସାଙ୍ଘାତିକ, ଖିଆପିଆ ବନ୍ଦ, ଘରେ ସେମିତି ପଡି ରହିଛନ୍ତି, କଣ ଭାବୁଛନ୍ତି ଆଉ ପାଗଳିଙ୍କ ପରି ଏଣୁତେଣୁ କେତେବେଳେ କଣ ଯେ କହୁଛନ୍ତି।
0: ଆପଣ ଗାଡି ଆଣିଛନ୍ତି?
1: ମାନେ ଗାଡି?
0: ଗାଡିରେ ଆସିଛନ୍ତି ତ?
1: ହଁ ହଁ, ଗାଡି ନ ଆଣିଥିଲେ ସାରା ସହରଟା ଯାକ ଆପଣଙ୍କୁ ଖୋଜି ବାହାର କରିବାଟା, ଆଡ୍ରେସଟା ଯଦି ଠିକ ଥାନ୍ତା ହୁଏତ, କିମ୍ବା ପଚରା ପଚରି କରି ଗାଡି ନ ଆଣିଥିଲେ।
0: ଆପଣ ଟିକେ ଅପେକ୍ଷା କରନ୍ତୁ,
1: ମାନେ
0: ଅପେକ୍ଷା କରିଥାନ୍ତୁ, ମୁଁ ଆପଣଙ୍କ ସାଙ୍ଗରେ ଯିବି।
1: ଆପଣ ମୋ ସାଙ୍ଗରେ?
0: ଡେରି ହବନି, ଶାଢ଼ୀଟା ବଦଳେଇ ଦେଇ ଆସୁଛି।

0: ବସ୍।
1: ମୁଁ ଆସିବି ବୋଲି ଆପଣ ବୋଧେ ବିଶ୍ୱାସ କରିନଥିଲେ ମାଉସୀ।
0: ବିଶ୍ୱାସ କରିନଥିଲେ ମାନେ?
1: ମୁଁ କିନ୍ତୁ ଯେତେବେଳେ ବିଶ୍ୱାଳ ବାବୁଙ୍କଠୁ ଏଠିକାର ସବୁ କଥା ଶୁଣିଲି ନା, ମୋର ନ ଆସିବା ଛଡ଼ା ଉପାୟ କ'ଣ ଥିଲା?
0: କ'ଣ ଶୁଣିଲୁ ବିଶ୍ୱାଳ ବାବୁଙ୍କ ଠାରୁ?
1: ଆପଣ ଖିଆପିଆ କରୁନାହାନ୍ତି, ମଉସା ବି ବିବ୍ରତ।
0: କ'ଣ ହେଲେ ଆଉ ଆମେ ବିବ୍ରତ ହବାନି,
1: କିନ୍ତୁ କ'ଣ ହେଇଛି?
0: କ'ଣ କହିଲୁ,
1: କ'ଣ ହେଇଛି?
0: ବୁଢ଼ା ଜେଲ୍ରେ
1: ଏଥିରେ ତ ଭାବିବାର କ'ଣ ଅଛି?
0: ଭାବିବାର କିଛି ନାହିଁ,
1: ମାନେ ମାନେ ତୁ ମୁଁ କ'ଣ ମୁଁ ତୁ ତୁ ବୁଢ଼ାର ଏସବୁ ପାଇଁ କେଉଁଥିପାଇଁ ଆପଣ କେଉଁ କଥା ପଚାରିଛନ୍ତି?
0: ବୁଢ଼ାକୁ ତୁ କେତେ ଦିନ ହେଲା ଜାଣିଛୁ?
1: କେତେ ଦିନ ମାନେ? ଏକାଠି ପାଠ ପଢ଼ିଛୁ, ଏକାଠି କେତେ କାମ କରିଛୁ, କେତେ ଯୋଜନା, କେତେ ପ୍ଲାନିଂ, କେତେ ଷ୍ଟ୍ରାଟାଜି, କିନ୍ତୁ ଏସବୁ କାହିଁକି?
0: ତାମାନେ ତୁମେ ଦୁହେଁ ଏକାଠି?
1: ହଁ, ଅନେକ ଦିନ ହେଲା, ଅନେକ ବର୍ଷରୁ।
0: ଓ
1: କ'ଣ ଭାବୁଛନ୍ତି ଆପଣ? କ'ଣ କହିବାକୁ ଚାହାନ୍ତି?
0: ଜଣେ ଯୁବକ ସାଙ୍ଗରେ ଜଣେ ଯୁବତୀ ଏକାଠି ଅନେକ ଦିନ ଏକାଠି ମିଳାମିଶା କଲେ ଜାଣିପାରୁନୁ କ'ଣ ହୁଏ?
1: କ'ଣ ହୁଏ? କିଛି ହୁଏନି,
0: କିଛି ଜାଣିପାରୁନୁ?
1: କିନ୍ତୁ ଜଣଙ୍କ ସାଙ୍ଗରେ ମୁଁ ଏକାଠି ମିଳାମିଶା କରୁଛି ଆଉ ସେଇ ଜଣଙ୍କ ସାଙ୍ଗରେ ମୋର ସବୁ ସମ୍ପର୍କ, ଏକଥା ଆପଣ ଭାବୁଛନ୍ତି କାହିଁକି?
0: ତାମାନେ ତାମାନେ ଖାଲି ବୁଢ଼ା ସାଙ୍ଗରେ ତୋର ମିଳାମିଶା ନୁହେଁ, ଆଉ ବି ଅନ୍ୟ କେହି?
1: ମୁଁ ପାଠ ପଢ଼ିଛି, ପୋଷ୍ଟ ଗ୍ରାଜୁଏଟ୍ କରିଛି, ଆଉ ନିଜେ ବି କିଛି କରିବାକୁ ଚାହେଁ। ମୁଁ କାମ ସହିତ ଅନେକଙ୍କର ସମ୍ପର୍କ, ଆଉ ଅନେକଙ୍କ ସାଙ୍ଗରେ ମିଳାମିଶା କଲେ ମୋର ଅସୁବିଧା କୋଉଠି ରହିଲା?
0: ବୁଢ଼ା ଜାଣେ ତୋ ସହିତ ଅନ୍ୟମାନେ ମିଳାମିଶା କରୁଛନ୍ତି?
1: ହଁ ଜାଣେ, କିନ୍ତୁ ଏସବୁ ପ୍ରଳାପ କାହିଁକି?
0: ପ୍ରଳାପ? ତୁ ଭାବୁଛୁ ପ୍ରଳାପ? ମୁଁ ଏବେ ଜାଣୁଛି, ଠିକ୍ କରି ଜାଣିପାରୁଛି, ସେମାନେ ସମସ୍ତେ ବୁଢ଼ା କ୍ଲାସ୍ର ପିଲା। ଠିକ୍ କରି କହ, କିଛି ଲୁଚା ନା, କେତେ ଜଣ? ବୁଢ଼ା ଜାଣେ ଏ କଥା।

0: ଦାମିନୀ ଏଥିରେ ଲୁଚେଇବାର କ'ଣ ଅଛି? ତା ତ ତୁ କହିବୁ, କିନ୍ତୁ କିନ୍ତୁ ମୁଁ ଠିକ ଧରିପାରୁଛି, ଏଇଥିପାଇଁ ଏଇଥିପାଇଁ ବୁଢ଼ା ମାଉସୀ ମାଉସୀ କ'ଣ ଏସବୁ ଆପଣ କହୁଛନ୍ତି?
1: ମୋତେ ଆଉ କିଛି ପଚାରିଲା ନା, ମୁଁ କିଛି ଭାବିପାରୁନି, କିଛି ଭାବିପାରୁନି।
0: ମୁଁ ବି ଭାବିପାରୁନି, ଏଠି ଆସି ମୁଁ କ'ଣ ଦେଖୁଛି? କ'ଣ ହେଇଛି ଆପଣଙ୍କର? ମଉସା କାନ୍ତି,
1: ମଉସା ମଉସା ତାଙ୍କର ତୁ

0: ଏଠି ଆସି ମୁଁ କଣ ଦେଖୁଛି? କଣ ହେଇଛି ଆପଣଙ୍କର? ମଉସା ଖାଆନ୍ତି,
1: ମଉସା ମଉସା, ତାଙ୍କର ତୋଠି କି କାମ?
0: ତାଙ୍କଠି ମୋର କିଛି କାମ ନାହିଁ, ମୋଠି ତାଙ୍କର କାମ ଅଛି।
1: ତୋଠି ତାଙ୍କର କାମ?
0: ହଁ, ମୁଁ ତାଙ୍କୁ କିଛି କହିବାକୁ ଚାହେଁ, ଆପଣଙ୍କୁ କହିଥାନ୍ତି, କିନ୍ତୁ ଆପଣ କିଛି ଶୁଣିବା ଅବସ୍ଥାରେ ନାହାନ୍ତି। ସେ ଆର ଘରେ ଅଛନ୍ତି ବୋଧେ, ମୁଁ ଯାଉଛି ତାଙ୍କୁ କହିବି।
1: ତାଙ୍କୁ କହିବୁ କଣ? ଆଉ ତାଙ୍କୁ କହିବୁ? ମୁଁ ଠିକ ଜାଣିପାରୁଛି, ହଁ, ସେଇ ସବୁ ପିଲା, ଗୋଟାଏ ପାଖରେ ବୁଢ଼ା, ମଝିରେ ସେଇ ଝିଅଟା, ଆଉ ଆର ପାଖରେ ସେମାନେ ବୁଢ଼ା ବିଚରା।

0: ମତେ ଡର ଲାଗୁଛି ସଞ୍ଜୟ, ଏତେ ସ୍ପିଡ୍ରେ ସ୍ପିଡ୍ ଆଉ ବଢ଼ାଅ ନା ସଞ୍ଜୟ, ସଞ୍ଜୟ ସଞ୍ଜୟ ସଞ୍ଜୟ
1: ସ୍ପିଡ୍ରେ ମୁଁ ବି ଗାଡି ଚଲେଇ ପାରେ।
0: ସଞ୍ଜୟ ସଞ୍ଜୟ
1: ଚିତ୍କାର କର ନାହିଁ, ଚୁପେଇ ବସ।

0: ତାଠୁ ମୁଁ ଆଉ କିଛି ଶୁଣିବାକୁ ଚାହିଁଲି। ମୁଁ ଆଉ କଣ ଶୁଣିଥାନ୍ତି, କଣ ସେ ଆଉ ମୋତେ କହିଥାନ୍ତା? ତମକୁ ସେ କଣ କହିଲା?
1: ମୋତେ
0: ଦେଖା ହେଇନି?
1: ନା,
0: ଭଲ ହେଇଛି। କୋଉ ମୁହଁରେ ସେ ତମକୁ ଦେଖା କରିବ? ଭଲ ହେଇଛି ସେ ଚାଲିଯାଇଛି। କିଏ?
1: ଭିତରକୁ ଆସ ବିଶାଳ, ମୁଁ ତମକୁ ଖୋଜୁଥିଲି।
2: ଗାଡ଼ିରେ ତାଙ୍କୁ ନେଇ
1: ତାଙ୍କୁ
0: ଶ୍ୱେତାକୁ ବୋଧେ
2: ଆଣିଥିଲି ତ?
1: ସବୁ ପ୍ରୋଗ୍ରାମ
2: କ୍ୟାନସଲ କରିଦେଇଛି।
1: ହଁ,
2: ଦି ଜଣ ଯାକ ତ ଅଛନ୍ତି, ପଚାରିବି ସାର।
1: କଣ?
2: ଯାହା ତ ହବାର ହେଇଯାଇଛି, ଯାହା ହବାର ବି ହବ, ସେଥିରେ ଆପଣ ଦି ଜଣ ଯାକ ଏମିତି ଖିଆ ପିଆ ନକରି କିଛି କଥାରେ ଠିକ ନାହିଁ, ଦିନ ଯାକ ଇଏ ଏଠି ବସି କଣ ଭାବୁଛନ୍ତି ତ ସିଏ ସେଠି କଣ ଭାବୁଛନ୍ତି, ମତେ ଭଲ ଲାଗୁନି ସାର। ଅନ୍ତତଃ ଟିକେ ଧୈର୍ଯ୍ୟ ନ ଧରିଲେ ଆପଣ ବରଂ ମ୍ୟାଡାମ
0: କଣ କହିଲ ବିଶ୍ୱାଳ? ମୁଁ ଧୈର୍ଯ୍ୟ ଧରିବି?
2: ମୁଁ କଣ କହୁଥିଲି କି ଆପଣ ନହେଲେ ଅନ୍ତତଃ ସାର
1: ମାନେ ମତେ କହୁଛ?
0: ଆଉ କାହାକୁ କହିବେ? ତମେ ତ ଏସବୁର ମୂଳ।
1: ମୁଁ
0: ତମେ ଯେବେ ମୂଳରୁ ପିଲାଟାକୁ ଟିକେ ଦେଖାଶୁଣା କରିଥାନ୍ତ, ସେ କଣ କରୁଛି କଣ ନ କରୁଛି, ତାହେଲେ ଆଜି ହୁଏତ।
1: ଆଉ ତୁମେ ମା ହିଁ, ତୁମର କରିବାର କିଛି ନଥିଲା?
0: କଣ କହିଲ?
1: ଶୁଣୁଛ ବିଶ୍ୱାଳ?
0: ଦେଖୁଛ ବିଶ୍ୱାଳ? ଦେଖୁଛ?
2: ପ୍ଲିଜ ସାର, ପ୍ଲିଜ ମ୍ୟାଡାମ, ଆପଣ ମ୍ୟାଡାମଙ୍କୁ ଦୋଷ ଦଉଛନ୍ତି, ମ୍ୟାଡାମ ଦୋଷ ଦଉଛନ୍ତି ଆପଣଙ୍କୁ। ଆଉ ୟା ଭିତରେ ଖିଆ ନାହିଁ ପିଆ ନାହିଁ, ବ୍ୟବସାୟ ବନ୍ଦ, ମ୍ୟାଡାମଙ୍କର ଅଫିସ ଯିବା ବନ୍ଦ, ରିସର୍ଚ୍ଚ ବନ୍ଦ, ଆସ୍ତେ ଆସ୍ତେ ଘରଟା ଭାଙ୍ଗି ଯାଉଛି।
1: ଯାଉଛି, ଯାଉ।
0: ମୋର ବି ସେଇଆ, ଯାଉଛି।
2: ସାର, ମ୍ୟାଡାମ,
1: ଏ ପରିସ୍ଥିତିରେ ବଞ୍ଚିବା ଲାଭ କଣ?
0: ମୋର ବି ବଞ୍ଚିବା ଲାଭ କଣ?
2: ସାର,
1: ତମେ ତମେ ଆସ ବିଶ୍ୱାଳ, ମୁଁ ଟିକେ ନିରୋଳାରେ ବସି
0: ମୁଁ ଟିକେ ନିରୋଳାରେ ବସି
2: ହଉ ସାର, ଆସୁଛି ସାର।

0: ଆପଣ ଆସନ୍ତୁ।
1: କିନ୍ତୁ
0: ଏଥିରେ ଆଉ କିନ୍ତୁ କଣ, ସବୁ ତ ଜାଣିଲେ, ସବୁ ତ ବୁଝେଇ ଆପଣଙ୍କୁ କହିଲି।
1: କିନ୍ତୁ ମୁଁ ଯେ ଠିକ କହିପାରିବି, ଠିକ ବୁଝେଇ ପାରିବି?
0: ଆପଣ ଠିକ ପାରିବେ ବିଶ୍ୱାଳ ବାବୁ, ମୋ ସାଙ୍ଗ ପାଖରେ ଆପଣ ଏତେ ବର୍ଷ ଧରି ଅଛନ୍ତି, ଆପଣ ସେମାନଙ୍କୁ ଠିକ କରି ଜାଣନ୍ତି। ତା ଛଡ଼ା ମୁଁ ହିଁ ତ କହିପାରିଥାନ୍ତି, କିନ୍ତୁ ମଉସା ମାସୀଙ୍କ ଆଗରେ ମୁଁ ଏସବୁ ଏକଥା ଠିକ। ଆପଣଙ୍କଠୁ ଖବର ପାଇ ମୁଁ ସେଠିକି ଯାଇଥିଲି, କିନ୍ତୁ ମାଉସୀଙ୍କର ଯେଉଁ ମୁଡ଼୍ ଦେଖିଲି ନା, ଭାବିଥିଲି ମଉସାଙ୍କୁ କହିବି। ସତ କହୁଛି, ମୋର ସାହସ ହେଲାନି, ଚାଲି ଆସିଲି।
1: ତାହେଲେ
0: ହଁ, ଆପଣ ପାରିବେ, ଆପଣଙ୍କ ଛଡ଼ା ହୁଏତ ଆଉ କେହି
1: ଦେଖେ ଚେଷ୍ଟା କରେ।
0: ଦେଖେ ନୁହେଁ, ଆପଣ ଠିକ ପାରିବେ।
1: ଆଉ ତାହେଲେ ଡେରି କାହିଁକି ଉଠେ?
0: ନା, ଡେରି କରି କିଛି ଲାଭ ନାହିଁ। ୟା ଭିତରେ
1: ତାହେଲେ ଆଉ ଡେରି କରିବିନି, ଉଠେ।
0: ନମସ୍କାର।
1: ନମସ୍କାର ନମସ୍କାର। ମୁଁ ଆଉ କିଛି ସ୍ଥିର କରିପାରୁନି ଉର୍ମିଳା, କିଛି ଭାବିପାରୁନି।
0: ତାହେଲେ ତୁମେ କୁହ, କଣ କରାଯାଇପାରେ, କଣ କରିବା?
1: ସାର୍, ସାର୍
2: କଣ ହେଲା ବିଶ୍ୱାଳ, ଏମିତି ବ୍ୟସ୍ତ ଭାବରେ?
1: ମୁଁ ବ୍ୟସ୍ତ ନୁହେଁ ସାର୍, ଆପଣମାନେ ବ୍ୟସ୍ତ ହୁଅନ୍ତୁନି।
2: ଆମେ ବ୍ୟସ୍ତ ହବୁନି ମାନେ?
1: କିଛି ହେଇନି ସାର୍, ଏତେ ଚିନ୍ତା ଏତେ ଭାବନା ଯାହା ପାଇଁ କିଛି ନୁହେଁ ମ୍ୟାଡାମ, କିଛି ନୁହେଁ। ଗୋଟାଏ ଶୂନ୍ୟ ଘଟଣା ଉପରେ ଘରଟା ମାନେ କେଡେ ବଡ ଘର ଆପଣଙ୍କର, କେମିତି ଗୋଟାଏ ପରିବାର ଯାତ୍ରା ହବାକୁ ବସିଲାଣି। ଶୁଣନ୍ତୁ ସାର, ଅନୁରୋଧ, ଟିକେ ଧୈର୍ଯ୍ୟ ଧରନ୍ତୁ, ମୋର ଗୋଟାଏ କେମିତି ପ୍ରଥମରୁ ସନ୍ଦେହ, କିଛି ହେଇନି।
2: ବିଶ୍ୱାଳ,
1: ଆପଣ ଖାଉନାହାନ୍ତି, ମ୍ୟାଡାମ ଖାଉନାହାନ୍ତି, ଆପଣ ତାଙ୍କୁ ଦୋଷ, ମ୍ୟାଡାମ ଆପଣଙ୍କୁ ଦୋଷ, ନା ସାର କିଛି ହେଇନି।
0: ବିଶ୍ୱାଳ,
1: ପୁରାଣରେ ନାହିଁ ସାର, କିଏ କାହାକୁ ପଚାରିଥିଲା ବିଶ୍ୱରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଣ, ଉତ୍ତର ତାର ମୋର ମନେ ନାହିଁ ସାର, କିନ୍ତୁ ତାର ଠିକ ଉତ୍ତର ହଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହଉଛି ମଣିଷ, କେତେବେଳେ ସିଏ କଣ କରେ, କେତେବେଳେ ସିଏ କଣ ଭାବେ। ସେଦିନ ମତେ ମ୍ୟାଡାମ ପଠେଇଥିଲେ ବୁଢ଼ାବାବୁଙ୍କ ସାଙ୍ଗେ ଶ୍ୱେତାଙ୍କ ଘରକୁ।
0: ମୋର ସନ୍ଦେହ ହେଲା ସେତେ ଏସବୁ ଭିତରେ, ସେଇଥିପାଇଁ ବିଶ୍ୱାଳଙ୍କୁ
1: ମୋର ବି ସେଇଠି ସନ୍ଦେହଟା ପ୍ରଥମେ ହେଲା, ଯିଏ ବୁଢା ବାବୁଙ୍କ ସାଙ୍ଗରେ ଏତେ ସମ୍ପର୍କ ରଖିଛି ସେ ସାମାନ୍ୟ ବିଚଳିତ ବି ହେଲେନି, ବରଂ ହସି ହସି ମତେ କହିଲେ, ଏଥିରେ ବିଚଳିତ ହବାର କଣ ଅଛି, ଏଥିରେ ସନ୍ଦେହ ହବନି ସାର।
2: ଖୁବ ବେଶି କଥା କହୁଛ ବିଶ୍ୱାଳ, କଣ ହେଇଛି?
1: କହିଲି ତ ସାର କିଛି ହେଇନି।
2: ଓ
1: ସବୁ ଆପଣଙ୍କର ମନର କଥା ସାର, କିଛି ନାହିଁରୁ ଗୋଟାଏ କହନ୍ତିନି ସାର, ଏଇ ମାନେ ଚା କପ୍ରେ ଝଡ଼, ସେଇ ଝଡ଼ ସାର, କିଛି ହେଇନି।
2: ମାନେ ବୁଢା କୌଣସି ଗୁଣ୍ଡା ଛତରା ଲକ୍ଷ୍ମଣଙ୍କ ଦଳରେ?
1: ନା ନା ନା, ଏ ବୁଢା ବାବୁଙ୍କ ପରି ସୁଧାର ପିଲା ସିଏ ଗୁଣ୍ଡା ଦଳରେ? କଳ୍ପନାରେ ବାହାରେ ସାର, କଳ୍ପନାରେ ବାହାରେ।
2: ତାହେଲେ ସେ ଆରେଷ୍ଟ ଜେଲ ଯିବା?
0: ମୁଁ ଜାଣେ ସେ ଗୁଣ୍ଡା ଦଳରେ ପଡ଼ିନି, ଇନଫାଇଟ, ସେଇ ଝିଅଟାକୁ କେନ୍ଦ୍ର କରି ନିଜ ନିଜ ଭିତରେ, ତାପରେ ନିଶ୍ଚୟ ଗଣ୍ଡଗୋଳ, ଈର୍ଷା, ଗୋଟେ ଝିଅ ପାଇଁ ଅନେକଙ୍କର ଈର୍ଷା।
1: ତା ବି ନୁହେଁ ମ୍ୟାଡାମ, ତା ବି ନୁହେଁ।
0: ତା ମାନେ
1: କୋଉଥିରେ ସେ ସମ୍ପୃକ୍ତ ନୁହନ୍ତି?
2: କୋଉଥିରେ ସେ ସମ୍ପୃକ୍ତ ନୁହେଁ? ତାହେଲେ ଖାଲି ସୁନ୍ଦରଠାରେ ଆରେଷ୍ଟ ଜେଲ?
1: ସବୁ ସମ୍ଭବ ସାର, ସବୁ ସମ୍ଭବ, ପଚାରିନଥିଲି ସାର ବିଶ୍ୱର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଣ।
2: ଓ ବିଶ୍ୱାଳ,
1: ଏମିତି ଏକ ଆଶ୍ଚର୍ଯ୍ୟ କଥା ସାର,
0: ବିଶ୍ୱାଳ ବାବୁ,
1: ନିଜର ଚିନ୍ତା, ନିଜ ମନ ପ୍ରବୃତ୍ତିକୁ ଆପଣମାନେ ଆରୋପ କରିଛନ୍ତି କିଛି ଘଟିନଥିବା ଗୋଟାଏ ଘଟଣା ଉପରେ, ଫଳରେ କେତେବେଳେ ବୁଢା ବାବୁ ହୋଇଯାଉଛନ୍ତି ଗୁଣ୍ଡା, ତ ଆଉ କେତେବେଳେ ସିଏ,
2: ତା ମାନେ ମୁଁ ଯେ ଭାବୁଥିଲି
0: ତୁମେ ଲୋଫର ଛତ୍ରା ଗୁଣ୍ଡା କଥା ତ ଜାଣିଛ, ଆଉ କଣ ଭାବିବ?
2: ଗୁଣ୍ଡା ଅତୀତରେ
0: ହଁ କହୁନଥିଲ, ବ୍ୟବସାୟର ପ୍ରଥମ ଅବସ୍ଥାରେ ଗୁଣ୍ଡା ଲଗେଇ କମ୍ପିଟେଟର ମାନଙ୍କୁ
2: ମୂଳରୁ ସେଇ ଆଇଡିଆ, ସେଇ ଆଇଡିଆ, ଆଗକୁ ଯିବାକୁ ହେଲେ ରାସ୍ତାର ସବୁ କଣ୍ଟା ଦୂର କରିବାକୁ ପଡିବ, କଣ୍ଟାରେ କଣ୍ଟା କାଢିବାକୁ ହବ, ସେଥିପାଇଁ ବ୍ୟବସାୟର ପ୍ରଥମ ଅବସ୍ଥାରେ ମୁଁ ଗୁଣ୍ଡାମାନଙ୍କର ଆଶ୍ରୟ ନେଇଥିଲି।
1: ମୁଁ ଠିକ

0: ଏଇ କଥା କହୁଛି ସାର୍, ଆପଣଙ୍କର ନିଜର ଏଇ କଥା ସାନବାବୁଙ୍କ କ୍ଷେତ୍ରରେ ଆପଣ ଲଗେଇ ଦେଇଛନ୍ତି, ତେଣୁ ଆପଣ ଭାବୁଛନ୍ତି ବୁଢା ବାବୁ ଗୁଣ୍ଡା ଦଳରେ ମିଶିଗଲେ, ଆଉ ମ୍ୟାଡାମ ବି ବୋଧେ
1: ମାନେ ମୁଁ
0: ଆପଣ ଯେତେବେଳେ ଜାଣିଲେ ଶ୍ୱେତା ସାନବାବୁଙ୍କ ସାଙ୍ଗରେ
1: ଖାଲି ବୁଢା ନୁହେଁ, ଅନେକଙ୍କ ସାଙ୍ଗରେ
2: ଉର୍ମିଳା
1: ଶ୍ୱେତା ମତେ କହିଛି, ସାମାନ୍ୟ ସଙ୍କୋଚ ନ କରି ସେ ମତେ କହିଛି, ଜଣଙ୍କ ସାଙ୍ଗରେ ମୁଁ ମିଳାମିଶା କରିଛି, ସେଇ ଜଣଙ୍କ ସାଙ୍ଗରେ ମୋର ସବୁ ସମ୍ପର୍କ, ଏକଥା ଆପଣ ଭାବୁଛନ୍ତି କାହିଁକି?
0: ବାସ୍, ତାପରେ ଆଉ କିଛି କହିବାର ନାହିଁ, ମାଡାମ ଧରିନେଲେ ଇନଫାଇଟ୍, ନିଜ ମନର ଭୂତ ଇନଫାଇଟ୍
1: ବିଶାଳ
0: କହୁଛି ତ ମାଡାମ, କିଛି ହେଇନି, ବୁଢ଼ାବାବୁଙ୍କର କିଛି ହେଇନି। ଅବଶ୍ୟ ଏକଥା ଠିକ, ସେ ଆରେଷ୍ଟ ହେଇଛନ୍ତି, ଜେଲ ହାଜତରେ ଅଛନ୍ତି, ଜାମିନ ଆଣିବାକୁ ମନା କରିଦେଲେ, ତଥାପି ସାର୍ କହୁଛି କିଛି ହେଇନି, ଏସବୁ କିଛି ନୁହେଁ।
2: ବିଶାଳ,
0: ମୁଁ କଣ ସାର୍ ଜାଣିଥାନ୍ତି କି, ଏକରେ ତ ଆପଣଙ୍କ ଘରର ଅବସ୍ଥା ଦେଖି ଛାନିଆ, ଦୁଇରେ ପୁଣି
2: ଓହୋ ବିଶାଳ
0: କହୁନଥିଲି ସାର, ସେଦିନ ଶ୍ୱେତାଙ୍କ କଥାବାର୍ତ୍ତାରେ ମୋର ସନ୍ଦେହ ହେଲା, ୟା ଭିତରେ ଗୋଟାଏ କଥା ଅଛି, ନହେଲେ ସାମାନ୍ୟ ବିଚଳିତ ବି ଟିକେ ହେଇନଥାନ୍ତେ। ସେଇ କଥାଟି ସାର୍ ମୁଁ କାଢିପାରିଛି।
2: କଣ
1: କଣ
0: କଥାଟି? ଶ୍ୱେତାଙ୍କ ଛଡା ବାହାର ଲୋକ କେହି ଜାଣିନଥିଲେ, ମୁଁ ତାଙ୍କଠୁ କୌଶଳରେ କାଢି ଆଣିଛି ସାର୍।
2: ବିଶାଳ,
0: ଆପଣ ତ ଘର ହେଇ କେହି କାହା କଥା ଜାଣିଲେନି, ଆପଣ ଗଲେ ଆପଣଙ୍କ ବାଟରେ, ମାଡାମ ଗଲେ ତାଙ୍କ ବାଟରେ, ସାନବାବୁ ସେମିତି ଗଲେ ନିଜ ବାଟରେ, କାହା ସାଙ୍ଗରେ କାହାର ମେଳ ନାହିଁ, ନିଜ ନିଜ ଭିତରେ କିଛି ବୁଝାମଣା ନାହିଁ। କଣ କହୁଥିଲେ ସାର୍? ହଁ, ସାନବାବୁ ଗଲେ ତାଙ୍କ ବାଟରେ। ପଚାରିବି ସାର୍, ସାନବାବୁ କଲେଜ ଛାଡ଼ିଲା ପରେ ଏଇ କେତେ ବର୍ଷ ଧରି କଣ କରୁଛନ୍ତି?
2: କଣ କରୁଛି ବୁଢା ଉର୍ମିଳା?
1: କଣ କରୁଛି ମାନେ କଣ କରୁଛି ବୁଢା ମାନେ ସେ ବୋଧେ?
0: ହଁ, ଘରକୁ ଆସୁଛନ୍ତି, ଖାଇବା ପିନ୍ଧିବାରେ ଅସୁବିଧା କିଛି ନାହିଁ, ଟଙ୍କା ପଇସାର ଅଭାବ ନାହିଁ, ମତେ ତ ଅର୍ଡର ଅଛି, ଯେତେବେଳେ ଯାହା ଦରକାର ଦେଇଦେବି। ବୁଝିଲେ ଆଜ୍ଞା, ଅମେଳ ସବୁ ଅମେଳ ଆଜ୍ଞା, ସବୁ ଅମେଳ।
1: ଏଣୁ ତେଣୁ କଣ କହୁଛନ୍ତି ବିଶ୍ୱାଳ ବାବୁ, କୁହନ୍ତୁ ବୁଢା କଣ କରୁଛନ୍ତି?
0: ଏକ୍ସପେରିମେଣ୍ଟ, ଆପଣ ଯେମିତି ଆପଣଙ୍କ ଲାବରେଟୋରୀରେ କଣ ଗୋଟେ ରିସର୍ଚ୍ଚ କରୁଛନ୍ତି, ବୁଢା ବାବୁ ସେମିତି ରିସର୍ଚ୍ଚ କରୁଛନ୍ତି, ସାଥିରେ ତାଙ୍କର ଶ୍ୱେତା।
1: କି ରିସର୍ଚ୍ଚ?
2: କଣ
0: ଏବେ ପିଲା ସବୁ ଏତେ ୱେ ୱାର୍ଡ ହେଇଯାଉଛନ୍ତି କାହିଁକି? ସହରର ମଧ୍ୟବିତ୍ତ ପରିବାରର ପିଲାଙ୍କ ଭିତରେ ଏତେ ଭାଓଲେନ୍ସ, ମାନେ ଏଇ ହିଂସା ପ୍ରବୃତ୍ତି ଦେଖା ଦଉଛି କାହିଁକି? କଣ ତାର କାରଣ?
2: ତାହେଲେ ତାର ଆରେଷ୍ଟ ହବା,
1: ତାର ଜେଲ ଯିବା,
0: ଏଇ କଥା କହୁଛି ସାର। କଥା ହଉଛି ମ୍ୟାଡାମ, ଆରେଷ୍ଟ ହେଇ ଜେଲ ଯିବା ଗୋଟାଏ ଷ୍ଟ୍ରାଟାଜି।
2: ଷ୍ଟ୍ରାଟାଜି
1: ପ୍ଲାନ
0: କହୁଛି ସାର, କହୁଛି, ଶ୍ୱେତା ଆଉ ସାନବାବୁ ସ୍ଥିର କଲେ, ଏମିତି ଅପରାଧ କରିଥିବା ତରୁଣ ମାନଙ୍କ ଭିତରେ ସାନବାବୁ ଜଣେ ଅପରାଧୀ ପରି ଯାଇ ଜେଲରେ ରହିବେ, ସେମାନଙ୍କ ଭିତରୁ ଜଣେ ହେଇ ସେମାନଙ୍କ ମନ କଥା ବୁଝିବେ। ଇଏ ସାର୍ ସେମାନଙ୍କ ଏକ୍ସପେରିମେଣ୍ଟର ଗୋଟାଏ ଅଙ୍ଗ।
2: ଉର୍ମିଳା,
1: ଅସମ୍ଭବ ନୁହେଁ, ଜଣେ ମନୋବିଜ୍ଞାନ ଗବେଷକ ପାଇଁ
0: ଥରେ ପ୍ଲାନଟା ଏମିତି କରିଦେଲା ପରେ ଆଉ କିଛି ଅସୁବିଧା ହେଲାନି, ଗୋଟାଏ ତରୁଣ ଅପରାଧୀ ଦଳ ଭିତରେ ଚେଷ୍ଟା କରି ସେ ପଶିଗଲେ, ତାପରେ ଯାହା ହବାର କଥା ତାହା ହେଲା, ଆରେଷ୍ଟ, ଜେଲ। କିନ୍ତୁ ସାର୍, ସାନବାବୁ ତାଙ୍କ ପ୍ଲାନ ଗୋପନୀୟ ଭାବେ ଉଚ୍ଚତମ କର୍ତ୍ତୃପକ୍ଷଙ୍କୁ ଜଣେଇ ଦେଇଛନ୍ତି, ତାଙ୍କ କାମ ଶେଷ ହେଲା ପରେ ସେ ଆଉ ମୁହୂର୍ତ୍ତେ ବି ଜେଲ ଭିତରେ।
2: ତୁମେ ଯାହା କହୁଛ ସବୁ ସତ ତ ବିଶ୍ୱାଳ?
0: ମୁଁ ସାର୍ ଆପଣଙ୍କୁ ମିଛ କହିବି?
1: ବିଶ୍ୱାଳ,
0: ଆପଣ ବିଶ୍ୱାସ କରନ୍ତୁ ମ୍ୟାଡାମ, ଯାହା କହୁଛି ସବୁ ସତ।
2: ଆମେ ତାହେଲେ ଗୋଟେ ଅଯଥା ଦୁଃସ୍ୱପ୍ନରେ,
0: ଘର ଭିତରେ କେହି କାହା କଥା ବୁଝୁ ନଥିବାରୁ ସାର୍, କାହା ସହିତ କାହାର ସମ୍ପର୍କ ନଥିବାରୁ ମ୍ୟାଡାମ, ନିଜ ମନର ଭୂତରେ ନିଜେ ନିଜେ ଏମିତି।
2: ହଁ ହଁ
1: ହଁ ବିଶ୍ୱାଳ ବାବୁ,
2: କିଏ ଆସିଲା?
0: ହଁ ତ ସାର୍,
1: ଭୁଳିଆ କାହାର ଓହ୍ଲଉଛି
0: ଶ୍ୱେତା।

ଶୁଣୁଥିଲେ ନାଟକ ସମାନ୍ତରାଳ, ରଚନା ଓ ପ୍ରଯୋଜନା ମନୋରଞ୍ଜନ ଦାସ, ସହଯୋଗିତା ଗୋପବନ୍ଧୁ ଚୌଧୁରୀ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ସଞ୍ଜୟ ଜୟଦେବ ଦାସ, ଶରତ ଚନ୍ଦ୍ର ମୂଳିଆ ଥିଲେ ସଞ୍ଜୟର ବନ୍ଧୁ ପ୍ରଥମ ବନ୍ଧୁ,

ଆପଣମାନେ ଶୁଣୁଛନ୍ତି ଶୈଳଭମ ମହାପାତ୍ରଙ୍କ କଣ୍ଠରୁ କେତେଗୋଟି ଗୀତ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶୈଳଭମ ମହାପାତ୍ରଙ୍କ କଣ୍ଠରେ ଥିଲେ ସୁବାସ ଦାସ ଏବଂ ବିଷ୍ଣୁମୋହନ କବି।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜୁରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ

ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭିଲାଗିତ ଦିନ 11:10 କଣ୍ଠଶିଳ୍ପୀ ଦାମୋଦର ହୋତା ଏବଂ କେଶବ ଚନ୍ଦ୍ର ସାହୁ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦଣ୍ଡ ନାଚ ଗୀତ ଦିନ 11:30 ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଦିନ 12:00 ମଞ୍ଜୁଳ ମଧ୍ୟାହ୍ନରେ। ଦିନ 1:10 ଧୁଡ଼କି ଗୀତ ପରିବେଷଣ କରିଛନ୍ତି ଲକ୍ଷ୍ମୀଧର ମଲ୍ଲିକ। ନାରୀମହଲ ଦିନ 1:20 ଏଥିରେ ରହିଛି ନାଟକ ବତୀଘର, ରଚନା ମିନତୀ ନାୟକ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଅପରାହ୍ନ 2:45 ଆପଣଙ୍କ ଚିଠି, ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନ 3:25 ଚିରହରିତ, ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ, ଅପରାହ୍ନ 4:55।

ସ୍କୃତିର ପାହାଚ ସନ୍ଧ୍ୟା ପାଞ୍ଚଟାରେ ଏଥିରେ ରହିଛି ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ତରୁଣକାନ୍ତି ରାଉତ। ଯୁବବାଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଷଷ୍ଠ ଭାଗ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ ରାତି 7:25 ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ଏଥିରେ ରହିଛି ହଳଦୀ ଚାଷ ସମ୍ପର୍କରେ କହିବେ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ମହାରଣା। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏହି ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 38°C ଏବଂ ସର୍ବନିମ୍ନ 27°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଅଭୁଲା ଗୀତରେ ଶୁଣନ୍ତୁ ପ୍ରଥମେ ଦାମୋଦର ତାଙ୍କ କଣ୍ଠରୁ ଏ ଗୀତଟି, ଶିଳ୍ପୀଙ୍କ କଣ୍ଠରେ ନନ୍ଦ।

ଅବୁଲା ଗୀତରେ ଶୁଣୁଥିଲେ କେଶବ ଚନ୍ଦ୍ର ସାହୁ ଏବଂ ଦାମୋଦର ହୋତାଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦଣ୍ଡନାଚ ଗୀତ, ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ।
3: ବନ୍ଦେ ମାତରମ।

ଶଙ୍କର ବାବୁ, ମୁଁ ବର୍ତ୍ତମାନ ଅନେକ ରାଜ୍ୟ ବୁଲି ବୁଲି ଆସିଲି, ହେଲେ ମୁଁ କେଲୁଣି କି ପାଉନି। ଠିକ ଅଛି ଆଜ୍ଞା, ମୁଁ କେଉଁ କେଉଁ ରାଜ୍ୟ ବୁଲୁଛି ଆପଣଙ୍କୁ କହୁଛି। ହଁ ଶୁଣନ୍ତୁ ପଣ୍ଡିତ।

ଲୋକଗୀତରେ ଶୁଣିଲେ ଦଣ୍ଡ ନାଚ ଗୀତ ପରିବେଷଣ କରିଥିଲେ ଅଦିତ ସେଠୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଶ୍ରୋତାଙ୍କ SMS ଦ୍ୱାରା ଅନୁରୋଧରେ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ SMS-ଟିକୁ ଦେଇଛନ୍ତି ମଣ୍ଟୁ ସାର୍ ଚିକରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଜୟ ମା ମଙ୍ଗଳାର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଏସ୍ ଜାନକୀ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଗୋପାଳ ସାହି ଆଠଗଡ଼ରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିମନ୍ୟୁର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଆପଣ ହେଲେ ଜ୍ଞାନରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଫୁଲ ଔର କାଣ୍ଟେର ତୁମସେ ମିଲନେ କୋ ଦିଲ ଚାହତା ଏଇ ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ। ଯୁଗଳ ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ।

ପରବର୍ତ୍ତୀ ସେମିଷ୍ଟରକୁ ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଚକା ଭଉଁରୀର ସ୍ମୃତି ଏକ ରୂପାଜନ୍ୟ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ। ଶ୍ରୋତାବନ୍ଧୁ, ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ, କବାଟବନ୍ଧ, ଗୋପପୁରରୁ ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କର ଗାଇଥିବା ଅରୁନ୍ଧତୀ ଚଳଚ୍ଚିତ୍ରର ଏଇ ଗୀତଟିକୁ। କ୍ଷମା କରିବେ, କୁଦରତ ଚଳଚ୍ଚିତ୍ରର ଲତା ମଙ୍ଗେସ୍କର ଗାଇଥିବା ଏହି ଗୀତଟିକୁ ଶୁଣିବା ପାଇଁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କୁଦରତ ଚଳଚ୍ଚିତ୍ରରେ ଏହି ଗୀତକୁ ଶୁଣିବା ପାଇଁ ଆଉ କିଛି ଶ୍ରୋତା ମଧ୍ୟ ଅନୁରୋଧ କରିଥିଲେ, ସେମାନେ ହେଲେ ସୁର କୁରୁଣିଆ ବାଲେଶ୍ୱର ରୁ ଆମର ରେଡିଓ ଲଭର ରତିକାନ୍ତ ଭାଇ, ଆପଣଙ୍କ ଅନୁରୋଧ ଗୀତଟିକୁ ଆପଣଙ୍କୁ ଶୁଣାଇଦେଲୁ। ଏଥରକ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଅରୁନ୍ଧତୀ ବୈରାଗ ଭାଇ। ସମ୍ପୂର୍ଣ୍ଣ ଠିକଣା ତ

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ମଞ୍ଜୁନାନୀ ତାଙ୍କର ପୁଅ ମୃତ୍ୟୁଞ୍ଜୟ ଝିଅ ଯାଜ୍ଞସିନୀ କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଆପଣମାନେ ନୀଳମାଧବ ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ। ଆପଣଙ୍କ ଅନୁରୋଧର ଗୀତ ଆପଣଙ୍କୁ ଶୁଣାଇ ଦେଉଛୁ।

ପାର୍ବତୀ ଏସଏମଏସଟିକୁ ଦେଇଛନ୍ତି ନୟନ ପଲ୍ଲଭ ପଣ୍ଡା, ଅନାମିକା ପଣ୍ଡା, ଝାଟୁ ଭାଇନା ଏବଂ ଲୁଲୁ ଭାଇନା, ବଡ଼ ତିହିଡ଼ା, ସମାଙ୍ଗ ଜଗତସିଂହପୁରରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଏକ ଦୂଜେ କେ ଲିଏ ଚଳଚ୍ଚିତ୍ରର ତେରେ ମେରେ ବିଚ୍ ମେ ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି ପୁରୀ ଡେଲାଙ୍ଗରୁ ସୋନାଲିକା ଏବଂ ମିତାଲି। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଦିଲ୍ ତୋ ପାଗଲ ହେଇ ଚଳଚ୍ଚିତ୍ର ଭୋଲି ସି ସୁରତ ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମାସୁକ ଚଳଚ୍ଚିତ୍ରରେ ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ଧୁଡ଼ୁକି ଗୀତ ପରିବେଷଣ କରିଥିଲେ ଲକ୍ଷ୍ମୀଧର ମଲ୍ଲିକ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ
2: ଠିକ ଲାଗୁନି ସ୍କାମ୍ ବି ହେଇପାରେ
3: APK

ନମସ୍କାର ଭଉଣୀ, ଆପଣମାନଙ୍କୁ ଆଜିର ନାରୀମହଲ କାର୍ଯ୍ୟକ୍ରମକୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଜୀବନ ହେଉଛି ସୀମାହୀନ ନୀଳ ସମୁଦ୍ର ପରି ସୁନ୍ଦର, ଉଲ୍ଲାସମୁଖର ଏବଂ ପ୍ରାଣବନ୍ତ, ଯାହାର ବିସ୍ତୃତ ବେଳାଭୂମି ଉପରେ ଘଡ଼ିଏ ଛିଡ଼ା ହୋଇଗଲେ ମନ କାନଭାସରେ ଆସି ଭାସିଯାଏ କେତେ କେତେ ବିତିଯାଇଥିବା ଘଟଣାର ଆଲୋଡ଼ନ। ଯାହା ମନେ ପଡ଼ିଯାଏ ତ ମନଟା କେମିତି ନିଃସଙ୍ଗ ହୋଇଯାଏ, ସବୁଆଡ଼ୁ ଛାଡ଼ବାଡ଼ ହୋଇ ନିଜ ଭିତରେ ନିଜେ ସାଉଁଟି ହୋଇଯାଏ। ସେଠୁ ହୁଏତ ଆଖିରେ ଚକେଇ ଆସେ ଦିବୁନ୍ଦା ତତଲା ଲୁହ, ତ କେବେ ପୁଣି ଓଠରେ ଖେଳିଯାଏ ଧାରେ ନରମ ହସ। ହଁ, ଜୀବନ ରୂପକ ନୀଳ ସମୁଦ୍ରରେ ପୁଣି କେବେ କେବେ ଝଡ଼ ବି ଆସେ, ଖୁବ୍ ଭୟଙ୍କର ତୋଫାନ ମଧ୍ୟ।

0: ଚାରିଆଡ଼ କେମିତି ଅସ୍ତବ୍ୟସ୍ତ ହୋଇଯାଏ। ସେଠୁ ନୀଳସାଗର ମଝିର ସେଇ ହୁଲି ଡଙ୍ଗା ଏବଂ ତାର ନାଉରିଆ ବି ସେଥିରେ ଆକ୍ତାମାକ୍ତା ହୋଇଯାଆନ୍ତି, ବିସ୍ତୀର୍ଣ୍ଣ ଦରିଆରେ ବାଟ ହୁଡ଼ି ଯାଆନ୍ତି, ଆଉ ବଡ଼ ବିକଳ ହୋଇ ଖୋଜି ବସନ୍ତି ସମୁଦ୍ରକୂଳର ସେଇ ଉଚ୍ଚା ବତୀଘରଟିକୁ, ଯେଉଁ ବତୀଘରର ଆଲୋକ ତାଙ୍କୁ ଏ ଭବସାଗର ପାରି ହେବାରେ ସହାୟକ ହେବ। ତେବେ ଭଉଣୀ, ଆପଣ କ'ଣ ଅନୁଭବ କରନ୍ତି? ଜୀବନରେ ଭୟଙ୍କର ଝଡ଼ ତୋଫାନର ସେଇ କାଳରାତ୍ରିରେ ନୀଳଦରିଆରେ ବାଟ ହୁଡ଼ି ଯାଇଥିବା ବେଳେ ସମସ୍ତେ କ'ଣ ସେହି ବତୀଘରର ସନ୍ଧାନ ପାଇଯାଆନ୍ତି, ନା କେବଳ ଖୋଜି ହେବାରେ ହିଁ ତାଙ୍କର ସମଗ୍ର ଆୟୁଷ ଶେଷ ହୋଇଯାଏ? ଆସନ୍ତୁ ଆଜି ଏହି ପରିପ୍ରେକ୍ଷୀରେ ଶୁଣିବା ନାଟକ ବତୀଘର, ମୂଳ ରଚନା ମିନତୀ ନାୟକ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ।
1: ଡକ୍ଟର ମିଶ୍ର ଅଛନ୍ତି?
2: କଣ ଦରକାର?
1: ତାଙ୍କ ସାଙ୍ଗରେ
2: ପେସେଣ୍ଟ ଅଛନ୍ତି?
1: ହଁ,
2: ଅପେକ୍ଷା କରନ୍ତୁ, ସାର୍ ୱାର୍ଡକୁ ଯାଇଛନ୍ତି।
1: ଶୁଣନ୍ତୁ ଟିକେ,
2: କଣ
1: ଯଦି କିଛି ମନେ ନ କରନ୍ତି ଦୟାକରି ତାଙ୍କୁ ଟିକେ ଖବର ଦେବେ ଶୀଘ୍ର, ମୋର ଟିକେ କାମ ଅଛି।
2: କଣ କହିବି?
1: କହିବେ ଦିଲ୍ଲୀପ ପଟ୍ଟନାୟକ ଅପେକ୍ଷା କରିଛନ୍ତି।
2: ଆଚ୍ଛା, ୱେଟିଂ ରୁମ୍ରେ ବସନ୍ତୁ।
1: ଧନ୍ୟବାଦ, ଆସ ଲଗା।
3: ହ୍ୟାଲୋ ଦିଲ୍ଲୀପ।
1: ହ୍ୟାଲୋ ଡକ୍ଟର।
3: ହଠାତ୍ କୁଆଡ଼େ?
1: ବବ କହୁଛି। ଡକ୍ଟର, ଲୋରା ପାଇଁ ମୁଁ ବଡ଼ ବିପଦରେ ପଡ଼ିଯାଇଛି।
3: ଲୋରା ପାଇଁ?
1: ହଁ ସୁନ୍ଦର, ସେ ଯେମିତି ମୋ ପାଇଁ ଗୋଟେ ଅଭିଶାପ ହେଇ ଉଠିଛି।
3: ଷ୍ଟ୍ରେଞ୍ଜ, କ'ଣ ତୁ କହୁଛୁ? ତିନି ବର୍ଷ ତଳେ ତାକୁ ଦେଖିଥିଲି, ବିବାହ ପୂର୍ବରୁ ତ ସବୁ ଠିକ୍ ଥିଲା, କ'ଣ ଏମିତି ହେଲା?
1: ଛାଡ଼ ଭାଇ, ସବୁ ମୋର ଦୁର୍ଭାଗ୍ୟ, ଜୀବନରେ ଯେଉଁ ଭୁଲଟା କରିପକାଇଛି।
3: ତୁ ଖୁବ୍ ଭାଙ୍ଗି ପଡ଼ୁଛୁ ଦେଖୁଛି, ଭଲ ପାଇ ବାହା ହେଇଥିଲୁ ଅଥଚ
1: ସେଇ ତ ମୋର ଅପରାଧ। ପ୍ରତି ମୁହୂର୍ତ୍ତରେ ବୋଉ ସେଇ କଥା ନେଇ ମୋତେ କେତେ ଅଭିଶାପ ଦେବାର ଲାଗିଛି।
3: ଆଶ୍ଚର୍ଯ୍ୟ, ଏଲୋରା ପରି ଝିଅକୁ ପାଇବା ପରେ ସତ୍ୟ ଜୀବନରେ ବିପଦ ଦେଖା ଦେଇଥାଏ, ତେବେ ମୁଁ କହିବି ଏ ଦୁନିଆରେ ନିବିଡ଼ ସ୍ନେହ ମମତାର କୌଣସି ମୂଲ୍ୟ ନାହିଁ।
1: ମଣିଷର ସ୍ୱାର୍ଥ ଯେଉଁଠି ପ୍ରତିହତ, ସେଠି ସ୍ନେହ ମମତାର ଆଦର୍ଶଟା ଖାଲି ଗୋଟାଏ ଅଭିବ୍ୟକ୍ତିରେ ସୁନ୍ଦର।
3: ସେଇ କଥା ତ। ଆଚ୍ଛା, ଏଲୋରାର ବ୍ୟବହାରରେ ତୁ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିଛୁ?
1: ତା ନ ହେଇଥିଲେ ଯାହାକୁ ମୁଁ ସୌଭାଗ୍ୟ ବୋଲି ଭାବୁଥିଲି, ଚରମ ଦୁର୍ଭାଗ୍ୟ ହେଇ ସେଇଟା ମୋତେ ଏମିତି ବିବ୍ରତ କରିନଥାନ୍ତା। ମୁଁ ସତ କହୁଛି ସୁନ୍ଦର, ଲୋରାକୁ ନେଇ ମୋର ବିବାହିତ ଜୀବନ ମୁହୂର୍ତ୍ତକ ପାଇଁ ସୁଦ୍ଧା ସୁଖମୟ ହୋଇପାରିନି।
3: ଆବ୍ନର୍ମାଲ?
1: ଖାଲି ଆବ୍ନର୍ମାଲ ନୁହେଁ ଡକ୍ଟର, ଦିନକୁ ଦିନ ସେ ଫ୍ୟୁରିୟସ୍ ହେଇ ଉଠୁଛି।
3: ତା ମାନେ?
1: ଦିନକୁ ଦିନ ତା ପାଗଳାମୀ ଯେମିତି ପଢ଼ିବାରେ ଲାଗିଛି।
3: ପାଗଳାମୀ?
1: ହଁ, ମସ୍ତିଷ୍କ ବିକୃତି। ତାକୁ ନେଇ ମୁଁ ଅନେକ ସୁନ୍ଦର ସ୍ୱପ୍ନ ଦେଖିଥିଲି, ହେଲେ ସ୍ୱପ୍ନ ତ ଖାଲି ସତ ହୁଏ ନା।
3: ଆଚ୍ଛା, ସିମ୍ପଟମ୍?
1: ସେ ତ ନିଜେ ଆସିଛି, ତୁ ଟିକେ ପରୀକ୍ଷା କରି ଦେଖ।
3: କଣ ହେଲା? ଏଲୋରା ଆସିଛି ମୋତେ ଏପର୍ଯ୍ୟନ୍ତ ତୁ କହିନୁ, କୋଉଠି ସେ?
1: ୱେଟିଂ ରୁମ୍ରେ ଅଛି।
3: ଆଚ୍ଛା, ଆମ ସାଙ୍ଗରେ ସିଷ୍ଟର,
4: ସାର୍,
3: ଲେଡିଜ୍ ଚାମ୍ବରଟା ଖୋଲିଦିଅ।
4: ୟେସ୍ ସାର୍।
3: ଆ ଦିଲ୍ଲୀପ,
1: ଚାଲ।

0: ମତେ ଛାଡ଼ ଛାଡ଼ କହୁଛି ମୁଁ ଯିବି ହଁ ହଁ ମୁଁ ଯିବି ଛାଡ଼ ମତେ
1: ଲୋରା କଣ ହେଲା ତମର ଟିକେ ଆଗରୁ ତ ବେଶ ସୁନ୍ଦର ଶୋଇପଡ଼ିଥିଲ
0: ଛାଡ଼ିଦିଅ କହୁଛି
1: ଲୋରା ଇଏ କଣ ହଉଛି କହିଲ ଏମିତି ଘର ସାରା ଘୁରି ବୁଲୁଛ କାହିଁକି ଲୋରା ରାତି କେତେ ହେଲାଣି ଶୋଇବନି
0: ଚୁପ୍ କର କାହାରି କଥା ମାନିବାକୁ ମୁଁ ବାଧ୍ୟ ନୁହେଁ ତମେ କଣ ଭାବୁଛ ହାତ ଧରି ବାହା ହେଇଛି ବୋଲି ଏ ଘରେ ମୋର ଟିକିଏ ବୋଲି ସ୍ୱାଧୀନତା ନାହିଁ
1: ଲୋରା ପ୍ଲିଜ ପାଗଳାନି କରନା କିଏ ତମକୁ ଏ କଥା କହିଲା ହେଲେ ଲୋରା ଏଇଟା ତ ଆଉ ଘର ନୁହେଁ ମେଡିକାଲର କେବିନ ଚାଲ ଶୋଇବ ଚାଲ
2: ଆରେ ଆରେ ସେ କଣ କହୁଛ ଆରେ କବାଟ ମେଲା କରି କୁଆଡେ ଅନ୍ଧାରରେ ମାରି ଦଉଛ ଲୋରା ଆରେ ପଡ଼ିଯିବ ହୁସିଆ ଲୋରା
1: ଚାଲ ଶୋଇବ ଚାଲ
3: ଦେଖନ୍ତୁ ରାତିଟାରେ ଏମିତି ପାଟିତୁଣ୍ଡ ନ କରି ବିଶ୍ରାମ କରନ୍ତୁ ଅନ୍ୟ ପେସେଣ୍ଟ ମାନଙ୍କର ଅସୁବିଧା ହବ
4: ନା
1: ବେଶ ବେଶ ଠିକ ଅଛି ଠିକ ଅଛି ତମେ ଯାଅ ସିଷ୍ଟର ସେ ଆଉ ପାଟି କରିବନି ଆସ ଲୋରା ମୋ କଥା ମାନ ସରି କଣ ଚାହିଁଛ ସେଇଟା ମୋ ଡାଇଟ୍ ସେଇ ଦିନରୁ ସେମିତି ଅଧା ଲେଖା ହିଁ ପଡ଼ିଛି ତମେ କ୍ଲିନିକରେ ରହିବା ପରଠୁ ମୋଟେ ମୁଁ ଲେଖିପାରୁନି ଆରେ ଏମିତି ବଲ ବଲ କରି ମୋ ମୁହଁ କହିଛ କଣ ତମେ କଣ ମୋତେ ସନ୍ଦେହ କରୁଛ ସତ କହୁଛି ଲୋରା ତମ ଛଡ଼ା

0: କାହାରିକୁ ମତେ ବିଶ୍ୱାସ କର, ଡାଏରୀରୁ ତମେ କିଛି ପାଇବନି। କଣ ହେଲା?
1: ଦେଖିଲ ଦେଖିଲ ହେ ତମ ଡାଏରୀ ଉପରେ କଳା ହିଁ କଣ ଗୋଟେ।
0: କାହିଁ କିଛି ନାହିଁ ତ। ଓହୋ, ଏ ପୃଥାରେ ମେଞ୍ଚେ କାଳି ପଡିଯାଇଛି। ଏ ଦେଖୁନ ଅକ୍ଷର ଗୁଡା କେମିତି ବିଲିବିଲା ହେଇଯାଇଛି।
1: କାଳି, ତମେ ଠିକ କହୁଛ, ମେଞ୍ଚେ କାଳି। ମୁଁ ଭାବିଥିଲି।
0: କଣ ଭାବିଥିଲ?
1: କୁଆଡେ ଗଲା ସେ? ତାକୁ ଧରି ନେଇ ଯାଉଛି। ଯାଅ ହଲା, ତାକୁ ନେଇ ଆସ ଯାଅ।
0: କିଏ କାହାକୁ ନେଇ ଯାଉଛି?
1: ତମେ ଜାଣିନ, ସେ ପୁରା କେମ୍ପା କେମ୍ପା ଗୋଡରେ ଡଗ ଡଗ ହେଇ ଚାଲି ଯାଉଛି। ସେ ମୋ ଚିକନକୁ ନେଇ ଯାଇଛି, ସେ ନେଇ ଯାଇଛି ମୋ ବାବୁଲିକୁ, କୁନି ଟୁନି ମିତା ପୁତୁ ସମସ୍ତଙ୍କୁ ନେଇ ଯାଇଛି। ମୁଁ ତାକୁ ମାରିଦେବି ମାରିଦେବି, ମୁଁ ତାକୁ ମାରିଦେବି ମାରିଦେବି।
0: ରାତି ଅଧରେ କି ପାଗଳ ଶୁଣିଲନି ଶିଷ୍ୟ କଣ କହିଲା?
2: ତମେ ରେଷ୍ଟ ନିଅ, ଖୁବ ଟାୟାର୍ଡ ଦିଶୁଛ, ଅଫିସରେ ବହୁତ ଖଟଣୀ।

0: କିନ୍ତୁ କାହିଁକି?
1: ଯେହେତୁ ସଂସାରର ଏଇ ଗତାନୁଗତିକର ଉର୍ଦ୍ଧ୍ୱରେ ମଣିଷ ମନର ଗୋଟିଏ ସ୍ୱତନ୍ତ୍ର ଅଭିଳାଷ ମଧ୍ୟ ରହିଛି।
0: ଅଭିଳାଷ କି? ଅଭିଳାଷ
1: ଲଭ ଆଣ୍ଡ ଲଭ, ଯାହା ଛଳନା କିମ୍ବା ଅଭିନୟ ନୁହେଁ।
0: ଆଉ ତମର ଏମିତି ଆବନର୍ମାଲ ହେଇଯିବଟା?
1: ତମକୁ କଣ କହି ବୁଝେଇବି ଜାଣିପାରୁନି ଦିଲୀପ। ମନର ଅନ୍ଧାରେ କକ୍ଷକୁ ଦୀପ ଜାଳି ଯଦି ଦେଖେଇ ହୁଅନ୍ତା ନା, ତେବେ ହୁଏତ ତମର ସବୁ ସନ୍ଦେହ ତୁଟିଯାଆନ୍ତା। କିନ୍ତୁ ନା, ତା ବି ସମ୍ଭବ ନୁହେଁ। ସତ କହୁଛି ଦିଲୀପ, ଅନେକ ସମୟରେ କାହିଁକି କେଜାଣି ଅଜାଣତରେ ମୋ ଆଖିରେ ଲୁହ ଭରିଯାଏ। ମୁଁ ନିସନ୍ତାନ, ମନ ଚାହେଁ ମୁଁ ବି ଜନନୀ ହୁଅନ୍ତି, ମାତୃତ୍ୱର ଗର୍ବରେ ମୁଁ ବି ହସି ଉଠନ୍ତି। ଅନ୍ତରର ସବୁ ସ୍ନେହ ମମତା ଅଜାଳି ଦେହର ପ୍ରତିଟି ବିନ୍ଦୁ ରକ୍ତ ଦେଇ ମୋ ସନ୍ତାନକୁ ମୋ ମଣିଷ କରନ୍ତି। କିନ୍ତୁ ପର ମୁହୂର୍ତ୍ତରେ କେମିତି ଗୋଟିଏ ଅଜ୍ଞାତ ଭୟ ମୋ ମନକୁ ଆଚ୍ଛନ୍ନ କରି ପକାଏ, ମୁଁ ବୁଝିପାରେ ନା, ମୁଁ ଜାଣିପାରେ ନା।
0: ମୋ ପାଖରେ ତମର ଭୟ କରିବାର କଣ ଅଛି? ମୁଁ ତମ ସ୍ୱାମୀ, ସତ କୁହ, କେହି କଣ ତମକୁ ବ୍ଲାକମେଲିଂ କରିବାକୁ ବସିଛି? କଣ ହେଲାଣି ତମର ଅବସ୍ଥା? ଦୀର୍ଘ ତଳର ହାଡ଼ ସବୁ ଗଣି ହେଇଯାଉଛି, ମୁହଁ ତ ଏକଦମ କଳା କାଠ ପଡ଼ିଗଲାଣି। ବୋଉ ଦେଖିଲେ କହୁଛି ତମ ଉପରେ ଭୂତ ଧରିଛି।
1: ଯିଏ ଯାହା କହୁଛି ତାକୁ ସେଇଆ କହିବାକୁ ଦିଅ ଦିଲୀପ, ହେଲେ ମତେ ତୁମେ ଭୁଲ ବୁଝୁନି।
0: ଲୋରା
1: କଣ,
0: ବୋଉ ବୁଢ଼ୀ ହେଲାଣି ଲୋରା, ଜୀବନର ଏଇ ଶେଷ ମୁହୂର୍ତ୍ତରେ ସେ ଯଦି ଟିକେ ଶାନ୍ତି ପାଇବାକୁ ଇଚ୍ଛା କରୁଛି, କ୍ଷତି କଣ? ତମେ ଯଦି
1: ତୁମ କଥାର ମର୍ମ ମୁଁ ବେଶ ବୁଝିପାରୁଛି ଦିଲୀପ, କିନ୍ତୁ
0: ତମର ଏସବୁ ଢଙ୍ଗ ଦେଖି ବୋଉ କଣ କହୁଛି ଜାଣ?
1: ଜାଣେ, ସବୁ ଜାଣେ। ତାଙ୍କ ଘରର ସପ୍ତପୁରୁଷ ଉଜୁଡ଼ିଯିବେ, ସେମାନଙ୍କୁ ପିଣ୍ଡ ଦେବାକୁ କୂଳରେ କେହି ରହିବେନି।
0: ସେ କଣ କିଛି ଭୁଲ କହୁଛି?
1: ଭୁଲ ଠିକ କହିପାରିବିନି, ତେବେ ସେଇଟା ତୁମ ବୋଉଙ୍କ ସ୍ୱାର୍ଥ, ସେଠି ମୋ ଆକାଂକ୍ଷା ପ୍ରତିକୂଳ ଅବସ୍ଥା ସୃଷ୍ଟି କରୁଛି। ହେଲେ ତମେ ତମେ କଣ ଚାହଁ? ହଁ, ତମେ ଯାହାକୁ ମୁଁ କେବଳ ସ୍ୱାମୀର ସ୍ୱୀକୃତି ଦେଇନି, ଭଲ ପାଇଛି, ଅନ୍ତର ଦେଇ ଭଲ ପାଇଛି। ଆଉ ମୁଁ ଚାହେଁ ନା କୌଣସି ଅନାଗତ ତୃତୀୟ ଶକ୍ତି ମୋ ନିବିଡ଼ ମମତାକୁ ବିଭାଜ୍ୟ କରୁ।
0: ଏଇ ସୁନ୍ଦର ଡାକିଲା ଲୋରା, ମୁଁ ଶୁଣି ଆସେ, ତମେ ଯାଅ ଶୋଇବାକୁ ଚେଷ୍ଟା କର।
2: ଏତେ ରାତିରେ କଣ ସବୁ ଆଲୋଚନା ଚାଲିଛି କିରେ?
0: ନା ସୁନ୍ଦର, ତାକୁ ଚିହ୍ନିବା ମୋ ପକ୍ଷରେ ଅସମ୍ଭବ ହେଇପଡ଼ିଲାଣି।
2: କାହିଁକି?
0: ସେ ଯୋଉ ଦର୍ଶନର କଥା ମାନେ କହୁଛି।
2: ଦର୍ଶନ?
0: ଆବ୍ନର୍ମାଲ ଥଟ୍ସ। ହଁ, ମୋର ତ କାହିଁକି ସନ୍ଦେହ।
2: ସନ୍ଦେହ କଣ ଏଲୋରା ଉପରେ, ତା ଚରିତ୍ରରେ?
0: ବିଚିତ୍ର କଣ
2: ଦିଲେ? ନେଭର, ମୁଁ ତାକୁ ଭଲ ଭାବରେ ଜାଣେ, ତାକୁ ସନ୍ଦେହ କରିବା ତୋର ଭାରି ଅନ୍ୟାୟ।
0: କିନ୍ତୁ କିଛି ରୋଗ ନଥାଏ ସେ ଯେମିତି?
2: ଆହା, ଶାରୀରିକ ରୋଗ ହୁଏତ ନଥାଇପାରେ, ତେବେ ମାନସିକ ତ ଥାଇପାରେ। ଏ ମଣିଷ ଗୋଟେ ବିଚିତ୍ର ଉପାଦାନରେ ଗଢ଼ା, ବୁଝିଲୁ ଦିଲୀପ?
0: ତାକୁ ଦେଖିଲେ ମୁଁ ଅନେକ ସମୟରେ ସ୍ତମ୍ଭୀଭୂତ ହେଇଯାଏ, ବେଳେବେଳେ ସେ ଏତେ ଇନୋସେଣ୍ଟ ହେଇପଡ଼େ, ସତେ ଯେମିତି ତାର କିଛି ହେଇନି। ମୁଁ ଭାବେ ସେ ହୁଏତ ଛଳନା କରୁଛି, ସେଥିପାଇଁ ତା ଉପରେ ବିରକ୍ତ ହେଇ ମୁଁ ତାକୁ ଅନେକ ଗାଳି ଦିଏ। କିନ୍ତୁ ତାପରେ ହଠାତ୍ ତା ବ୍ୟବହାରରେ ପରିବର୍ତ୍ତନ ମୁଁ ଲକ୍ଷ୍ୟ କରେ, ତା କଥାବାର୍ତ୍ତା ଚାଲିଚଳନ ସବୁଥିରେ ଯେମିତି ଗୋଟେ ଅଦ୍ଭୁତ ବ୍ୟତିକ୍ରମ। ବୁଝିଲୁ ସୁନ୍ଦର, ଭାରି ଦୟା ହୁଏ ତାକୁ ଚାହିଁଲେ, ତେଣେ ତାର ଏ ଅବସ୍ଥା ଦେଖି ବୋର ବେକାଜିର ସେ ଯଦି ଭଲ ନୁହଁ ତାକୁ ଆଉ ଘରେ ସ୍ଥାନ ଦେବନି। ତୁ ତ ଜାଣୁଥିଲି ଏଲୋରା ବିନା ମୁଁ ଦଣ୍ଡେଇ ଚଳିପାରିବିନି, ତୁ ମୋତେ ସାହାଯ୍ୟ ନ କଲେ। ତୁ ଏତେ ଯୋଉ ହସୁଛୁ?
2: ହସିବିନି, ଆଉ କଣ କାନ୍ଦିବି? ଏଇ ସାମାନ୍ୟ କଥା ପାଇଁ ଏତେ ବ୍ୟସ୍ତତା?
0: ଲୋରାର ମସ୍ତିଷ୍କ ବିକୃତି ଘଟିଛି, ଅଥଚ ତୁ କହୁଛୁ ଏଇଟା ଖୁବ୍ ସାମାନ୍ୟ।
2: ଡାକ୍ତର ଭାବେ ମୁଁ ଚିନ୍ତା କରୁଛି ଦିଲୀପ, ଏଲୋରାର ଏଇ ରୋଗଟା ସେମିତି ସିରିୟସ୍ ନୁହେଁ।
0: ତାହେଲେ ସେ କଣ ଭଲ ହେଇଯିବ? କହ ସୁନ୍ଦର, କହ, ଯେତେ ଟଙ୍କା ଦରକାର ତମକୁ ପ୍ରସ୍ତୁତ ଅଛି, ତାକୁ ତୁ ଭଲ କରିବୁ।
2: ହଉ ହେଲା, ମୁଁ ଚେଷ୍ଟା କରିବି, ସେ ତ ଏଇଠି ଅଛି, ଦେଖିବୁ ଅଳ୍ପ ଦିନ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଇଯିବ।
0: ତୁ ସତ କହୁଛି ଡାକ୍ତର, ସତରେ ଲୋରା ମୋର ଭଲ ହେଇଯିବ?
2: କହିଲି ପରା, ମୁଁ ବହୁ ପ୍ରାଣପ୍ରାଣ ଚେଷ୍ଟା କରିବି, କିନ୍ତୁ ପୁଣି ଥରେ ମୁଁ ଅନୁରୋଧ କରୁଛି, ତୁ ଯେମିତି ତା ଚରିତ୍ରକୁ ସନ୍ଦେହ ନ କରୁ। ଟେମ୍ପରେଚର ରେକର୍ଡ କରିଛ କାଇଁ ଦେଖି? 105। ଆଚ୍ଛା ଚାଲ ମୁଁ ଯାଉଛି। ଆଚ୍ଛା ଭାଇ, ଗୁଡ୍ ନାଇଟ୍।
0: ଗୁଡ୍ ନାଇଟ୍।

0: ଶୁଣୁଛ, ଦେଖିଲ ଏ ବହିଟା ମୁଁ ଡାକ୍ତରଙ୍କ ଚେମ୍ବରରୁ ଆଣିଛି, ଦେଖ ନା। କିଏ କିଏ ଆପଣ? ଏଠି ତ ମୋ ସ୍ୱାମୀ ଥିଲେ, ଦିଲ୍ଲୀପ ଦିଲ୍ଲୀପ ପଟ୍ଟନାୟକ। କିଏ ଆପଣ ଏଠି କାହିଁକି? ଚୋର ବଦମାସ, ଗେଟ୍ ଆଉଟ, ଚାଲି ଯା। ସିଷ୍ଟର ସିଷ୍ଟର,
1: ପାର୍ଟି କଲେ କେହି ଏଠି ଶୁଣିବେନି। ଏଲୋରା ଦେବୀ,
0: ଆପଣ ମନେ ଥାନ୍ତି କେମିତି? ଦୟାକରି କୁହନ୍ତୁ ତ, ମୋ ସ୍ୱାମୀ କୁଆଡେ ଗଲେ?
1: ସେ ବୋଧେ ବାହାରକୁ ଯାଇଛନ୍ତି।
0: ଆଉ ଆପଣ? ସାର୍ ମତେ ଡାକିଲେ।
1: ହଁ, ରେଡି?
0: ୟେସ୍ ଡକ୍ଟର।
1: ଆପଣ ବ୍ୟସ୍ତ ହୁଅନ୍ତୁନି, ବର୍ତ୍ତମାନ ଆପଣ ମୋ ଚାର୍ଜରେ, ଭୟ କରିବାର କିଛି ନାହିଁ, ଦିଲ୍ଲୀପ ହୁଏତ ଫେରୁଥିବ।
0: ଆଇ ଏମ୍ ସରି ଡକ୍ଟର।
1: ଆରେ ନା ନା ନା, ଏଥିରେ ଦୁଃଖ କରିବାର କ'ଣ ଅଛି? ଦେଖି ଦେଖି କି ବହି ଆଣିଛନ୍ତି। ଏ କେସ୍ ଅଫ୍ ଏ ମ୍ୟାଡ୍ ମ୍ୟାନ୍ ବା, ଆପଣଙ୍କୁ କେମିତି ସବୁ ବହି ପଢିବାକୁ ଖୁବ ଭଲ ଲାଗେ ନା?
0: ସତରେ ମୁଁ ଭାରି ଅଭଦ୍ର।
1: କାହିଁକି
0: ଆପଣଙ୍କୁ ଏମିତି ଭାବେ ଅପମାନ ଦେବାଟା?
1: ତାହା ସେ କଥା ଏତେ ଭାବୁଛନ୍ତି କାହିଁକି? ଏମିତି କଣ ହୁଏନି
0: ଡକ୍ଟର। ସେ ମୋ ବିଷୟରେ ଆପଣଙ୍କୁ କିଛି କହୁଥିଲେ କି? ଜାଣନ୍ତି, ତାଙ୍କର ମୋ ଉପରେ ଭାରି ସନ୍ଦେହ। ମୁଁ ଗୋଟେ ମାନସିକ ରୋଗୀ ତ, ସେ ନିଶ୍ଚୟ ମୋ କଥା ଆପଣଙ୍କୁ କହିଥିବେ। କିନ୍ତୁ ଦେଖନ୍ତୁ ଡାକ୍ତର, ମୋର କିଛି ହେଇନି, ବିଶ୍ୱାସ କରନ୍ତୁ, ମୁଁ ବେଶ ସୁସ୍ଥ ଅଛି।
1: ଆରେ ନା, କିଏ କହିଲା ଆପଣ ଆବନର୍ମାଲ? ଆପଣ ତ ପୁରାପୁରି ସୁସ୍ଥ ଅଛନ୍ତି।
0: କିନ୍ତୁ ଆପଣ ମୋତେ ଏମିତି ଘୁରି ଘୁରି ଚାହୁଁଛନ୍ତି କାହିଁକି? ମୁଁ କଣ ଗୋଟେ ଦର୍ଶନୀୟ ବସ୍ତୁ? ମୁଁ କଣ ଜୋକର?
1: ନା, ଆଚ୍ଛା ଆପଣ ବସନ୍ତୁ। ନା ନା, ସେଠି ନୁହେଁ, ଏଇଠି ଏଇ ଚେୟାରରେ। କଣ ହେଲା
0: ଡକ୍ଟର? ପ୍ଲିଜ ଦେଖନ୍ତୁ, ମୁଁ ପାଦ ଉପରେ କଣ ଗୋଟେ ଚାଲି ଯାଉଛି ନା କଣ?
1: କାହିଁ ନା,
0: ପାଣି ଭାରି ଶୋଷ, ମୋ ବୋଧେ ଫେଣ୍ଟ ହେଇଛି ଡାକ୍ତର। ଦେଖିଲେ ମୋତେ ଜ୍ୱର କି କଣ? ମୋ ବିଶ୍ରାମ ଦରକାର, କେହି ମୋତେ ବୁଝିପାରିନି ଡାକ୍ତର। ସମସ୍ତେ କହୁଛନ୍ତି ମୁଁ ପାଗଳି, କିନ୍ତୁ ମୁଁ ସତ କହୁଛି, ମୁଁ ପାଗଳି ନୁହେଁ। ମୋର ଯେମିତି ହଠାତ୍ କଣ ହୁଏ ମୁଁ ନିଜେ କିଛି ଜାଣିପାରେ ନା, କାହା କଥା ମୋତେ ଶୁଭେନି। ମୋତେ ଲାଗେ ମୁଁ ଯେମିତି ଏ ଦୁନିଆଠୁ ବହୁତ ଦୂରରେ ଅଛି, ଶୂନ୍ୟତା ଭିତରେ, ମହାଶୂନ୍ୟତା ଭିତରେ ମୁଁ ଝୁଲୁଛି ଯେମିତି। ମୋର ସ୍ଥିତି ନାହିଁ, ମୋର ଅବଲମ୍ବନ ନାହିଁ।
1: ହଁ ହଁ, ବେଳେ ବେଳେ ସେମିତି ଜଣାପଡ଼େ, କିନ୍ତୁ ପ୍ରକୃତରେ ସେଟା ସତ ନୁହେଁ, ଖାଲି ଗୋଟେ ମନର ଦୁର୍ଭାବନା।
0: କଣ କହିଲେ? ଆଉଥରେ କୁହନ୍ତୁ ତ ଡକ୍ଟର, ମୋତେ ଶୁଣିବାକୁ ଭାରି ଭଲ ଲାଗେ।
1: ଦେଖନ୍ତୁ, ଆପଣ ଖୁବ୍ ନର୍ଭସ ହେଇ ପଡ଼ୁଛନ୍ତି, ସ୍ଥିର ହେଇ ବସନ୍ତୁ, କିଛି ଅସୁବିଧା ନାହିଁ।
0: ଆଃ ଡକ୍ଟର, ଡକ୍ଟର ସେ କୁଆଡେ ଗଲା? ଚାଲିଗଲା ଡକ୍ଟର, ସେ ଚାଲିଗଲା।
1: କିଏ? କାହିଁ ଚୋର?
0: ନା ନା, ସେଇ ସେଇ ଛୋଟିଆ ପିଲାଟା। କି ସୁନ୍ଦର ଗୋଲଗାଲ ହେଇଛି ମୋ, ଏବେ ଆସିଥିଲା ମୋ ପାଖକୁ, ତାକୁ ଧରିବାକୁ ଗଲାବେଳେ ସେ ମୋ ହାତରୁ ଖସି ପଳେଇଲା, ମୋତେ ଧରା ଦେଲାନି ଡକ୍ଟର। ଆପଣ ତାକୁ ଦେଖିଛନ୍ତି?
1: ଆପଣ ଯେମିତି ଭାବେ ଚିତ୍କାର କରି ଉଠିଲେ ନା, ମୁଁ ଭାବିଲି ସତରେ ଆସିଲା ବୋଲି।
0: ଡକ୍ଟର ଆପଣ ବିବାହିତ?
1: ହଁ, କାହିଁକି?
0: ଆପଣଙ୍କ ସ୍ତ୍ରୀ ଅନେକ ସନ୍ତାନର ଜନନୀ ହୋଇଥିବେ ତ? ହେଲେ ସେଇ ସରୀସୃପ, ସେ କଣ ଘୁରି ବୁଲୁନି କେବେ ତାଙ୍କ ପାଖରେ?
1: ଆପଣ ତ ଖୁବ୍ ଅଦ୍ଭୁତ, ସରୀସୃପ କାହିଁ ଘୁରି ବୁଲିବ?
0: ଦେଖିଲେ ମୋ ହାତ ବାପୁଲେ କଣ ରକ୍ତ ଲାଗିଛି, ରକ୍ତ ଗୁଡା ସତରେ କେତେ ଲାଲ ହେଇଛି।
1: କାହିଁ ଆପଣଙ୍କ ହାତ ପାପୁଲି ତ ଶଙ୍କପରି ଧଳା ଦିଶୁଛି।
0: ଆପଣ କିଛି ଦେଖିପାରୁନାହାନ୍ତି ଡାକ୍ତର, କିନ୍ତୁ ମୁଁ ତାକୁ ନିଜ ହାତରେ ମାରିଛି। କାହିଁକି ଜାଣନ୍ତି ଡାକ୍ତର, ସେ ମୋତେ ଦେଖି ହସିଲା, ବିଦ୍ରୁପ କଲା, କିନ୍ତୁ ସେ କଣ ମୋ ପାଖକୁ ଆଉ ଫେରି ଆସିବନି। ମୋର କଣ ଆଶା ନାହିଁ, ମୋର କଣ କାମନା ନାହିଁ, ମାତୃତ୍ୱ ନାହିଁ, କିଛି ନାହିଁ। କୁହ ଡକ୍ଟର, ମୋ ନାରୀତ୍ୱରେ କଣ ପରିପୂର୍ଣ୍ଣତା ଆସିବନି?
1: ଏଲୋରା ଦେବୀ, ପଛ ଦିନର କୌଣସି ସ୍ମୃତିରେ ଆପଣ ଖୁବ୍ ବିଚଳିତ ହେଇ ପଡ଼ିଛନ୍ତି।
0: ଅତୀତର ସ୍ମୃତି? କିନ୍ତୁ କିନ୍ତୁ ନା ତ, ମୋର କିଛି ମନେ ପଡ଼ୁନି।
1: ଷ୍ଟ୍ରେଞ୍ଜ, ତେବେ ସାମାନ୍ୟ ଗୋଟେ ସରୀସୃପକୁ ଏମିତି ଭୟ ପାଇବା?
0: ଆପଣ ହସୁଛନ୍ତି? ଯେଉଁ ତକ୍ଷକର ବିଷ ମୋ ଶିରା ପରିଶ୍ରାରେ ଚଢ଼ିଯାଇଛି।
1: ୟେସ୍, କଣ କହିଲେ? ତକ୍ଷକ?
0: ନା ନା।
1: ସିଷ୍ଟର
0: ସାର୍,
1: ସୁଇଚ୍ ଅନ୍ କର, ହଲଚଲ ହୁଅନ୍ତୁନି, ଶିରାଇ ବସି ରହନ୍ତୁ।
0: ଡକ୍ଟର ମୁଁ
1: ନର୍ସ, ମେଡିକାଲ ସର୍ କ୍ୱିକ୍।
0: ମୋ ଆଖି ଡକ୍ଟର।
1: ହଁ ହଁ, ଅନାନ୍ତୁ, ମୋତେ ଅନାନ୍ତୁ, ମୋତେ ଅନାନ୍ତୁ, କୁହନ୍ତୁ, କିଛି ମନେ ପଡ଼ୁଛି? ଅତୀତର ସ୍ମୃତି, ସରୀସୃପ, କୁହନ୍ତୁ। ହଁ ହଁ, କୁହନ୍ତୁ।
0: ନା ନା ନା,
1: ବୋଲତେ ଚୁପଚାପ ବସି ରହନ୍ତୁ।
0: ଡକ୍ଟର ମୁଁ
1: ହଁ ହଁ, କୁହନ୍ତୁ। ଅତୀତ, ସରୀସୃପ, ସ୍ମୃତି,

ଶୁଣିଲେ ନାଟକ ବତୀ ଘର। ମୂଳ ରଚନା ମିନତୀ ନାୟକ, ପ୍ରଯୋଜନା କରିଥିଲେ ରବୀନ୍ଦ୍ର କୁମାର ଦାସ। ଏଥିରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଜୟନ୍ତୀ ମିଶ୍ର, ଅର୍ଚ୍ଚନା ମଲ୍ଲିକ, ବିଷ୍ଣୁ ପଟ୍ଟନାୟକ ଏବଂ ହିମାଂଶୁ ଭୂଷଣ ସାବତ।

0: ସେସହେଲ ନାରୀ ମହଲ।
1: ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।
0: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବଜେ 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ଯୁଦ୍ଧ ସମାପ୍ତିକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଆମେରିକାକୁ ଏକ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରାଯାଇଛି। ଯୁଦ୍ଧ ବିରତି ସମୟସୀମାକୁ ବୃଦ୍ଧି କରିବା ପରିବର୍ତ୍ତେ ଯୁଦ୍ଧ ସମାପ୍ତିକୁ କୂଟନୈତିକ ପ୍ରୟାସ ମାଧ୍ୟମରେ ଆଗକୁ ନେବାକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଲେବାନନ ସମେତ ଇସ୍ରାଏଲ୍ ଏବଂ ଆମେରିକା ସହ ଯୁଦ୍ଧ ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ନେଇ ଏଥିରେ ପ୍ରସ୍ତାବ ରହିଛି। 30 ଦିନ ମଧ୍ୟରେ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ଇରାନ ଦାବି ଉପସ୍ଥାପନ କରିଛି। ଆମେରିକା ପକ୍ଷରୁ ସାମରିକ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ଏବଂ ଇରାନ ଚତୁଃପାର୍ଶ୍ୱ ଅଞ୍ଚଳରୁ ଆମେରିକୀୟ ବାହିନୀକୁ ପ୍ରତ୍ୟାହାର କରିବା ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏଥିସହିତ ଜବତ ଇରାନ ସମ୍ପତ୍ତିର ମୁକ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସଂକ୍ରାନ୍ତ ସର୍ତ୍ତ ଏହି ପ୍ରସ୍ତାବରେ ରହିଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦୀ କହିଛନ୍ତି ସଂଘର୍ଷର ସ୍ଥାୟୀ ଅନ୍ତକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଏହି 14 ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ତେବେ ପ୍ରସ୍ତାବରେ ଆମେରିକାର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଘରିବାବାଦୀ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଏହି ପ୍ରସ୍ତାବ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି। ସାମରିକ ଅଭିଯାନର ଅନ୍ୟାନ୍ୟ ବିକଳ୍ପ ଉପରେ ଆମେରିକା ଚିନ୍ତା କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇତିମଧ୍ୟରେ ଇରାନ ସହିତ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୂଟନୈତିକ ଦଳର ପରାମର୍ଶଦାତା ଭାବେ ନିକ୍ ଷ୍ଟୁଆର୍ଟଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିସହ ଅନ୍ୟ କେତୋଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ମଧ୍ୟ ଭୋଟ୍ ଗଣତି ଆସନ୍ତାକାଲି କରାଯିବ। ଆସାମର ସମସ୍ତ 126 ଆସନ,

କେରଳର 140, ପୁଡୁଚେରୀର 30 ଆସନ ପାଇଁ ଗତ ମାସ 9 ମତଗ୍ରହଣ କରାଯାଇଥିଲା। ତାମିଲନାଡୁର 234 ଯାକ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଗତ 23 ଏବଂ ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ମତଗ୍ରହଣ କରାଯାଇଥିଲା। ତେବେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାରୁ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ 15 ବୁଥ୍ରେ ଗତକାଲି ପୁନଃ ମତଦାନ ପ୍ରକ୍ରିୟା ହୋଇଥିଲା। ଭୋଟ୍ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପାଇଁ 77 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଣନାରେ ସ୍ୱଚ୍ଛତା ଓ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ ପରେ ଇଭିଏମ୍ ମେସିନ୍ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା କେତେକ ଆସନରେ ଫଳାଫଳ ସ୍ୱଷ୍ଟ ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ଆସନ୍ତାକାଲି ସକାଳ 8 ନିର୍ଦ୍ଧାରିତ 62 କେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ 10,545 ଜଣ ଗଣନାକାରୀ ନିୟୋଜିତ ହେବେ। କେରଳମ୍ରେ ଆସନ୍ତାକାଲି ଭୋଟ୍ ଗଣତି ପାଇଁ 140 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସକାଳ 6 ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଗଣନା କେନ୍ଦ୍ରରେ ପହଞ୍ଚବାକୁ କୁହାଯାଇଛି। ସକାଳ 7 ଭୋଟ୍ ଗଣତି ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରିଟର୍ଣ୍ଣିଂ ଅଧିକାରୀଙ୍କ ସମେତ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ଭାବେ ପ୍ରଚଳିତ କ୍ୟୁଆର୍ କୋଡ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 126 ଯାକ ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ପାଇଁ 35 ଜିଲ୍ଲାରେ 40 କେନ୍ଦ୍ର ସ୍ଥାପନ କରାଯାଇଛି। 69 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 722 ଜଣଙ୍କର ରାଜନୈତିକ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରିତ ହେବ। ପୁଡୁଚେରୀର 3 କେନ୍ଦ୍ରରେ ଆସନ୍ତାକାଲି 30 ଯାକ ବିଧାନସଭା ମଣ୍ଡଳୀ ପାଇଁ ଭୋଟ୍ ଗଣତି କରାଯିବ। କରେକାଲ୍, ୟାନମ୍ ଏବଂ ମାହେଠାରେ ଏହି 3 ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସ୍ୱଚ୍ଛ ତଥା ଅବାଧ ଗଣନାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଅପରାହ୍ନ 2-5 ପର୍ଯ୍ୟନ୍ତ ଏହି ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ କରିସାରିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁବାଇ ଏବଂ ସାର୍ଜାହଠାରେ ମଧ୍ୟ ଏହି ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଦୁବାଇରେ ଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପରୀକ୍ଷା ପରିଚାଳନା ନେଇ ତଦାରଖ କାର୍ଯ୍ୟ କରୁଛନ୍ତି। ବିଶାଖାପଟ୍ଟନମ୍ ବନ୍ଦରଠାରେ ଆସନ୍ତା 13 ଏଟି ସର୍ବଶକ୍ତି ନାମକ ଏକ ପଣ୍ୟବାହୀ ଜାହାଜ ଆସି ପହଞ୍ଚବାର ସମ୍ଭାବନା ରହିଛି। ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଭାରତୀୟଙ୍କ ସମେତ 20 କ୍ରୁ ସଦସ୍ୟଙ୍କୁ ଧରି ଏହି ଜାହାଜଟି ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜାହାଜରେ 46,313 ଟନ୍ ଏଲ୍ପିଜି ଆସୁଛି। ମନ୍ତ୍ରଣାଳୟ କହିଛି ଉପସାଗରୀୟ ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଭାରତୀୟ ପତାକାଯୁକ୍ତ ଜାହାଜ ସହିତ କୌଣସି ଅଘଟଣ ଘଟିବାର ଖବର ହସ୍ତଗତ ହୋଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉପସାଗରୀୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26ତମ ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପଞ୍ଚାୟତ ସ୍ତରରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଞ୍ଚାୟତ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ରୂପରେଖ ପ୍ରସ୍ତୁତ କରାଯିବ। ମନ୍ତ୍ରଣାଳୟ କହିଛି 16 ଅର୍ଥ କମିଶନଙ୍କ ସତ୍ତାବଳୀ ଆଧାରିତ ତୃଣମୂଳ ସ୍ତରରେ ତଥ୍ୟ ପରିଚାଳନା ମାଧ୍ୟମରେ ସୁବ୍ୟବସ୍ଥିତ ଢଙ୍ଗରେ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ମନ୍ତ୍ରଣାଳୟର ସଚିବ

0: ବିବେକ ଭରଦ୍ୱାଜ ଆସନ୍ତାକାଲି କର୍ମଶାଳାକୁ ଉଦ୍ଘାଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରଣ ରିଜିଜୁ ଅଭିଯୋଗ କରିଛନ୍ତି, ବିରୋଧୀ ଦଳ, ସରକାରୀ ସଂସ୍ଥା, ନିର୍ବାଚନ ଆୟୋଗ, ଇଭିଏମ୍ ପରେ ଏବେ ନ୍ୟାୟପାଳିକାକୁ ନେଇ ଆରୋପ ଲଗାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଦଳଗୁଡ଼ିକ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି କଂଗ୍ରେସ ଦଳ ଶାସନରେ ଥିବା ସମୟରେ 1975 ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ସେ କହିଛନ୍ତି କଂଗ୍ରେସ ସରକାର ସମୟରେ ସାମ୍ବିଧାନିକ ଦାୟିତ୍ୱରେ ଥିବା ଏଜେନ୍ସି ବରିଷ୍ଠ ପଦଗୁଡ଼ିକୁ ସିଧାସଳଖ ସରକାର ନିଯୁକ୍ତି ଦେଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ କମିଟି ମାଧ୍ୟମରେ ନିଯୁକ୍ତି ଦିଆଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜିର ଦ୍ୱିତୀୟ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ପାଣିପାଗ ଉତ୍ତର ପୂର୍ବ ଭାରତ, କେରଳମ୍, ମାହେ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍, ତାମିଲନାଡୁ ଏବଂ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଓଡ଼ିଶା ସମେତ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର, କେରଳମ୍, ପଞ୍ଜାବ ଏବଂ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପୂର୍ବ ଭଳି ପାଗ ବଳବତ୍ତର ରହିବ ବୋଲି ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Stage is set for counting of votes for 4 state assemblies and 1 union territory tomorrow. All arrangement in place. Election Commission orders re-polling in all 285 polling stations of Falta Assembly constituency in West Bengal. Polling to take place on the 21st of this month. A massive fire claims 9 lives in Vivek Vihar area of Delhi. OPEC Plus countries agree in principle to raise oil output targets next month amid ongoing West Asia conflict. World Press Freedom Day been observed today. And in IPL cricket, Sunrisers Hyderabad to take on Kolkata Knight Riders today. Counting of votes for the assembly elections held in West Bengal, Keralam, Tamil Nadu, Assam and the Union Territory of Puducherry will be taken up tomorrow morning. In Assam, all arrangements have been put in place for counting of votes for assembly elections. Counting for all 126 seats will be held at 40 counting centres across all 35 districts amid tight security. The fate of 722 candidates, including 59 women, will be decided tomorrow. Polling in Assam was held on April 9th with 85.96% voter turnout. In West Bengal, election officials said that all arrangements are in place at 77 counting centres across the state with multi-layered security in place to ensure transparency. We have more from a correspondent.
2: Out of 294 seats, counting for 293 assembly constituencies in West Bengal will be held tomorrow. Three-layer security arrangements for each counting center have been made with the deployment of district police, state police and central forces. Total 200 companies of central forces have been deployed for the counting venues. The whole process will be under the control of returning officers and assistant returning officers. There will be observers and police observers also. This is the first time the police observers have been assigned for the counting process, who will be a senior IPS officer. The counting process will be managed by a team of supervisor, counting assistant and a micro observer. Kollan Laha, reporting from Kolkata.
1: In Tamil Nadu, a total of 10,545 counting personnel will be deployed for counting duty, supported by 4,624 micro observers. Our correspondent reports that 234 counting observers, one for each assembly constituency, will oversee the proceedings and ensure strict adherence to extent in

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବେ ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି, ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ

0: ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୁହିକ ପ୍ରୟାସ ଆବଶ୍ୟକତା ରହିଛି। ଏ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମ ସମୁଦାୟକୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏକ ମୁକ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରେସ୍ ସ୍ୱାଧୀନତାକୁ ବଜାୟ ରଖିବା ଏବଂ ସତ୍ୟପୂର୍ଣ୍ଣ ନିର୍ଭୀକ ସାମ୍ବାଦିକତାକୁ ସମର୍ଥନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
1: ସୂଚନା ହିଁ ଆମେ ସଶକ୍ତ ବନାତି ହେଁ, ଜାନକାରିଆ ହିଁ ଆମେ ସଶକ୍ତ ବନାତି ହେଁ, ଆମେ ତୟାର କରତି ହେଁ କିସି ଭି ଖତରେ ସେ ନିପଟନେ କେ ଲିଏ ଔର କିସି ଭି ଜୋ ଅପରଚୁନିଟିଜ ହେଁ ଉନକା ଇସ୍ତେମାଲ କରନେ କେ ଲିଏ। ଏକ ମଜବୁତ ଲୋକତନ୍ତ୍ର କେ ଲିଏ ସ୍ୱତନ୍ତ୍ର ପ୍ରେସ ଅନିବାର୍ଯ୍ୟ ହେ ଔର ଇସିଲିଏ ଦୁନିଆ ଭର ମେ ଆଜ ପ୍ରେସ କି ସ୍ୱତନ୍ତ୍ରତା କି ସେଲିବ୍ରେଟ କିଆ ଯା ରହା ହେ, କା ଏକ ସମ୍ମାନ କିଆ ଯା ରହା ହେ ଔର ହମେ ଭାରତ ଜେସେ ଲୋକତାନ୍ତ୍ରିକ ଔର ବିକାଶଶୀଲ ଦେଶ ମେ ଭି ପ୍ରେସ କି ସ୍ୱତନ୍ତ୍ରତା କୋ ମଜବୁତ କରନେ କେ ଲିଏ କାମ।
0: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗଦେବେ। ଉଦ୍ଯାପନୀ ସମାରୋହ ଆଉ କିଛି ସମୟ ପରେ ଆରମ୍ଭ ହେବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଜାତୀୟ ଶିକ୍ଷାନୀତି କର୍ମଶାଳାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶ ତଥା ଦେଶ ବାହାରେ 5000ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ଏହି ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଆଜିଠାରୁ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରତି ଲିଟର ପିଛା କ୍ଷୀର ଦର 4 ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦର ସୂଚୀ ଅନୁସାରେ ଟୋନ୍ରୁ ଦୁଗ୍ଧ ପ୍ରତି ଲିଟର 50ରୁ 54 ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ପ୍ରିମିୟମ୍ କ୍ଷୀର 54ରୁ 58 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୋଲ୍ଡ ପ୍ରିମିୟମ୍ କ୍ଷୀର 56ରୁ 60 ଟଙ୍କା ଏବଂ ପ୍ରିମିୟମ୍ ପ୍ଲସ୍ କ୍ଷୀର 60ରୁ 64 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏ ନେଇ ଓମ୍ଫେଡ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଷୀର ଦର ବୃଦ୍ଧି ପାଇବା ଦ୍ୱାରା ଦୁଗ୍ଧ ଚାଷୀମାନେ ଉପକୃତ ହେବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ସରକାର କ୍ଷୀର କ୍ରୟ କରିବେ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କ୍ଷୀର ଦର ବୃଦ୍ଧି ଆବଶ୍ୟକ ହୋଇପଡ଼ିଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
2: ଏବେ ବର୍ତ୍ତମାନ ମାର୍କେଟରେ ଚାଷୀଙ୍କର ହିତ ପାଇଁ ଚାଷୀଙ୍କ ମଧ୍ୟ ଆମେ ପରଚେସ ମଧ୍ୟ ଅଧିକା ରେଟ୍ରେ କରିବୁ। ବର୍ତ୍ତମାନ ଅଲଗା ଟ୍ରାନ୍ସପୋର୍ଟେସନ ତାର ପ୍ରୋସେସିଂ ଏସବୁର ମଧ୍ୟ ଏବେ କଷ୍ଟ ବଢ଼ିଛି। ସେଥିପାଇଁ ଆମେ ଗୋଟିଏ ଲିଟର ପିଛା ବା ପ୍ୟାକେଟ ପିଛା 2 ଟଙ୍କା, ଲିଟର ପିଛା ଆମେ 4 ଟଙ୍କା ବୃଦ୍ଧି କରିଛୁ। ଯେଉଁଟା ଅଛି ଗୋଲ୍ଡ ପ୍ରିମିୟମ ଆପଣଙ୍କର 56 ଟଙ୍କା ଥିଲା, ବର୍ତ୍ତମାନ ସେଟା ବୃଦ୍ଧି ପାଇଛି 60 ଟଙ୍କା ଲିଟର। ଟୋଲ୍ଡ ମିଲ୍କ ଥିଲା 50 ଟଙ୍କା ଥିଲା, ବର୍ତ୍ତମାନ 54 ଟଙ୍କା ହୋଇଛି।
0: ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15 ତାରିଖ ଯାଏ ଆବେଦନ କରିପାରିବେ। ଚଳିତ ମାସ 31 ତାରିଖରେ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। केन्द्र।

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବ ଜୀଉ ମନ୍ଦିରର 22 ପାହାଚ ଉପରେ ଶ୍ରୀରାମ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ସମ୍ମୁଖରେ ଶ୍ରୀରାମ ନବମୀଠାରୁ ମାସାଧିକ କାଳ ଅନୁଷ୍ଠିତ ହେଉଥିବା ଶ୍ରୀରାମଲୀଳା ଅଭିନୟ ସମାପ୍ତି ପରେ ପରମ୍ପରା ଅନୁଯାୟୀ ମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଶ୍ରୀରାମଙ୍କ ଅଭିଷେକ ଉତ୍ସବ ଦୀର୍ଘ ବର୍ଷ ହେଲା ପାଳନ କରାଯାଇ ଆସୁଛି। ନିଶାମୁକ୍ତ ଓଡ଼ିଶା ଅଭିଯାନରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ପୁଲିସ ଖାନତଲାସୀ କରି ଏକ ଗଞ୍ଜେଇ ତେଲ ତିଆରି କାରଖାନାକୁ ଠାବ କରିବା ସହ ବିପୁଳ ପରିମାଣର ମାଦକ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରିଛି। ଏହି ଅଭିଯାନରେ 800 ଲିଟର ରାସାୟନିକ ସାମଗ୍ରୀ ସହିତ 50 କିଲୋଗ୍ରାମ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 100 କୋଟି ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତା ଶିବ ପାର୍ବତୀ ବିବାହ ପାଇଁ ବୈଦିକ ରୀତିନୀତି ଲୋକାଚାର ଅନୁଯାୟୀ ଲଗ୍ନ ଚିଟାଉ ଥାଳି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାବାମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସରିବା ପରେ ବାବାଙ୍କ ପାଖରୁ ଆଜ୍ଞାମାଳ ଆସି ସୁସଜିତ ବିମାନରେ ସେବାୟତଙ୍କ ଦ୍ୱାରା ଲଗ୍ନ ଚିଟାଉ ଶୋଭାଯାତ୍ରାରେ ନଗର ପରିକ୍ରମା କରି କନ୍ୟାଘର ମାତା ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆମ୍ବପୁଆଠାରେ ଥିବା ହେଲେନ୍ କେଲର ରେଡ୍କ୍ରସ୍ ଅନ୍ଧମୁକ ବଧିର ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷାରେ 100% ସଫଳତା ହାସଲ କରିଛି। ଏହି ବିଦ୍ୟାଳୟରେ ଦୀର୍ଘ 30 ବର୍ଷ ଧରି ଛାତ୍ରଛାତ୍ରୀମାନେ 100% ସଫଳତା ହାସଲ କରିଆସୁଛନ୍ତି। ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦ କମ୍ପାନୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିନିଧିମାନଙ୍କୁ ରପ୍ତାନୀ କରିବାର ସରକାରୀ ନୀତି, ଜ୍ଞାନ ଓ ବିଭିନ୍ନ ଦ୍ରବ୍ୟ ବିଷୟରେ ତାଲିମ ଦିଆଯାଇଛି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27ର ଉଦ୍ଯାପନୀ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରୁଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏକ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ, ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବର୍ତ୍ତମାନ ସୁଦ୍ଧା ବାତ୍ୟାର କୌଣସି ସମ୍ଭାବନା ନାହିଁ, ତେଣୁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ଅନ୍ୟପକ୍ଷରେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଇଏମ୍ଡି ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ, ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସତର୍କ ଓ ସଜାଗ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପାଣିପାଗ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବା ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସତ୍ୟସ୍ମିତା ବେହେରା, ତାଙ୍କୁ ସହଯୋଗ କରିଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ।
1: ଶ୍ରୋତା ବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ସତ୍ୟସ୍ମିତା ବେହେରା।
2: ମୋର ମଧ୍ୟ ନମସ୍କାର। ତେବେ ଆରମ୍ଭ କରିବା ଆଜିର ଚିଠିପତ୍ର କାର୍ଯ୍ୟକ୍ରମ ଏହି ପ୍ରଥମ ଚିଠିରୁ।
3: ପ୍ରଥମ ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ପ୍ରକାଶ ଚନ୍ଦ୍ର ମହାନ୍ତି, ବକ୍ସିବଜାର କଟକରୁ। ଅନେକ ଅନେକ ଅଭିନନ୍ଦନ ଆମକୁ ଜଣାଇଛନ୍ତି। ତେବେ ସେ ଲେଖିଛନ୍ତି ଯେ ଆମରି କଥା କାର୍ଯ୍ୟକ୍ରମଟି ପୂର୍ବରୁ ପ୍ରସାରଣ କରାଯାଉଥିଲା, ବ୍ରଜମୋହନ ମହାନ୍ତି ଆଉ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ କବିତା ଆଉ ନାଟକଗୁଡ଼ିକ ଶୁଣିବାକୁ ମିଳୁଥିଲା, ତେବେ ଏସବୁର ଆଉ ପ୍ରସାରଣ ହେଉନାହିଁ, ତେବେ କାହିଁକି ହେଉନାହିଁ?
2: ଦେଖନ୍ତୁ ଶ୍ରୋତାବନ୍ଧୁ, ଯେଉଁ କେତେ ଜଣଙ୍କ ବଳିଷ୍ଠ ପ୍ରଚେଷ୍ଟା କଟକ ଆକାଶବାଣୀକୁ ବହୁ ଜନାଦୃତ ଓ ଶ୍ରୋତାଭିମୁଖୀ କରିପାରିଛି, ତାଙ୍କ ମଧ୍ୟରୁ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରନ୍ତି ଡକ୍ଟର ବ୍ରଜମୋହନ ମହାନ୍ତି। ଆଉ ଆମରି କଥା ତାଙ୍କର ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ଆଗରୁ ସନ୍ଧ୍ୟା 5:45 ସମୟରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା। ଏହା ମାଧ୍ୟମରେ ଶ୍ରୋତାମାନେ ନିଜ କଥା କହିପାରୁଥିଲେ ଏବଂ ଶ୍ରୋତାମାନଙ୍କୁ ନିଜ କଥା ଶୁଣିବା ପାଇଁ ଭଲ ଲାଗୁଥିଲା, କହିବା ପାଇଁ ଭଲ ଲାଗୁଥିଲା। ତେବେ ସେହି କାର୍ଯ୍ୟକ୍ରମ ତ ବହୁତ ପୁରୁଣା କାର୍ଯ୍ୟକ୍ରମ, ସେହିଭଳି ଅନେକ କାର୍ଯ୍ୟକ୍ରମ ଏବେ ଆମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି। ଆପଣମାନେ ମଧ୍ୟ ପ୍ରଶଂସା କରି ଚିଠି ଲେଖୁଛନ୍ତି, ତଥାପି ଆପଣଙ୍କ ଅନୁରୋଧଟି ମନେ ରହିଲା। ଆମେ ଚେଷ୍ଟା କରିବୁ ଆଗକୁ ଏଭଳି କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ। ତାପରେ ଆପଣ ଯେଉଁ ଲେଖିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ କବିତା ଏବଂ ନାଟକ, ଏହା ତ ଆମର ମଝିରେ ମଝିରେ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ। ଡକ୍ଟର ବ୍ରଜମୋହନ ମହାନ୍ତି ହୁଅନ୍ତୁ କିମ୍ବା ପ୍ରଫୁଲ୍ଲ କୁମାର ତ୍ରିପାଠୀ ହୁଅନ୍ତୁ, ଏମାନଙ୍କର କାର୍ଯ୍ୟକ୍ରମ ନାଟକ, ଗୀତିନାଟ୍ୟ, କବିତା ଆମେ ତ ମଝିରେ ମଝିରେ ଆମର ଅଭିଲେଖାଗାରରୁ ସଂଗ୍ରହ କରି ଏହାର ପୁନଃ ପ୍ରସାରଣ କରୁଛୁ, ଆପଣ ଶୁଣନ୍ତୁ, ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ।
3: ପୁଣି ଲେଖିଛନ୍ତି ଯେ କୃଷି ସଂସାର କାର୍ଯ୍ୟକ୍ରମରେ ଗୁଆ ଚାଷ ସମ୍ପର୍କରେ କିଛି ଆଲୋଚନା କରନ୍ତୁ।
2: ଶ୍ରୋତାବନ୍ଧୁ, କୃଷି ସଂସାର କାର୍ଯ୍ୟକ୍ରମରେ ଆଗରୁ ଗୁଆ ଚାଷ ସମ୍ପର୍କରେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି, ଆପଣ ବୋଧହୁଏ ଶୁଣିପାରିନାହାନ୍ତି। କିଛି କଥା ନାହିଁ, ଆମେ ସମ୍ପୃକ୍ତ ବିଭାଗକୁ ଆପଣଙ୍କର ଚିଠିଟି ପଠାଇଦେବୁ ଏବଂ ଅନୁରୋଧ କରିବୁ ଯେ ତାଙ୍କ ପାଖରେ ଗଚ୍ଛିତ ଗୁଆ ଚାଷ ସମ୍ପର୍କିତ କିଛି କାର୍ଯ୍ୟକ୍ରମର ପୁନଃ ପ୍ରସାରଣର ବ୍ୟବସ୍ଥା କରିବେ।
3: ମେଲ୍ ଯୋଗେ ଆସିଛି ଏହି ଚିଠିଟି, ଲେଖିଛନ୍ତି ସ୍ୱାତି, ଲେନି, କ୍ରିଷ୍ଣା, ପ୍ରଶାନ୍ତ, ଓଳାସ ବରମଣ୍ଡଳୀ, ଜଗତସିଂହପୁରରୁ। ସେମାନେ ଲେଖିଛନ୍ତି ଯେ ବୁଧବାର ସ୍ୱର ସମ୍ଭାର ସେମାନେ ଶୁଣିଛନ୍ତି, ସେଥିରେ ପ୍ରସାରିତ ଗୀତଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଆଉ ମନଛୁଆ ହୋଇପାରିଛି। ନାରୀମହଲ କାର୍ଯ୍ୟକ୍ରମ ମଧ୍ୟ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। ଏଭଳି ମନଛୁଆ ତଥା ଶିକ୍ଷଣୀୟ କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ସେମାନେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।
2: ଧନ୍ୟବାଦ, ଆପଣଙ୍କୁ ସ୍ୱର ସମ୍ଭାର କାର୍ଯ୍ୟକ୍ରମ ଭଲ ଲାଗିଛି। ସପ୍ତାହକ ଥରେ ବୁଧବାର ଦିନ ଏହି କାର୍ଯ୍ୟକ୍ରମଟି ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଏ ଗୋଟିଏ ନିର୍ଦ୍ଦିଷ୍ଟ ଥିମ୍କୁ।

0: ଫଲୋ କରନ୍ତି ଆମର ଉପସ୍ଥାପିକାମାନେ, ଆମେ ଚିଠି ମାଧ୍ୟମରେ ତାଙ୍କୁ ଆପଣଙ୍କର ପ୍ରଶଂସା ପତ୍ରଟି ସମ୍ପର୍କରେ ଜଣାଇ ଦେଉଛୁ। ଧନ୍ୟବାଦ।
1: ଶ୍ରୋତା ଭଉଣୀ ସବିତା ଶତପଥୀ ଲେଖିଛନ୍ତି ନିଶ୍ଚିନ୍ତ କୋଇଲି କଟକରୁ। ସେ ଲେଖିଛନ୍ତି ଯେ ଆକାଶବାଣୀର ସେ ଜଣେ ନିୟମିତ ଶ୍ରୋତା, ଅନେକ ବର୍ଷ ଧରି ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମକୁ ଶୁଣି ଆସୁଛନ୍ତି। ଏହି ଯେମିତି ଗୀତ ଗୀତିକା, ନାରୀମହଲ, ଯୁବବାଣୀ, ବନ୍ଦନା, ଅନୁଚିନ୍ତା ଆଦି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗେ। ଏଭଳି କାର୍ଯ୍ୟକ୍ରମର ନିୟମିତ ପ୍ରସାରଣ ହେଉଥିବାରୁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।
0: ଶ୍ରୋତା ଭଉଣୀ ଆମର ପୁରୁଣା ଶ୍ରୋତା, କିନ୍ତୁ ଚିଠି ଆଜି ପ୍ରଥମଥର ତାଙ୍କର ଆମେ ପାଇଛୁ। ଆପଣଙ୍କୁ ସ୍ୱାଗତ ଆମର କାର୍ଯ୍ୟକ୍ରମକୁ। ଏମିତି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ ପ୍ରଶଂସା ପତ୍ର ଖଣ୍ଡେ ଖଣ୍ଡେ ପଠାନ୍ତୁ। ଧନ୍ୟବାଦ।
1: ନିର୍ମଳ ବେହେରା, ସନ୍ତୋଷ ବେହେରା ଲେଖିଛନ୍ତି କୁଞ୍ଜକୁଟିର କନ୍ତଲ ଆଠଗଡ଼ରୁ। ତେବେ ସେମାନେ ଲେଖିଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍କୁ ନେଇ ଯେଉଁ ଗୀତଗୁଡ଼ିକର ପ୍ରସାରଣ କରାଯାଉଛି ତାହା ବହୁତ ଭଲ ଲାଗୁଛି। ସେଥିପାଇଁ ସେ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ, ଆପଣ ଏସ୍ଏମ୍ଏସ୍ ଆମକୁ ନିୟମିତ ଭାବରେ କରୁଛନ୍ତି।
1: ସକାଳର କାର୍ଯ୍ୟକ୍ରମରେ ବନ୍ଦେ ମାତରମର ପ୍ରସାରଣ କରାଯାଉଛି। ଭିନ୍ନ ଭାବରେ ତାହାର ପ୍ରସାରଣ କରାଯାଉଥିଲେ ମଧ୍ୟ ତାହା ବହୁତ ମଧୁର ଲାଗୁଛି। ଏଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ମହାଶୟ ଶାନ୍ତନୁ କୁମାର ରଥ ଆଉ ତରୁଣକାନ୍ତି ରାଉତଙ୍କ ଅନୁଚିନ୍ତାର ନିବେଦନ ତାଙ୍କୁ ବହୁତ ଭଲ ଲାଗୁଛି।
0: ପ୍ରଥମେ ଅନୁଚିନ୍ତା ପାଇଁ ଆପଣଙ୍କୁ ଖୁବ୍ ଧନ୍ୟବାଦ ଯେ ଆପଣ ଆମର ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଶଂସା କରି ଚିଠି ମଧ୍ୟ ଲେଖୁଛନ୍ତି। ତେବେ ଯେଉଁ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ବିଷୟରେ ଆପଣ ଲେଖିଛନ୍ତି, ଶ୍ରୋତାବନ୍ଧୁ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ କରୁଛେ ଆମେ। ତେବେ ଏହି ଅବସରରେ ବନ୍ଦେ ମାତରମ୍ ଗୀତ ଚଳିତ ବର୍ଷର ମାର୍ଚ୍ଚ 26 ତାରିଖରୁ ପଣ୍ଡିତ ଚନ୍ଦ୍ରଶେଖର ବାଜେଙ୍କ କଣ୍ଠରେ ପ୍ରଥମ ଅଧିବେଶନର ଆରମ୍ଭରେ ଶୁଣିପାରୁଛନ୍ତି। ପୂର୍ବରୁ ପ୍ରଚାର କରାଯାଉଥିବା 65 ସେକେଣ୍ଡର 2ଟି ପଦ ପରିବର୍ତ୍ତେ ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ସମ୍ପୂର୍ଣ୍ଣ 6ଟି ପଦ ବିଶିଷ୍ଟ ବନ୍ଦେ ମାତରମ୍ ଗୀତ। ତେବେ ଆମର ଏହି ପ୍ରସାରଣ ଆପଣଙ୍କ ମନକୁ ଛୁଇଁପାରିଛି, ସେଥିପାଇଁ ଅନେକ ଅନେକ ଧନ୍ୟବାଦ।
1: ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ନାଟକ କୋଇଲିର କୁହୁ, ଫିକା ଫଗୁଣ, କାଳକୂପର ଚକ୍ର, ଆହୁରି ମଧ୍ୟ କେତେକ ଗୀତିନାଟ୍ୟର ନାଁ ସେମାନେ ଲେଖିଛନ୍ତି, ସେଗୁଡ଼ିକ ସେମାନଙ୍କୁ ଭଲ ଲାଗିଛି। ଆଉ ଏକ ଚିଠିରେ ସେମାନେ ଲେଖିଛନ୍ତି ଯେ ଭକ୍ତକବି ଜୟଦେବ, ଶେଷ ପାହାଚ, ବଧୁ ନିରୁପମା, ଏହି ନାଟକଗୁଡ଼ିକ ମଧ୍ୟ ସେମାନଙ୍କୁ ଭଲ ଲାଗିଛି। ତେବେ ସେମାନେ ଅନୁରୋଧ କରିଛନ୍ତି ଯେ ବାଉଁଶ ରାଣୀ ଆଉ ନାଟକ ଯାଜ୍ଞସେନୀର ପ୍ରସାରଣ କରନ୍ତୁ।
0: ନିଶ୍ଚୟ ଶ୍ରୋତା ବନ୍ଧୁ, ଆପଣଙ୍କର ଅନୁରୋଧ ମନେ ରହିଲା, ଆମେ ନାଟକ ବିଭାଗକୁ ଆପଣଙ୍କର ଏହି ଚିଠିଟି ପଠାଇଦେବୁ ଏବଂ ଆପଣଙ୍କ ଅନୁରୋଧର ନାଟକଗୁଡ଼ିକ ଯେମିତି ଆଗକୁ ପ୍ରଚାରିତ ହେବ ସେ ବିଷୟରେ ନିଶ୍ଚିତ ଭାବରେ ବ୍ୟବସ୍ଥା କରାଯିବ। ପୁଣି କ'ଣ ଲେଖିଛନ୍ତି,
1: ଅଭିଯୋଗ କରିଛନ୍ତି ଯେ ସେମାନେ ଆମକୁ ଯେଉଁ ଏସ୍ଏମ୍ଏସ୍ ପଠାଉଛନ୍ତି ଲଘୁ ସଙ୍ଗୀତ ଶୁଣିବା ପାଇଁ ସେଗୁଡ଼ିକର ଆଦୌ ପ୍ରସାରଣ ହେଉନାହିଁ।
0: ପ୍ରଶଂସା ପରେ ଅଭିଯୋଗ, ଅଭିଯୋଗ ପୁଣି ଆପଣଙ୍କର ଏସ୍ଏମ୍ଏସ୍ରେ ଯେଉଁ ଅନୁରୋଧ କରିଛନ୍ତି ଲଘୁ ସଙ୍ଗୀତ ଯେଉଁ ପ୍ରଚାର କରାଯାଉ ନାହିଁ। ଶ୍ରୋତାବନ୍ଧୁ ଆମର ତ ପ୍ରତିଦିନ ଚିରହରିତ କାର୍ଯ୍ୟକ୍ରମରେ ଆପଣଙ୍କର ଏସ୍ଏମ୍ଏସ୍ ଗୁଡ଼ିକ ପାଠ କରାଯାଉଛି ଆଉ ସୁନ୍ଦର ସୁନ୍ଦର ଗୀତ ପ୍ରସାରଣ କରାଯାଉଛି। ପ୍ରାୟ ଆମର ଯେତେ ଗଚ୍ଛିତ ଗୀତ ସବୁ ବାଜି ସାରିଲାଣି, ଆପଣ ଶୁଣିବା ଜାରି ରଖନ୍ତୁ, ଦେଖିବେ ନିଶ୍ଚୟ ଆପଣଙ୍କର ଗୀତ ପ୍ରସାରିତ ହେବ।
1: ଶ୍ରୋତାବନ୍ଧୁ ଅମିନ କୁମାର ମହାପାତ୍ର ଲେଖିଛନ୍ତି ଭୁବନେଶ୍ୱରରୁ। ଶ୍ରୋତାବନ୍ଧୁ ଅଭିମାନ କରି ଆମକୁ ଚିଠିଟି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମାର୍ଚ୍ଚ 22 ତାରିଖ ଦିନ ଆମର ଏହି କାର୍ଯ୍ୟକ୍ରମରେ ତାଙ୍କର ଚିଠିଟି ସ୍ଥାନ ପାଇଥିଲା, ତେବେ ସେଥିରେ ଯେଉଁ ଉତ୍ତର ଦିଆଯାଇଥିଲା ତାହା ତାଙ୍କୁ ଭଲ ଲାଗି ନାହିଁ। ସେ ଭାବିଥିଲେ ଯେ ଆମର ଏହି କାର୍ଯ୍ୟକ୍ରମକୁ ଆଉ ସେ ଚିଠି ପଠାଇବେ ନାହିଁ, ତେବେ ସେ କଥିକା କାର୍ଯ୍ୟକ୍ରମଟି ଶୁଣିବା ପରେ ଆମକୁ ଆଉଥରେ ଚିଠି ଲେଖିବା ପାଇଁ ମନ ବଳାଇଲେ ଆଉ ଏହି ଚିଠିଟି ମଧ୍ୟ ଆମକୁ ପଠାଇଛନ୍ତି। ସେ ଲେଖିଛନ୍ତି ଯେ କଥିକା କାର୍ଯ୍ୟକ୍ରମରେ ଡକ୍ଟର ଭାଗିରଥୀ ସାହୁଙ୍କର ଆଲୋଚନା ବିଶ୍ୱାସ ହିଁ ସମ୍ପର୍କର ସେତୁ, ଏହି କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି। ତେବେ ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ପୂର୍ବଥର ସେ ଆମକୁ 2ଟି ଚିଠି ପଠାଇଥିଲେ, ଗୋଟିଏ ଚିଠିକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନ ଦିଆଯାଇଥିଲା, କିନ୍ତୁ ଦ୍ୱିତୀୟ ଚିଠିଟି ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନିତ କରାଗଲ ନାହିଁ। ସେଥିରେ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ କଥା ଲେଖିଥିଲେ।
0: ଦେଖନ୍ତୁ ଶ୍ରୋତାବନ୍ଧୁ, ଭଲ ପାଇବା ଥିଲେ ମାନ ଅଭିମାନ ତ ଥାଏ, ତେଣୁ ଆପଣ ଟିକେ ଅଭିମାନ କଲେ କିନ୍ତୁ ପୁଣି ଭୁଲିକି ଆମକୁ ଚିଠି ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଚିଠି ଲେଖିବା ଜାରି ରଖନ୍ତୁ, ଆପଣ ଯେଉଁ 2 ଖଣ୍ଡ ଚିଠି ପଠାଇଥିଲେ ଯେଉଁ ଚିଠି ପହଞ୍ଚିଛି ଆମେ ତାକୁ କାର୍ଯ୍ୟକ୍ରମରେ ସ୍ଥାନ ଦେଇଛୁ। ଆଉ ଆପଣଙ୍କୁ ଆମର କଥିକା କାର୍ଯ୍ୟକ୍ରମ ଭଲ ଲାଗିଲା, ଆପଣ ଆମର କଥିକା କାର୍ଯ୍ୟକ୍ରମରେ କ'ଣ ଶୁଣିଲେ, ବିଶ୍ୱାସ ହିଁ ସମ୍ପର୍କର ସେତୁ, ଆପଣ ଆମ ଉପରେ ବିଶ୍ୱାସ ରଖନ୍ତୁ, ଆମର ସମ୍ପର୍କ ଏମିତି ସୁଦୃଢ଼ ରହିବ। ଧନ୍ୟବାଦ।
1: ଶ୍ରୋତାବନ୍ଧୁ ଅବିନାଶ ଦାସ ଲେଖିଛନ୍ତି ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ବୈଦେହିକ ବିଳାସର ପୁନଃ ପ୍ରସାରଣ ଆରମ୍ଭ ହୋଇଥିବାରୁ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବନ୍ଦନାରେ ସ୍ୱନାମଧନ୍ୟା ଗାୟିକା ଗୀତା ପଟ୍ଟନାୟକଙ୍କ କଣ୍ଠରେ ଭକ୍ତକବି ଦୀନକୃଷ୍ଣଙ୍କ ରଚନାରୁ ଅନେକ ଗୀତର ପ୍ରସାରଣ କରାଗଲା, ଏହି ଗୀତଗୁଡ଼ିକ ଅତ୍ୟନ୍ତ ଚମତ୍କାର ଥିଲା। ସେ ଲେଖିଛନ୍ତି ଯେ ତାଙ୍କ କଣ୍ଠରୁ ଆଉ କିଛି ଗୀତର ପ୍ରସାରଣ କରନ୍ତୁ। ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ କଥିକାରେ ପ୍ରସାରିତ ହୋଇଥିବା ଆଲୋଚନାଟି ଅତ୍ୟନ୍ତ ସଚେତନଧର୍ମୀ ଆଉ ଶିକ୍ଷଣୀୟ। ଥିଲା ବୋଲି ସେ ଲେଖିଛନ୍ତି। ତେବେ ସେହିଦିନ ଗୀତ ଗୀତିକାର ପ୍ରଥମ ପରିବେଷଣରେ ସ୍ୱର୍ଗାଧପୀ ଗରିୟସୀ ଏହି ପଂକ୍ତିରୁ ଆରମ୍ଭ କରାଯାଇଥିଲା, ତାହା ଯଥାର୍ଥ ଥିଲା ବୋଲି

0: ସେ ଲେଖିଛନ୍ତି।
1: ଆପଣ ଆମର ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଶୁଣି ପ୍ରଶଂସା କରି ଚିଠି ଲେଖିଛନ୍ତି, କଥିକା, ଗୀତ ଗୀତିକା, ବନ୍ଦନା, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆପଣ ଯେଉଁ ଅନୁରୋଧ କରିଛନ୍ତି ଗୀତା ପଟ୍ଟନାୟକଙ୍କ କଣ୍ଠରୁ ଆଉ କିଛି ଗୀତ ଶୁଣିବା ପାଇଁ, ଆମେ ଏଇ ବର୍ତ୍ତମାନ ଏଇ ଚିଠିଟି ସଙ୍ଗୀତ ବିଭାଗକୁ ପଠାଇ ଦେଉଛୁ। ନିଶ୍ଚିନ୍ତ ଭାବେ ଆମେ ମନେ ରଖିବୁ, ଆପଣଙ୍କ ପସନ୍ଦର ଯେଉଁ ଗୀତ ଚିଠି ଲେଖା ହେଇଛି ତାହାର ପ୍ରସାରଣର ବ୍ୟବସ୍ଥା କରିବୁ।
0: ଆମର ନିୟମିତ ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମାର୍ଚ୍ଚ ମାସ 16 ତାରିଖ ନାରୀମହଲ କାର୍ଯ୍ୟକ୍ରମର ଲେଖା ଓ ଲେଖିକା କ୍ରମରେ ଲେଖିକା ରଞ୍ଜିତା ନାୟକ ମହୋଦୟଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ସୁନ୍ଦର ଆଉ ମନଛୁଆଁ ଥିଲା। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଯୁବଶକ୍ତିରେ ବୈକୁଣ୍ଠନାଥ ମିଶ୍ର ମହୋଦୟଙ୍କ ପ୍ରଗତିଶୀଳ ସମାଜ ପାଇଁ ସୁସଂଗଠିତ ଯୁବଶକ୍ତି ଏ ସମ୍ପର୍କରେ ମହାଶୟ ସାରଗର୍ଭକ ଓ ପ୍ରେରଣାଦାୟୀ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ଯୁବଶକ୍ତିରେ ପ୍ରଚାରିତ ପ୍ରତିଟି କାର୍ଯ୍ୟକ୍ରମ ସତରେ ଖୁବ୍ ସାରଗର୍ଭକ ଏବଂ ପ୍ରେରଣାଦାୟୀ। ଆପଣ ଯାହା ଶୁଣୁଛନ୍ତି ଆଉ ଶୁଣି ଚିଠି ଲେଖୁଛନ୍ତି, କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଲକ୍ଷ୍ୟ ଆମର ସାଧନ ହୋଇଛି। ଲେଖିକା ରଞ୍ଜିତା ନାୟକ ସହିତ ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଛି, ତେବେ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲେଖିକା ମହୋଦୟଙ୍କୁ ଆପଣଙ୍କର ଶୁଭେଚ୍ଛା ଜଣାଇ ଦେଉଛୁ।
0: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ର ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି, ବିଶେଷ କରି ଅନୁଚିନ୍ତାରେ ଶଙ୍କରସର ମଙ୍ଗରାଜ, ତରୁଣକାନ୍ତି ରାଉତ, ନରସିଂହ ପ୍ରସାଦ ଦାସ, ଅଖଣ୍ଡାନନ୍ଦ ସରସ୍ୱତୀ, ତୁଳସୀ ଓଝା, ନରେଶ ଚନ୍ଦ୍ର ଦାସଙ୍କର ଉପସ୍ଥାପନା ଶୈଳୀ ଚମତ୍କାର ହୋଇପାରୁଛି, ସେଥିପାଇଁ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବଶକ୍ତିରେ କିଶୋର ଚନ୍ଦ୍ର ବେହେରାଙ୍କ ଆଲୋଚନା ଯୁବ ସମାଜ ପାଇଁ ଶିକ୍ଷଣୀୟ ହୋଇପାରିବ ବୋଲି ସେମାନେ ଲେଖିଛନ୍ତି। କଥିକାରୀ ଡକ୍ଟର ବେଣୁଧର ପାଢ଼ୀ, ଡକ୍ଟର ସୁଭାଷ ଚନ୍ଦ୍ର ଦ୍ୱିବେଦୀ, ଶଶିକାନ୍ତ ରାଉତଙ୍କ ଆଲୋଚନା ସାରଗର୍ଭକ ଥିଲା ବୋଲି ସେମାନେ ଲେଖିଛନ୍ତି, ସେଥିପାଇଁ ସେମାନେ ଆଲୋଚକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେତେକ ନାଟକ ଓ ଗୀତିନାଟ୍ୟର ନାଁ ମଧ୍ୟ ସେମାନେ ଲେଖି ଆମକୁ ପଠାଇଛନ୍ତି ଏବଂ ସେହି ନାଟକ ଓ ଗୀତିନାଟ୍ୟଗୁଡ଼ିକ ଆନନ୍ଦଦାୟକ ଥିଲା ବୋଲି ସେମାନେ ଲେଖିଛନ୍ତି। ଆହୁରି ମଧ୍ୟ ସେମାନେ ଗାନ୍ଧି ଚର୍ଚ୍ଚା ଆଉ ଆମ ଆଇନରେ ଯେଉଁ ଆଲୋଚନାଗୁଡ଼ିକର ପ୍ରସାରଣ କରାଯାଇଥିଲା ଭଲ ଲାଗିଥିବା ଜଣାଇଛନ୍ତି। ସେହିଭଳି ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ବାବାଜୀ ଚରଣ ପଟ୍ଟନାୟକଙ୍କ ଆଲୋଚନା କଥା ଓ ଲେଖାରେ ଭାଷାଗତ ପାର୍ଥକ୍ୟ ବହୁତ ଭଲ ଲାଗିଲା ବୋଲି ସେମାନେ ଲେଖିଛନ୍ତି।
1: ଶ୍ରୋତା ଭାଇ ଓ ଭଉଣୀ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ପ୍ରତି ସପ୍ତାହରେ ଆମର କାର୍ଯ୍ୟକ୍ରମଗୁଡ଼ିକ ଶୁଣୁଛନ୍ତି ଆଉ ଆମକୁ ନିୟମିତ ଭାବରେ ଚିଠି ଲେଖୁଛନ୍ତି। ଆପଣଙ୍କ ଚିଠି ପଢ଼ି ଆମକୁ ବି ଖୁବ୍ ଭଲ ଲାଗୁଛି। ତେବେ ଆଗକୁ ଯେତେବେଳେ ଚିଠି ଲେଖିବେ ଚିଠିରେ କିଛି ଗଠନମୂଳକ ମତାମତ ବି ଥିବ।
0: ରାମଚନ୍ଦ୍ର ସାହୁ ଲେଖିଛନ୍ତି ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ମାର୍ଚ୍ଚ ମାସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ଲେଖିଛନ୍ତି। ଡାକ୍ତର ସୌମ୍ୟକାନ୍ତ ପଣ୍ଡା ହୋଲି ସମ୍ପର୍କରେ ଯେଉଁ ସଚେତନତାର ବାର୍ତ୍ତା ଦେଇଥିଲେ ତାହା ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ 9 ତାରିଖର ସ୍କୃତିର ପାହାଚ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଏଥିରେ ମନୋରମା ମହାପାତ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ଏବଂ ସେଥିରେ ସେ ତାଙ୍କର ସ୍କୃତି ଓ ଅନୁଭୂତିକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ତାହା ତାଙ୍କୁ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ସଜ ଫୁଲରେ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଆଉ ପଦ୍ମାବତୀ ଦ୍ୱିବେଦୀଙ୍କ ଭାବପୂର୍ଣ୍ଣ ସଙ୍ଗୀତ ଆକର୍ଷିତ କରିପାରିଛି ବୋଲି ସେ ଲେଖିଛନ୍ତି। ଗୀତ ଗୀତିକା କାର୍ଯ୍ୟକ୍ରମ ମଧ୍ୟ ସେ ନିୟମିତ ଭାବରେ ଶୁଣିଆସୁଛନ୍ତି, ଏହାର ଉପସ୍ଥାପନା ଶୈଳୀ ଭଲ ଲାଗୁଥିବା ସେ ଜଣାଇଛନ୍ତି। ବିଶେଷ କରି ଉପସ୍ଥାପିକା ସସ୍ମିତା ମହାପାତ୍ରଙ୍କର ଉପସ୍ଥାପନା ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଏକ ଚିଠିରେ ସେ ଲେଖିଛନ୍ତି ଯେ ଚିରହରିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁଭାଷ ଦାସଙ୍କ କଣ୍ଠରେ କେତୋଟି ଗୀତ ମଧ୍ୟରେ ଶିଳ୍ପୀଙ୍କର ପ୍ରିୟ ଗୀତ ଉଡ଼ିଯା ମୋ ସୁନା ଚଢ଼େଇ ଗୀତଟି ଶୁଣିବାକୁ ମିଳିଲା। ଏହାକୁ ରଚନା କରିଥିଲେ ପ୍ରସନ୍ନ କୁମାର ସାମଲ, କିନ୍ତୁ ସେଦିନର ଉପସ୍ଥାପନା ଦାୟିତ୍ୱରେ ଥିବା ଉପସ୍ଥାପିକା କହିଲେ ଯେ ଗୀତଟି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ, ଏଭଳି ଭୁଲ କାହିଁକି ବୋଲି ସେ ଜାଣିବାକୁ ଚାହିଁଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ କଥିକାରେ ଡକ୍ଟର ସଂଘମିତ୍ରା ମିଶ୍ର ଭିଡ଼ ଭିତରେ ନିସଙ୍ଗତା ଏହି ଉଦ୍ଦେଶ୍ୟରେ ଅନେକ ସାମାଜିକ ଚଳନୀର ବାସ୍ତବ ସତ୍ୟ ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ, ଯାହା ବହୁତ ଶିକ୍ଷଣୀୟ ଥିଲା।
1: ଧନ୍ୟବାଦ ଆପଣଙ୍କର ଏହି ଦୁଇଟି ଚିଠି ପାଇଁ। ଆମର ବହୁତ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଚିଠି ଲେଖିଛନ୍ତି, ଆପଣଙ୍କର ପ୍ରଶଂସା ଗ୍ରହଣ କରୁଛୁ। ତେବେ ଶ୍ରୋତାବନ୍ଧୁ, ଆମର ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବା ପାଇଁ ଆମର ଉପସ୍ଥାପକ ଉପସ୍ଥାପିକାମାନେ ବହୁ ପରିଶ୍ରମ କରୁଛନ୍ତି। ଆପଣଙ୍କର ଏହି ପ୍ରଶଂସା ପତ୍ରଗୁଡ଼ିକ ଆମ ପାଇଁ ପୁରସ୍କାର ଭଳି। ତେବେ ବହୁତ ଗୁଡ଼ିଏ ପ୍ରଶଂସା ସହିତ ଅଭିଯୋଗ ମଧ୍ୟ ରହିଛି ଯେ ମାର୍ଚ୍ଚ 9 ତାରିଖରେ ଚିରହରିତ୍ରେ ଉପସ୍ଥାପିକ ଭୁଲ ଭାବେ ନାଁଟିକୁ ପଢ଼ି ଦେଇଛନ୍ତି, ଉପସ୍ଥାପନା କରିଛନ୍ତି। ତେବେ ଆମେ ସମ୍ପୃକ୍ତ ଉପସ୍ଥାପିକାଙ୍କୁ ଜଣାଇଦେବୁ ଯେ ଏଭଳି ଭୁଲ ଆଗକୁ ସେ କରିବେ ନାହିଁ, ଆଉ ଗୀତଗୁଡ଼ିକର ଗୀତିକାରଙ୍କ ନାଁ ପଢ଼ିଲା ବେଳେ ଟିକେ ଆଗରୁ ପ୍ରସ୍ତୁତ ହୋଇ ରହିବେ, ଯାହାଫଳରେ ଲାଇଭ୍ ଷ୍ଟୁଡିଓରେ ଏପରି ଭୁଲ ଆଗକୁ ହେବ ନାହିଁ। ଧନ୍ୟବାଦ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ସେ ଲେଖିଛନ୍ତି ଯେ ଅନୁଚିନ୍ତାରେ ନିବେଦକ ତୀର୍ଥାନନ୍ଦ ମିଶ୍ର, ଶାରଦା ପ୍ରସାଦ କର, ବୈଷ୍ଣବଚରଣ ସାମଲ, ମାଳବିକା ରାୟଙ୍କର ବଳିଷ୍ଠ ଉପସ୍ଥାପନା ମନ ଓ ହୃଦୟକୁ ଛୁଇଁ ଯାଇଛି। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ନାଟକ କ୍ରମରେ ଚୈତି ଜହ୍ନ, ଝରା ଶିଶିର, ସତର୍କ ସଂଘମିତ୍ରା ବାସ୍ତବରେ ଯେତିକି ହୃଦୟସ୍ୱର୍ଶୀ ଥିଲା ତତୋଧିକ ଥିଲା ହୃଦୟ।

0: ବିଦାରକ ପାଲା ଦାସକାଠିଆ ଘୋଡ଼ାନାଚ ଗୀତ ଗୋପାଳଙ୍କ ଓଗାଳ ଓଡ଼ିଶୀ କୀର୍ତ୍ତନ ବହୁତ ମନଜିଲା ହୋଇପାରୁଛି। ଶିଶୁ ସଂସାର କିଶୋର ଚକ୍ର ନାରୀମହଲ ବନ୍ଦନା ବିଚିତ୍ର ରାମାୟଣ ଭଳି ଉନ୍ନତମାନର କାର୍ଯ୍ୟକ୍ରମ ପ୍ରସାରଣ କରୁଥିବାରୁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ଆପଣ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଶୁଣୁଛନ୍ତି, ଶୁଣିକି ଚିଠି ମଧ୍ୟ ଲେଖୁଛନ୍ତି, ଆଗକୁ ମଧ୍ୟ ଚିଠି ଲେଖିବା ଜାରି ରଖନ୍ତୁ।
0: ଆଉ ଏକ ଚିଠିରେ ସେ ଲେଖିଛନ୍ତି ଯେ ମାର୍ଚ୍ଚ ମାସ 29 ତାରିଖ ରବିବାର ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ମହାଶୟ ଜଗନ୍ନାଥ ପଣ୍ଡାଙ୍କଠାରୁ ତାଙ୍କ ଶିକ୍ଷା ଜୀବନ ସମ୍ପର୍କରେ ଅନେକ ମୂଲ୍ୟବାନ ତଥ୍ୟ ମିଳିଲା। ଏହା ଛାତ୍ରଛାତ୍ରୀ ଆଉ ଶିକ୍ଷାବିତଙ୍କ ପାଇଁ ଅନେକ କାମରେ ଆସିବ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସପ୍ତାହରେ ଶୁକ୍ରବାର ଦିନ 3-5 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପ୍ରସାରଣ ହୋଇପାରୁ ନାହିଁ, ତେବେ ରକ୍ଷଣାବେକ୍ଷଣ କେବେ ସରିବ ସେ ଜାଣିବାକୁ ଚାହିଁଛନ୍ତି।
1: ତେବେ ଶ୍ରୋତାବନ୍ଧୁ ଆପଣ ପୁଣି ଲେଖିଛନ୍ତି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆମର କେନ୍ଦ୍ର 2 ଘଣ୍ଟା ପାଇଁ ଯେଉଁ ବନ୍ଦ ରହୁଛି ତାହା କେବେ ସରିବ? ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଆମର ଏଇ 2 ଘଣ୍ଟା ପାଇଁ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ ରହୁଛି, ତାହା ପୁଣି କେବଳ ରେଡିଓରେ ଆପଣ ଆପ୍ ମାଧ୍ୟମରେ କିନ୍ତୁ ଆମର କାର୍ଯ୍ୟକ୍ରମ ଶୁଣିପାରିବେ। ଏହି ଚିଠି ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଠିକଣା ସମ୍ପର୍କରେ ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301।
1: ଆମର ପ୍ରତ୍ୟେକ ଶ୍ରୋତାବନ୍ଧୁକୁ ଅନେକ ଅନେକ ଧନ୍ୟବାଦ। ଆପଣ ଏତେ ମାତ୍ରାରେ ଚିଠି ଲେଖୁଛନ୍ତି, ଆମକୁ ଉତ୍ସାହିତ କରୁଛନ୍ତି ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ। ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶେଷ ହେଲା ଆପଣଙ୍କ ଚିଠି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଚଳଚ୍ଚିତ୍ର ତମନ୍ନା।

ସମୟ ବର୍ତ୍ତମାନ ଦିନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ରୁଦାଲି ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ରାମପୁର କା ଲକ୍ଷ୍ମଣ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର, ଇଲା ଅରୁଣ ଏବଂ ଅନ୍ୟମାନେ। ଚଳଚ୍ଚିତ୍ର ଲମ୍ହେ।

ପରବର୍ତ୍ତୀ ସେମିଷ୍ଟରକୁ ଦେଇଛନ୍ତି ଗୁରୁଦତ୍ତ ମହାନ୍ତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ପୁରୀରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପଦ୍ମାଳୟା ଗରବଡ଼ୁ ଗାଇଥିବା ଏହି ଗୀତଟିକୁ। ଆପଣଙ୍କୁ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ରଚନା କରିଛନ୍ତି ନଦିଆ ବିହାରୀ ମହାନ୍ତି।

0: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ ଏଲ୍ଆଇସିକୁ ରିହାତି ମିଳିଥିଲା ଆଉ ଏବେ ଜିଏସ୍ଟି ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
1: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କବିତା ମିଶ୍ର। ସିଡିଏ କଟକ ସେକ୍ଟର 9 ଆପଣ ମହମ୍ମଦ ଅଜିଜ ଏବଂ ନିବେଦିତାଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆଲବମ୍ର ନାଁ ହେଉଛି ଏଇ ବୋଧେ ଭଲ ପାଇବା।

ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ

0: ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।
1: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରଭାକର ସାହୁ, ଭାନୁରଥ ସାହୁ, ପାପୁ, ସୁଦୁ, ବିଶୁ, ବଇଁଶୀ, ମୁଦୁଲି, ନିମାପଡ଼ା, ପୁରୀ, ଦିଘାଲ, ଗୋପରୁ। ଆପଣମାନେ ଲେଖିଛନ୍ତି କୁମାର ବାପିଙ୍କ କଣ୍ଠରେ ଯେକୌଣସି ଗୋଟେ ଗୀତ ଶୁଣିବା ପାଇଁ ଆପଣଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଗାଇଛନ୍ତି କୁମାର ବାପି, ଆଲବମ୍ ସୁନେଲି ଚଷମା।

ଆକାଶବାଣୀ କଟକ ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ବାଞ୍ଛାନିଧି ଦାସ। ଗୀତଟିକୁ ଗାଇଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଶିଳ୍ପୀମାନେ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ ପ୍ରଯୋଜନା ସଦ୍ୟସ୍ମିତା ବେହେରା।

0: ନମସ୍କାର। ଆଜିର ସ୍କୃତିର ପାହାଚ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି ଆକାଶବାଣୀ ଏବେ 90 ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଆକାଶବାଣୀର ସ୍ୱର୍ଣ୍ଣିମ ଇତିହାସ ଏବଂ ଉଜ୍ଜଳମୟ ବର୍ତ୍ତମାନ ବିଷୟରେ କିଛି କଥା ଆମେ ଆପଣଙ୍କ ପାଇଁ ପ୍ରସାରଣ କରିବୁ ବୋଲି ଭାବିଛୁ। ସେଥିପାଇଁ ଆଜି ଆମେ ସ୍କୃତିର ପାହାଚରେ ଯାହାଙ୍କ ସାକ୍ଷାତକାର ପ୍ରସାରଣ କରିବା ପାଇଁ ଯାଉଛୁ, ତାଙ୍କର ଅବଦାନ ଆକାଶବାଣୀ ପାଇଁ ଅବର୍ଣ୍ଣନୀୟ। ସେ ଜଣେ ଦକ୍ଷ ପ୍ରଶାସକ, ସଫଳ କଥାକାର, ଭାଷ୍ୟକାର ଏବଂ ଜଣେ ସୁଉପସ୍ଥାପକ। ସେ ଆଧ୍ୟାତ୍ମିକ କଥାବସ୍ତୁ ହେଉ ଅବା ଜୀବନ ଦର୍ଶନ ଅବା ସାହିତ୍ୟ, ତାଙ୍କର ଉପସ୍ଥାପନା ଅତି ସହଜ, ସାବଲୀଳ ଆଉ ମନଛୁଆଁ ହୋଇଥାଏ। ନିଜର ନିଆରା ଉପସ୍ଥାପନା ଏବଂ କଣ୍ଠସ୍ୱର ପାଇଁ ସେ ଶ୍ରୋତାଙ୍କ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଖାଲି ସେତିକି ନୁହେଁ, ଆପଣମାନେ ଜାଣିଛନ୍ତି ବିଶ୍ୱ ଦରବାରରେ ପୁରୀ ରଥଯାତ୍ରାର ସଜୀବ ପ୍ରସାରଣ ଆକାଶବାଣୀ କଟକକୁ ଏକ ଭିନ୍ନ ପରିଚୟ ପ୍ରଦାନ କରେ, ଆଉ ଏହି ରଥଯାତ୍ରାର ପାବନ ମୁହୂର୍ତ୍ତଗୁଡ଼ିକୁ ଅତି ସୁନ୍ଦର ସହଜ ଭାବେ ଅନର୍ଗଳ ବର୍ଣ୍ଣନା କରି ବର୍ଷ ବର୍ଷ ଧରି ଶ୍ରୋତାଙ୍କର ଅତିପ୍ରିୟ ହୋଇଛନ୍ତି ଆଜିର ଆମର ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ। ସ୍ୱରରେ ଥିଲା ସ୍ପର୍ଶ, ଚିତ୍ରରେ ଥିଲା ଚେତନା, ଯେଉଁ ମଣିଷ ଆକାଶବାଣୀର ତରଙ୍ଗରେ ଏବଂ ଦୂରଦର୍ଶନର ପରଦାରେ ସଂସ୍କୃତିର ଗାଥାକୁ ଜୀବନ୍ତ କରିଥିଲେ, ସେ ହେଲେ ଜଣେ ସୃଷ୍ଟିଶୀଳ ଚିନ୍ତକ, ଜଣେ ନିଷ୍ଠାବାନ ପ୍ରଶାସକ ଏବଂ ଜଣେ ସମ୍ବେଦନଶୀଳ ସ୍ୱରର ଅଧିକାରୀ, ପୂର୍ବତନ ଆକାଶବାଣୀ ଏବଂ ଦୂରଦର୍ଶନର ନିର୍ଦ୍ଦେଶକ, ଆମ ସମସ୍ତଙ୍କ ଆଦରଣୀୟ ଡକ୍ଟର ଶାନ୍ତନୁ କୁମାର ରଥ। ଆଜି ସେ ଆମ ଆଗରେ ତାଙ୍କ ଜୀବନ ପୁସ୍ତିକାର କିଛି ପୃଷ୍ଠା ଖୋଲି ରଖିଛନ୍ତି। ଚାଲନ୍ତୁ ତେବେ ଆକାଶବାଣୀର ଅଭିଲେଖାଗାରରୁ ସଂଗୃହୀତ ଏକ ଅମୂଲ୍ୟ ସାକ୍ଷାତକାର ଶୁଣିବା ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହିତ। ତାଙ୍କୁ ଭେଟିଥିଲେ ତରୁଣକାନ୍ତି ରାଉତ।
1: ଶ୍ରୋତାବନ୍ଧୁ, ଆଜି ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଯେଉଁ ବରେଣ୍ୟ ଅତିଥି ଅଛନ୍ତି, ସେ ଓଡ଼ିଶାର ଜଣେ ଖ୍ୟାତନାମା ବ୍ୟକ୍ତିତ୍ୱ ଡକ୍ଟର ଶାନ୍ତନୁ କୁମାର ରଥ, ଉଭୟ ଆକାଶବାଣୀ ଏବଂ ଦୂରଦର୍ଶନର ଅବସରପ୍ରାପ୍ତ ନିର୍ଦ୍ଦେଶକ, ଜଣେ ଭାଷ୍ୟକାର, ଆକାଶବାଣୀ କଟକରୁ ପ୍ରସାରିତ ହେଉଥିବା ଅନୁଚିନ୍ତାର ସେ ମଧ୍ୟ ଜଣେ ନାଁକରା ଉପସ୍ଥାପକ, ନାଟ୍ୟକାର, ଜଣେ ସମାଲୋଚକ, ପ୍ରାବନ୍ଧିକ ଏବଂ ଜଣେ ପ୍ରସାରକ। ପାଖାପାଖି 4 ଦଶନ୍ଧି ଧରି ତାଙ୍କର ସାହିତ୍ୟ ସାଧନା, ସମାଜର ବିଭିନ୍ନ ସମସ୍ୟାର ଅଧ୍ୟୟନ ତାଙ୍କୁ ଅନୁପ୍ରାଣିତ କରିଥିଲା ତାଙ୍କର ଆତ୍ମଜୀବନୀ ଲେଖିବା ପାଇଁ, ଯାହା ନିକଟରେ ପ୍ରକାଶିତ ହୋଇଛି, ମୋ ଜୀବନ ସଂସ୍କୃତି ଉପଲବ୍ଧି। ତେବେ ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଯେଉଁଠୁ ତାଙ୍କର ଜୀବନ ଆରମ୍ଭ ହୋଇଥିଲା, ଶାନ୍ତନୁ ନମସ୍କାର।
2: ନମସ୍କାର। ନମସ୍କାର।
1: ଆପଣଙ୍କୁ ତ ଶ୍ରୋତା ଭାଇ ଭଉଣୀମାନେ ଜାଣନ୍ତି, ତେବେ ଆଗ୍ରହର ସହିତ ସେମାନେ ଅପେକ୍ଷା କରିଛନ୍ତି। ଆପଣ କେବେଠୁ ଜାଣିଲେ ଯେ ଆପଣଙ୍କ ପାଇଁ ଗୋଟିଏ କାମ କରିବାର ଅଛି, କିଛି ସୃଷ୍ଟି କରିବାର ଅଛି, ଗୋଟିଏ ଦିଗରେ ଗତି କରିବାର ଅଛି?
2: ସେସବୁ ପ୍ରକୃତରେ ବହୁ ପରେ ଆସିଲା, କାରଣ ଆମେ ସବୁ ମଫସଲ ଅଞ୍ଚଳରେ ଗାଁ ଗହଳିରେ ଜନ୍ମ ହୋଇକରି ପରିପାଳିତ ହୋଇଥିଲୁ, ସେହି ପରିବେଶରେ ଆମର ଅଭିବୃଦ୍ଧି ଘଟିଥିଲା।
1: ଆପଣଙ୍କର ଘର?
2: ମୋ ଘର ହେଉଛି ଗଞ୍ଜାମ ଜିଲ୍ଲାର କୁଲାଡ ବୋଲି ଗୋଟେ ଜାଗା ଅଛି, ଭଞ୍ଜନଗର ପାଖରେ,
1: କିନ୍ତୁ ସେଇଟା ତ
2: ଉପେନ୍ଦ୍ର ଭଞ୍ଜଙ୍କର ଜନ୍ମସ୍ଥାନ ଭାବରେ ସମସ୍ତ
1: ନା।
2: ସେଇ ପାଖରେ ଗୋଟେ ବ୍ରାହ୍ମଣ ଶାସନ ଧନଞ୍ଜୟପୁର, ଯେ ଉପେନ୍ଦ୍ର ଭଞ୍ଜଙ୍କର ଜେଜେବାପା ଧନଞ୍ଜୟ ଭଞ୍ଜ, ରାଜକବି ଧନଞ୍ଜୟ ଭଞ୍ଜ ବୋଲି ତାଙ୍କୁ କୁହାଯାଏ, ସେ ଶାସନଟିକୁ ପ୍ରତିଷ୍ଠା କରିଥିଲା। ଆଜକୁ ପ୍ରାୟ 350 ବର୍ଷ ତଳେ ସେ ଶାସନ ପ୍ରତିଷ୍ଠା ହୋଇଥିଲା। ସେଇ ଗାଁରେ ମୋର ଜନ୍ମ, ଆଉ ଶୈଶବ ସେଇ ଗାଁରେ କଟିଥିଲା, ବିଦ୍ୟାଳୟ

0: ଶିକ୍ଷା ମଧ୍ୟ ସେଇ ଗାଁରେ ଆରମ୍ଭ ହୋଇଥିଲା। ଆଉ ସେ ଯେଉଁ ସମୟରେ ଆମେ ସବୁ ଜନ୍ମ ହୋଇକରି ବଢ଼ୁଥିଲୁ, ସେ ସମୟରେ ଏମିତି ଗୋଟେ ଭବିଷ୍ୟତ ଅଛି, ଭବିଷ୍ୟତ ଗଢ଼ିବାର ଅଛି, ଏବଂ ଭବିଷ୍ୟତରେ କ'ଣ ଗୋଟେ ଚାକିରି ବାକିରି ବୃତ୍ତି ଅବଲମ୍ବନ କରିବାକୁ ପଡ଼ିବ, ଆଉ ସେଇଥିପାଇଁ ପାଠ ପଢ଼ାଯାଏ, ଏ ପ୍ରକାର ବିଚାର ଆମ ଭିତରେ ଆଦୌ ନଥିଲା।
1: ନଥାଇପାରେ, କିନ୍ତୁ ସାହିତ୍ୟ ପ୍ରସିଦ୍ଧ ଯେଉଁ ଗ୍ରାମ ଆପଣଙ୍କର ଜନ୍ମଭୂମି, ସେଠି ତ ଆପଣଙ୍କ ଭିତରେ ଗୋଟେ ସ୍ୱତଃସ୍ଫୂର୍ତ୍ତ ଭାବନା ଜାତ ହୋଇଥିବ ଯେ ଏଇଠି ବୋଧହୁଏ କିଛି ଅନନ୍ୟ କୃତି କରିବାକୁ ହୁଏ ବା କିଛି ସାଧନା କରିବାକୁ ହୁଏ, କିଛି ସୃଷ୍ଟି କରିବାକୁ ହୁଏ।
0: ଶୈଶବରେ ଗୋଟେ କଥା ହୁଏ, କ'ଣ ଶୈଶବରେ ଅଲକ୍ଷିତ ଭାବରେ ମଧ୍ୟ ଅନେକ ଜିନିଷ ନିଜ ଭିତରେ ସଞ୍ଚାରିତ ହୋଇଥାଏ, ଆମେ ତାକୁ ଜାଣିବାର ବୋଧଶକ୍ତି ଆମର ସେତେବେଳେ ହୋଇନଥାଏ, କିନ୍ତୁ ଯେଉଁ ପରିବେଶ ଭିତରେ ଯେଉଁ ସଂସ୍କୃତି ଭିତରେ ଆମର ଅଭିବୃଦ୍ଧି ଘଟୁଥାଏ ସେ ସଂସ୍କୃତି ତାର ଛାପ ସ୍ୱୟଂ ଛାଡ଼ି ଯାଉଥାଏ ଆପେ ଆପେ।
1: ଆପଣଙ୍କ ଭିତରେ କୋଉ ଛାପ ଛାଡ଼ିଥିଲା?
0: ପ୍ରଥମ କଥା ହେଲା, ଆମ ଗାଁଟି ହେଉଛି ଗୋଟେ ଶିକ୍ଷିତ ଗାଁ, ଗୋଟେ ବ୍ରାହ୍ମଣ୍ୟ ସଂସ୍କୃତି ଆଧାରିତ ଗୋଟେ ଗାଁ, ଆଉ ଭାଷା ସାହିତ୍ୟ ସଂସ୍କୃତି ସଙ୍ଗୀତ ଏସବୁଗୁଡ଼ାକ ଗୋଟେ ଅଙ୍ଗୀଭୂତ ହୋଇକରି ଥିଲା ଆମ ଗାଁରେ, ଆଉ ଗାଁର ଅଧିକାଂଶ ବ୍ୟକ୍ତି ଶିକ୍ଷିତ ଆଉ କର୍ମକାଣ୍ଡି ପଣ୍ଡିତ, ସଂସ୍କୃତର ଚର୍ଚ୍ଚା ଆମ ଗାଁରେ ଥିଲା, ଏବଂ ଆମ ଅଞ୍ଚଳରେ ଅନେକ ଲୋକଗୀତ ଲୋକନୃତ୍ୟ ଲୋକନାଟକ ଏସବୁ ଥିଲେ, ଆଉ ଭଞ୍ଜଙ୍କର ଭୂମି ଯେହେତୁ ସାହିତ୍ୟ ତ ଥିଲା ହିଁ, ତେଣୁ ଏହି ସବୁଗୁଡ଼ାକ କେମିତି କେଜାଣି ଅନ୍ତର ଭିତରକୁ ବା କୌଣସି ଗୋଟେ ଚେତନାକୁ ସେତେବେଳେ ସ୍ପର୍ଶ କରୁଥିଲା ଆମେ ନ ଜାଣୁଥିଲେ ବି, ଏବଂ ତାହା ହିଁ କାଳକ୍ରମେ ପରିପୃଷ୍ଟ ହୋଇକରି ଗୋଟେ ରୂପରେଖ ନେଇଥିଲା ଯାହାର ବିଭିନ୍ନ ବିଭା ଫୁଟିଥିଲା ବିଭିନ୍ନ କ୍ଷେତ୍ରରେ।
1: ପରବର୍ତ୍ତୀ ସମୟରେ ଆପଣ ଲୋକ ସାହିତ୍ୟ ଲୋକ ସଂସ୍କୃତି ଲୋକ ସଙ୍ଗୀତ ଏସବୁ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି, ପ୍ରବନ୍ଧମାନ ଲେଖିଛନ୍ତି, ସମାଲୋଚନା ମଧ୍ୟ ଲେଖିଛନ୍ତି। ଲୋକ ସଂସ୍କୃତି ଆପଣଙ୍କ ଅଞ୍ଚଳର ଥିଲା, ଯୋଉ ଲୋକ ସାହିତ୍ୟ ବି ଥିଲା ବା ଲୋକ ଧାରା ଥିଲା ବା ଯୋଉ ଲୋକ ବିଦ୍ୟା ବି ଥିଲା, ସେ କେମିତି ଛାପ ଛାଡ଼ିଥିଲା ଆପଣଙ୍କ ମନରେ? ଯେମିତି ମୁଁ କହିବି ବାଲେଶ୍ୱରର ଚଢ଼ିଆ ନାଟ ରାତି ରାତି ଉଜାଗର ହେଇ ଲୋକମାନେ ଦେଖନ୍ତି, ଜାଣିଛନ୍ତି ବିଷୟବସ୍ତୁ କ'ଣ, ଜାଣିଛନ୍ତି ଚଢ଼ିଆ ଚଢ଼ିଆଣୀ ମିଶିବେ, କିନ୍ତୁ ତଥାପି ଦେଖନ୍ତି, ତା ଭିତରେ କ'ଣ ଥାଏ କେଜାଣି ଦେଖନ୍ତି। ସେହିଭଳି କ'ଣ କ'ଣ ସବୁ ଜିନିଷ ଆପଣଙ୍କୁ ଆକୃଷ୍ଟ କରିଥିଲା, ଆପଣ ଲୋକଧାରା ସହିତ ସାମିଲ ହୋଇଯାଇଥିଲେ, ପ୍ରବାହିତ ହୋଇଯାଇଥିଲେ?
0: ଆମ ଗାଁରେ ପ୍ରତିବର୍ଷ ରାଧା ପ୍ରେମଲୀଳା ହୁଏ, ପ୍ରହ୍ଲାଦ ନାଟକ ହୁଏ, ଏବଂ ଦାସକାଠି ହୁଏ, ଆଉ ଦଣ୍ଡନାଟ ବି ହୁଏ। ଆପଣ ଜାଣନ୍ତି ଗଞ୍ଜାମ ହେଉଛି ଦଣ୍ଡନାଟ ପାଇଁ ପ୍ରସିଦ୍ଧ, ପ୍ରହ୍ଲାଦ ନାଟକ ପାଇଁ ପ୍ରସିଦ୍ଧ, ବିଭିନ୍ନ ପ୍ରକାର ଲୀଳା ନାଟକ, ରାମଲୀଳା କୃଷ୍ଣଲୀଳା ରାଧାପ୍ରେମଲୀଳା ଭାରତଲୀଳା ଏସବୁର ଅଞ୍ଚଳ ହେଉଛି ଆମ ଅଞ୍ଚଳଟା। ତେଣୁ ସେହି ଦୃଷ୍ଟିରୁ ଆମ ଗାଁଟି ଯେହେତୁ ଗୋଟିଏ ସଭ୍ୟ ଏବଂ ମାର୍ଜିତ ଗାଁ, ତେଣୁ ଅନେକ ଲୋକନାଟ୍ୟ ଦଳ ଆମ ଗାଁକୁ ସ୍ୱତଃ ପରିବେଷଣ କରିବା ପାଇଁ ଆସନ୍ତି। କାହିଁକି ଆସନ୍ତି ତା'ର ଗୋଟିଏ କାରଣ ହେଉଛି ଯେ ସେମାନେ ଆମ ଗାଁରେ ଆସିକି ପରିବେଷଣ କରିଦେଲେ ଯେଉଁ ପ୍ରକାର ବିଦଗ୍ଧ ଦର୍ଶକ ସେମାନେ ପାଆନ୍ତି, ଅନ୍ୟ ସ୍ଥାନରେ ସେମାନେ ସେଠି ପାଆନ୍ତି ନାହିଁ, ଯାହାଫଳରେ ଆମ ଗାଁର ଯେଉଁ ଦର୍ଶକ ପଣ୍ଡିତମାନେ ଶିକ୍ଷିତ ବ୍ୟକ୍ତିମାନେ ଯେଉଁମାନେ ଦେଖନ୍ତି ତାକୁ, ଦେଖିକରି ସେମାନେ ତାଙ୍କର ଦୋଷ ତ୍ରୁଟିକୁ ସନ୍ଧାନ କରିକି ତାଙ୍କର ସଂସ୍କାର କରିବା ପାଇଁ ସାହାଯ୍ୟ କରନ୍ତି। ତେଣୁ ସେମାନେ ବିନା ପାରିଶ୍ରମିକ ନେଇକରି ମଧ୍ୟ ସ୍ୱତଃ ପଳେଇ ଆସନ୍ତି ଆମ ଗାଁକୁ, ଗାଁକୁ ଆସିଲା ପରେ ଆମ ଗାଁରେ ପରିବେଷଣ କରନ୍ତି, ଆମେ ତାକୁ ଦେଖୁ, ଏବଂ ଦେଖିକରି ଗାଁ ଲୋକମାନେ ସବୁ ବିଭିନ୍ନ ପ୍ରକାର ମତ ମନ୍ତବ୍ୟ ଦିଅନ୍ତି, କ୍ଲାସରୁମ୍ ହୋଇଯାଏ, ଏବଂ ସେମାନେ କିଛି ପାରିଶ୍ରମିକ ନେବାକୁ ଚାହୁଁନଥିଲେ ବି ଗୋଟେ ନାଟ୍ୟ ଦଳ ଯେହେତୁ ଗାଁକୁ ଆସିଛି, ଆମେ ଗାଁରେ ଥାଳି ବୁଲେଇକରି ଲୋକଙ୍କ ପାଖରୁ କିଛି କିଛି ଅନୁଦାନ ସଂଗ୍ରହ କରିକିରି ସେମାନଙ୍କୁ କେବେ ଖାଲି ହାତରେ ଫେରେଇନୁ। ତେଣୁ ଏହିଭଳି ଭାବରେ ବିଭିନ୍ନ ଲୋକ ନୃତ୍ୟ ଲୋକ ସଙ୍ଗୀତ ଲୋକ କଳା ପ୍ରତି ମୂଳରୁ ତା ପ୍ରତି ଆକୃଷ୍ଟ ହେବା ବା ତା ସହିତ ପରିଚିତ ହେବାର ଗୋଟେ ସୁଯୋଗ ଆପଣା ଛାଏଁ ସୃଷ୍ଟି ହୋଇଥିଲା ଆମର ବାଲ୍ୟ ଜୀବନ।
1: ସେଇ ଯୋଉ ବାଲ୍ୟ ଜୀବନରେ ଆପଣଙ୍କର ଲୋକଧାରା ସହିତ ବା ଲୋକ ସଂସ୍କୃତି ସହିତ ଯୋଉ ପରିଚୟ ସୃଷ୍ଟି ହୋଇଥିଲା, କେବେ କେବେ ଆପଣଙ୍କୁ ଏକାନ୍ତରେ ନିରୋଳାରେ ଭାବନା ଆସିଛି କି ମୋର ତ ବୋଧହୁଏ ଏଇଟା ହିଁ କ୍ଷେତ୍ର ବା ମୁଁ ବୋଧହୁଏ ଦିନେ ଏହା ଉପରେ କାମ କରିବି?
0: ଲୋକ କଳାଗୁଡ଼ିକ ବା ଲୋକ ସଙ୍ଗୀତ ଲୋକ ନୃତ୍ୟଗୁଡ଼ିକ ଆପଣ ଦେଖିବେ, ସେଗୁଡ଼ାକ ସହିତ ଜନତାଙ୍କର ଗୋଟେ ମିଶ୍ରଣ ଘଟେ। ଯେଉଁ ଫୋକ୍ ବୋଲି ଆମେ କହୁ, ସେଇଟା ଫୋକ୍ର ଗୋଟେ ହେଉଛି ଧର୍ମ, ଲୋକମାନଙ୍କ ସହିତ ସେ ମିଶିଯାଏ ଏବଂ ଦର୍ଶକମାନେ ମଧ୍ୟ ଗୋଟେ ନାଟ୍ୟାଂଶର ଅଙ୍ଗୀଭୂତ ହୋଇଯାଆନ୍ତି। ତେଣୁ ସେହି ଆଗ୍ରହ ତ ଥିଲା, ଏବଂ ପରବର୍ତ୍ତୀ କାଳରେ ମଧ୍ୟ ମୁଁ ଯେତେବେଳେ ଗୋଟେ ଆକାଶବାଣୀ ଭଳି ଗୋଟେ ସଂସ୍କୃତି ସମ୍ପନ୍ନ ଅନୁଷ୍ଠାନ ଭିତରକୁ ଆସିଲି, ଯାହାର ଧର୍ମ ହେଉଛି ଯେ ସାହିତ୍ୟ ସଙ୍ଗୀତ ସଂସ୍କୃତି ଆଉ ଲୋକକଳାର ବିବିଧ ରୂପ ଏସବୁକୁ ପ୍ରୋତ୍ସାହିତ କରିବା ହେଉଛି ଯାହାର ଗୋଟେ ଧର୍ମ, ସେଇଠିକି ଆସିଲା ପରେ ମୋର ଆଗ୍ରହ ଆହୁରି ବହୁଗୁଣିତ ହୋଇଗଲା। ସେଇଥିପାଇଁ ମୁଁ ଯେତେବେଳେ ଶ୍ରଦ୍ଧାର ସହିତ ମୁଁ ଗବେଷଣା କରିବାକୁ ଆରମ୍ଭ କଲି, କାରଣ ଗବେଷଣା ମୁଁ ନ କରିଥିଲେ ବି ଚଳିଥାନ୍ତା, କିନ୍ତୁ ମୁଁ ଯେତେବେଳେ ଗୋଟେ ଗବେଷଣା କରିବାକୁ ଚାହିଁଲି ପ୍ରଥମେ ବାଛିଲି ମୁଁ ପ୍ରହ୍ଲାଦ ନାଟକକୁ, କାରଣ ପିଲାଦିନରୁ ମୋର ତାର ସହ ପରିଚୟ ଥିଲା ଏବଂ ପ୍ରହ୍ଲାଦ ନାଟକ ଗୋଟେ ଏତେ ଶକ୍ତିଶାଳୀ ଲୋକନାଟକ ଯାହା

0: ସମଗ୍ର ବିଶ୍ୱରେ ଆଜି ପରିଚିତ ହୋଇଛି ତାରି ଉପରେ ମୁଁ ଗବେଷଣା କରିବାକୁ ଚାହିଁଲି ଏବଂ ଗବେଷଣାର କ୍ଷେତ୍ର ଭାବରେ ମୁଁ ପ୍ରହଲ୍ଲାଦ ନାଟକକୁ ବାଛିକିରି ପ୍ରହଲ୍ଲାଦ ନାଟକ କଳାକାରମାନଙ୍କ ସହିତ ମିଶିବା, ପ୍ରହଲ୍ଲାଦ ନାଟକ ଦଳ ଯେଉଁଠି ଅଛି ସେ ଦଳମାନଙ୍କ ଗାଁକୁ ଯିବା, ସେମାନଙ୍କ ସହିତ ଏକାଠି ହେବା, ଏସବୁ କଥାଗୁଡ଼ାକ କରିକିରି ପ୍ରହଲ୍ଲାଦ ନାଟକ ଉପରେ ବିଧିବଦ୍ଧ ପ୍ରଥମ ଗବେଷଣା ଗ୍ରନ୍ଥ ମୋର ହିଁ। ତା ପୂର୍ବରୁ କିଏ କୋଟେ କାମ ହାଟିକେ ଟିକେ ଲେଖାଲେଖି କରିଥିଲେ,
1: ହେମନ୍ତ ଦାସ
0: ସବୁ ଲେଖିଥିଲେ, ବିଭିନ୍ନ ଗ୍ରନ୍ଥରେ ଟିକେ ଟିକେ ଉଲ୍ଲେଖ କରିଛନ୍ତି। ଗୋଟେ ବିଧିବଦ୍ଧ ପୂର୍ଣ୍ଣାଙ୍ଗ ଗବେଷଣା ମୋର ଗବେଷଣାରେ ହିଁ ଆରମ୍ଭ ହେଲା। ପ୍ରହଲ୍ଲାଦ
1: ତାର ଅର୍ଥ ହେଉଛି ପିଲାଦିନେ ବା କୈଶୋରରେ କିମ୍ବା ଯୌବନରେ କେମିତି ଗୋଟେ ମନ ଭିତରେ ଥିଲା ଯେ ଏଇ ବିଷୟରେ କିଛି ଗୋଟେ କରିହବ, ଯେଉଁଟା କୁହାଯାଏ ଥଟ୍ ଅଫ୍ ଦ ଷ୍ଟେୟାର କେସ୍, ମାନେ ଗୋଟେ ପଶ୍ଚାତ୍ ବୁଦ୍ଧିରେ ଯେ ହୁଏତ ମୁଁ ଏମିତି ହିଁ ଭାବିଥାଇ ପାରେ ସେତେବେଳେ।
0: କାରଣ ମୋତେ ବହୁତ ଆକୃଷ୍ଟ କରିଥିଲା ତାର ଅଭିନୟ, କାରଣ ପ୍ରହ୍ଲାଦ ନାଟକର ଅଭିନୟ, ତାର ବେଶଭୂଷା, ତାର ସଙ୍ଗୀତ ଆଉ ତାର ମଞ୍ଚ ଏସବୁ ଗୁଡ଼ାକ ଏତେ ସମୃଦ୍ଧ ଯେ ମୁଁ ତାକୁ ଲୋକନାଟକ ଭାବରେ ପିଲାଦିନ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନଥିଲି। ଏହାର ଭାଷା ତ ପାଣ୍ଡିତ୍ୟପୂର୍ଣ୍ଣ, ଆର ଅଭିନୟ ଗୁଡ଼ାକ ତ ଏତେ ମାର୍ଜିତ, ଆର ବେଶଭୂଷା ତ ଏତେ ସମୃଦ୍ଧ, ତାହେଲେ ଏହାକୁ ଲୋକନାଟକ କାହିଁ କହିବା। ତେଣୁ ଏଭଳି ଭାବରେ ମନ ଭିତରେ ଯେଉଁ ଜିଜ୍ଞାସା ସେ ସମୟରେ ସୃଷ୍ଟି ହୋଇଥିଲା ବା ଅନୁସନ୍ଧିତା ସୃଷ୍ଟି ହୋଇଥିଲା, ସେଇଟା ହିଁ ପରବର୍ତ୍ତୀ ସମୟରେ ମୋତେ ଗବେଷଣା କରିବା ପାଇଁ ପ୍ରହ୍ଲାଦ ନାଟକ ସମ୍ପର୍କରେ ମୋତେ ପ୍ରେରିତ କରିଥିଲା।
1: ଆଉ ପିଲାଦିନର କୋଉ କଥା ଆପଣଙ୍କୁ ରେଖାପାତ କରିଥିଲା ଆପଣଙ୍କ ଜୀବନରେ ଏସବୁ ଲୋକଧାରାକୁ ଛାଡ଼ିକିରି?
0: ଏସବୁ ଲୋକଧାରାକୁ ଛାଡ଼ିଲେ ମୋର ମନେ ପଡୁଛି ମୋର ନନା ମାନେ ମୋର ବାପା ସେ ଜଣେ ଶିକ୍ଷକ ଥିଲେ ଏବଂ ତାଙ୍କର ପ୍ରଥମ ବୃତ୍ତିଗତ ଶିକ୍ଷକତା ଜୀବନ ତାଙ୍କର ଆରମ୍ଭ ହୋଇଥିଲା ଜଳେଶ୍ୱରରେ, ବାଲେଶ୍ୱର ଜିଲ୍ଲାରେ, ଏବଂ ମୁଁ ସେଇ ଜଳେଶ୍ୱର ପାଖରେ ଶାନ୍ତିଆ ଗାଁରେ ଜନ୍ମ ହୋଇଥିଲି ବୋଲି ମୋ ନାଁ ଶାନ୍ତନୁ ଦିଆହେଇଛି।
1: ତ ଆପଣ ମହାଭାରତର ଶାନ୍ତନୁ?
0: ନା, ମୁଁ ମହାଭାରତର ଶାନ୍ତନୁ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏବଂ ଜଳେଶ୍ୱରର ଉପକଣ୍ଠରେ ଯେଉଁ ଗାଁଟା ଥିଲା ଶାନ୍ତିଆ, ଯେଉଁଟା ଜଳେଶ୍ୱରର ଅଂଶ ହୋଇଯାଇଛି ବର୍ତ୍ତମାନ, ସେଇଠି ମୋର ନନା ପ୍ରଥମେ ଟ୍ରେନିଂ ସରିବା ପରେ ଯାଇକି ସେଇଠି ଶିକ୍ଷକତା ଆରମ୍ଭ କରିଥିଲେ। ଏବଂ ଯେହେତୁ ମୁଁ ବାପା ମାଙ୍କର ପ୍ରଥମ ସନ୍ତାନ ଥିଲି, ସେ ଶାନ୍ତିଆ ଗାଁର ଲୋକମାନେ ଶ୍ରଦ୍ଧାରେ ନନାଙ୍କୁ ଗୁରୁଜୀ ବୋଲି ଲାଗୁଥିଲେ, କହିଲେ ଏହା ଆପଣଙ୍କ ପ୍ରଥମ ସନ୍ତାନ, ଆମେ ଏହା ନାଁ ଦେବୁ ଏବଂ ଆମେ ଏଭଳି ଗୋଟିଏ ନାଁ ଦେବୁ ଯେଉଁଥିରୁ କି ଆପଣ ଦୁଇ ତିନି ବର୍ଷ ପରେ ଆପଣଙ୍କ ଜିଲ୍ଲାକୁ ହୁଏତ ପଳେଇବେ ବଦଳି ହୋଇକରି, କିନ୍ତୁ ଆପଣଙ୍କ ପୁଅର ନାଁରେ ଆପଣଙ୍କର ଏ ଗାଁର ସ୍ମୃତି ସବୁବେଳେ ଉଜ୍ଜୀବିତ ହୋଇକି ରହିବ। ତେଣୁ ସେମାନେ ବାଛିକି ମୋ ନାଁ ଦେଇଥିଲେ ଶାନ୍ତନୁ, ଯୋଉ ଭିତରେ ଶାନ୍ତିଆ ନାଁଟା ମଧ୍ୟ ଏବେ ମଧ୍ୟ ମୋର ମନେ ପଡୁଛି।
1: ତ ଦୀନକୃଷ୍ଣଙ୍କ ସହିତ ଉପେନ୍ଦ୍ର ମିଳନ
0: ସେ ପୁରୀ ରାଜ ଦରବାରରେ ଗଜପତିଙ୍କ ଦରବାରରେ ହେଇଥିଲା, ପୁଣି ଜଳେଶ୍ୱରରେ ମୋର ଜନ୍ମରେ ହେଲା। ତ ମୋ ବାପାଙ୍କର ଭାଷା ବହୁତ ମାର୍ଜିତ ଥିଲା, ସେ ସାହିତ୍ୟ ରସିକ ଥିଲେ, ସାହିତ୍ୟ ପଢାପଢି କରୁଥିଲେ, ସେଇଟା ଗୋଟେ ଥିଲା। ଦ୍ୱିତୀୟ କଥା, ଯେତେବେଳେ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲରେ ପଢ଼ିଲି, ମୋର ପୂଜନୀୟ ଗୁରୁଦେବ ଥିଲେ ଭାସ୍କର ପାଢୀ ବୋଲି।
1: ସେଟା କୋଉ ସ୍କୁଲରେ?
0: ଏଇଟା କବି ସମ୍ରାଟ ବିଦ୍ୟାପୀଠ କୁଲ୍ଲାଡ, କବି ସମ୍ରାଟଙ୍କ ନାଁରେ ହେଇଛି ସେ ହାଇସ୍କୁଲ। ସେଇଠି ଭାସ୍କର ପାଢୀ ବୋଲି ଆମର ଜଣେ କୃତବିଦ୍ୟ ପ୍ରଧାନ ଶିକ୍ଷକ ଥିଲେ, ଯିଏକି ସାହିତ୍ୟ ପ୍ରତି ଆମକୁ ଉନ୍ମୁଖ କରାଇଥିଲେ। ତାଙ୍କର ସଙ୍ଗୀତରେ ବହୁତ ପ୍ରବେଶ ଥିଲା, ସେ ନିଜେ ଭଲ ଗୀତ ଗାଉଥିଲେ, ଓଡ଼ିଶୀ ଛାନ୍ଦ ଚୌପଦୀ ଗୁଡ଼ା ଗାଉଥିଲେ, ଆମକୁ ସଙ୍ଗୀତ ଶିକ୍ଷା ଦେଉଥିଲେ। ଏବଂ ଆମର ଯେତେବେଳେ ଶୀତ ଛୁଟି, ଖରା ଛୁଟି ଇତ୍ୟାଦି ହେବ, ସେ ଛୁଟିଗୁଡ଼ାକୁ ନଷ୍ଟ ନ କରିକି ଆମକୁ ବସେଇକିରି ଖରାବେଳେ ରାଧାନାଥଙ୍କର ଚନ୍ଦ୍ରଭାଗା, ଚିଲିକା ଇତ୍ୟାଦି କାବ୍ୟ ଆମକୁ ପଢ଼ାଉଥିଲେ, ଗଙ୍ଗାଧରଙ୍କ ତପସ୍ୱିନୀ ପ୍ରଣୟବଲ୍ଲରୀ ଆମକୁ ପଢ଼ାଉଥିଲେ। ଆମେ ଦଶମ ଏକାଦଶ କ୍ଲାସରେ କୌଣସି ଛୁଟି ଆମର ବେକାର ଯାଏ ନାହିଁ, ଆମେ ସବୁ ଛୁଟିଗୁଡ଼ାକରେ ଏମିତି ସାହିତ୍ୟଗୁଡ଼ାକ ଆମର ପ୍ରଧାନ ଶିକ୍ଷକ ତାକୁ ଆବୃତ୍ତି କରନ୍ତି, ଆମେ ବସିକରି ଶୁଣୁ, ନହେଲେ ଆମ ଦ୍ୱାରା ଆବୃତ୍ତି କରନ୍ତି, ଅନ୍ୟ ପିଲାମାନେ ଶୁଣନ୍ତି। ତ ଏଭଳି ଭାବରେ ସାହିତ୍ୟ ପ୍ରତି ଗୋଟେ ଅନୁରାଗ ନନା ଯେତିକି ମୋ ଭିତରେ ଭର୍ତ୍ତି କରିଥିଲେ କରିଥିଲେ, ଆଉ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଆହୁରି ସେ ଦିଗଟା ଆହୁରି ଉଜ୍ଜଳ ହୋଇଗଲା।
1: ତ ଯେତେବେଳେ ଆପଣ ହାଇସ୍କୁଲ ଛାଡ଼ି କଲେଜକୁ ଆସିଲେ, ସେତେବେଳେ କଲେଜରେ ଆପଣଙ୍କର କୋଉ ଦିଗ ପ୍ରତି ବେଶୀ ଆକର୍ଷଣ ରହିଲା?
0: ମୋର ରୁଚିଟା କଳା ଥିଲା, ମୁଁ ହ୍ୟୁମାନିଟିସରେ ହିଁ ଆଡମିସନ ନେଇଥିଲି। ତାପରେ ମୋର ଓଡ଼ିଆଟା ଭଲ ହେଉଥିଲା, ଓଡ଼ିଆ ଗୋଟେ ବିଷୟ ଭାବରେ ମୋର ଭଲ ହେଉଥିଲା, ଭଲ ମାର୍କ ରହୁଥିଲା, ମୁଁ ଭଲ ଭାଷାରେ ଲେଖୁଥିଲି, ଭଲ କଥା କହିପାରୁଥିଲି, ଏବଂ ମୂଳରୁ ଭାଷାଟା କେମିତି ଗୋଟେ ମାର୍ଜିତ ହୋଇଯାଇଥିଲା। ତେଣୁ ତାକୁ ଦେଖିକରି ମୋର ଅଧ୍ୟାପକମାନେ ଯେତେବେଳେ ଇଣ୍ଟରମିଡିଏଟ୍ ପାସ୍ କଲେ, ଇଣ୍ଟରମିଡିଏଟ୍ରେ ମଧ୍ୟ ମୋର ଓଡ଼ିଆରେ ବହୁତ ଭଲ ମାର୍କ ଥିଲା, 200 ମାର୍କ ଯୋଉ ପଢ଼ାଉଥିଲା ବିଷୟଟା, ତାପରେ ସେମାନେ ମୋତେ ଓଡ଼ିଆ ଅନର୍ସ ପଢ଼ିବାକୁ ପ୍ରେରଣା ଦେଲେ।
1: ସେଟା ଆପଣ କୋଉଠି ପଢ଼ିଲେ?
0: ସେଟା ଭଞ୍ଜନଗର କଲେଜରେ ହିଁ, କବି ସମ୍ରାଟ ମହାବିଦ୍ୟାଳୟରେ ପଢ଼ିଲି। ମୁଁ ଯେକୌଣସି ପାଠ ପଢ଼ିପାରିଥାନ୍ତି, ଅନ୍ୟ ସବୁ ବିଷୟରେ ମଧ୍ୟ ଅନୁରୂପ ଭାବରେ ମୋର ଭଲ ହେଉଥିଲା, ରାଜନୀତି ବିଜ୍ଞାନରେ ଭଲ ହେଉଥିଲା, ଅର୍ଥନୀତିରେ ଭଲ ହେଉଥିଲା, କିନ୍ତୁ ସେମାନେ ମୋତେ ଉତ୍ସାହିତ କରିକି ଓଡ଼ିଆ ବିଷୟ ପଢ଼ିବାକୁ ପ୍ରେରଣା ଦେଲେ। ଆଉ ତାପରେ ମୁଁ ଓଡ଼ିଆ ଅନର୍ସ ନେଇକରି ବିଏ ପାସ୍ କଲି, ଏବଂ ଓଡ଼ିଆ ଅନର୍ସରେ ମୋର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇକରି ମୁଁ ଉତ୍ତୀର୍ଣ୍ଣ ହୋଇଥିଲି, ସେଇଟା ଗୋଟେ ଉତ୍ସାହ ଦେଲା, ଏବଂ ସେଇଠି ଆହୁରି ଭାଷା ସାହିତ୍ୟ ସହିତ ଅନ୍ତରଙ୍ଗତା ବଢ଼ିଲା। ତାପରେ ପାଠ ପଢିବା ପାଇଁ ମୁଁ

0: ବାଣୀବିହାରକୁ ପଳେଇ ଆସିଲି ଓଡ଼ିଆ ଆମେ କରିବା ପାଇଁ। ଏଇଭଳିଆ ଭାବରେ ସାହିତ୍ୟ ପ୍ରତି ଗୋଟେ ଅନୁରାଗ ଏବଂ ସାହିତ୍ୟକୁ ନେଇକରି କଲମ ଚଲେଇବା ଆଉ ସାହିତ୍ୟକୁ ନେଇକରି ଜୀବନରେ କିଛି ଭଲ କଥା ଭାବିବା ଏସବୁ କଥାଗୁଡ଼ାକ ସ୍ୱତଃ ତାପରେ ଘଟିଲା।
1: ତ ଯେତେବେଳେ ଆପଣ ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ତ ସେତେବେଳେ ଆପଣଙ୍କ ମନକୁ କ'ଣ ଆସିଥିଲା?
0: ମୁଁ କିନ୍ତୁ ନିଶ୍ଚିତ ଥିଲି ଯେ ମୁଁ ଅଧ୍ୟାପନା କରିବି। ଏଇଟା ବିଏ ପଢ଼ିଲା ବେଳୁ ହିଁ ମୋର ମନରେ ସ୍ଥିର ହୋଇଯାଇଥିଲା, କାହିଁକି ବିଏରେ ଯେତେବେଳେ ପରୀକ୍ଷା ଫଳ ଭଲ ହେଲା ଆଉ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ମୋର ବାଟଟା ମୋତେ ଦିଶିଲା ଫର୍ଚ୍ଚା, ମୁଁ ଭାବିଲି ଏମ୍ଏରେ ମଧ୍ୟ ମୁଁ ଅନୁରୂପ ଭାବରେ ଭଲ କରିବି ଏବଂ ଆଗକୁ ଆଉ ଯାହା ହଉ ନ ହଉ ଅନ୍ତତଃ ଅଧ୍ୟାପନାଟା ମୋର ହେଉଛି ଗୋଟେ ଦୃଶ୍ୟ ମାର୍ଗ ଯୋଉଟା ମୋତେ ଦେଖାଯାଉଛି। ତେଣୁ ସେତେବେଳେ ସ୍ଥିର ହୋଇଯାଇଥିବାରୁ ମୁଁ ଅଧ୍ୟାପନାକୁ ହିଁ ଆଖି ଆଗରେ ରଖିଥିଲି ଏବଂ ସୌଭାଗ୍ୟକ୍ରମେ ଅଧ୍ୟାପନାରେ ହିଁ ଯୋଗଦେଲି।
1: ତ ଅଧ୍ୟାପନାରେ ଯୋଗଦେଲେ ପୁଣି ଅଧ୍ୟାପନାରୁ ପୁଣି କାହିଁକି ପଳେଇ ଆସିଲେ ଅନ୍ୟ ଏକ କ୍ଷେତ୍ର?
0: ଅଧ୍ୟାପନା ମୁଁ 4 ବର୍ଷ କଲି। ପ୍ରଥମେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ଜଗତସିଂହପୁରରେ ଅଧ୍ୟାପନା କଲି। ସେଠି ଅଳ୍ପ ଦିନ ଅଧ୍ୟାପନା କରିସାରିବା ପରେ ସରକାରୀ ମହାବିଦ୍ୟାଳୟ ଜୟପୁର ବିକ୍ରମଦେବ କଲେଜକୁ ଗଲି ଅଧ୍ୟାପକ ହୋଇକରି। ସେଇଠି ଅଧ୍ୟାପନା କରୁଥିଲା ବେଳେ ଆକାଶବାଣୀ ଜୟପୁର ସହିତ ମୋର ସମ୍ପର୍କ ହେଲା। ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ପାଇଁ ଆକାଶବାଣୀ ଜୟପୁରରୁ ଅନେକ ସମୟରେ ନିମନ୍ତ୍ରଣ ଆସେ। ସେଇଠି ଆକାଶବାଣୀର କର୍ମଚାରୀ ବନ୍ଧୁମାନଙ୍କ ସହିତ ମୋର ପରିଚୟ ବି ହେଲା ଆଉ ସେଇଠୁ ସେମାନେ ମୋର ରୁଚି ଦେଖିକରି ମୋତେ କହିଲେ ଆପଣ ଆକାଶବାଣୀକୁ ଆସିବା କଥା। ମୁଁ କହିଲି ଆସିବା କଥା ମାନେ ଆଉ କ'ଣ ମନକୁ ମନ ଆସିହେବ କି? ମୁଁ ତ ଅଧ୍ୟାପକ ଅଛି ଆଉ କେମିତି ଆସିବି? ନା ନାଇଁ ନାଇଁ, ଆମର ମଝିରେ ମଝିରେ ବାହାରୁଛି ଆଉ ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ୍ ବୋଲି ଗୋଟେ ପଦବୀ ଅଛି, ସେଥିରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ ତାକୁ କରନ୍ତି ଆଉ ସେଇଟା ଯେତେବେଳେ ବାହାରିବ ଆମେ ଆପଣଙ୍କୁ ଜଣେଇବୁ ଆଉ ଜଣେଇଲେ ଫର୍ମ ବି ଆମର ଏଠି ମିଳୁଛି, ଆପଣ ନେଇକରି ତାକୁ ଆପ୍ଲାଏ କରିପାରିବେ। ମୁଁ କହିଲି ହଉ ମୋତେ ଜଣେଇବି, ସେତେବେଳେ ଆପ୍ଲାଏ କରିବା। ତେଣୁ ସୌଭାଗ୍ୟକ୍ରମେ ସେଇଟା ମଧ୍ୟ କେତେବେଳେ ଗୋଟେ ସେଇ 1980-84 ଭିତରେ କେତେବେଳେ ସେଆର ଗୋଟେ ବିଜ୍ଞାପନ ବାହାରିଲା, ସେମାନେ ମୋତେ ଜଣେଇଲେ, ମୁଁ ଦରଖାସ୍ତ ଦେଲି ଆଉ ଦରଖାସ୍ତ ଦେଇକରି ତାପରେ ୟୁନିୟନ ପବ୍ଲିକ ସର୍ଭିସ କମିଶନକୁ ଗଲି ଆଉ ସେଇଠି ସାକ୍ଷାତକାର ହେଲା, ମୋର ଚାକିରି ବି ହେଲା।
1: ଅଧ୍ୟାପକ ଟିକେ ହେବା ପାଇଁ ଆପଣ ଗୋଟେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି, ସାହିତ୍ୟ ଚର୍ଚ୍ଚା କରିଛନ୍ତି, କଲମ ଧରିଛନ୍ତି, ଛାନ୍ଦ ହଉ ଚମ୍ପୁ ହଉ ଏ ବିଷୟରେ ଆପଣ ସ୍ୱତନ୍ତ୍ର ଭାବେ ଅଧ୍ୟୟନ କରିଛନ୍ତି, ପ୍ରହ୍ଲାଦ ନାଟକ ହଉ କି ଅନ୍ୟାନ୍ୟ ଲୋକ ସଂସ୍କୃତିର ଅନ୍ୟାନ୍ୟ ବିଭାଗ ହଉ ସବୁଥିରେ ଆପଣଙ୍କର ରୁଚି ରହିଥିଲା। ତ ଆପଣ ପରୀକ୍ଷାରେ ବି ପ୍ରଥମ ଶ୍ରେଣୀରେ ପ୍ରଥମ କରି ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ନାତକୋତ୍ତର ମଧ୍ୟ ଭଲ ଭାବରେ ପାସ୍ କରିଥିଲେ ଏବଂ ତାପରେ ମଧ୍ୟ ଆପଣ ଗୋଟିଏ କଲେଜ ନୁହେଁ ଦୁଇଟି କଲେଜରେ ଅଧ୍ୟାପକ ହୋଇଥିଲେ। ତ ଇଏ ଗୋଟେ ଭଲ ଯାତ୍ରା ଯେଉଁଟାକୁ ଆପଣ କହୁଛନ୍ତି ଗୋଟେ ଦୃଶ୍ୟ ବାଟ, କିୟତ୍ କାଳ ପାଇଁ କିଛି ଲୋକଙ୍କ ସଂସ୍ପର୍ଶରେ ଆସି ଆପଣଙ୍କର ଏତେ ଦିନର ଯାତ୍ରାଟାକୁ ପାର୍ଶ୍ୱରେ ଦେବା ପଛରେ କ'ଣ କାରଣ ଥିଲା?
0: ଦେଖନ୍ତୁ, ଅଧ୍ୟାପକ ହେବା ପାଇଁ ଯାହା ଯାହା ଉପଯୋଗିତା ବା ଯାହା ଯାହା ଉପଜୀବ୍ୟ ଦରକାର ସେସବୁ ତ ମୋ ପାଖରେ ଭରପୁର ଥିଲା, ଏଥିରେ ସନ୍ଦେହ ନାହିଁ। କାରଣ ମୁଁ ଭଲ ପାଠ ପଢ଼ିଥିଲି, ବିଦ୍ୟାଟାକୁ ଭଲରେ ଆୟତ୍ତ କରିଥିଲି ଏବଂ ବିଦ୍ୟାକୁ ଶ୍ରେଣୀ କକ୍ଷରେ ଛାତ୍ରମାନଙ୍କ ଆଗରେ ପରିବେଷଣ କରିବା ପାଇଁ ମୋର ବାଗ୍ମିତା ବି ଥିଲା, ଭାଷାର କୌଣସି ଶବ୍ଦର ଅଭାବ ମୋ ପାଇଁ ନଥିଲା। ଆଉ ମୋର ମନେ ପଡ଼ୁଛି ଜଗତସିଂହପୁର ମହାବିଦ୍ୟାଳୟର ଅଧ୍ୟାପକ ଥିଲାବେଳେ ଅନ୍ୟ ଅନର୍ସର ପିଲାମାନେ ତାଙ୍କର ଫାଙ୍କା ଥିବା ସମୟରେ ମୋର ଓଡ଼ିଆ ଅନର୍ସ କ୍ଲାସ୍ରେ ଆସିକରି ବସୁଥିଲେ, କାରଣ ମୋର ଶିକ୍ଷାଦାନ ତାଙ୍କୁ ବହୁତ ଭଲ ଲାଗୁଥିଲା ବୋଲି ମୋତେ କହୁଥିଲେ, ମୁଁ ବି ତାଙ୍କୁ ଆଲାଉ କରୁଥିଲି ଆସିକି ବସିବା ପାଇଁ। କିନ୍ତୁ ଧୀରେ ଧୀରେ ଏ ଯେଉଁ ଆକାଶବାଣୀ ସହିତ ମୋର ଟିକେ ସମ୍ପର୍କ ବଢ଼ିଲା ଜୟପୁରରେ ଥିଲାବେଳେ, ସେତେବେଳେ ସେଇଟା ମୋ ପାଇଁ ଗୋଟେ ଆକର୍ଷଣ ଧୀରେ ଧୀରେ ଧୀରେ ଧୀରେ ହେଲା। ସେତେବେଳେ ଆକାଶବାଣୀ ଜୟପୁରରେ ଶ୍ରୀମତୀ ବୀଣା ଦେବୀ ଥିଲେ, ଶ୍ରୀମତୀ ଉର୍ବଶୀ ଯୋଶୀ ଥିଲେ, ତାପରେ କୁଞ୍ଜବିହାରୀ ନନ୍ଦ ଥିଲେ, ଧନଞ୍ଜୟ ଶତପଥୀ ଥିଲେ, ତୁଷାରକାନ୍ତି ଦେଇ ଥିଲେ, ଲକ୍ଷ୍ମୀଧର ଧାଉ ଥିଲେ। ଏମାନଙ୍କ ସହିତ ପରିଚିତ ହେଲା ପରେ ମୋତେ ଲାଗିଲା କୋଉଠି ନା କୋଉଠି ଅଧ୍ୟାପନା ସହିତ ଆକାଶବାଣୀର ଗୋଟେ ସମ୍ପର୍କଟେ ଅଛି। ଜଣେ ସଫଳ ଅଧ୍ୟାପକ ଆକାଶବାଣୀରେ ମଧ୍ୟ ଜଣେ ସଫଳ ଉପସ୍ଥାପକ ବା ସଫଳ ଅଧିକାରୀ ହୋଇପାରିବ। ତେଣୁ ଏଇ ଯେଉଁ ଜିନିଷଟା ମୋତେ ସମ୍ପର୍କର କ୍ଷୀରଟିଏ ମିଳିଲା, ସେ କ୍ଷୀରଟାରେ ମୁଁ ତ ରାତାରାତି ଅଧ୍ୟାପନାଟାକୁ ଛାଡ଼ି ଦେଇକି ଆସିନି। ଏଇ ଚାକିରିଟା ପାଇଲା ପରେ ମଧ୍ୟ ଦୁଇଟା ଯାକ ହାତରେ ଧରିକରି ମୁଁ ତଉଲିଛି ଅନେକ ସମୟ ଯେ କ'ଣ କରିବି, ଅଧ୍ୟାପନାରେ ରହିବି କି ଆକାଶବାଣୀକୁ ଯିବି। ଅନେକ ବନ୍ଧୁ ମୋତେ କହିଲେ ଯେ ଆକାଶବାଣୀଟା ହେଉଛି ଗୋଟେ ବୃହତ୍ତର ପରିସର ଏବଂ ଗୋଟେ ସର୍ବଭାରତୀୟ କାର୍ଯ୍ୟ,
1: ତାହା ମଧ୍ୟ ସତ୍ୟ।
0: ହଁ, ତା ମଧ୍ୟ ସତ୍ୟ।
1: ଆକାଶବାଣୀରେ ଆପଣ ଏକ ବ୍ୟାପକ ବିସ୍ତୀର୍ଣ୍ଣ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ କହୁଛନ୍ତି, ଆଜିକାଲି ପରିପ୍ରେକ୍ଷୀରେ ତ ଆପଣ ସମଗ୍ର ପୃଥିବୀକୁ କହୁଛନ୍ତି।
0: ହଁ, ଆଉ ଆକାଶବାଣୀରେ ଯୋଉ ବିବିଧତା ଅଛି ସେ ବିବିଧତାଟା ଅଧ୍ୟାପନାରେ ତ ନଥିଲା ନା। ତାପରେ ମୁଁ ଆଉ ଗୋଟେ ନିରୁତ୍ସାହିତ ମୋତେ କରିଥିଲା ଅଧ୍ୟାପନା, ଯେ ମୁଁ ଦେଖିଥିଲି ଅନେକ ଉପକୂଳବର୍ତ୍ତୀ ଅଞ୍ଚଳର ଅଧ୍ୟାପକମାନେ ଦୀର୍ଘଦିନ ହେଲା ଜୟପୁରରେ ସେମାନେ ରହିଥିଲେ ଆଉ ଜୟପୁରରୁ ବଦଳି ହେବାର ସମ୍ଭାବନା ଜମା ଦିଶୁନଥିଲା। ଆଉ ଜୟପୁରରେ

0: ଓଡ଼ିଆ ଭାଷା ସାହିତ୍ୟ ପଢ଼ିବା ପିଲାମାନଙ୍କର ଅନୁରାଗ ଟିକେ କମ୍ ଦେଖିଲି ମୁଁ, ତେଣୁ ସେଥିପାଇଁ ଏପଟେ ଆକାଶବାଣୀ ବୃତ୍ତିଟା ବି ମିଳିଲା। ନ ମିଳିଥିଲେ ମୁଁ କ'ଣ ଅଧ୍ୟାପନା ଛାଡ଼ିକି ଆସିଥାନ୍ତି କି, କିନ୍ତୁ ଯେହେତୁ ମିଳିଲା ଏବଂ ସେଥିରେ ମଧ୍ୟ କାର୍ଯ୍ୟ କରିବାର ପରିସର ବହୁତ ବ୍ୟାପକ ଏବଂ ଗୋଟିଏ ସର୍ବଭାରତୀୟ ସଂସ୍ଥାରେ କାର୍ଯ୍ୟ କରିବା, ବିବିଧ ଶ୍ରୋତା ଗୋଷ୍ଠୀଙ୍କ ସହିତ ଭାବ ବିନିମୟ କରିବା, ଏସବୁ କଥାଗୁଡ଼ାକ ଯେହେତୁ ମୋ ଭିତରେ ଥିଲା, ମୁଁ ଭାବିଲି ମୋ ଭିତରେ ଯେଉଁ ଶକ୍ତି ସାମର୍ଥ୍ୟ ଅଛି ବା ମୋ ଭିତରେ ଯେଉଁ ପ୍ରତିଭା ଅଛି, ସେ ପ୍ରତିଭାକୁ ପରିବେଷଣ କରିବାର ଗୋଟିଏ ବୃହତ୍ତର ପରିସର ପୃଷ୍ଠଭୂମି ମୋତେ ଆକାଶବାଣୀରେ ମିଳିବ, ଏହି ବିଶ୍ୱାସରେ ମୁଁ ଆକାଶବାଣୀକୁ। ତାପରେ ଆଉ ଗୋଟେ କଥା ହେଉଛି, ରେଡିଓ ସହିତ ମୋର ଗୋଟେ ଶ୍ରଦ୍ଧା ସମ୍ପର୍କ ଥିଲା ବାଲ୍ୟରୁ। ସେତେବେଳେ ଓଡ଼ିଶା ସରକାର ଏଇ ଯେଉଁ ପଲିଶ୍ରୋତା ମଣ୍ଡଳୀ ହେଲା ବା କୃଷି କାର୍ଯ୍ୟକ୍ରମ ହେଲା, ଏସବୁ ଲୋକମାନଙ୍କ ଭିତରେ ବ୍ୟାପକ କରିବା ପାଇଁ ସରକାରୀ ରେଡିଓ ଗାଁମାନଙ୍କୁ ସବୁ ଦିଆହେଉଥିଲା। ମୋ ବାପା ସରକାରଙ୍କୁ ଲେଖାଲେଖି କରି ଆମ ଗାଁକୁ ଗୋଟେ ସରକାରୀ ରେଡିଓ ନେଇଥିଲେ, ଏବଂ ସେ ସରକାରୀ ରେଡିଓଟି ଦୁଇଟି ପ୍ରକାର ମିଳୁଥିଲା, ଗୋଟେ ରେଡିଓଲା ଗୋଟେ ରେସା। ଏ ଦୁଇଟି ସିମେଣ୍ଟ କଲର୍ର ଟିଣ ବକ୍ସ ଭିତରେ ବଡ଼ ବଡ଼ ଟ୍ରାନ୍ଜିଷ୍ଟର ଭାଲ୍ଭ ସବୁ ରହିକରି ସେଗୁଡ଼ା ସବୁ ବାଜୁଥିଲା, ଏବଂ ମୋ ନନା ଯେହେତୁ ତାକୁ ଲାଗିକରି ଆଣିଥିଲେ, ସେ ରେଡିଓଟି ଗାଁରେ ବଜେଇବା ଦାୟିତ୍ୱ ମୋତେ ମିଳିଥିଲା ପିଲାଦିନେ। ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଯାଇକରି ମୁଁ ସକାଳୁ ବନ୍ଦନା ଆରମ୍ଭ ହେବ, ସେହି ସମୟରେ ରେଡିଓଟି ଖୋଲେ, ସକାଳ 7:25 ସମ୍ବାଦ ବନ୍ଦ ହେବା ପରେ,
1: ମାନେ ୟୁ ଆର୍ ଦ ଟର୍ଣ୍ଣିଂ ଲୁଜ୍ ଅଫ୍ ପିପୁଲ ଶିବସନ,
0: ଏଇଟା ଥିଲା ମୋର ଦାୟିତ୍ୱ। ସକାଳେ ଯିବି, ଠିକ 6 ବେଳେ ସମ୍ବାଦ ଆରମ୍ଭ ହେବ, ସେତେବେଳେ ରେଡିଓଟି ଅନ୍ କରିବି, 7:25 ଓଡ଼ିଆରେ ସମ୍ବାଦ ଦିଲ୍ଲୀରୁ ସରିଯିବ, ସରିଲା ପରେ ବନ୍ଦ କରିବି। ସେମିତି 12:30 ବେଳେ ଯାଇକି ଥରେ ଅନ୍ କରିବି, ସେତେବେଳେ 1:20 ଥିଲା ସମ୍ବାଦ, ସେ 1:20 1:30 ଦିଲ୍ଲୀ ସମ୍ବାଦ ସରିଲା ପରେ ତାକୁ ବନ୍ଦ କରିବି। ତାପରେ ସନ୍ଧ୍ୟାବେଳେ ପୁଣି ଖୋଲିବି, କୃଷି ସଂସାର ସରିଲା ପର୍ଯ୍ୟନ୍ତ ଯାଇକି 8 ରେଡିଓ ବନ୍ଦ ହେବ। ତେଣୁ ଏଇ ଯେଉଁ ରେଡିଓ ସହିତ ମୁଁ ଯୋଡ଼ି ହୋଇଗଲି ଏବଂ ସେ ବଜେଇବାର ଦାୟିତ୍ୱ ଭିତରେ ମୁଁ ଗୋଟେ ଶ୍ରୋତା ପାଲଟିଗଲି, ଏବଂ ଶ୍ରୋତା ପାଲଟିକରି ରେଡିଓର ଯେଉଁ ବିବିଧ ପ୍ରସାରଣ ମୁଁ ଦେଖିଲି, ଏବଂ ରେଡିଓ ନାଟକ ଯେତେବେଳେ 9:30 ଦେଉଥିଲା ସୋମବାର ଏବଂ ଶୁକ୍ରବାର, ଆମେ ତାକୁ ବସିକିରି ଶୀତ ଦିନ ରାତିରେ ମୋର ମନେ ପଡୁଛି, ଗାଁରେ ନିଆଁ ଜଳୁଥିବ, ଚାରିପଟରେ ଲୋକମାନେ ବସିଥିବେ, ଗୋଟେ ଟ୍ରାନ୍ଜିଷ୍ଟର ରେଡିଓ ଲାଗିଥିବ, ଆମେ ସମସ୍ତେ ଯେତେ ସବୁ ନାଟକ ଆପଣ ଭଲ ନାଟକ ସବୁ କହିବେ, ମୁଁ ପିଲାଦିନେ ତାକୁ ସବୁ ରେଡିଓରୁ ଶୁଣିସାରିଛି।
1: ତାହା ବି ସତ୍ୟ, କାହିଁକି ନା ସେତେବେଳେ ପେସାଦାର ରଙ୍ଗମଞ୍ଚ ମଧ୍ୟ ବନ୍ଦ ହୋଇଯାଉଥିଲା ସୋମବାର ଦିନ ଶୁକ୍ରବାର ଦିନ ରେଡିଓ ନାଟକ ପାଇଁ, ରେଡିଓ ନାଟକରେ ଏତେ ଆଦର ଥିଲା ସେତେବେଳେ,
0: ଆଉ ସିନେମା ଗୀତ ରେଡିଓରୁ ଶୁଣା ହେଉଥିଲା। ତେଣୁ ଏସବୁ କଥାଗୁଡ଼ାକ କୋଉଠି ନା କୋଉଠି ମୋ ଭିତରେ ଯାଇକରି ଗୋଟେ ରେଡିଓକୁ ଭଲ ପାଇବାର ଗୋଟେ ପ୍ରବଣତା ମୋ ଭିତରେ ଗୋଟେ ତିଆରି କରି ରଖିଦେଇଥିଲା, ଆଉ ସୌଭାଗ୍ୟକ୍ରମେ ସେ ସୁଯୋଗ ଆସିଲା।
1: ତ ଆପଣ ଯେତେବେଳେ ୟୁନିୟନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା କୃତକାର୍ଯ୍ୟ ହେଇ କାର୍ଯ୍ୟକ୍ରମ ନିଷ୍ପାଦକ ବା ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ ହିସାବରେ ଯୋଗ ଦେଲେ, ପ୍ରଥମେ କୋଉ ଆକାଶବାଣୀ କେନ୍ଦ୍ରରେ ଯୋଗ ଦେଲେ?
0: ମୁଁ ପ୍ରଥମେ ବିଜ୍ଞାନ ପ୍ରସାରଣ ସେବା ବିବିଧ ଭାରତୀ କଟକ। ଆପଣ ଜାଣିକରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ମୁଁ ତ ଅଧ୍ୟାପକ ଥିଲି, ଆଉ ଅଧ୍ୟାପକ ମାନେ ମନ ଇଚ୍ଛା କଲେଜକୁ ଯାଆନ୍ତି, ମନ ଇଚ୍ଛା କଲେଜକୁ ଆସନ୍ତି। ଯଦି କ୍ଲାସ ମୋର ସରିଗଲା ମୋତେ କେହି ପଚାରିବାର ନାହିଁ, ତୁ କଲେଜରେ କାହିଁକି ନାହୁଁ। କିନ୍ତୁ ଅଲ୍ ଇଣ୍ଡିଆ ରେଡିଓକୁ ଆସିଲା ପରେ ସକାଳ 10 ଆସିବାକୁ ପଡ଼ିବ, ସନ୍ଧ୍ୟା 6 ପର୍ଯ୍ୟନ୍ତ ରହିବାକୁ ପଡ଼ିବ, ଏଇଟା ମୁଁ ଆଉ କଲିନି। ମୁଁ ପ୍ରଥମେ ଯେତେବେଳେ ଆସିଲି, ମୁଁ ମନ ଇଚ୍ଛା ସକାଳ 10 ବେଳକୁ ଆସେ, 12 ବେଳକୁ ପଳାଏ, ମୋତେ ପ୍ରଥମେ କିଛି କାମ ଦିଆହେଇନଥିଲା, ତେଣୁ ମୁଁ ଆସେ ବୁଲିକିରି ଗୋଟେ ଘେରାଏ ପଳାଏ। ତାପରେ 2-4 ଦେଖିଲା ପରେ ମୋର ଯିଏ ବରିଷ୍ଠ ସହକର୍ମୀ ଥିଲେ ସେ ମୋତେ ପଚାରିଲେ, ଆପଣ ଏମିତି ଆସିକିରି ପଳାଉଛନ୍ତି କ'ଣ? କହିଲି ମୋର ତ କିଛି କାମ ନାହିଁ, ଆଉ ମୁଁ ଆସିଲି, ଆପଣ ଦେଖା କଲି, ବସିଲି, କଥାବାର୍ତ୍ତା ହେଲି, ଚା ଟିକେ ପିଇଲି, ପଳେଇଲି ଆଉ କ'ଣ? ନା କ'ଣ ଏମିତି ଏଠି ଯିବାକୁ ହବ? ଏଠି ତ ଏମିତି ଯାଇ ହବନି, ଆପଣ ପୁରା ଚାକିରି କଲେ ହେଲେ ଆଜ୍ଞା, କଲେଜରେ ତ ମୁଁ ଏମିତି କରୁଥିଲି, ଆମେ ଏମିତି ସମସ୍ତେ କରନ୍ତି, ଆମେ ଯାଉ, ଆମର ଗୋଟେ 2-3 କ୍ଲାସ ଥାଏ, ଆମର ଯଦି ଗୋଟେ ବେଳେ କ୍ଲାସ ସରିଗଲେ ଆମେ ଘରକୁ ପଳାଉ। ତେଣୁ ମୁଁ ସେ ନାଇଁ ନାଇଁ ଏଇଠି ସେମିତି ହବନି, ଏଟା ଗୋଟେ ଅଫିସ ପରା, ଆପଣ 10 ବେଳେ ଆସିବେ, ଏଠି କାମ ଥାଉ କି ନଥାଉ, ଆପଣ 6 ଯାଏ ରହିବେ ନା ଆଉ। ତାପରେ ମୁଁ ଅଫିସର ନିୟମ ଶୃଙ୍ଖଳା ସବୁ ଶିଖିଲି।
1: ତ ସେତେବେଳେ ଆପଣ ଯେତେବେଳେ ପରବର୍ତ୍ତୀ କାଳରେ ମଧ୍ୟ ଆକାଶବାଣୀ କେବଳ ବିଜ୍ଞାପନ ପ୍ରସାରଣ ସେବା ନୁହେଁ, ଅନ୍ୟ ଆକାଶବାଣୀ କେନ୍ଦ୍ରକୁ ମଧ୍ୟ ଆପଣ ଯାଇଥିଲେ ଏବଂ ସେଠି ମଧ୍ୟ କାମ କରିଛନ୍ତି, ତ ସେତେବେଳେ ରେଡିଓରେ ଆପଣ ଯେଉଁ କଥା ଭାବିକି ଯାଇଥିଲେ ସେସବୁ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ଆପଣ ପାଇଛନ୍ତି?
0: ହଁ ନିଶ୍ଚୟ।
1: ଏବଂ ଆପଣଙ୍କର ବିଭିନ୍ନ ନାଟକ ମଧ୍ୟ ପୁରସ୍କୃତ ହୋଇଛି, ସାଙ୍ଗୀତିକ କାର୍ଯ୍ୟକ୍ରମ ମଧ୍ୟ ପୁରସ୍କୃତ ହୋଇଛି, ତାପରେ ରେଡିଓ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଆପଣ ଅଂଶଗ୍ରହଣ କରିଛନ୍ତି ଏବଂ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ତ ଆପଣଙ୍କର ସେହି ଅନୁଭୂତିରୁ କୁହନ୍ତୁ, କେମିତି ଆପଣଙ୍କୁ ବୋଧ ହୋଇଛି ଯାହା ଆପଣ ପାଇନଥିଲେ ଜଣେ ଅଧ୍ୟାପକ ହିସାବରେ?
0: କାରଣ ମୋର ବଡ଼ ସୌଭାଗ୍ୟ ଯେ ମୁଁ ପ୍ରଥମେ ଯେତେବେଳେ ଆକାଶବାଣୀ ବିବିଧ ଭାରତୀଟା ମଧ୍ୟ ତ ଆକାଶବାଣୀ କଟକର ଗୋଟେ ଅଂଶ, ଗୋଟିଏ କୋଠାରେ ହିଁ 2 ଯାକ ସଂସ୍ଥା କାମ କରେ ଏବଂ ଉଭୟ ସଂସ୍ଥା ପରସ୍ପରର ପରିପୂରକ ହୋଇକରି କାମ କରନ୍ତି, ତେଣୁ ମୋର ସୌଭାଗ୍ୟ ଯେ ଆକାଶବାଣୀ କଟକରେ ପ୍ରଥମ ନିଯୁକ୍ତି ପାଇବା ପରେ ବହୁ ବିଶିଷ୍ଟ ପ୍ରସାରକମାନଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଲା। 1985 ବେଳକୁ ଭଲ ଭଲ ପ୍ରସାରକମାନେ ତଥାପି ଦାୟିତ୍ୱରେ ଥିଲେ, କାର୍ଯ୍ୟ

0: କରୁଥିଲେ। ମୁଁ ପ୍ରଥମେ ଅନେକ ଦିନ ଧରି ସେମାନଙ୍କ କାର୍ଯ୍ୟଶୈଳୀ ସବୁ ଶିଖିଲି, ଅନୁଧ୍ୟାନ କଲି। ଅନୁଧ୍ୟାନ କରିକି ମୋ ସହିତ ଦେଖନ୍ତୁ, ମୋର ସହକର୍ମୀ ଭାବରେ ରାଧାରାଣୀ ସରକାର ଥିଲେ, ଦେବିକାରାଣୀ ମହାନ୍ତି ଥିଲେ, ରୀତା ବିଶାଲ ଥିଲେ, ଗୋପବନ୍ଧୁ ଚୌଧୁରୀ ଥିଲେ, ଗିରିଶ ନାୟକ ଥିଲେ, ହିମାଂଶୁ ଭୂଷଣ ସାବତ ଥିଲେ, ଶଙ୍କର୍ଷଣ ମଙ୍ଗରାଜ ଥିଲେ। ତ ଏଇମାନେ ଜଣେ ଜଣେ ପ୍ରସାରଣ କ୍ଷେତ୍ରରେ ଜଣେ ଜଣେ ଭଲ ନାଁ, ଓଡ଼ିଶାର ସମସ୍ତେ ତାଙ୍କୁ ଜାଣନ୍ତି। ତେଣୁ ସେମାନଙ୍କ ସହିତ ମିଶିକିରି କାମ କରିବାର ଯେଉଁ ସୁଯୋଗ ମୋତେ ମିଳିଲା, ସେଇଥିରେ ମୁଁ ଗୋଟିଏ କଥା, କିଛି ବରିଷ୍ଠ ଅଧିକାରୀ ଯେଉଁମାନେ ଥିଲେ ସେମାନଙ୍କ ପାଖରୁ ପ୍ରଶାସନିକ କର୍ମକୌଶଳ ଶିଖିଲି, ଏବଂ ଯେଉଁମାନେ କାର୍ଯ୍ୟକ୍ରମ ପ୍ରସ୍ତୁତି ସହିତ ସମ୍ପୃକ୍ତ ଥିଲେ ସେମାନଙ୍କ ପାଖରୁ କାର୍ଯ୍ୟକ୍ରମ ଉପସ୍ଥାପନା କରିବା, କାର୍ଯ୍ୟକ୍ରମ ପାଇଁ ଲେଖାଟିଏ ପ୍ରସ୍ତୁତ କରିବା, ତାକୁ ମାଇକ୍ରୋଫୋନ୍ ଆଗରେ ଯାଇକରି ଉପସ୍ଥାପନ କରିବା, ଏବଂ ରେଡିଓ ନାଟକଟି କେମିତି ପ୍ରଯୋଜନା ହୁଏ, ତା'ର ମୂଳଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ କ'ଣ କ'ଣ ସବୁ କଳା କୌଶଳ ସେଥିରେ ବ୍ୟବହାର ହୁଏ, ସେ ସବୁ କଥାଗୁଡ଼ାକ ତାଙ୍କ ପାଖରୁ ମୁଁ ଗୋଟେ ଆଜ୍ଞାଧୀନ ଛାତ୍ର ଭଳିଆ ମୁଁ ଶିଖିଲି। ଏବଂ ଏଇ ଯେଉଁ ଶିଖିବା ଫଳରେ ଗୋଟେ ପ୍ରଶାସନିକ ଅଭିଜ୍ଞତା ଆସିଲା, ତା ସହିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଯେଉଁ କୌଶଳ ବିଧି ବ୍ୟବସ୍ଥା ସେଇଟା ମଧ୍ୟ ମୋ ପାଖକୁ ଆସିଲା। ଏସବୁ ବହୁତ ସୌଭାଗ୍ୟ ମୋର, ସେମାନଙ୍କ ପାଖରେ କାମ କରିକି ମୁଁ ଏସବୁ କଥାଗୁଡ଼ାକ ବହୁତ ଶୀଘ୍ର ଶିଖିଗଲି। ଏବଂ ଅନ୍ୟମାନେ ମଧ୍ୟ ମୋର ଯେଉଁମାନେ ବରିଷ୍ଠ ସହକର୍ମୀ ଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇକରି ମଧ୍ୟ ମୋତେ ପରବର୍ତ୍ତୀ ସମୟରେ କହିଛନ୍ତି ଯେ ତମେ ଅଧ୍ୟାପନାରୁ ଆସିକରି ଏହି ପ୍ରସାରଣ ବ୍ୟବସ୍ଥା ସହିତ ଏତେ ସାମିଲ ହୋଇକରି ଏତେ ଶୀଘ୍ର ଏ ଜିନିଷଗୁଡ଼ାକ ସବୁ ଶିଖିଗଲ, ଆମକୁ ସେଇଟା ଦେଖିକରି ବହୁତ ଆନନ୍ଦ ଲାଗୁଥିଲା ବୋଲି।
1: ଶ୍ରୋତା ବନ୍ଧୁ, ଏଇଠି ଆମେ ସାରୁଛୁ ଡକ୍ଟର ଶାନ୍ତନୁ କୁମାର ରଥଙ୍କର ସହିତ ଯେଉଁ ଅନ୍ତରଙ୍ଗ ଆଳାପର ପ୍ରଥମ ଭାଗ।
2: ଶୁଣିଲେ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହିତ ଏକ ମୂଲ୍ୟବାନ ସାକ୍ଷାତକାର। ତାଙ୍କୁ ଭେଟିଥିଲେ ତରୁଣକାନ୍ତି ରାଉତ। ଶ୍ରୋତାବନ୍ଧୁ, ସ୍ମୃତିର ଏହି ସୁନ୍ଦର ଯାତ୍ରା ଆଜି ଏଇଠି ଶେଷ ହେଉନି। ଏହି ସାହିତ୍ୟ ସାଧକଙ୍କର ଜୀବନ କାହାଣୀର ଫର୍ତ୍ତ ଏତେ ଲମ୍ବା ଯେ ତାକୁ ସୀମିତ ସମୟସୀମା ମଧ୍ୟରେ ବଖାଣିବା ସହଜ ନୁହେଁ। ତେଣୁ ଆମେ ତାଙ୍କ ଜୀବନର ଆଉ କିଛି ଜଣା ଆଉ ଅଜଣା କଥାକୁ ନେଇ ପୁଣି ଆସିବୁ ଆଗାମୀ ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

0: ଫସଲରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜି ସନ୍ଧ୍ୟାରେ ଯୁବବାଣୀ ସମ୍ପର୍କ ଅଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ ଜଣାଉଛି। ମୁଁ ଉପସ୍ଥାପିକା ପ୍ରୀତି।
1: ଆଉ ମୁଁ ପ୍ରତୀକ୍ଷା।
0: ହସ ନବ ହସ, କିଏ କୋଉ ହସ ନବ, ଆସ ବେଗି ଆସ, ହସ ନବ ହସ।
1: ଆରେ ଆରେ ପ୍ରୀତି, ଇଏ କଣ?
0: ଏ ଖେଳ ତମେ ଖେଳିନ କି? ମୁଁ ତ ସାନ ବେଳେ ବହୁତ ଖେଳିଛି।
1: କାଇଁ ନାଇଁ ତ, ଇଏ ପୁଣି କୋଉ ଖେଳ? କାଇଁ ମୁଁ ତ ଜାଣିନି।
0: ଆଚ୍ଛା ତାହେଲେ ଶୁଣ, ଖରାଦିନେ ତ ଭାରି ଗରମ, ଆଉ ସେତେବେଳେ ପୁଣି ଏସି କି କୁଲର ବି ନଥିଲା, ଆଉ ତା ସାଙ୍ଗକୁ ତୁହାକୁ ତୁହା ହୁଏ ପାୱାର କଟ। ଅପରାହ୍ନରେ ଘରେ କରେଣ୍ଟ ନଥିଲା ବେଳେ ଆମ ଖଳାବାଡ଼ିରେ ମୋ ଜେଜେ ଡାକ ପକାନ୍ତି।
1: ଏଇଆ ତ ହସ ନବ ହସ, କିଏ କୋଉ ହସ ନବ, ଆସ ବେଗି ଆସ।
0: ହଁ ପ୍ରତୀକ୍ଷା, ଆହୁରି ଡାକନ୍ତି ଦାନ୍ତ ନିକୁଟା ଫୁଲୁ ଫୁଲିଆ, ହେ ହେ ଫେ ଫେ, ମୁଚୁକା ହସ ପୁଚୁକା ହସ, ନା ମନ ଖୋଲା ହସ, ଆସ କିଏ ନବ ଆସ, ହସ ନବ ହସ।
1: ଆରେ ବାଃ, ଏ ତ ବହୁତ ଇଣ୍ଟରେଷ୍ଟିଂ। ଆଉ ତାପରେ?
0: ତାପରେ ଆମେ ଯାଇ ଜଣେ ଜଣେ ଗୋଟିଏ ଗୋଟିଏ ପ୍ରକାର ହସ ବାଛୁଥିଲୁ। ଯିଏ ଯେଉଁ ପ୍ରକାର ହସ ବାଛିଲା ତାକୁ ସେମିତି ହସି ଦେଖେଇବାକୁ ହୁଏ, ଆଉ ସବୁଠାରୁ ଭଲ ହସିଲେ ଜେଜେ ଚକଲେଟ୍ ଦିଅନ୍ତି।
1: ଆରେ ବାଃ ପ୍ରୀତି, କେତେ ବଢିଆ ଖେଳ ଖେଳିଛ ତମେ। ପିଲାବେଳେ ମୁଁ ତମ ପଡୋଶୀ ହୋଇଥାନ୍ତି ହେଲେ ମୁଁ ବି ତମ ସାଙ୍ଗେ ହସ ଖେଳଟା ଖେଳିଥାନ୍ତି।
0: ତା ତ ଖୁବ ଭଲ ହେଇଥାନ୍ତା। ତେବେ ଏଇ ଖେଳ ବାହାନାରେ ଆମେ ପେଟେ ହସୁଥିଲୁ।
1: ଆଉ ଆଜି ହସିବାର ବାହାନା ବି ମିଳେନି। ଜୀବନଟା ଦିନକୁ ଦିନ ବୋଝ ହୋଇ ମାଡି ବସୁଛି। ଘର ପରିବାରର ଚିନ୍ତା, ନିଜ ଭବିଷ୍ୟତର ଚିନ୍ତା, ଏସବୁ ଭିତରେ ମଣିଷ ଅଣନିଶ୍ୱାସ ଯେମିତି ହୋଇପଡୁଛି। ଦୁଶ୍ଚିନ୍ତାଟା ଜୀବନଶୈଳୀ ପାଲଟି ଗଲାଣି। ଲାଗୁଛି ଯେମିତି ହସିବା ପାଇଁ ଏ ଜୀବନରେ ଆଉ କିଛି ବି ନାହିଁ।
0: ହଁ, ସେଦିନ ଆମେ ଖେଳିଲା ବେଳକୁ ମୋ ବଡ଼ କକେଇ ବି ଗୁମାରି ବସିଥିଲେ, ଏମିତି କିଛି ଭାବୁଥିଲେ ବୋଧେ। ଆଉ ତାଙ୍କୁ ଦେଖିକି ଖଳବାଡ଼ିର ଜଳବାୟୁଟା ବି ଯେମିତି ଭାରାକ୍ରାନ୍ତ ହୋଇପଡୁଥିଲା।
1: ଘରର ବଡ ତ ନିଶ୍ଚୟ କଣ ଚିନ୍ତା ଲାଗିଥିବ ତାଙ୍କୁ।
0: ହଁ, ଜେଜେ ତାଙ୍କୁ ହଠାତ୍ କହିଲେ, କିରେ ଭାନୁ, ତୁ କୋଉ ହସ ନବୁ?
1: ଆଚ୍ଛା, ତାପରେ
0: ଭାନୁ କକେଇ କହିଲେ, କୋଉ ଖୁସିରେ ହସିବି ବଡ।

0: କେତେ ସବୁ ଜଞ୍ଜାଳ ମୁଁ ତଣ୍ଟି ଚିପିଲିଣି, ଆଉ ମୁଁ ପାରୁନି।
1: ତାପରେ ଜେଜେ କଣ କହିଲେ?
0: ଜେଜେ କହିଲେ, ଆରେ ହୁଣ୍ଡା, ଜୀବନରେ ଯାହା ଥାଏ ତା ପାଇଁ ହସ ଦରକାର ହୁଏ ନାହିଁ, ବରଂ ଯାହା ନଥାଏ ତାରି ଭିତରେ ଖୁସିର ଆଲୋକ ଖୋଜିବା ପାଇଁ ଦରକାର ହୁଏ ହସ। ତୁ ନ ହସିଲେ କଣ ପରିସ୍ଥିତି ବଦଳିଯିବ? ବରଂ ହସିଦେଲେ ପରିସ୍ଥିତି ସାଙ୍ଗେ ଲଢିବାକୁ ସାହସ ମିଳିଯିବ। ଯେ
2: ଆରେ ବା ପ୍ରୀତି, କଥାଟା ଏମିତି ଢଙ୍ଗରେ ମୁଁ କେବେ ବି ଭାବିନଥିଲି। ଜେଜେ ତ ଏକବାର ମଞ୍ଜ କଥାଟି କହିଛନ୍ତି। ଆଉ ସତରେ ପ୍ରୀତି, ଆମେ ଦୁଃଖରେ ବସି ଲୁହ ଗଡାଇଲେ କିମ୍ବା ହସିବା ଛାଡିଦେଲେ ଆମ ପରିସ୍ଥିତି ବଦଳିଯାଏ ନାହିଁ, ବରଂ ଜୀବନର ଝଡ଼ଝଞ୍ଜା ଭିତରେ ଓଠକୋଣରେ ଛୋଟିଆ ହସଟିଏ ରଖିଲେ ତା ବରଂ ଆମ ମନକୁ ସାହସ ଯୋଗାଏ।
0: ଠିକ କହିଛ ପ୍ରତୀକ୍ଷା, କକେଇ ବୋଧେ ଏଇ କଥା ସେଦିନ ବୁଝିପାରିଲେ, ଆଉ ଆମ ହସପସରରୁ ମନ ଖୋଲା ହସ ବାଛିକି ଖୁବ୍ ହସିଲେ। ପ୍ରଥମେ ହସଟା କେମିତି ବେଖାପ ଲାଗିଲା, ଅନେକ ଦିନରେ ସେ ଗମ୍ଭୀର ଥିଲେ ତ, ହେଲେ ଧୀରେ ଧୀରେ ସେ ଖୁବ୍ ଜୋରରେ ହସିଲେ, ଆଉ ଆମେ ସମସ୍ତେ ତାଙ୍କ ସାଙ୍ଗେ ହସିଲୁ। ହଠାତ୍ ଖଞ୍ଜା ଭିତରର ଗମ୍ଭୀର ପରିବେଶଟା ବି ବଦଳିଗଲା। ଘରର ସମସ୍ତେ ସେଦିନ ଭାନୁ କକେଇଙ୍କ ଦେଖା ଦେଖି ଖୁବ୍ ହସିଲେ, ଆଉ ଖୁସି ପୁଣି ଥରେ ଫେରି ଆସିଲା।
2: ବହୁତ ବଡ କଥାଟେ ଜେଜେ ଶିଖେଇ ଦେଇଗଲେ ପ୍ରୀତି। ଜୀବନ ମାତ୍ରକେ ଦୁଃଖ ସୁଖର ଛାୟା ଲୁଅ ଖେଳ, କିନ୍ତୁ ଦୁଃଖରେ କେବେ ଆମେ ଭାଙ୍ଗି ନ ପଡି ବରଂ ହସି ହସି ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ଉଚିତ। ଜୀବନରେ ସମସ୍ୟା ତ ଲାଗି ରହିଥିବ, କିନ୍ତୁ ଗୋଟିଏ ହସରେ ପାହାଡ ଭଳି ଲାଗୁଥିବା ଦୁଶ୍ଚିନ୍ତା କୁଆଡେ ଉଭେଇଯିବ, ମନ ହାଲକା ଲାଗିବ।
0: ତେଣୁ ବନ୍ଧୁ, ଆପଣ ବି ମନେ ରଖନ୍ତୁ, ଜୀବନର ସବୁଠାରୁ ବଡ ଔଷଧ ହେଉଛି ହସ। ଜୀବନରେ ଯେତେ ଦୁଃଖ ଆସିଲେ ବି ତାକୁ ହସରେ ଉଡେଇ ଦେବାର କଳା ଆମକୁ ଶିଖିବାକୁ ପଡିବ, ତାହେଲେ ଯାଇ ଆମେ ଗୋଟିଏ ସୁଖୀ ଜୀବନ ଜିଇଁପାରିବା। ତେଣୁ ମିଛି ମିଛିକା ବି ହେଉନା କାହିଁକି, ଆଇନା ଆଗରେ ପ୍ରତିଦିନ ନିଜ ପାଇଁ ଟିକିଏ ହସନ୍ତୁ।
2: ହସଠାରୁ ଭଲ ଆଉ କାମିକା କସମେଟିକ ମଧ୍ୟ ଏ ଦୁନିଆରେ ନାହିଁ ମ। ହସିଲେ ହିଁ ପ୍ରତ୍ୟେକ ମଣିଷ ସବୁଠାରୁ ବେଶୀ ସୁନ୍ଦର ଲାଗନ୍ତି, ନା କଣ କହୁଛ ପ୍ରୀତି?
0: ଏକଦମ ଠିକ କଥା।
2: ହସ ହେଉଛି ଔଷଧ ସମ, ଦୁଃଖକୁ କରେ ଦୂର, ହସିଲେ ଖୁସି ଆସେ ପାଖକୁ, ଜୀବନ କରେ ସୁନ୍ଦର।

0: ବନ୍ଧୁ, ଆଜି ହେଉଛି ବିଶ୍ୱ ହସ ଦିବସ ବା ୱାର୍ଲ୍ଡ ଲାଫ୍ଟର ଡେ। ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରକୁ ବିଶ୍ୱ ହସ ଦିବସ ଭାବେ ପାଳନ କରାଯାଏ।
1: ବନ୍ଧୁ, ହସିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରହେ, ମନ ପ୍ରଫୁଲ୍ଲ ରହେ, ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ। ଚିକିତ୍ସା ବିଜ୍ଞାନ ମତରେ ସବୁବେଳେ ହସିବା ଓ ଖୁସି ରହିବା ଦ୍ୱାରା ମଣିଷ ଅବସାଦରୁ ଦୂରେଇ ଦୀର୍ଘାୟୁ ହୁଏ।
0: ହସିଲେ ମଣିଷ ମଧ୍ୟରେ ସକାରାତ୍ମକ ଭାବନା ଆସିବା ସହିତ ଆତ୍ମବିଶ୍ୱାସ ଜାଗ୍ରତ ହୁଏ। ବିଶେଷଜ୍ଞଙ୍କ ମତରେ ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ରଖେ।
1: ହସ ମଣିଷକୁ ନିରୋଗୀ ରଖିଥାଏ, ହୃତ୍ପିଣ୍ଡକୁ ସୁସ୍ଥ ରଖେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ, ସୁସ୍ଥତା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରାଏ। ଶରୀରରେ ରୋଗ ବିନାଶକାରୀ ଔଷଧଠାରୁ ବି ଅଧିକ ଉପକାରୀ ହେଉଛି ହସ। ତେଣୁ ବନ୍ଧୁ, ବର୍ଷକ ବାର ମାସ 365 ଦିନ ଆମ ଓଠରେ ଲାଖି ରହୁ ହସ।
0: ବନ୍ଧୁ, ଆପଣ ସମସ୍ତଙ୍କୁ ବିଶ୍ୱ ହସ ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ। ତେବେ ଏଥିସହିତ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପ୍ରତୀକ୍ଷା।
1: ନିଶ୍ଚୟ ପ୍ରୀତି,
0: ଏବଂ ଦେଖିବା ଆଜିର ସମ୍ପର୍କ ଅଗଣାକୁ ପ୍ରଥମ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି।
1: ପ୍ରୀତି, ଆଜିର ପ୍ରଥମ ଚିଠିଟି ଆମ ପାଖକୁ ଲେଖି ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ, ବାଲିଆ ଡେରାବିସ୍, କେନ୍ଦ୍ରାପଡ଼ାରୁ।
0: ସ୍ୱର୍ଣ୍ଣଲତା ଭଉଣୀ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ ଅଗଣାକୁ। ଦେଖିବା ପ୍ରତୀକ୍ଷା ସେ ତାଙ୍କ ଚିଠିରେ କଣ ଲେଖିଛନ୍ତି।
1: ପ୍ରୀତି, ସ୍ୱର୍ଣ୍ଣଲତା ଭଉଣୀ ତାଙ୍କ ଚିଠିଟି ଗୋଟେ ସୁନ୍ଦର କବିତାରୁ ଆରମ୍ଭ କରିଛନ୍ତି।
0: ନିଶ୍ଚିତ ଭାବରେ ପ୍ରତୀକ୍ଷା, ଆମେ ତାଙ୍କ କବିତାଟି ସ୍ଥାନିତ କରିବା। ପଢ଼ିଥିବା ତାଙ୍କ କବିତାଟି
1: ଭଉଣୀ ଲେଖିଛନ୍ତି।

0: ମୋହନ ଚାପ ଖେଳୁଛନ୍ତି ନରେନ୍ଦ୍ର ଜଳରେ ଯାଇ ଭୂଦେବୀ ଶ୍ରୀଦେବୀ ସାଥିରେ ଅଛନ୍ତି ଚାପ ଖେଳୁଛନ୍ତି ସେହି ନରେନ୍ଦ୍ର ଜଳରେ କ୍ରୀଡ଼ା କରୁଛନ୍ତି ନୌକା ବିହାର କରନ୍ତି ଭକ୍ତମାନଙ୍କୁ ସେ ଦର୍ଶନ ଦିଅନ୍ତି କି ସୁନ୍ଦର ଶୋଭାକାନ୍ତି ଅକ୍ଷୟ ତୃତୀୟରୁ ଚନ୍ଦନ ଯାତ୍ରା ଯେ ଚନ୍ଦନ ପୂର୍ଣ୍ଣିମା ଯାଏ ଚନ୍ଦନ ଚର୍ଚ୍ଚିତ ବେଶ ମନୋହର ଗ୍ରୀଷ୍ମ ଦୂରେଇ ଯାଏ ଏ ଜନ୍ମେ ଯେତେ ପାତକ ଅର୍ଜିଲି କୃପା ଜଳେ ଦେବ ଧୋଇ ଏତିକି ମାଗୁଣୀ ଜଗତ ସାଇ ହେ ବନ୍ଧା ରଖ ପାଦ ତଳେ ଗୋସାଇ।
1: ଆରେ ବାଃ, ଏତେ ସୁନ୍ଦର କବିତା, ନିଶ୍ଚିତ ଭାବରେ ଗୋଟିଏ ସମୟ ଉପଯୋଗୀ କବିତା ମଧ୍ୟ। ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ଦେବଦେବୀ ପୀଠରେ ଏବେ ଚନ୍ଦନ ଯାତ୍ରା ଚାଲିଛି। ଗ୍ରୀଷ୍ମର ଉତ୍ତାପ ବଢ଼ୁଥିବା ବେଳେ ମହାପ୍ରଭୁ ଏବଂ ବିଭିନ୍ନ ଦେବଦେବୀମାନଙ୍କୁ ଚନ୍ଦନ ଲାଗି କରାଯାଏ, ତେବେ ଏହି ସମ୍ବନ୍ଧରେ ଏତେ ସୁନ୍ଦର କବିତାଟି ଲେଖିଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଦେଖିବା ପ୍ରତୀକ୍ଷା ଆଗକୁ ଚିଠିରେ ସେ ଆମ କାର୍ଯ୍ୟକ୍ରମ ସମ୍ପର୍କରେ କ'ଣ ଲେଖିଛନ୍ତି।
0: ଭଉଣୀ ଲେଖିଛନ୍ତି, ସୋପାନରେ ରଶ୍ମିରଞ୍ଜନ ରାଉତଙ୍କ ସାକ୍ଷାତକାର ବିଶ୍ୱଜିତା ଅପା ନେଇଥିଲେ ଓ ତାଙ୍କୁ ସେହି ସାକ୍ଷାତକାରଟି ବହୁତ ଭଲ ଲାଗିଥିଲା। ଅନ୍ବେଷରେ ଗ୍ରୀନ ହାଇଡ୍ରୋଜେନ୍ ବା ସବୁଜ ଶକ୍ତି ଛତ୍ରପତି ପରିଡ଼ାଙ୍କର ଉପସ୍ଥାପନା ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏହା ସହିତ ବିଜ୍ଞାନ ବିଚିତ୍ରା ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ପରେ ପରେ ଭଉଣୀ ଲେଖିଛନ୍ତି, ସୃଜନୀରେ ସାହିତ୍ୟ ଓ ସୃଜନଶୀଳତା ଉପରେ ଏଆଇର ପ୍ରଭାବ, ପତିତପାବନ ପାଣିଙ୍କର ଆଲୋଚନାଟି ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଶ୍ରୋତାଙ୍କ କଲମରୁ କବିତା ସ୍ତମ୍ଭରେ ଗୋବିନ୍ଦ ବେହେରା, ପ୍ରସନ୍ନ ମିଶ୍ର, ନରେନ୍ଦ୍ର ମହାକୁଡ, ପ୍ରତାପ ଚନ୍ଦ୍ର ମଲ୍ଲିକ ଓ କାଜଲ କାଦମ୍ବିନୀ ଖୁଣ୍ଟିଆଙ୍କ କବିତା ତାଙ୍କୁ ବେଶ୍ ମନଛୁଆଁ ଲାଗିଥିଲା। ପରେ ପରେ ଆଇନାରେ ପ୍ରଚାରିତ କରାଯାଇଥିବା ନାଟକ ସ୍ୱପ୍ନକୁମାରୀ ତାଙ୍କୁ ମଧ୍ୟ ବହୁତ ଭଲ ଲାଗିଛି। ପ୍ରତିକ୍ରିୟା କାର୍ଯ୍ୟକ୍ରମରେ ଶ୍ରୋତା ଭାଇ ଭଉଣୀମାନଙ୍କର ମତାମତ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା ଏବଂ ଶେଷରେ ସେ ଗୋଟେ ଅନୁରୋଧ ରଖିଛନ୍ତି।
1: ନିଶ୍ଚିତ ଭାବରେ ସ୍ଥାନିତ କରିବା ପ୍ରତୀକ୍ଷା, କ'ଣ ରହିଛି ତାଙ୍କ ଅନୁରୋଧଟି?
0: ଭଉଣୀ ଅନୁରୋଧ କରିଛନ୍ତି, ଗାଁରୁ ଯୁବବାଣୀ କାର୍ଯ୍ୟକ୍ରମଟି ଆଉ ଥରେ ପ୍ରଚାର କରାଯାଉ।
1: ସ୍ୱର୍ଣ୍ଣଲତା ଭଉଣୀ, ପ୍ରଥମତଃ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଧ୍ୟାନ ଦେଇ ଶୁଣିଛନ୍ତି, ଏତେ ସୁନ୍ଦର ଭାବରେ ନିଜ ମତାମତ ଲେଖି ଆମକୁ ପଠାଉଛନ୍ତି, ଆମ ସହିତ ସବୁବେଳେ ଯୋଡ଼ି ହୋଇକି ରହିଛନ୍ତି। ତେବେ ଆପଣ ଲେଖିଥିବା ଏହି ସୁନ୍ଦର କବିତାରୁ ହିଁ ଆମେ ଜାଣିପାରିଛୁ ଯେ ଆପଣ ସାହିତ୍ୟକୁ ଭଲ ପାଉଥିବା ଜଣେ ମଣିଷ। ତେବେ ଆପଣ ମତାମତରେ ଲେଖିଛନ୍ତି ଯେ ସୋପାନରେ ରଶ୍ମିରଞ୍ଜନ ରାଉତଙ୍କ ସହିତ ବିଶ୍ୱଜିତ ଅପାଙ୍କର ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଲା। ନିଶ୍ଚିତ ଭାବରେ ବିଶ୍ୱଜିତ ଅପା ଆଜିର କାର୍ଯ୍ୟକ୍ରମଟି ଶୁଣୁଥିବେ, ଆପଣଙ୍କର ପ୍ରଶଂସା ପାଇ ସେ ଖୁବ୍ ଉତ୍ସାହିତ ହେବେ। ଆଗକୁ ଆପଣ ଅନ୍ୱେଷା କାର୍ଯ୍ୟକ୍ରମରେ ପ୍ରଚାର କରାଯାଇଥିବା ଆଲୋଚନାକୁ ପ୍ରଶଂସା କରିଛନ୍ତି, ଏଥିସହିତ ବିଜ୍ଞାନ ବିଚିତ୍ର ମଧ୍ୟ ଆପଣଙ୍କୁ ଭଲ ଲାଗିଛି ବୋଲିକି ଲେଖିଛନ୍ତି। ନିଶ୍ଚିତ ଭାବରେ ଭଉଣୀ, ଆମର ପ୍ରଚେଷ୍ଟା ସବୁବେଳେ ରହିଛି ଯେ ସମୟ ଉପଯୋଗୀ ଏବଂ ଶିକ୍ଷଣୀୟ ଆଲୋଚନାଗୁଡ଼ିକ କିପରି ଭାବେ ଆମେ ଆପଣଙ୍କ ପାଖକୁ ପ୍ରତି ସପ୍ତାହରେ ଆଣିଦେଉଥିବୁ, ଏମିତି ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣୁଥାନ୍ତୁ। ଆଗକୁ ଆପଣ ସୃଜନୀରେ ପତିତ ପାବନ ପାଣିଙ୍କର ଆଲୋଚନା ଏବଂ ଶ୍ରୋତାଙ୍କ କଲମରୁ କବିତା ସ୍ତମ୍ଭରେ ଗୋବିନ୍ଦ ବେହେରା, ପ୍ରସନ୍ନ ମିଶ୍ର, ନରେନ୍ଦ୍ର ମହାକୁଡ, ପ୍ରତାପ ଚନ୍ଦ୍ର ମଲ୍ଲିକ ଏବଂ କାଜଲ କାଦମ୍ବିନୀ ଖୁଣ୍ଟିଆଙ୍କର କବିତାକୁ ପ୍ରଶଂସା କରିଛନ୍ତି। ନିଶ୍ଚିତ ଭାବରେ ଆମେ ଆଶା କରୁଛୁ ଭଉଣୀ, ସେମାନେ ଆମର କାର୍ଯ୍ୟକ୍ରମ ଆଜିର ଶୁଣୁଥିବେ, ଆପଣଙ୍କର ଏହି ପ୍ରଶଂସା ପାଇ ସେମାନେ ବହୁତ ଉତ୍ସାହିତ ହେବେ, ଯେମିତି ଭାବରେ ଆମେ ମଧ୍ୟ ଉତ୍ସାହିତ ହେଉଛୁ। ଭଉଣୀ, ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ପୁଙ୍ଖାନୁପୁଙ୍ଖ ଭାବରେ ଆପଣ ଶୁଣିଛନ୍ତି ଏବଂ ଆମକୁ ଏତେ ସୁନ୍ଦର ଭାବରେ ମତାମତ ଲେଖିଛନ୍ତି। ତେବେ ଶେଷରେ ଆପଣ ଯେଉଁ ଅନୁରୋଧଟି ରଖିଛନ୍ତି ଯେ ଗାଁରୁ ଯୁବବାଣୀ କାର୍ଯ୍ୟକ୍ରମକୁ ପୁଣି ଥରେ ପ୍ରଚାର କରାଯାଉ, ନିଶ୍ଚିତ ଭାବରେ ଆମେ ଏ ବିଷୟରେ ଆମ ନିଷ୍ପାଦକ ମହୋଦୟଙ୍କୁ ଜଣାଇବୁ, ଆପଣଙ୍କର ଅନୁରୋଧଟି ରକ୍ଷା କରିବାକୁ ଚେଷ୍ଟା କରିବୁ। ଏମିତି ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ଆମକୁ ଚିଠି ଲେଖୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ। ତେବେ ଦେଖିନେବା ପ୍ରତୀକ୍ଷା, ପରବର୍ତ୍ତୀ ଚିଠିଟି କେଉଁଠୁ ଏବଂ କିଏ ପଠାଇଛନ୍ତି ଆମକୁ?
0: ପ୍ରୀତି, ଆମକୁ ପରବର୍ତ୍ତୀ ଚିଠିଟି ଆସିଛି ହୁଲିପୁର କିଶୋର ନଗର କଟକରୁ, ଆଉ ଲେଖି ପଠାଇଛନ୍ତି ବୈଜୟନ୍ତୀ ବିଶୋଇ।
1: ବୈଜୟନ୍ତୀ ଭଉଣୀ, ଆପଣଙ୍କୁ ସାଦରେ ସ୍ୱାଗତ ଜଣାଉଛି ଆଜିର ସମ୍ପର୍କ ଅଗଣାକୁ, ଆଶା କରୁଛି ଆପଣ ଭଲରେ ଥିବେ। ତେବେ ପଢିନେବା ତାଙ୍କ ଚିଠିଟି ପ୍ରତୀକ୍ଷା, ସେ ନିଜ ମତାମତରେ କ'ଣ ଲେଖିଛନ୍ତି?
0: ଭଉଣୀ ଲେଖିଛନ୍ତି, ଦୈବ ଦୌଡ଼ି ମଣିଷ ଗାଈ ଜେଣିକି ଟାଣଇ ତେଣିକି ଯାଏ। ଅର୍ଥାତ୍ ସେ ନିୟମିତ ଆମ କାର୍ଯ୍ୟକ୍ରମ ଶୁଣୁଥିଲେ ମଧ୍ୟ ଆମ ପାଖକୁ ନିୟମିତ ଭାବରେ ଚିଠି ଲେଖିପାରୁନାହାନ୍ତି।
1: ବୈଜୟନ୍ତୀ ଭଉଣୀ, ଆପଣ ଏଥିପାଇଁ ମନଉଣା କରନ୍ତୁ ନାହିଁ, ଆମେ ବହୁତ ଖୁସି ଏହା ଜାଣି ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ନିୟମିତ ଭାବରେ ଶୁଣୁଛନ୍ତି। ତେବେ ଆଗକୁ ତାଙ୍କର ମତାମତରେ ଭଉଣୀ କ'ଣ ଲେଖିଛନ୍ତି?
0: ଭଉଣୀ ଲେଖିଛନ୍ତି, ସବୁ ପ୍ରୋଗ୍ରାମ ତାଙ୍କୁ ବହୁତ ଭଲ ଲାଗେ, ବିଶେଷ କରି ଅନ୍ବେଷାରେ ବିଜ୍ଞାନ ବିଚିତ୍ରା, କ୍ରୀଡ଼ା ସମ୍ବାଦ, ମହ୍ଲାର ଗୀତିକଥା, ଶ୍ରୋତାଙ୍କ କଲମରୁ କବିତା, ଗଳ୍ପ, ନାଟକ ସବୁକିଛି ତାଙ୍କୁ ବହୁତ ଭଲ ଲାଗେ। ଆଗକୁ ଭଉଣୀ ଲେଖିଛନ୍ତି, 12 ତାରିଖରେ ପ୍ରଚାର କରାଯାଇଥିବା ଚିଠିପତ୍ର କାର୍ଯ୍ୟକ୍ରମରେ ପ୍ରୀତି ଅପା ଓ ପ୍ରତୀକ୍ଷା ଅପାଙ୍କର ଉପସ୍ଥାପନା ଶୈଳୀ ତାଙ୍କୁ ବେଶ୍ ଭଲ ଲାଗିଥିଲା। ସେ କାର୍ଯ୍ୟକ୍ରମ ଶୁଣୁଶୁଣୁ କେତେବେଳେ ତାଙ୍କ ସମୟ କଟିଗଲା ସେ ଜାଣିପାରିଲେ ନାହିଁ, ସେଥିପାଇଁ ସେ ଉପସ୍ଥାପନା ଦାୟିତ୍ୱରେ ଥିବା ପ୍ରୀତି ଅପା ଓ ପ୍ରତୀକ୍ଷା ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
1: ବୈଜୟନ୍ତୀ ଭଉଣୀ, ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଯେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ସୁନ୍ଦର ଭାବରେ ଆପଣ ଶୁଣିଛନ୍ତି ଏବଂ ଆମ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଶଂସା ଜଣାଇଛନ୍ତି। ସେ ଅନ୍ବେଷା ହେଉ କିମ୍ବା ମହ୍ଲାର, ସେ ସୃଜନୀ ହେଉ କିମ୍ବା ସମ୍ପର୍କ କାର୍ଯ୍ୟକ୍ରମ, ଆପଣଙ୍କୁ ଆମ ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି ଜାଣି

0: ବହୁତ ଖୁସି ହେଲୁ ଭଉଣୀ। ଏମିତି ଭଲ ଭଲ କାର୍ଯ୍ୟକ୍ରମ ଆମେ ଆଗକୁ ମଧ୍ୟ ଆପଣଙ୍କୁ ଭେଟି ଦେଉଥିବୁ। ଆମର କାର୍ଯ୍ୟକ୍ରମ ଗୁଡିକୁ ଶୁଣନ୍ତୁ ଏବଂ ପ୍ରତି ସପ୍ତାହରେ ଆମକୁ ଚିଠି ଖଣ୍ଡେ ଲେଖା ଲେଖିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଚିଠିର ଅପେକ୍ଷା ଆମକୁ ନିଶ୍ଚିନ୍ତ ରହିବ। ବହୁତ ବହୁତ ଧନ୍ୟବାଦ।
1: ପ୍ରୀତି, ଆମକୁ ପରବର୍ତ୍ତୀ ଚିଠିଟି ଆସିଛି ଇଚ୍ଛାପୁର ଶ୍ରୀ ବଳଦେବ ଜୀଉ କ୍ଷେତ୍ର କେନ୍ଦ୍ରାପଡ଼ାରୁ, ଆଉ ଏହାକୁ ଲେଖି ପଠାଇଛନ୍ତି ଦେଶଦୀପ ଭାଇ।
0: ଦେଶଦୀପ ଭାଇ, ଆପଣଙ୍କୁ ମଧ୍ୟ ଆଜିର ସମ୍ପର୍କ ଅଗଣାକୁ ସ୍ୱାଗତ ଜଣାଉଛି। ଦେଖିବା ପ୍ରତୀକ୍ଷା ତାଙ୍କର ଚିଠିରେ ସେ କ'ଣ ଲେଖିଛନ୍ତି।
1: କାର୍ଯ୍ୟକ୍ରମ ସମ୍ପର୍କରେ ଭାଇ ଲେଖିଛନ୍ତି, ଅନ୍ଵେଷାରେ ସ୍ଥାନିତ ଗ୍ରୀନ୍ ହାଇଡ୍ରୋଜେନ୍ ବା ସବୁଜ ଶକ୍ତି ଶୀର୍ଷକରେ ଆଲୋଚନାଟି ତାଙ୍କୁ ଅତ୍ୟନ୍ତ ଶିକ୍ଷଣୀୟ ଓ ଉପାଦେୟ ଲାଗିଥିଲା। ଏହି ଆଲୋଚନାରେ ହାଇଡ୍ରୋଜେନ୍ ସମ୍ବନ୍ଧୀୟ ତଥ୍ୟ ଯଥା ଏହାର ପ୍ରକାର, ଉପକାରିତା ଇତ୍ୟାଦି ବିଷୟରେ ସେ ଜାଣିପାରିଥିଲେ। ବିଭିନ୍ନ ଶକ୍ତିର ଉତ୍ସରୁ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ଓ 2023ରୁ ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ସମ୍ବନ୍ଧୀୟ ତଥ୍ୟ ସେ ଜାଣିବାକୁ ପାଇଥିଲେ। ଆଲୋଚକ ପରିଡ଼ା ମହୋଦୟଙ୍କୁ ସେ ସାଦର ପ୍ରଣତି ଜଣାଇଛନ୍ତି। ଆଗକୁ ଭାଇ ଲେଖିଛନ୍ତି, ଆଦରଣୀୟ ହିମାଂଶୁ ଭାଇ ଓ ଆଦରଣୀୟ ପ୍ରତୀକ୍ଷା ଭଉଣୀଙ୍କର, ଗତ 18 ଏପ୍ରିଲ୍ରେ ପ୍ରଚାର କରାଯାଇଥିବା ଯୁବବାଣୀ ନେକ୍ସଟରେ କ୍ୟାମ୍ପସ୍ ବିଚିତ୍ରାରେ ଜେକେବିକେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ କବିତାଗୁଡ଼ିକ ତାଙ୍କୁ ଅତ୍ୟନ୍ତ ମନୋରମ ଲାଗିଥିଲା। ପରେ ପରେ ଭାଇ ଲେଖିଛନ୍ତି, 19 ଏପ୍ରିଲ୍ରେ ପ୍ରଚାର କରାଯାଇଥିବା ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ପ୍ରୀତି ଅପା ଓ ଶ୍ରୀ ଅପା ତାଙ୍କ ଚିଠିଟି ସ୍ନେହ ଶ୍ରଦ୍ଧାପୂର୍ବକ ସ୍ଥାନିତ କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
0: ଦେଶଦୀପ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନଧ୍ୟାନ ଦେଇକି ଶୁଣିଛନ୍ତି। ତେବେ ଆପଣ ଅନ୍ଵେଷା କାର୍ଯ୍ୟକ୍ରମକୁ ବିଶେଷ ଭାବରେ ପ୍ରଶଂସା କରିଛନ୍ତି। ଏହାକୁ ଆମୂଳଚୂଳ ଶୁଣିକି ଏ ବିଷୟରେ ସବିଶେଷ ବିବରଣୀ ମଧ୍ୟ ଆପଣ ଚିଠିରେ ଦେଇଛନ୍ତି। ଆପଣଙ୍କୁ କାର୍ଯ୍ୟକ୍ରମଟି ଭଲ ଲାଗିଲା ଜାଣି ଆମେ ବହୁତ ଖୁସି ହେଲୁ ଭାଇ। ପରେ ପରେ ଆପଣ ହିମାଂଶୁ ଭାଇ ଏବଂ ପ୍ରତୀକ୍ଷା ଅପାଙ୍କର ଉପସ୍ଥାପନାରେ ପ୍ରଚାର କରାଯାଇଥିବା କାର୍ଯ୍ୟକ୍ରମ କ୍ୟାମ୍ପସ୍ ବିଚିତ୍ରାକୁ ପ୍ରଶଂସା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଜେକେବିକେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା କବିତାଗୁଡ଼ିକ ଆପଣଙ୍କୁ ବହୁତ ଭଲ ଲାଗିଛି, ଆପଣ ଏହାକୁ ପ୍ରଶଂସା କରିଛନ୍ତି। ଏହି ଚେଷ୍ଟା ଆମର ଆପଣଙ୍କୁ ବହୁତ ଭଲ ଲାଗିଛି ଜାଣି ଆମେ ବହୁତ ଖୁସି ହେଲୁ ଭାଇ। ଶେଷରେ ଆପଣ କୃତଜ୍ଞତା ଜଣାଇଛନ୍ତି ଯେ ସମ୍ପର୍କ କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ଚିଠିକୁ ସ୍ଥାନିତ କରିଥିଲୁ। ତେବେ ଭାଇ, ସମ୍ପର୍କ ଚିଠିପତ୍ର କାର୍ଯ୍ୟକ୍ରମ ହେଉ ବା ପ୍ରତିକ୍ରିୟା କିମ୍ବା ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏହି ସମସ୍ତ କାର୍ଯ୍ୟକ୍ରମ ହେଉଛି ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ। ଆମ ଶ୍ରୋତାବନ୍ଧୁମାନେ ଆମକୁ କଲ୍ କରନ୍ତି, ଆମକୁ ଚିଠି ଲେଖନ୍ତି, ଆମକୁ ମେଲ୍ ପଠାନ୍ତି, ସପ୍ତାହ ସାରା ଆମର କାର୍ଯ୍ୟକ୍ରମଗୁଡ଼ିକୁ ମନ ଦେଇ ଶୁଣନ୍ତି ଏବଂ ଆମକୁ ନିଜ ମତାମତରେ ପ୍ରଶଂସା ପତ୍ର ପଠାନ୍ତି। ଏସବୁ ଆମକୁ ପ୍ରେରଣା ଯୋଗାଇଥାଏ ଭାଇ। ଆପଣଙ୍କ ଚିଠି ମଧ୍ୟ ଠିକ୍ ସେହିପରି ଭାବେ ଆମକୁ ପ୍ରେରଣା ଯୋଗାଉଛି। ଆମେ ଆଶା କରୁଛୁ ଭାଇ ଯେ ଆଗକୁ ମଧ୍ୟ ଆପଣ ଏମିତି ଆମକୁ ଚିଠି ଲେଖିବେ, ଆମକୁ ଉତ୍ସାହିତ କରିବେ। ବହୁତ ବହୁତ ଧନ୍ୟବାଦ।
1: ତେବେ ପ୍ରୀତି, ଆମକୁ ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ବୁଲୁ ପଟ୍ଟନାୟକ ଘସିପୁରା କେନ୍ଦୁଝରରୁ।
0: ବୁଲୁ ଭାଇ, ଆପଣଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି ଆଜିର ସମ୍ପର୍କ ଅଗଣାକୁ। ଦେଖିବା ପ୍ରତୀକ୍ଷା ମତାମତର ଚିଠିରେ ବୁଲୁ ଭାଇ କ'ଣ ଲେଖିଛନ୍ତି।
1: ଭାଇ ଲେଖିଛନ୍ତି, March 30 ସୋମବାର ଅନ୍ଵେଷା କାର୍ଯ୍ୟକ୍ରମରେ ପ୍ରଚାର କରାଯାଇଥିବା ମହାକାଶ ଗବେଷଣା ଉପରେ ପ୍ରସଙ୍ଗଟି ତାଙ୍କୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ସେ ଜ୍ୟୋତିର୍ମୟ ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ଭାଇ ଲେଖିଛନ୍ତି, April 19 ରବିବାରରେ ସମ୍ପର୍କ କାର୍ଯ୍ୟକ୍ରମରେ ବିଶ୍ୱ ଯକୃତ ଦିବସ ଉପରେ ପ୍ରୀତି ଅପା ଓ ଶ୍ରୀ ଅପାଙ୍କ ଉପସ୍ଥାପନା ଶୈଳୀ ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିସହିତ ଶ୍ରୋତାବନ୍ଧୁମାନଙ୍କ ଦ୍ୱାରା ପଠାଇଥିବା ଚିଠିଗୁଡ଼ିକୁ ଅପାମାନେ ଖୁବ୍ ସୁନ୍ଦର ଭାବରେ ପାଠ କରିଥିଲେ। ପ୍ରଶ୍ନ, ମତାମତ ଓ ଅଭିଯୋଗର ଉତ୍ତର ଅପାମାନେ ଏତେ ସୁନ୍ଦର ଓ ସନ୍ତୋଷଜନକ ଭାବରେ ଦେଇଥିବାରୁ ସେ ଅପାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
0: ବୁଲୁ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ଏତେ ମନଧ୍ୟାନ ଦେଇକି ଶୁଣିଛନ୍ତି ଏବଂ ଯେଉଁ ସବୁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ସେ ସମ୍ବନ୍ଧରେ ନିଜର ସୁଚିନ୍ତିତ ମତାମତ ଲେଖି ଆମକୁ ପଠାଇଛନ୍ତି। ତେବେ ଆପଣ ଲେଖିଛନ୍ତି ଯେ ବିଗତ March ପ୍ରଚାର କରାଯାଇଥିବା ଅନ୍ଵେଷା କାର୍ଯ୍ୟକ୍ରମରେ ମହାକାଶ ଗବେଷଣା ପ୍ରସଙ୍ଗରେ ଆଲୋଚନାଟି ଆପଣଙ୍କୁ ବହୁତ ଭଲ ଲାଗିଲା। ନିଶ୍ଚିତ ଭାବରେ ଭାଇ, ଆଲୋଚନା କରୁଥିବା ଜ୍ୟୋତିର୍ମୟୀ ଭଉଣୀ ଆଜିର କାର୍ଯ୍ୟକ୍ରମଟି ଶୁଣୁଥିବେ, ଆପଣଙ୍କର ଏହି ପ୍ରଶଂସା ପାଇ ସେ ବହୁତ ଉତ୍ସାହିତ ହେବେ। ଏହି କାର୍ଯ୍ୟକ୍ରମରେ ଆପଣ ଉପସ୍ଥାପନାକୁ ମଧ୍ୟ ପ୍ରଶଂସା କରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ପରେ ପରେ April 19 ପ୍ରଚାର କରାଯାଇଥିବା ସମ୍ପର୍କ କାର୍ଯ୍ୟକ୍ରମକୁ ଆପଣ ପ୍ରଶଂସା କରିଛନ୍ତି, ଲେଖିଛନ୍ତି ଯେ ବିଶ୍ୱ ଯକୃତ ଦିବସ ଉପରେ କରାଯାଇଥିବା ଉପସ୍ଥାପନା ଆପଣଙ୍କୁ ବହୁତ ଭଲ ଲାଗିଲା। ଏଥିସହିତ ସମ୍ପୂର୍ଣ୍ଣ ସମ୍ପର୍କ କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗିଛି। ଭାଇ, ଆମେ ପ୍ରତ୍ୟେକ ସମ୍ପର୍କ କାର୍ଯ୍ୟକ୍ରମରେ ଚେଷ୍ଟା କରୁ କେମିତି ଆମର ପ୍ରତ୍ୟେକ ଶ୍ରୋତାମାନଙ୍କର ଚିଠିଗୁଡ଼ିକୁ ଆମେ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବୁ। ଆପଣମାନଙ୍କ ପ୍ରଶଂସା ଆମ ପାଇଁ କି ପ୍ରେରଣା, ଏହିସବୁ ପ୍ରଶଂସାକୁ ଆମେ ପଢ଼ିବୁ ଏବଂ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପ୍ରତ୍ୟେକ ଉପସ୍ଥାପକ ଏବଂ ଉପସ୍ଥାପିକା ଭାଇ ଓ ଭଉଣୀମାନଙ୍କ ପାଖରେ ଆପଣଙ୍କ ପ୍ରଶଂସା ପହଞ୍ଚାଇବୁ, ଯାହାଦ୍ୱାରା ସେମାନେ ମଧ୍ୟ ଉତ୍ସାହିତ ହେବେ। ବହୁତ ବହୁତ ଧନ୍ୟବାଦ।
1: ପ୍ରୀତି, ଆମ ପାଖକୁ ପରବର୍ତ୍ତୀ ଚିଠିଟି ଆସିଛି ବାସୁଦେବପୁର ଭଦ୍ରକ।

0: ପାଖରୁ ଆଉ ଚିଠିଟି ଲେଖି ପଠାଇଛନ୍ତି ନରେନ୍ଦ୍ର ମହାକୁଡ।
1: ନରେନ୍ଦ୍ର ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ ଜଣାଉଛି ଆଜିର ସମ୍ପର୍କ ଅଗଣାକୁ।
0: ଭାଇ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ସୋମବାର ଅନ୍ୱେଷାରେ ବିଜ୍ଞାନ ଭିତ୍ତିକ ଆଲୋଚନା ଏବଂ ବିଜ୍ଞାନ ସମ୍ପର୍କୀୟ ଖବରରୁ ସେ ଅନେକ କିଛି କଥା ଜାଣିବାକୁ ପାଉଛନ୍ତି। ସେହିପରି ମଙ୍ଗଳବାର ସୃଜନୀରେ ଆମର ଐତିହ୍ୟ ଓ ପରମ୍ପରା ସମ୍ପର୍କିତ ଆଲୋଚନା ଏବଂ ତା ସହିତ ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପ ସବୁକିଛି ଭାଇଙ୍କୁ ଭଲ ଲାଗିଛି। ସେହିପରି ବୁଧବାରରେ ପ୍ରସାରିତ ନାଟକ ସନିଆ ଫେରିଲାନି ପୁନଃ ପ୍ରସାରିତ ହେଲେ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏ ସମ୍ପର୍କରେ ଭାଇ ଲେଖିଛନ୍ତି, ସମାଜରେ କେତେକ କ୍ଷେତ୍ରରେ ଏପରି ଘଟୁଛି ମଧ୍ୟ, ତଥାପି ଆମର ମହାନ ସଂସ୍କୃତି ଓ ପରମ୍ପରା ଏକ ପତି ପତ୍ନୀ ବ୍ରତକୁ ଗୁରୁତ୍ୱ ଦେଉଛି, କାରଣ ଏହା ବିଶ୍ୱାସ ଓ ଭରସାରେ ତିଷ୍ଠି ରହେ। ଏକଥା କରିପାରିଲେ ଜୀବନ ମଧୁମୟ ହୋଇଥାଏ। ଏଥିସହିତ ସମ୍ପର୍କ ଚିଠିପତ୍ର କାର୍ଯ୍ୟକ୍ରମଟି ମଧ୍ୟ ଭାଇଙ୍କୁ ବେଶ୍ ସୁନ୍ଦର ଲାଗିଥିଲା, ସେଥିପାଇଁ ସେ ଯୁବବାଣୀ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
1: ନରେନ୍ଦ୍ର ଭାଇ, ଆପଣଙ୍କୁ ମଧ୍ୟ ଆଜିର ସମ୍ପର୍କ ଅଗଣାରେ ମୁଁ ସମ୍ପୂର୍ଣ୍ଣ ଯୁବବାଣୀ ପରିବାର ତରଫରୁ ଧନ୍ୟବାଦ ଜଣାଉଛି ଯେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଦେଇକି ଆପଣ ଶୁଣୁଛନ୍ତି, ଏସବୁ ବିଷୟରେ ନିଜର ସୁଚିନ୍ତିତ ମତାମତ ରଖୁଛନ୍ତି। ତେବେ ଆପଣ ଯାହା ଲେଖିଛନ୍ତି ଯେ ଅନ୍ୱେଷା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ଏଥିସହିତ ସୃଜନୀ କାର୍ଯ୍ୟକ୍ରମରେ ପ୍ରଚାର କରାଯାଇଥିବା ଆମର ଐତିହ୍ୟ ଓ ପରମ୍ପରା ସମ୍ପର୍କିତ ଆଲୋଚନା ଯାହାକି ବିଦ୍ୟାଧର ପଣ୍ଡା କରିଥିଲେ ତାହା ଆପଣଙ୍କୁ ବହୁତ ଭଲ ଲାଗିଲା। ପରେ ପରେ ଆପଣ ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ବୁଧବାରରେ ପ୍ରଚାର କରାଯାଇଥିବା ନାଟକ ସନିଆ ଫେରିଲାନି ଆପଣଙ୍କୁ ଭଲ ଲାଗିଛି ବୋଲି ଲେଖିଛନ୍ତି ଏବଂ ଏ ସମ୍ବନ୍ଧରେ ଆପଣ ଯାହା ଲେଖିଛନ୍ତି ତା ସହିତ ଆମେ ମଧ୍ୟ ଏକମତ। ଆଶା କରୁଛୁ ଆମର ଶ୍ରୋତାବନ୍ଧୁମାନେ ମଧ୍ୟ ନିଶ୍ଚିତ ଭାବରେ ଆପଣଙ୍କ ସହିତ ଏକମତ ହେବେ। ଆପଣ ଲେଖିଛନ୍ତି ଯେ ବୈବାହିକ ସମ୍ପର୍କ ଗୋଟିଏ ପବିତ୍ର ବନ୍ଧନ। ନିଶ୍ଚିତ ଭାବରେ ଭାଇ, ଭାରତରେ ବିବାହ ହେଉଛି ଏକ ଯଜ୍ଞ। ଆମର ସଂସ୍କୃତି ଏବଂ ପରମ୍ପରା ନିଶ୍ଚିତ ଭାବରେ ବହୁତ ମହାନ। ଏଥିରେ ଆମର ବୈବାହିକ ସମ୍ପର୍କର ମହତ୍ତ୍ୱ ବହୁତ ରହିଛି। ସମାଜର ସଂରଚନାରେ ମଧ୍ୟ ବିବାହର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଠିକ୍ ଲେଖିଛନ୍ତି, ବିଶ୍ୱାସ ଏବଂ ଭରସାକୁ ପାଥେୟ କରି ଯେଉଁ ସମ୍ପର୍କ ଆଗକୁ ବଢେ ତାହା ହିଁ ତିଷ୍ଠି ରୁହେ ଏବଂ ଜୀବନକୁ ମଧୁମୟ କରେ। ବହୁତ ସୁନ୍ଦର କଥା ଭାଇ ଆପଣ ଲେଖିଛନ୍ତି। ପରେ ପ୍ରଚାର କରାଯାଇଥିବା ଗୁରୁବାରରେ ସାକ୍ଷାତକାର, ଶୁକ୍ରବାରର ମହ୍ଲାର କାର୍ଯ୍ୟକ୍ରମ, ଶନିବାରର କ୍ୟାମ୍ପସ ବିଚିତ୍ରା ଏବଂ ରବିବାରର ସମ୍ପର୍କ ଚିଠିପତ୍ର କାର୍ଯ୍ୟକ୍ରମକୁ ଆପଣ ପ୍ରଶଂସା କରିଛନ୍ତି। ଆପଣଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ, ଆମର ଚେଷ୍ଟାଗୁଡ଼ିକ ଏତେ ଭଲ ଲାଗୁଛି ଜାଣି ଆମେ ବହୁତ ଖୁସି। ଆମ ଶ୍ରୋତାବନ୍ଧୁମାନଙ୍କ ପାଖରେ ଆମେ ଚିରକୃତଜ୍ଞ। ବହୁତ ବହୁତ ଧନ୍ୟବାଦ।
0: ତେବେ ପ୍ରୀତି, ଆମ ପାଖରେ ଗୋଟେ ମେଲ୍ ଆସି ପହଞ୍ଚିଛି।
1: ନିଶ୍ଚିତ ପ୍ରତୀକ୍ଷା, ମେଲ୍କୁ ଆମେ ସ୍ଥାନିତ କରିବା। କିଏ ଏବଂ କେଉଁଠାରୁ ପଠାଇଛନ୍ତି ପଢ଼ିନିଅ।
0: ପ୍ରୀତି, ପ୍ରତ୍ୟେକ ଥର ଭଳି ଗୋବିନ୍ଦ ବେହେରା ଆମକୁ ଏହି ମେଲ୍ଟି ପଠାଇଛନ୍ତି ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ତେବେ ପ୍ରତୀକ୍ଷା, ପ୍ରତ୍ୟେକ ଥର ଭଳି ଆମେ ମଧ୍ୟ ଗୋବିନ୍ଦ ଭାଇଙ୍କୁ ସ୍ୱାଗତ ଜଣାଇବା ଆଉ ଦେଖିବା ସେ ତାଙ୍କ ମେଲ୍ରେ କ'ଣ ଲେଖିଛନ୍ତି।
0: ପ୍ରତିଥର ଭଳି ଗୋଟେ ସୁନ୍ଦର କବିତାରୁ ଆରମ୍ଭ। କବିତାଟି ହେଉଛି, ଆକାଶରୁ ସତେ ଅନଳ ବରସେ ଭୂମି ଭୂମା ଯାଏ ତାତି, ଜଳର ସମସ୍ୟା ଉତ୍କଟ ହେଉଛି ଅଂଶୁଘାତ ଉଠେ ମାତି, ପାଣି ପଣା ଦାନ ଜଳ ଛତ୍ରମାନ ପଥ ପ୍ରାନ୍ତେ ରୁହେ ଚାହିଁ, ଲେମ୍ବୁ ପାଣି ଦହି ଟଙ୍କ ତୋରାଣି ଅମୃତ ନାଗଇ ତହିଁ, ଛତା ଜୋତା ପାଣି ବୋତଲ ଧରି ବାହାରକୁ ଯିବା ଭାଇ, ଛାଇ ସ୍ଥାନ ଦେଖି ବିଶ୍ରାମ କରିବା ଟିକିଏ ସଜାଗ ହୁଏ।
1: ପ୍ରତ୍ୟେକ ଥର ଭଳି ଭାଇ ଚମତ୍କାର କବିତା ଲେଖିଛନ୍ତି। ତେବେ ଭାଇ, ଆପଣ ଯେଉଁ ସମୟ ଉପଯୋଗୀ କବିତାଟି ଲେଖିଛନ୍ତି ନିଶ୍ଚିତ ଭାବରେ ଆମ ଶ୍ରୋତାବନ୍ଧୁମାନେ ମଧ୍ୟ ଏହାକୁ ଧ୍ୟାନର ସହିତ ଶୁଣିଥିବେ। ଆମେ ଆଶା କରୁଛୁ କବିତାରେ ଆପଣ ଲେଖିଥିବା ଉପଦେଶଗୁଡ଼ିକ ମଧ୍ୟ ସେମାନେ ନିଜ ଜୀବନରେ କାମରେ ଲଗେଇବେ। ଆମ ଶ୍ରୋତାବନ୍ଧୁମାନଙ୍କୁ ଆମ ଯୁବବାଣୀ ପରିବାର ତରଫରୁ ମଧ୍ୟ ଏହା ଉପଦେଶ ରହିବ ଯେ ତାପମାତ୍ରା ମାତ୍ରାଧିକ ଭାବରେ ବଢ଼ି ଚାଲିଛି ଏବଂ ଏଥିସହିତ ଅଂଶୁଘାତର ସମ୍ଭାବନା ମଧ୍ୟ ବଢ଼ି ବଢ଼ି ଚାଲିଛି। ତେଣୁ ଗୋବିନ୍ଦ ଭାଇ ଯେମିତି ଭାବରେ କବିତାରେ ଲେଖିଲେ, ଆପଣ ସମସ୍ତେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ବାହାରକୁ ଗଲାବେଳେ ସାଙ୍ଗରେ ଛତା, ପାଦରେ ଜୋତା ଏବଂ ହାତରେ ପାଣି ବୋତଲଟିଏ ନିଶ୍ଚୟ ରଖନ୍ତୁ, ବେଶୀରୁ ବେଶୀ ଛାଇ ସ୍ଥାନ ଦେଖି ରହିବାକୁ ଚେଷ୍ଟା କରନ୍ତୁ, ଖରାବେଳେ ବେଶୀ ବାହାରକୁ ବାହାରନ୍ତୁ ନାହିଁ, ନିଜର ଧ୍ୟାନ ରଖନ୍ତୁ, ଏଥିସହିତ ନିଜ ପରିବାରବର୍ଗ ଏବଂ ଚତୁଃପାର୍ଶ୍ୱର ଧ୍ୟାନ ମଧ୍ୟ ରଖନ୍ତୁ। ଆଗକୁ ଦେଖିବା ପ୍ରତୀକ୍ଷା, ସେ ନିଜ ମତାମତରେ କ'ଣ ଲେଖିଛନ୍ତି।
0: କାର୍ଯ୍ୟକ୍ରମ ସମ୍ପର୍କରେ ଭାଇ ଲେଖିଛନ୍ତି, ଗୁରୁବାର ବିବିଧାରେ ଅରୁଣ ରଥଙ୍କ ସହିତ ସାକ୍ଷାତକାର ଅତୀବ ଉପାଦେୟ ଓ ଉଚ୍ଚକୋଟୀର ଥିଲା। ଗାଳ୍ପିକ, ଉପନ୍ୟାସିକ ଏବଂ ସୁସାହିତ୍ୟିକ ଭାବରେ ତାଙ୍କର କୃତିତ୍ୱ ସମ୍ପର୍କରେ ଅନେକ କିଛି ସେ ଜାଣିବାକୁ ପାଇଥିଲେ, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଭାବରେ ଶନିବାର କ୍ୟାମ୍ପସ ବିଚିତ୍ରା କ୍ରମରେ ଛାତ୍ରଛାତ୍ରୀଙ୍କ ବକ୍ତୃତା ପ୍ରତିଯୋଗିତା ଆକାଶବାଣୀ କଳା ସାହିତ୍ୟ କ୍ଷେତ୍ର ଓ ସମାଜ କ୍ଷେତ୍ରରେ ତାର ଭୂମିକା ସମ୍ପର୍କରେ ଅତ୍ୟନ୍ତ ଭବ୍ୟ ଥିଲା। ରବିବାର ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମଟି ତାଙ୍କୁ ବେଶ୍ ମନମୁଗ୍ଧକର ଲାଗିଥିଲା, ସେଥିପାଇଁ ସେ ଉପସ୍ଥାପିକା ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ସୃଜନୀରେ ଶୀତଲ ଭଉଣୀ ଏବଂ ଆକାଶବାଣୀ @90 ବିଜେତା ଶିବାନୀ ଭଉଣୀଙ୍କ ଉପସ୍ଥାପନା ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏହା ସାଙ୍ଗକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପୁଣ୍ୟ ଜନ୍ମ ଜୟନ୍ତୀ ଉପରେ ଆଲୋଚନା ଓ ତା ସହିତ ଶ୍ରୋତାଙ୍କ କଲମରୁ କବିତା ଭାଇଙ୍କୁ ଉଚ୍ଚକୋଟୀର ଲାଗିଥିଲା। ଏଥିସହିତ ଭାଇ ଲେଖିଛନ୍ତି, ଦୀପ୍ତିମୟୀ ଷଡ଼ଙ୍ଗୀ

0: ଗଳ୍ପ ମଧ୍ୟ ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିସହିତ ଭାଇ ଅନୁରୋଧ କରିଛନ୍ତି ଯେ ହାସ୍ୟ ରସାତ୍ମକ ନାଟକ ମର୍ତ୍ତ୍ୟରେ ସକାଳ ଏହାକୁ ପୁନଃ ପ୍ରସାରଣ କରାଯାଉ।
1: ଗୋବିନ୍ଦ ଭାଇ, ଆମର କାର୍ଯ୍ୟକ୍ରମ ଗୁଡିକୁ ଏତେ ମନ ଦେଇକି ଆପଣ ଶୁଣିଛନ୍ତି, ଆମକୁ ନିଜର ମତାମତରେ ଏତେ ପ୍ରଶଂସା କରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଯାହା ମତ ପୋଷଣ କରିଛନ୍ତି ସେ ଅନୁସାରେ ଅରୁଣ ରଥଙ୍କ ସହିତ ସାକ୍ଷାତକାରଟି ଆପଣଙ୍କୁ ବହୁତ ଭଲ ଲାଗିଲା। ଭାଇ, ଆମେ ଚେଷ୍ଟା କରୁଛୁ ଯେ ଏମିତି କୃତି ବ୍ୟକ୍ତିମାନଙ୍କ ସହିତ ଆପଣଙ୍କୁ ପରିଚିତ କରାଇବୁ, ଆଗକୁ ଆପଣ ଏମିତି ସୁନ୍ଦର ସୁନ୍ଦର ସାକ୍ଷାତକାର ଶୁଣିବାକୁ ପାଇବେ। ସମାଜ ଏବଂ କଳା ସାହିତ୍ୟ କ୍ଷେତ୍ରରେ ଆକାଶବାଣୀର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ମନ୍ତ୍ରମୁଗ୍ଧକର ବକ୍ତୃତା ଆପଣଙ୍କୁ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ ଯେ ଆପଣଙ୍କୁ ଆମର ଏହି ଉପାଦେୟ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଛି, ତାହା ଆପଣ ଲେଖି ମଧ୍ୟ ପଠାଇଛନ୍ତି। ପରେ ପରେ ରବିବାର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ମଧ୍ୟ ଆପଣ ପ୍ରଶଂସା କରିଛନ୍ତି। ସେହିପରି ଶୀତଲପାଙ୍କର ଉପସ୍ଥାପନାରେ ପ୍ରଚାର କରାଯାଇଥିବା ସୃଜନୀ କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଛି। ଉକ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ଏଟ୍90 ପ୍ରତିଯୋଗିତାରେ ବିଜୟିନୀ ହୋଇଥିବା ଶିବାନୀ ଅପାଙ୍କର ଉପସ୍ଥାପନା ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗିଛି ଜାଣି ଆମେ ବହୁତ ଖୁସି ହେଲୁ। ନିଶ୍ଚିତ ଭାବରେ ଶିବାନୀ ଭଉଣୀ ଆଜିର କାର୍ଯ୍ୟକ୍ରମ ଶୁଣୁଥିବେ। ଶୀତଲପା ଏବଂ ଶିବାନୀ ଭଉଣୀ ଆପଣଙ୍କର ଏହି ପ୍ରଶଂସା ପାଇ ବହୁତ ଖୁସି ହେବେ ଏବଂ ଉତ୍ସାହିତ ମଧ୍ୟ ହେବେ। ସେମାନଙ୍କ ତରଫରୁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଭାଇ। ଏବଂ ଶେଷରେ ଆପଣ ଯେଉଁ ଅନୁରୋଧ ରଖିଛନ୍ତି ଯେ ନାଟକ ମର୍ତ୍ତ୍ୟରେ ସକାଳ ଯେଉଁ ହାସ୍ୟ ରସାତ୍ମକ ନାଟକଟି ରହିଛି ତାହାକୁ ପୁଣି ଥରେ ପ୍ରଚାର କରିବା ପାଇଁ ନିଶ୍ଚିତ ଭାବେ ଭାଇ ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକରେ ଆପଣ ଏହା ଶୁଣିବାକୁ ପାଇବେ। ଆମକୁ ଏହି ମେଲ୍ରେ ନିଜର ମୂଲ୍ୟବାନ ମତାମତ ଲେଖି ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ। ଏମିତି ଆମ ସହିତ ଯୋଡ଼ି ହୋଇକି ରହିଥାନ୍ତୁ, ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ନିଜର ମତାମତ ପଠାଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ।

0: ଆରେ ଦେଖ ତ ପ୍ରୀତି, ଆମ ଶ୍ରୋତା ବନ୍ଧୁ ମାନଙ୍କର ସ୍ନେହର ଚିଠି ଏବଂ ମେଲ ଗୁଡିକ ପଢି ଉତ୍ତର ଦେବା ଭିତରେ ଆଜିର ସମୟଟା ସରି ଆସିଲାଣି ଯେ।
1: ହଁ ପ୍ରତୀକ୍ଷା, ସମୟ ଯେତେ ଭଲ କିମ୍ବା ମନ୍ଦ ହେଲେ ବି ସବୁ ସମୟ କଟିଯାଏ। ଆଜିର ବିଦାୟ ବେଳା ଆସି ଉପନୀତ।
0: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଚିଠି ଏବଂ ମେଲ ମାଧ୍ୟମରେ ନିଶ୍ଚୟ ପଠାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001।
1: ଆମ ମେଲ୍ ଆଇଡି ହେଉଛି yv.aircc@gmail.com।
0: ତେବେ ବନ୍ଧୁ, ଆଜିର ସମ୍ପର୍କ ଚିଠିପତ୍ର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା।
1: ଆଉ ମୁଁ ପ୍ରୀତି।
0: ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି, କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ଗଣତି। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି 5,000ରୁ ଊର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ସମ୍ବୋଧନ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। ବିଶ୍ୱଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ଅଗ୍ରଗତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ। 2026-27 ପାଇଁ ସୁଜଳ ଯୋଜନାରେ 1500 କୋଟି ଟଙ୍କାର ବ୍ୟବରାଦ। ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଆଗଲା ନିଷ୍ପତ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନର ସମୟସୀମା ବୃଦ୍ଧି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା 15 ତାରିଖ ଯାଏଁ ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27 ଉଦ୍ଯାପିତ ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर। यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଷଷ୍ଠ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଅଖିଳ ଭାରତୀୟ ହିନ୍ଦୀରେ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସହ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ସଂଗ୍ରାମ କେଶରୀ ସିଂ। ଶ୍ରୀମଦ୍ ଭାଗବତର 25ତମ ଭାଗ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ। ଆଲୋଚନା କରିବେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ପ୍ରଭାତ ପରିକ୍ରମା 6:25। କଥିକା 6:35। ଏଥିରେ ଶୁଣିବେ ଜଳ ସୁରକ୍ଷା ଭାରତର ସ୍ଥିତି ଓ ଗତି। ଆଲୋଚକ ବିଜୟ କୁମାର ଦାସ। ଅତସୀ କୁସୁମ 6:40। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ। ସଙ୍ଗୀତ ଭାନୁମତୀ ସାହୁ। ନାଟକ ଗୁରୁ ପ୍ରଚାର କରିବ ଦିନ 10:00। ମୂଳ ମରାଠୀ ରଚନା ରମେଶ ପାୱାର। ହିନ୍ଦୀ ଅନୁବାଦ ମଦନ ବାଗୁରିଆ। ଓଡ଼ିଆ ଅନୁବାଦ ଶରତ ଚନ୍ଦ୍ର ମୂଳିଆ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଅଭୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ଶ୍ୟାମାମଣି ଦେବୀ ଏବଂ ବିଶ୍ୱନାଥ ରାଓ। ଓଡ଼ିଶୀ କୀର୍ତ୍ତନ ଦିନ 11:30। ପରିବେଷଣ କରିବେ ପ୍ରଭାକର ଭୂଇଁ ଏବଂ ସାଥୀ। ମୃଦଙ୍ଗ ବାଦ୍ୟ ଦିନ 1:10। ପରିବେଷଣ କରିବେ ଭାସ୍କର ପ୍ରଧାନ ଏବଂ ସାଥୀ। ନାରୀ ମହଲେ ଆଳାପ ଦିନ 1:20। ଏଥିରେ ଶୁଣିବେ ଗାୟିକା ସରିତା ଆଚାର୍ଯ୍ୟଙ୍କ ସହିତ ସାକ୍ଷାତକାର। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 7ତମ ଭାଗ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30। ଏଥିରେ ଶୁଣିବେ ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କର ସ୍ଲୋଗାନ। ଆଲୋଚକ ଡକ୍ଟର ଶୁଭେନ୍ଦୁ ମେହେର। ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ ସଫଳ ଚାଷୀ ଶାରଦା ରାୟଙ୍କ ସହିତ ସାକ୍ଷାତକାର। ଅନୁଜା ତାରିଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ ରାତି 8:30। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ରାତି 9:30। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ନାଟକ କୁହୁଡ଼ି ପ୍ରଚାର କରିବ ରାତି 10:02। ରଚନା ପୃଥ୍ୱୀରାଜ ପାତ୍ର। ପ୍ରଯୋଜନା ଗୌର ପଟ୍ଟନାୟକ। ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ ଶୁଣିବେ ରାତି 10:30। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 8:30। ଗୀତଗୀତିକା 9:00। କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଦିନ 2:45। କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବ ରାତି 17:02। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:02। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଷଷ୍ଠ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଷଷ୍ଠ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଗାଇଛନ୍ତି ମାନସ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀ।

0: ମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନୂତନ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ସମୃଦ୍ଧ ଓଡ଼ିଶାର ମୂଳଦୁଆ ସାଜିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟେ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ନୂତନ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତାକୁ ନେଇ ଆୟୋଜିତ ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ମୌଳିକ ଶିକ୍ଷାଠାରୁ ଆରମ୍ଭ କରି ଗୁଣାତ୍ମକ ଏବଂ ବୃତ୍ତିଗତ ଶିକ୍ଷାକୁ ଏଥିରେ ସାମିଲ କରାଯାଇଛି। ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ଆହରଣ କରିବା ନୁହେଁ, ବରଂ ସମାଜର ପଥ ପ୍ରଦର୍ଶିତ କରିବା ବୋଲି ସେ କମ୍ଭମ୍ପାଟେ କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଚାରୋଟି ସ୍ତମ୍ଭ ପାଠ୍ୟକ୍ରମ, ଶିକ୍ଷକମାନଙ୍କ ପ୍ରଶିକ୍ଷଣ, ଭିଭିଭୂମିର ବିକାଶ ଏବଂ ଲର୍ଣ୍ଣିଂ ଆଉଟ୍କମ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିକ୍ଷାକୁ ଲକ୍ଷ୍ୟ ଭାବେ ଗ୍ରହଣ କରି ଶିକ୍ଷାର ବିକାଶ ପାଇଁ ସମସ୍ତଙ୍କୁ ନେତୃତ୍ୱ ନେବାକୁ ହେବ। ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ହେଲେ ଶିକ୍ଷା କ୍ଷେତ୍ରକୁ ଆଗେଇ ନେବା ପାଇଁ ସମସ୍ତେ ପ୍ରତିଶ୍ରତିବଦ୍ଧ ହେବା ଆବଶ୍ୟକ ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଆମକୁ ବିଶ୍ୱବିଦ୍ୟାଳୟ ସ୍ତରକୁ ନେଇକି ବିଶ୍ୱବିଦ୍ୟାଳୟ ସ୍ତରରେ ଯେଉଁ କନଷ୍ଟିଚୁଏଣ୍ଟ କଲେଜେସ୍ ମାନେ ଅଛନ୍ତି ବା ହାୟର ଏଜୁକେସନ ଇନଷ୍ଟିଚ୍ୟୁସନ୍ସ ମାନେ ଅଛନ୍ତି, ସେମାନଙ୍କ ପ୍ରତିନିଧିମାନଙ୍କୁ ସେଠାକୁ ଅପେକ୍ଷିତ କରାଯାଇ ସେମାନଙ୍କୁ ସେଠାରେ ମଧ୍ୟ ମାର୍ଗଦର୍ଶନ ଦେବାକୁ। ଏ ଆଜି ରାଜଧାନୀରୁ ଆରମ୍ଭ ହୋଇଛି, ଏହାକୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରେ ଥିବା ଉଚ୍ଚଶିକ୍ଷା ବିଭାଗର ଅନୁଷ୍ଠାନ ପାଖକୁ ପହଞ୍ଚାଇବାକୁ ପଡ଼ିବ।
0: ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁଜଳ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁଜଳ କାର୍ଯ୍ୟକ୍ରମ ଅଧୀନରେ ମୋଟ 544 ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ସେଥିରୁ 298 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶ୍ରୀମତୀ ପାଢ଼ୀ କହିଛନ୍ତି, 2026-27 ଆର୍ଥିକ ବର୍ଷରେ 102 ନୂତନ ପ୍ରକଳ୍ପ ସମେତ ମୋଟ 391 ପ୍ରକଳ୍ପ ପାଇଁ ସରକାର 1,500 କୋଟି ଟଙ୍କା ବ୍ୟୟ କରିବେ। 2027-28 ଆର୍ଥିକ ବର୍ଷରେ 92 ନୂତନ ପ୍ରକଳ୍ପ ପାଇଁ 978 କୋଟି ଟଙ୍କା ବିନିଯୋଗ କରାଯିବାର ଲକ୍ଷ୍ୟ ରହିଛି। ସୁଜଳ କାର୍ଯ୍ୟକ୍ରମରେ ପୂର୍ବରୁ ଅନୁମୋଦନ ମିଳିଥିବା 544 ପ୍ରକଳ୍ପ ମଧ୍ୟରୁ 299 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆଜିଠାରୁ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରତି ଲିଟର ପିଛା କ୍ଷୀର ଦର 4 ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦର ସୂଚୀ ଅନୁସାରେ ଟୋଣ୍ଡ ଦୁଗ୍ଧ ପ୍ରତି ଲିଟର 50-54 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ପ୍ରିମିୟମ୍ କ୍ଷୀର 54-58 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୋଲ୍ଡ ପ୍ରିମିୟମ୍ କ୍ଷୀର 56-60 ଟଙ୍କା ଏବଂ ପ୍ରିମିୟମ୍ ପ୍ଲସ୍ କ୍ଷୀର 60-64 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏନେଇ ଓମ୍ଫେଡ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଷୀର ଦର ବୃଦ୍ଧି ପାଇବା ଦ୍ୱାରା ଦୁଗ୍ଧ ଚାଷୀମାନେ ଉପକୃତ ହେବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମ୍ରେ ସରକାର କ୍ଷୀର କ୍ରୟ କରିବେ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କ୍ଷୀର ଦର ବୃଦ୍ଧି ଆବଶ୍ୟକ ହୋଇପଡ଼ିଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ସମୟରେ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରାଜ୍ୟବ୍ୟାପୀ 77 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ 24 ପ୍ରଗଣା ଜିଲ୍ଲାର ଫାଲ୍ଟା

0: ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ହୋଇଥିବା ମତଦାନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଅସିଦ୍ଧ ଘୋଷଣା କରିବା ପରେ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ହେବ। ଆସାମରୁ ସମସ୍ତ 126 ଆସନ ପାଇଁ ଭୋଟ୍ ଗଣତି 35 ଜିଲ୍ଲାର 40 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କରାଯିବ। ତାମିଲନାଡୁରେ ମଧ୍ୟ ଭୋଟ୍ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 10,545 ଗଣନା କର୍ମଚାରୀଙ୍କୁ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ କରାଯିବ। ଶିକ୍ଷା ବିନା ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ ବୋଲି ବିଧାନସଭା ବାଚସ୍କତି ସୁରମା ପାଠୀ କହିଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଶିଶୁର ଚାରିତ୍ରିକ ଶୃଙ୍ଖଳା ଶୈକ୍ଷିକ ବିକାଶର ଚାବିକାଠି ହେଉଛି ଶିକ୍ଷା। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ହେଲେ ଶିଶୁର ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ଦେଶ ବାହାରେ 5,000 ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22,00,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରୁ 27 ପରୀକ୍ଷା କେନ୍ଦ୍ରରେ 50,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଏହି ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋହାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ମସିହାରେ ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ଏନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାଠାରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କ ସମେତ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶ ନିର୍ମାଣରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମ୍ଭାଦ ପରିବେଷଣ ପାଇଁ ଯୁବ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୁଆଁରିଆ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି 2 ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ 2 ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ 16 କମ୍ ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧାକୁ ପରାସ୍ତ କରି ଭୁବନେଶ୍ୱର ଏ ବିଜୟୀ ହୋଇଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ପଡ଼ିଆରେ ଖେଳାଯାଇଥିବା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ 37 ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ 103 ମ୍ୟାଚ୍ ଖେଳାଯାଇଥିଲା। ପାଣିପାଗ, ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ଜନିତ ବର୍ଷା ଏବଂ କାନ୍ଥ ଭୁଶୁଡ଼ିବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ 6 ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟ ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଚନ୍ଦନ।

0: ଯାତ୍ରା ହିନ୍ଦୁ ଧର୍ମରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ, ଯାହାକି ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ କେଉଁଠି 21 ଦିନ ତ କେଉଁଠି 42 ଦିନ ବ୍ୟାପୀ ପାଳନ କରାଯାଇଥାଏ। ମୁଖ୍ୟତଃ ଓଡ଼ିଶା ଏବଂ ଭାରତର ବିଭିନ୍ନ ମନ୍ଦିରମାନଙ୍କରେ ଏହା ପାଳନ କରାଯାଏ। ଏହି ପର୍ବରେ ମନ୍ଦିରରେ ଥିବା ବିଗ୍ରହମାନଙ୍କରେ ଚନ୍ଦନର ପ୍ରଲେପ ଦିଆଯାଇଥାଏ, ଯାହାକି ଠାକୁରମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରୁ ରକ୍ଷା କରିଥାଏ ବୋଲି ପ୍ରଥା ପ୍ରଚଳିତ ଅଛି। ଚାପ ଖେଳ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ବହନ କରିଥାଏ। ବିଶେଷକରି ମୁଖ୍ୟ ବିଗ୍ରହମାନଙ୍କର ଚଳନ୍ତି ପ୍ରତିମାମାନଙ୍କୁ ସୁସଜିତ ବୋଇତରେ ଅଧିଷ୍ଠିତ କରାଯାଇ ମନ୍ଦିର ପାର୍ଶ୍ୱସ୍ଥ ପୁଷ୍କରିଣୀ ଅବା ନଦୀମାନଙ୍କରେ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନମାନଙ୍କରେ ଏହି ଚାପ ଉଭୟ ଦିବାରାତ୍ର ମଧ୍ୟ ଖେଳାଯାଇଥାଏ। ବିଶେଷକରି ଏହି ପର୍ବ କେଉଁଠି ଓ କିପରି ପାଳନ କରାଯାଇଥାଏ ଆସନ୍ତୁ ଜାଣିବା। ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ ଦୁଇଟି ପର୍ଯ୍ୟାୟରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 42 ଦିନ ବ୍ୟାପୀ ପାଳନ କରାଯାଇଥାଏ, ଯଥା ବାହାର ଚନ୍ଦନ ଯାତ୍ରା ଓ ଭିତର ଚନ୍ଦନ ଯାତ୍ରା। ଶ୍ରୀଜଗନ୍ନାଥଙ୍କର ସେବକମାନେ ବିଭିନ୍ନ ରୀତିନୀତି ସମ୍ପନ୍ନ ପୂର୍ବକ ପ୍ରଭୁଙ୍କ ଚନ୍ଦନଯାତ୍ରା ସମ୍ପାଦନ କରିଥାନ୍ତି। ବାହାର ଚନ୍ଦନଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ, ରାମ ଓ କୃଷ୍ଣ ଏବଂ ପାଞ୍ଚଟି ଶିବଲିଙ୍ଗଙ୍କ ଚଳନ୍ତି ପ୍ରତିମାଙ୍କୁ ପଞ୍ଚୁପାଣ୍ଡବ ଭାବେ ଏକ ଭବ୍ୟ ସମାରୋହରେ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ। ସେଠାରେ ଶ୍ରୀବିଗ୍ରହମାନଙ୍କୁ ନନ୍ଦା, ଭଦ୍ରା ଓ ଜୟା ନାମକ ସୁସଜିତ ବୋଇତରେ ବିରାଜମାନ କରାଯାଇ ଚାପ ଖେଳାଯାଇଥାଏ। ଏହି ଚାପ ଖେଳର ବିଶେଷତ୍ୱ ହେଉଛି ବିଗ୍ରହମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରେ ଥଣ୍ଡାର ଅନୁଭୂତି ପ୍ରଦାନ କରିବା। ବାହାର ଚନ୍ଦନଯାତ୍ରା 21 ଦିନ ବ୍ୟାପୀ ପାଳନ କରାଯିବା ପରେ ଭିତର ଚନ୍ଦନଯାତ୍ରା ପାଳନ କରାଯାଇଥାଏ, ଯାହା ଏକ ଗୋପନୀୟ ନୀତି ଅଟେ। ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ ପୂର୍ବକ କେବଳ ସୁଗନ୍ଧିତ ଚନ୍ଦନର ପ୍ରଲେପ ଉପରେ ଧ୍ୟାନ ଦିଆଯାଇଥାଏ। ଉତ୍ତରପ୍ରଦେଶର ବୃନ୍ଦାବନର ବିଭିନ୍ନ ମନ୍ଦିର ଓ ଇସ୍କନ କେନ୍ଦ୍ରମାନଙ୍କରେ ଚନ୍ଦନ ଲାଗି ପରେ ସେଠାରେ ଥିବା ଯମୁନା ନଦୀରେ ବିଗ୍ରହମାନଙ୍କୁ ଶୋଭାଯାତ୍ରା ନିଆଯାଇ ବୋଇତରେ ଅଧିଷ୍ଠିତ ପୂର୍ବକ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନରେ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଏହି ନୀତି ସମ୍ପାଦିତ ହୋଇଥାଏ। ବୃନ୍ଦାବନରେ ବିଶେଷକରି ବାଙ୍କେ ବିହାରୀ ମନ୍ଦିର, ରାଧାବଲ୍ଲଭ ମନ୍ଦିର, ଗୋସ୍ୱାମୀ ମନ୍ଦିର, ଇସ୍କନ ବୃନ୍ଦାବନ ଓ ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଏହି ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କର ମଧ୍ୟ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ବାବା ଲିଙ୍ଗରାଜଙ୍କର ଚନ୍ଦନଯାତ୍ରା 22 ଦିନ ବ୍ୟାପୀ ପାଳନ କରାଯାଇଥାଏ। ବାବା ଲିଙ୍ଗରାଜଙ୍କର ସେବକମାନେ ବିଗ୍ରହମାନଙ୍କୁ ଥଣ୍ଡା ରଖିବା ଓ ଆରାମ ପ୍ରଦାନ ପୂର୍ବକ ଚନ୍ଦନର ପ୍ରଲେପ ଦେବା ସଙ୍ଗେ ସଙ୍ଗେ ପ୍ରଭୁ ଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା' ପାର୍ବତୀ, ମା' ରୁକୁଣା ଏବଂ ଶ୍ରୀ ବାସୁଦେବଙ୍କର ବିଗ୍ରହମାନଙ୍କୁ ସନ୍ଧ୍ୟା ସମୟରେ ଏକ ପଟୁଆରରେ ମନ୍ଦିର ପାର୍ଶ୍ୱସ୍ଥ ବିନ୍ଦୁସାଗର ସରୋବରକୁ ନିଆଯାଇ ପ୍ରଭାତୀ ବୋଇତ ନାମକ ସୁସଜିତ ବୋଇତରେ ଚାପ ଖେଳ କରିଥାନ୍ତି। ଏହି ପର୍ବରେ ହରିହରଙ୍କ ମିଳନର ମହତ୍ତ୍ୱ ଅଧିକ। ପୌରାଣିକ ମତରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଓ ଦୋଳପର୍ବ ପରେ ପରେ ଆରାମ ପ୍ରଦାନ ପାଇଁ ମାତା ପାର୍ବତୀଙ୍କୁ ବୋଇତରେ ବୁଲାଇ ନେବା ପାଇଁ ପ୍ରତିଶ୍ରତିପୂର୍ବକ ଏହି ଚାପ ଖେଳର ଆୟୋଜନ ହୋଇଥାଏ। ପୁରୀ ଜିଲ୍ଲା କାକଟପୁରସ୍ଥିତ ମା' ମଙ୍ଗଳାଙ୍କ ପୀଠରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 21 ଦିନ ବ୍ୟାପୀ ମା'ଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସହିତ କାକଟପୁର ମା' ମଙ୍ଗଳାଙ୍କର ମନ୍ଦିର ଅବିଚ୍ଛେଦ୍ୟ ଭାବେ ଜଡ଼ିତ। ବିଶେଷକରି ନବକଳେବର ସମୟରେ ଶ୍ରୀଜଗନ୍ନାଥଙ୍କର ଦାରୁ ବିଷୟରେ ସୂଚନା ମା' ମଙ୍ଗଳା ସ୍ୱପ୍ନ ମାଧ୍ୟମରେ ସେବାୟତମାନଙ୍କୁ ପ୍ରଦାନ କରିଥାନ୍ତି। ଚନ୍ଦନଯାତ୍ରା ସମୟରେ ସେବକମାନେ ପ୍ରତ୍ୟହ ମା'ଙ୍କୁ ଚନ୍ଦନ ଲାଗି କରିବା ପରେ ବିଭିନ୍ନ ରୀତିନୀତି ସମ୍ପାଦନ ପୂର୍ବକ ମା'ଙ୍କୁ ଶୋଭାଯାତ୍ରାରେ ନେଇ ନିକଟସ୍ଥ ପ୍ରାଚୀ ନଦୀରେ ଥିବା ସୁସଜିତ ବୋଇତରେ ଦେବୀଙ୍କ ଚାପ ଖେଳ କରିଥାନ୍ତି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କନକପୁରସ୍ଥିତ ଝଙ୍କଡ଼ବାସିନୀ ମା' ସାରଳଙ୍କ ପୀଠରେ ମଧ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଦୀର୍ଘ 21 ଦିନ ବ୍ୟାପୀ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତିଦିନ ଦେବୀଙ୍କୁ ଚନ୍ଦନ ଲାଗି ସରିବା ପରେ ବିମାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ ନିଆଯାଇ ଦିବାରାତ୍ର ଚାପ ଖେଳାଯାଇଥାଏ। ଦେବୀଙ୍କ ସେବକ ରାଓଳମାନେ ଏହି କାର୍ଯ୍ୟରେ ସାମିଲ ହୋଇ ରୀତିନୀତି ସମ୍ପାଦନ କରିଥାନ୍ତି। ଏହି ଉତ୍ସବରେ ଆଧ୍ୟାତ୍ମିକ ରୀତିନୀତି ସହିତ ସଙ୍ଗୀତ ଏବଂ ନୃତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ସମନ୍ୱୟ ଘଟିଥାଏ, ଯାହା ବିଶେଷ ଭାବେ ଓଡ଼ିଶାରେ ଦେଖିବା ପାଇଁ ମିଳିଥାଏ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗାଲାକ୍ସ ଆଇ ପକ୍ଷରୁ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ବିଶ୍ୱର ପ୍ରଥମ ସେନ୍ସରଯୁକ୍ତ ରାଡାର ପ୍ରଯୁକ୍ତି ବିଦ୍ୟା ଆଧାରିତ ସାଟେଲାଇଟ୍ର କରାଗଲା ଉତ୍କ୍ଷେପଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଗାଲାକ୍ସ ଆଇ ଦ୍ୱାରା ମିଶନ ଦୃଷ୍ଟି ଭାରତର ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ବିପଦର ନିବାରଣ ଏବଂ ହ୍ରାସର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତାକାଲିଠାରୁ ସ୍ୱାସ୍ଥ୍ୟ

ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରାଯିବ। ପଶ୍ଚିମ ଏସୀୟ ସଂକଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ସରକାର। ସୁଭଦ୍ରା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଆସନ୍ତାକାଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜନ ହେବ କାର୍ଯ୍ୟକ୍ରମ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଏହି ରାଶି ପ୍ରଦାନ କରିବେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନର ସମୟସୀମା ବୃଦ୍ଧି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା 15 ତାରିଖ ଯାଏଁ ଆବେଦନ କରିପାରିବେ। ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣର ଅଗ୍ରଗତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ। 2026-27 ପାଇଁ ସୁଜଳ ଯୋଜନାରେ 1500 କୋଟି ଟଙ୍କାର ବ୍ୟବରାଦ। ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଆଗଲା ନିଷ୍ପତ୍ତି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, କଥାଚିତ୍ର ଧଉଳି ଏକ୍ସପ୍ରେସ୍।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ ମୁଖ୍ୟ ସମ୍ବାଦ ଗାଲାକ୍ସ ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ କେରଳ ତାମିଲନାଡୁ ଆସାମ

ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ଗାଲାକ୍ସାଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ପ୍ରଥମ ଅପ୍ଟୋସାର୍ ସାଟେଲାଇଟ୍ ଏବଂ ଭାରତରୁ ସର୍ବବୃହତ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ ଯୁବପିଢ଼ିଙ୍କ ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆଗ୍ରହର ବଳିଷ୍ଠ ପ୍ରମାଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗାଲାକ୍ସାଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଗାଲାକ୍ସାଇ ପକ୍ଷରୁ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ବିଶ୍ୱର ପ୍ରଥମ ସେନ୍ସରଯୁକ୍ତ ରାଡାର ପ୍ରଯୁକ୍ତିବିଦ୍ୟା ଆଧାରିତ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି। ଏହା ଅତି ସ୍ୱଷ୍ଟ ଏବଂ ରଙ୍ଗୀନ ଚିତ୍ର ପ୍ରଦାନ କରିବା ସହ ପ୍ରତିକୂଳ ପାଗରେ ମଧ୍ୟ ପୃଥିବୀର ସଠିକ୍ ଚିତ୍ର ଉତ୍ତୋଳନ କରିବାରେ ସମର୍ଥ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରାଜ୍ୟବ୍ୟାପୀ 77ଟି ଗଣନା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ହୋଇଥିବା ମତଦାନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଅସିଦ୍ଧ ଘୋଷଣା କରିବା ପରେ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ହେବ। ଆସାମର ସମସ୍ତ 126 ଆସନ ପାଇଁ ଭୋଟ୍ ଗଣତି 35 ଜିଲ୍ଲାର 40 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କରାଯିବ। ତାମିଲନାଡୁରେ ସୁଗମ ଗଣନା ସୁନିଶ୍ଚିତ କରିବା ପାଇଁ ଷ୍ଟ୍ରଙ୍ଗରୁମ୍ ଚତୁଃପାର୍ଶ୍ୱ ଏବଂ ଗଣନା କେନ୍ଦ୍ରରେ ତଥା ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ପ୍ରକ୍ରିୟା ପ୍ରସ୍ତୁତି ପାଇଁ ସମସ୍ତ ଦଳ ନିଜ ନିଜ ପୁଲିଂ ଏଜେଣ୍ଟମାନଙ୍କ ସହ ଏକ ବୈଠକ ଡାକିଛନ୍ତି। ଡିଏମ୍କେ ଏବଂ ଟିଭିକେ ଦଳଗୁଡ଼ିକ ବିଶୃଙ୍ଖଳା ଅଭିଯୋଗ କରି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିବା ସହ ଆସନ୍ତାକାଲି ଭୋଟ୍ ଗଣତି ହେବାକୁ ଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ସେମାନଙ୍କୁ ସହାୟତା ପାଇଁ 4,624 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ମଧ୍ୟ ନିୟୋଜିତ ରହିବ ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ତାମିଲନାଡୁରେ ମୋଟ 10,545 ଗଣନା କର୍ମଚାରୀଙ୍କୁ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ କରାଯିବ। ପୁଡୁଚେରୀରେ ବ୍ୟାପକ ସୁରକ୍ଷା ଓ ତଦାରଖ ବ୍ୟବସ୍ଥା ସହିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୁଡୁଚେରୀ ମୁଖ୍ୟ ନିର୍ବାଚନ ଅଧିକାରୀ ପି ଜବାହର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଭାବେ ପରିଚାଳିତ ହେବ। ଅନ୍ୟପକ୍ଷରେ କେରଳମ୍ରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସେଠାରେ 140 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ 5 ଭୋଟ୍ ଗଣତି ହେବାକୁ ଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର 43 ସ୍ଥାନରେ 32,000 ଉର୍ଦ୍ଧ୍ୱ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ପଶ୍ଚିମ ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲିଠାରୁ ସମଗ୍ର ଦେଶରେ 1200ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ ମାସ 3 ପରଠାରୁ 1,75,000 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି ଗତକାଲି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

0: ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଗତକାଲି ସେଠାକାର ବାୟୁ ସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଭାରତୀୟ ଏବଂ ୟୁଏଇର ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ 2500ରୁ ଅଧିକ ଭାରତୀୟ ନାଗରିକଙ୍କୁ ସ୍ଥଳ ସୀମା ମାର୍ଗ ଦେଇ ଇରାନରୁ ବାହାରକୁ ଯିବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାମାଇକା, ସୁରିନାମ ଏବଂ ତ୍ରିନିଦଦ ଟୋବାଗୋକୁ ଗସ୍ତରେ ଯାଇ ଆଜି ଜାମାଇକାର କିଙ୍ଗଷ୍ଟନ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଜାମାଇକା ପ୍ରତିପକ୍ଷ କାମିନା ଜେ ସ୍ମିଥ୍ଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଆଗାମୀ ଦୁଇଦିନ ମଧ୍ୟରେ ଜାମାଇକାର ଶୀର୍ଷ ନେତୃତ୍ୱ, ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତିନୋଟି ଦେଶର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ମତ ରଖିବେ। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଓ ଟୋବାଗୋ ସହିତ ଭାରତର ରାଜନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ଦକ୍ଷିଣ ଦକ୍ଷିଣ ସହଯୋଗ ଏବଂ ବିକାଶ ପ୍ରତି ପାରସ୍କରିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଆସନ୍ତାକାଲି ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଧାର କାର୍ଡ଼ର ଡିଜାଇନ୍ରେ ପରିବର୍ତ୍ତନ ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ୱଷ୍ଟୀକରଣରେ କୁହାଯାଇଛି ଏପରି କୌଣସି ପରିବର୍ତ୍ତନ ପାଇଁ ଯୋଜନା ନାହିଁ। ଏହି ଖବର ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜନସାଧାରଣଙ୍କୁ ଏପରି ରିପୋର୍ଟ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅଣଦେଖା କରିବା ସହ ୟୁଆଇଡିଏଆଇର ସରକାରୀ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏବଂ ପିଆଇବି ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ ସହିତ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ କାର୍ଯ୍ୟ କରୁଥିବା କୂଟନୈତିକ ପରାମର୍ଶଦାତା ଭାବେ ନିକ୍ ଷ୍ଟିୱାର୍ଟଙ୍କୁ ନିଯୁକ୍ତ କରାଯାଇଥିବା ନେଇ ହ୍ୱାଇଟ୍ ହାଉସ୍ ସ୍ୱଷ୍ଟ କରିଛି। ଏକ ବିବୃତ୍ତିରେ ମୁଖପାତ୍ର ଅଲିଭିଆ ଷ୍ଟିୱାର୍ଟଙ୍କୁ ଜଣେ ଅଭିଜ୍ଞ ନୀତି ବିଶାରଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ଷ୍ଟିଭ୍ ୱିଟକମ୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀକୁ ସହାୟତା କରିବେ। ପୂର୍ବରୁ ଷ୍ଟିୱାର୍ଟ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନ ସମୟରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଇରାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥିଲେ। ଆମେରିକା ସମର୍ଥିତ 9 ସୂତ୍ରୀ ଶାନ୍ତି ଯୋଜନାର ପ୍ରତିବଦଳରେ ଇରାନ 14 ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେବା ପରେ ଆମେରିକା ନିକ୍ ଷ୍ଟିୱାର୍ଟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 166 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18.2 ଓଭରରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ ଗାଲାକ୍ସ ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି।

0: ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସଡ଼କ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ଟ୍ରାଫିକ୍ ବ୍ୟବସ୍ଥା, ଦୁର୍ଘଟଣା ରୋକିବା ଏବଂ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଦୃଢ଼ ନିଷ୍ପଭି ନିଆଯାଇଛି। ବେଆଇନ ପାର୍କିଂ ଉପରେ କଟକଣା ପାଇଁ ରାସ୍ତାକଡ଼ରେ ଅନିୟମିତ ଭାବେ ଗାଡ଼ି ପାର୍କିଂ କରୁଥିବା ବ୍ୟକ୍ତି ଏବଂ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇଁ ଶିଳ୍ପାଞ୍ଚଳଗୁଡ଼ିକରେ ଧୂଳି ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ ଅଞ୍ଚଳର ସଡ଼କ ପାର୍ଶ୍ୱ ସଫା ରଖିବାକୁ କୁହାଯାଇଛି। ଦୁର୍ଘଟଣା ରୋକିବାକୁ ରମ୍ବଲ ଷ୍ଟ୍ରିପ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ବ୍ରେକ୍ଡାଉନ୍ ଗାଡ଼ି ପାଇଁ ହାଇଡ୍ରା ସେବା ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଅବଲମ୍ଭନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ କମ୍ପାନୀକୁ ନିଜ ପରିସର ମଧ୍ୟରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ କୁଲିଂ ସେଡ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ କାରଖାନାର ପ୍ରବନ୍ଧକ ସମେତ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣବ କୁମାର ମିଶ୍ର କହିଛନ୍ତି,
1: ଜିଲ୍ଲା ସଡ଼କ ସୁରକ୍ଷା ସମିତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଆମର କିଭଳି ଭାବରେ ଆମେ ଦୁର୍ଘଟଣା କମେଇବା ସହିତ ମୃତ୍ୟୁ ହାରକୁ ରୋକିବୁ ଆଉ ପରିବେଶ ବି ପରିଷ୍କାର ରଖିବୁ ତା ଉପରେ ଚର୍ଚ୍ଚା ହୋଇଥିଲା। ଲେନ୍ ପାର୍କିଂ କିଭଳି ଭାବରେ ନ କରିବେ, ସବୁ ଗାଡ଼ିକୁ ଚାଲାଣ କରିବା ପାଇଁ ଆମକୁ ନିର୍ଦ୍ଦେଶ ଦେଇଥିଲେ। ସବୁ ପ୍ରକାର ପ୍ରାଇଭେଟ୍ କମ୍ପାନୀମାନଙ୍କୁ କୁହାଯାଇଥିଲା ଯେ ତାଙ୍କ ପାଖପାଖ ଅଞ୍ଚଳର ସମସ୍ତଙ୍କର ଡିସାଇଡ୍ କରିଥିଲେ କଲେକ୍ଟର ସାହେବ କେତେ କେତେ ଜାଗା ସେ ଅଞ୍ଚଳରୁ ସେମାନେ ମେସିନ୍ ଲଗେଇ ହଉ ବା ଲୋକ ଲଗେଇ ହଉ ତାଙ୍କୁ ସଫା ରଖିବେ। ତାପରେ ଆମର ଯୋଉ ବ୍ରେକ୍ଡାଉନ୍ ଗାଡ଼ି ଗୁଡାକ ରାସ୍ତାରେ ବେଳେବେଳେ ହେଇଯାଉଛି, ତାକୁ ଗୋଟେ ଟ୍ରେନ୍ ରଖିବେ ଏନ୍ଏଚ୍ ଏବଂ ଆମର ଗୋଟେ କମ୍ପାନୀ ଓଏମ୍ପିଏଲ୍ କମ୍ପାନୀକୁ କହିଥିଲେ ଯେ ଟ୍ରେନ୍ ରଖିବେ, ଟ୍ରେନ୍ ମାଧ୍ୟମରେ ସାଙ୍ଗେ ସାଙ୍ଗେ ସେ ଗାଡ଼ିକୁ ହଟେଇବା ପାଇଁ ଚେଷ୍ଟା କରିବେ। ତାପରେ ଏବେ ତ ଆମର ଗ୍ରୀଷ୍ମ ପ୍ରବାହ ପାଇଁ 11:00 to 3:00 ପର୍ଯ୍ୟନ୍ତ ଗାଡ଼ି ବନ୍ଦ କରାହେଇଛି, ତାକୁ ଆମକୁ କୁହାହେଇଛି କଡ଼ାକଡ଼ି ଭାବେ ଦେଖିବା ପାଇଁ, କାରଣ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି। ସେଥିପାଇଁ ସେ ଆମକୁ ବିଭିନ୍ନ କମ୍ପାନୀରେ କୁଲିଂ ସେଡ୍ କରିବେ, ଡ୍ରାଇଭର ରେଷ୍ଟ ନେବା ପାଇଁ କୁଲିଂ ସେଡ୍ କରିବେ, ସେଠି ଡ୍ରାଇଭର ମାନେ ରେଷ୍ଟ ନେବେ, ସେଗୁଡ଼ା ଆମକୁ ଯାଞ୍ଚ କରିବା ପାଇଁ କହିଥିଲେ। ପ୍ରାୟ 10-12 କମ୍ପାନୀର ଦେଇଥିଲେ, ସେମାନଙ୍କର ଯାଇକିରି କୁଲିଂ ସେଡ୍ ଯାଇକି ଯାଞ୍ଚ କରାହବ।
0: ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡିଏମ୍ଏଫ୍ଏ ସମ୍ମିଳନୀ କକ୍ଷଠାରେ ଅଣ କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଏକ ଦୁଇଦିନିଆ ଇଣ୍ଡକ୍ସନ ଏବଂ ରିଫ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ସ୍ଥାନରେ ଥିବା ପୁରାତନ ତଥା ବିପଦପୂର୍ଣ୍ଣ ଅଟ୍ଟାଳିକାଗୁଡ଼ିକ ବିରୁଦ୍ଧରେ ପୌରପାଳିକା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମସ୍ତ କାର୍ଯ୍ୟାନୁଷ୍ଠାନ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜରୁରୀକାଳୀନ ବିଭାଗର ତତ୍ତ୍ୱାବଧାନରେ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ଏବଂ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ନାରୀ ଶକ୍ତି ବନ୍ଦନା ତଥା ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 1500ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସାଂସଦ ଶ୍ରୀ ପୁରୋହିତ ସମୀକ୍ଷା କରିବା ସହ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣରେ ଅବହେଳା କଲେ ଶିଳ୍ପ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଉଦିଆଁ ତାରାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ପ୍ରକାରେ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ଖରା ଛୁଟି ସମୟରେ ପିଲାମାନଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ସମସ୍ତଙ୍କୁ ହଲିଡେ ହୋମ୍ୱାର୍କ ବଣ୍ଟନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।

ଗୁଣ୍ଡ କିମ୍ବା ବଟାକୁ ଖାଦ୍ୟ ଓ ପ୍ରସାଧନରେ ବ୍ୟବହାର କରିପାରିବା, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଦିଗରୁ ଉପଯୋଗୀ। ତେବେ ଏ ବିଷୟରେ ଆଲୋଚନା ଶୁଣିବା ଆଗରୁ ଆସନ୍ତୁ ଶୁଣିବା ଗୋଟିଏ ଭକ୍ତିଗୀତ। ଶଶିଭୂଷଣ ବେହେରାଙ୍କ ରଚନାରୁ ଗାଉଛନ୍ତି ସ୍ୱାଗତିକା ମହାପାତ୍ର।

0: ଶ୍ରୋତାବନ୍ଧୁ, ଏବେ ଆମ ପେଟ ପାଟଣା କଥା। ଆମେ କଥା ହେଉଥିଲେ ହଳଦୀ ଚାଷ ବିଷୟରେ। ଆଜିର କୃଷି ଶିକ୍ଷାରେ ଏ ବିଷୟରେ ଅଧିକ କିଛି ଜାଣିବା। ବିଶେଷଜ୍ଞ ଅଛନ୍ତି ବରିଷ୍ଠ କୃଷି ବୈଜ୍ଞାନିକ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ମହାରଣା। ମହାଶୟା, ଆଲୋଚନା କରନ୍ତୁ, ଆମେ ବସି ଶୁଣିବା।
1: ପ୍ରିୟ କୃଷି ଶିକ୍ଷାର୍ଥୀ ବନ୍ଧୁଗଣ, ଆଜିର ପାଠର ବିଷୟ ହେଉଛି ହଳଦୀ ଚାଷ। ଆମେ ସାଧାରଣତଃ ହଳଦୀକୁ ପ୍ରତିଦିନ ଖାଦ୍ୟ ବା କୌଣସି କସମେଟିକ ପଦାର୍ଥ ଯେମିତିକି ଆମେ କ୍ରିମ ବା ଔଷଧ ମାଧ୍ୟମରେ ବ୍ୟବହାର କରିଥାଉ। ତେଣୁ ଆମ ଦୈନନ୍ଦିନ ଜୀବନରେ ହଳଦୀ ଚାଷର ବହୁତ ଭୂମିକା ରହିଛି ଏବଂ ଏହା ଆମର ପ୍ରତିଦିନ ଜୀବନରେ ଏକ ଅଭିନ୍ନ ଅଙ୍ଗ ଭାବେ ସାଜିତ ହୋଇଯାଇଛି। କୌଣସି ପର୍ବପର୍ବାଣୀରେ ହଳଦୀକୁ ଆମେ ବିଶେଷ ଭାବେ ପୂଜା ଏବଂ ତାର ବିଶୋଧନ ମାଧ୍ୟମରେ ମଧ୍ୟ ବ୍ୟବହାର କରିଥାଉ। କୌଣସି ଘା ବା କୌଣସି କଟା ଦାଗ ଆମେ ସାଧାରଣତଃ ପ୍ରଥମରେ ହଳଦୀ ଟିକେ ଲଗେଇ ଦେଇଥାଉ, କାରଣ ସେଟା ଗୋଟେ ଡିସ୍ଇନଫେକ୍ଟେଣ୍ଟ ଭାବେ କାମ କରିଥାଏ ଏବଂ ବର୍ତ୍ତମାନ କ୍ୟାନ୍ସର ଭଳି ବହୁ ଗଭୀର ରୋଗ ପାଇଁ ମଧ୍ୟ କୁର୍କୁମିନ ଯାହାକି ହଳଦୀରୁ ଗୋଟିଏ ପଦାର୍ଥ ଏକ୍ସଟ୍ରାକ୍ଟ କରାଯାଏ ତାକୁ ମଧ୍ୟ ବ୍ୟବହାର କରି ଆମର କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଆମେ ଟ୍ରିଟ୍ କରିପାରିବା। ତେଣୁ ଏହି କାରଣରୁ ହଳଦୀ ଚାଷର ବିଶେଷ ମହତ୍ଵ ରହିଛି। ଏହି ଚାଷଟିକୁ ଆମେ ପତିତ ଜମିରେ ସାଧାରଣତଃ କରିଥାଉ, ଯେଉଁ ଜମିରେ କୌଣସି ଉର୍ବରତା ନାହିଁ ଏବଂ ପାହାଡିଆ ଜମି, ସେଇ ଜାଗାରେ ଆମେ ହଳଦୀ ଚାଷଟି କରିଥାଉ। ଏବଂ ବର୍ଷା ଦିନରେ ଯଦିଓ ପାହାଡିଆ ଜମି ଆମେ ଅବ୍ୟବହୃତ ଛାଡି ଦେଇଥାଉ, ସେଇ ଜାଗାଟିକୁ ଆମେ ଠିକ ଭାବେ ଯଦି ହଳଦୀ ଚାଷ ପାଇଁ ବିନିଯୋଗ କରିପାରିବା ତାହେଲେ ଆମର ବିଶେଷ ଲାଭବାନ ହେଇପାରିବା। ହଳଦୀ ଚାଷଟି ଆମର କୋରାପୁଟ, କନ୍ଧମାଳ, ବୌଦ୍ଧ ପରି ଜାଗାରେ ବିଶେଷ ଭାବେ ବେଶ ଆଦୃତ ହେଇଛି ଚାଷୀମାନଙ୍କ ମଧ୍ୟରେ, କାରଣ ଏହା ପାଇଁ ଗୋଟିଏ ନିଗିଡ଼ା, ଉର୍ବର ଏବଂ ଦୋରସ ମାଟି ଆବଶ୍ୟକ ପଡିଥାଏ ଏବଂ ଜଙ୍ଗଲର ବିଶେଷ ଉର୍ବର ମାଟି ଯାହାକି ଆମର ପତ୍ର ଦ୍ଵାରା ଆଚ୍ଛାଦିତ ହେଇଥିବ ସେଇ ମାଟିଟି ଏହା ପାଇଁ ବେଶ ଲାଭବାନ ହେଇଥାଏ। ଏହାର ବିଭିନ୍ନ କିସମ ରହିଛି, ଯେହେତି ଆଞ୍ଚଳିକ ଗବେଷଣା କେନ୍ଦ୍ର ଯୋଉଟାକି ପଟାଙ୍ଗୀର ଅଛି ସେଇଠାରୁ ଆବିଷ୍କାର ହୋଇଥିବା ହଳଦୀ କିସମ ଗୁଡିକ ରୋମା, ସୁରମା, ରଙ୍ଗ, ରଶ୍ମି ଏହା ବେଶ ଆଦୃତ ହେଇପାରୁଛି, କାରଣ ଏଥିରେ ଯୋଉ ରଙ୍ଗ ବା କୁର୍କୁମିନ କଣ୍ଟେଣ୍ଟ 9.0% ପର୍ଯ୍ୟନ୍ତ ରହିଥାଏ, ଯାହାକି ଭାରତର ବିଭିନ୍ନ କିସମ ସହିତ ସମାନ ଏବଂ ତାଠାରୁ ମଧ୍ୟ ଅଧିକ ରଙ୍ଗ ଦେଇଥାଏ। ଆମେ ଯଦି ଚିନ୍ତା କରିବା ହଳଦୀ ଚାଷଟି ଆମେ ଏପରି ଏକ ଜାଗାରେ କରିବା ଯାହାକି ବେଶ ଅନ୍ୟ ଫସଲ ପାଇଁ ବ୍ୟବହୃତ ହେଇନଥାଏ, କାରଣ ଏହାର ଅବଧି ପ୍ରାୟ 7-9 ମାସ ପର୍ଯ୍ୟନ୍ତ ରହିଥାଏ। ଏପରି ଜମି ଯେପରିକି ପାହାଡିଆ, ଜଙ୍ଗଲ ଆଚ୍ଛାଦିତ ଜମି, ୱେଷ୍ଟଲ୍ୟାଣ୍ଡ ଯଦିଓ କହିବା ଖାଲ ଜମି ଯାହା ଆଉ କୌଣସି ଚାଷ ପାଇଁ ଉପଯୋଗୀ ନଥାଏ, ହଳଦୀ ଚାଷ ପାଇଁ ଆମେ ବ୍ୟବହାର କରିପାରିବା। କିନ୍ତୁ ବିଶେଷ ଧ୍ୟାନ ଏତେ ଆଚ୍ଛାଦୀକରଣ ଉପରେ ଆମକୁ ରଖିବାକୁ ପଡିଥାଏ, ଯେମିତିକି ନଡା ବା ପତ୍ର ଆଚ୍ଛାଦନ ଆମକୁ ନିହାତି ବ୍ୟବହାର କରିବାକୁ ପଡିଥାଏ, ଯାହା

ଲଗେଇବା ପରେ ବ୍ୟବହାର କରିବା। କିନ୍ତୁ ପ୍ରଥମେ ତାର ବିହନ ଆକାରରେ ଆମେ କଣ ବ୍ୟବହାର କରିଥାଉ, ବିହନ ଆକାରରେ ଆମେ ତାର ମଞ୍ଜି ହଉଛି ହଳଦୀର ଯୋଉ ମୁଣ୍ଡା ମୁଣ୍ଡା ତାକୁ ଆମେ ରାଇଜୋମ ବୋଲି କହିଥାଉ। ରାଇଜୋମ ଯାହାକି ଆମକୁ ପ୍ରାୟ 8 ରୁ 10 କ୍ୱିଣ୍ଟାଲ ପ୍ରତି ଏକର ପିଛା ଦରକାର ପଡିଥାଏ ଏବଂ ଏ ଖଣ୍ଡ ଗୁଡିକ ପ୍ରାୟ 25 ଗ୍ରାମ ହେଇଥିବା ଆବଶ୍ୟକ। ତାଠାରୁ ଛୋଟ ଖଣ୍ଡ ଗୁଡିକ ବେଶ ବଢି ନଥାଏ ବା ବେଶ ବୃଦ୍ଧି କରିନଥାଏ। ବିଶେଷ ଭାବେ ଆମକୁ ଧ୍ୟାନ ରଖିବା ପଡିବ କି 25 ରୁ 30 ଗ୍ରାମ ଖଣ୍ଡ ଗୁଡିକ ଆମେ ବ୍ୟବହାର କରିବା ଏବଂ ସେଇ ଖଣ୍ଡ ଗୁଡିକୁ ଲଗେଇବା ପୂର୍ବରୁ ଆମକୁ ବିଶୋଧନ କରିବାକୁ ପଡିଥାଏ, କାରଣ ସେଇ ଭିତରେ ବିଭିନ୍ନ ପ୍ରକାର ପୋକ ଏବଂ ରୋଗର ଅଣ୍ଡା ଗୁଡିକ ବିଶେଷ ଥାଏ। ସେଗୁଡିକୁ ବିଶୋଧନ କରି ଲଗେଇବା ଦ୍ୱାରା ଆମର ବହୁତ ସଢା ରୋଗ ଯାହାକି ଆମର ବର୍ଷାର ଦ୍ୱାରା ବା ବିଭିନ୍ନ ପଢିବା ଜନିତ ରୋଗ ଦେଖାଯାଏ ସେ ସବୁ ନଷ୍ଟ ହୋଇଥାଏ। ତେଣୁ ମାଙ୍କୋଜେବ୍ ଭଳିଆ ଗୋଟିଏ ଫଙ୍ଗିସାଇଡ୍ ବା କୀଟନାଶକ ଏବଂ କ୍ଲୋରୋପାଇରିଫସ୍ ଭଳିଆ ଗୋଟିଏ ପୋକନାଶକ ବା ପେଷ୍ଟିସାଇଡ୍ ବ୍ୟବହାର କରି ଆମେ ବିଶୋଧନ କରିବା ଉଚିତ। ପ୍ରାୟ ମାଙ୍କୋଜେବ୍ 4 ଗ୍ରାମ ପ୍ରତି ଲିଟର ହିସାବରେ ଏବଂ କ୍ଲୋରୋପାଇରିଫସ୍ 2 ମିଲିଲିଟର ପ୍ରତି ଲିଟର ହିସାବରେ ଆମେ ଦ୍ରବଣ ଗୁଡିକ ପ୍ରସ୍ତୁତ କରିବା ଏବଂ ଏଇ ଯୋଉ ପ୍ରାୟ 8 ରୁ 10 କ୍ୱିଣ୍ଟାଲ ପ୍ରତି ଏକର ଆମେ ବ୍ୟବହାର କରୁଥିବା ହଳଦୀ ଖଣ୍ଡ ଗୁଡିକୁ ସେଥିରେ ବିଶୋଧିତ କରିବା। ପ୍ରତି ଲିଟର ଦ୍ରବଣରେ ପ୍ରାୟ ମାଙ୍କୋଜେବ୍ 4 ଗ୍ରାମ ଏବଂ 2 ମିଲିଲିଟର କ୍ଲୋରୋପାଇରିଫସ୍ ମିଶାଇ ଦ୍ରବଣ ପ୍ରସ୍ତୁତ କରିବା। କ୍ୱିଣ୍ଟାଲ ପିଛା 20 ଲିଟର ଦ୍ରବଣ ଆମକୁ ପ୍ରସ୍ତୁତ କରିବାକୁ ହୋଇଥାଏ। ଏଥିରେ ଆମେ 30 ମିନିଟ ବୁଡାଇ ରଖିବା ଏବଂ ଯୋଉଦିନ ଆମେ ଲଗେଇବା ସେଇଦିନ ହିଁ ଏହାକୁ ବୁଡାଇ ରଖିବା ଏବଂ ତାକୁ ଛାଇରେ ଶୁଖେଇ ରଖି ଏଥିରେ ଯେତେବେଳେ ଏମାନଙ୍କର ସବୁ ପାଣି ନିଷ୍କାସିତ ହେଇଯାଇଥିବ ସେଇ ସମୟରେ ଆମେ ଏହାକୁ ଲଗେଇବା। କେଉଁ ସମୟରେ ଆମକୁ ଲଗେଇବା ଉଚିତ? ବର୍ଷା ଦିନ ପୂର୍ବରୁ କିଛି ମାତ୍ରାରେ ଆମ କାଳ ହୋଇଥାଏ କି ବର୍ଷା ହେଇଥାଏ କରି ଜମି ପ୍ରସ୍ତୁତ କରିଦେବାକୁ ପଡିଥାଏ, କାରଣ ତାପରେ ବହୁତ ବର୍ଷା ହେଇଗଲେ ଜମି ପ୍ରସ୍ତୁତ କରିବାକୁ ଆମକୁ ଅସୁବିଧା ହେଇଯିବ। ତେଣୁ ମେ ଲାଷ୍ଟ ବା ଜୁନ ପ୍ରଥମ ସପ୍ତାହ ହଳଦୀ ରୋପଣ ପାଇଁ ଉପଯୁକ୍ତ ସମୟ। ତାହେଲେ ଆମେ ଏଇ ଯୋଉ ଜମିଟିକୁ ଆମେ ବ୍ୟବହାର କରିବା, ଆମେ ସାଧାରଣତଃ କହିଲେ ଏଇଟା ହଉଛି ଆମର ପତିତ ଜମି ପାହାଡିଆ ଜମି, କିନ୍ତୁ ସେଇ ଜମିଟି ବେଶ ଉତ୍କୃଷ୍ଟ କାରଣ ସେଥିରେ ପାଣି ବି ନିଗିଡି ପଳେଇ ଯାଇଥାଏ। ତେଣୁ ଆମକୁ ମାଟିକୁ ଗୁଣ୍ଡ କରିକି ଚାଷ କରିଦେବାକୁ ପଡିଥାଏ। ମେ ଜୁନ ମାସରେ କମ୍ପୋଷ୍ଟ ପ୍ରାୟ ଆମେ କହିବା 10 ଗାଡି ଗୋବର ଖତ ପ୍ରତି ଏକର ପିଛା ବ୍ୟବହାର କରିଥାଏ ଏବଂ ସେଇ ଯୋଉ ପଟାଳିଆ ଗୁଡିକ ଆମେ ପ୍ରସ୍ତୁତ କରିବା ସେଇଟା ଓସାର ପ୍ରାୟ 1 ମିଟର ଓସାର ହେଇଥାଏ ଏବଂ ଉଚ୍ଚତା 15 ସେଣ୍ଟିମିଟର ରୁ 20 ସେଣ୍ଟିମିଟର ଉଚ୍ଚ ପଟାଳୀ ଏବଂ ଲମ୍ବା 10 ଫୁଟ ରୁ ତାଠାରୁ ଅଧିକ ହେଇପାରିଥାଏ। କିନ୍ତୁ ଆମକୁ ଯେହେତୁ ନାଳ ମାନ ପ୍ରସ୍ତୁତ କରିବାକୁ ହୁଏ 10 ମିଟର ପର୍ଯ୍ୟନ୍ତ ପଟାଳୀ ପ୍ରସ୍ତୁତ କରିଥିଲେ ସେଇ ଆମକୁ ଘାସ ଗଛା ଏବଂ ଅନ୍ୟ କାମ ପାଇଁ ବିଶେଷ ଲାଭ ହୋଇଥାଏ, କାରଣ ଆମ ଉଚ୍ଚା ପଟାଳୀ କରିବା ମାଧ୍ୟମରେ ଆମକୁ 2ଟି ଲାଭ ହୋଇଥାଏ। ଗୋଟେ ହଉଛି କି ପାଣିର ନିଷ୍କାସନ ସୁବିଧା ହେଇଯାଇଥାଏ ଏବଂ ଦ୍ୱିତୀୟରେ କି ଆର ଯୋଉ ହଳଦୀର କନ୍ଦ୍ରା ଗୁଡିକୁ ସେଇଟାକୁ ବିଶେଷ ଫୁଲିବା ପାଇଁ ମାଟିଟି ଆମେ ଯୋଗେଇ ଦେଇଥାଉ ପଟାଳୀ ମାଧ୍ୟମରେ। ଯଦି ଆମେ ଡାଇରେକ୍ଟଲି ରିଜ୍ ଫର କରିବା ଆମକୁ ଗୋଟେ ଉଚ୍ଚା ଗୋଟେ ନାଳ ଗୋଟେ ଖାଇ ବା ରିଜ୍ କୁହାଯାଏ ତାକୁ ସେଟା ଦ୍ୱାରା ଆମର ବହୁତ ଲେବର ଖର୍ଚ୍ଚ ହେଇଯିବେ। ତେଣୁ ଗୋଟିଏ ପଟାଳି କରିବା ଦ୍ୱାରା ଆମକୁ ଲେବର ଟିକେ ପରିମାଣଟି ଟିକେ କମ୍ ହୋଇଥାଏ, କାରଣ ଏଇଟା ପାଖପାଖ ଲଗା ହୁଏ 30 ସେଣ୍ଟିମିଟର ବାଇ 20 ସେଣ୍ଟିମିଟର ଦୂରତାରେ ଲଗା ହୁଏ, ଯାହାଦ୍ୱାରା ଆମକୁ ପଟାଳି କରିବା ଦ୍ୱାରା 1 ମିଟର ଚଉଡ଼ା ଏବଂ 20 ସେଣ୍ଟିମିଟର ଉଚ୍ଚା ଏବଂ ଲମ୍ବା 10 ମିଟର ହେଇଥିବା ପଟାଳିରେ ଆମେ ଲଗେଇବା ଦ୍ୱାରା କନ୍ଦା ଗୁଡିକୁ ଭଲ ମାଟି ମିଳିଥାଏ ଏବଂ ନାଳ ସାଇଡ୍ରେ ପ୍ରସ୍ତୁତ ହେଇଥାଏ, ନାଳ ଦ୍ୱାରା ପାଣି ଗୁଡିକ ନିଷ୍କାସିତ ହେଇଯାଏ। ଏଇଟା ଗୋଟେ ନୂଆ ପଦ୍ଧତି ପଟାଳି ମାନଙ୍କରେ ହଳଦୀକୁ ଆମେ ଚାଷ କରିବା ଦ୍ୱାରା ଆମର ଲଗେଇବା ଖର୍ଚ୍ଚ କମ୍ ହେଇଥାଏ ଏବଂ କନ୍ଦାର ଉତ୍ପାଦନ ମଧ୍ୟ ବଢିଥାଏ। ଏହି ପଟାଳି ଗୁଡିକରେ ଆମେ 30 ସେଣ୍ଟିମିଟର ଧାଡିକୁ ଧାଡି ଏବଂ 20 ସେଣ୍ଟିମିଟର ଗଛ ଆମେ ଦୂରତାରେ ଲଗେଇବା ଏବଂ ରୋପଣ ଗଭୀରତା ପ୍ରାୟ 5 ସେଣ୍ଟିମିଟର ରଖି ଆମେ ଲଗେଇବା। ପ୍ରାୟ ମେ ଜୁନ ମାସରେ ଏହି ରୋପଣ କାର୍ଯ୍ୟକ୍ରମଟିକୁ ଆମେ ସାରିଥିବା ଦରକାର। ଯୋଉ କାଳ ବୈଶାଖୀ ବର୍ଷା ତାହା ପାଣିଟିକୁ ବ୍ୟବହାର କରି ଆମର ବିଶେଷ ଭାବେ ହଳଦୀର କନ୍ଦା ମାନଙ୍କରେ ଗଜା ଆସିଯାଇଥାଏ। ଯଦିଓ ଆମର ସେଇ ସମୟରେ ଟିକେ ବର୍ଷା ଆସିବା ଡେରି ହେଇଯାଏ, ଗୋଟିଏ ଜଳସେଚନ ଯଦିଓ ମାଧ୍ୟମରେ କୌଣସି ନାଳ ନଦୀ ପାଣି ମାଧ୍ୟମରେ ଯଦି ଗୋଟିଏ ଜଳସେଚନ ଆମେ ଦେଇଥାଉ ତାହେଲେ ସେ କନ୍ଦା ଗୁଡିକ ଶୁଖିବନି, କନ୍ଦା ଗୁଡିକ ଶୁଖିବ ନାହିଁ ବୋଲି ଆଉ ଗୋଟିଏ ପଦ୍ଧତି ଅବଲମ୍ବନ କରିବାକୁ ପଡେ ଯେ ଆମକୁ ଆଚ୍ଛାଦନ ନଡା
ବା ପତ୍ର ଦ୍ଵାରା ନିହାତି ଆଚ୍ଛାଦନ କରିବା ଦରକାର। ପ୍ରାୟ ଜଙ୍ଗଲ ମାନଙ୍କର ବିଭିନ୍ନ ଗଛ ଯେମିତିକି ନୀଳଗିରି ଗଛ ବା ଆକାଶିଆ ଗଛ, ସେଇ ଗଛ ମଝିରେ ମଧ୍ୟ ଆମେ ଲଗେଇଲେ ସେଇ ଜାଗାଟିକୁ ଠିକ ଭାବେ ବିନିଯୋଗ କରିପାରିବା, ଏବଂ ତା ଛଡା ଖୋଲା ଜାଗାରେ ଆମେ ଲଗେଇଛନ୍ତି ତାହେଲେ ନିହାତି ଆଚ୍ଛାଦନ ବା କୁହାଯାଏ ମଲ୍ଚିଂ, ଅର୍ଗାନିକ ମଲ୍ଚିଂ ଆମେ ବ୍ୟବହାର କରିବା ଉଚିତ।

ଗୋଟେ ଏକରକୁ 2 ଟନ୍ ବା 3 ଟନ୍ ପର୍ଯ୍ୟନ୍ତ ଆବଶ୍ୟକ ପଡିଥାଏ। ଆମର ପୁଆଳ ବା ନଡା ବା ପତ୍ର ସଂଗ୍ରହ କରି ତାପରେ ପଟାଳି ଗୁଡିକ ଉପରେ ଆମକୁ ଆଚ୍ଛାଦନ କରିଥାଏ। ଏଥିରେ ବିଶେଷ ଲାଭ ଏଇଥାଏ କି କନ୍ଦା ଗୁଡିକ ଖରା ମାସରେ ଶୁଖିବ ନାହିଁ, ଦ୍ୱିତୀୟ ଥଣ୍ଡା ଜଳବାୟୁ ଟିକେ ପ୍ରବାହିତ ହବ ଆଚ୍ଛାଦନ ଦ୍ୱାରା, ଆଉ ତୃତୀୟ ସେଇ ଯେ ଆଚ୍ଛାଦନ ଯେତେବେଳେ ସଢିଯାଏ ଗଛକୁ ଖାଦ୍ୟ ଯୋଗାଇଥାଏ ଏବଂ ମାଟିଟିକୁ ଫସଫସିଆ ରଖିଥାଏ। ମାଟିକୁ ଫସଫସିଆ ହେବା ଦ୍ୱାରା କନ୍ଦାଟିକ ବୃଦ୍ଧି ହେଇଥାଏ। ତେଣୁ ହଳଦୀ ଚାଷ ବା ଅଦା ଚାଷ ଏ 2ଟି ଚାଷରେ ଆଚ୍ଛାଦନର ବିଶେଷ ମହତ୍ଵ ରହିଛି, ନହେଲେ ସେ କନ୍ଦା ଗୁଡିକ ଠିକ ଭାବେ ଉତ୍ପାଦନ ହେଇପାରିବ ନାହିଁ ଏବଂ ମାଟି ଗୁଡିକ ଟାଣ ହୋଇ ରହିଯାଇଥିବ, କନ୍ଦା ଭିତରକୁ ପଶିବ ନାହିଁ, ଗଛ କେବଳ ଉପର ଉପରେ ବଢିଥିବ ଏବଂ କନ୍ଦା ଗୁଡିକ ଭିତରକୁ ଯାଇପାରିବ ନାହିଁ। ଆମର ଉତ୍ପାଦନର ଜିନିଷଟା ହେଉଛି କନ୍ଦା, ଏଇଟାକୁ ଠିକ ଭାବେ ବଢିବା ପାଇଁ ଆଚ୍ଛାଦନ ବ୍ୟବହାର କରିବାକୁ ପଡିଥାଏ। ଯେତେବେଳେ ଏଇ 5 ଟନ୍ ବା 2 ଟନ୍ ପ୍ରତି ଏକର ଆଚ୍ଛାଦନ ବ୍ୟବହାର କରିଥାଉ, ସେଇ ଆଚ୍ଛାଦନ ଗୁଡିକ ସଢିଗଲା ପରେ ସେ ମାଟିକୁ ଖାଦ୍ୟ ଯୋଗାଇଥାଏ। କିନ୍ତୁ ବ୍ୟବସାୟିକ ଭିତରେ ଯଦିଓ ଆମେ ଲଗେଇବା ହଳଦୀ ଚାଷଟି କରିବା, ଆମକୁ କିଛି ସାର ପ୍ରୟୋଗ ମଧ୍ୟ କରିବାକୁ ପଡିଥାଏ। ଯେତେବେଳେ ପ୍ରଥମ ଆମେ ଲଗେଇବା ପୂର୍ବରୁ ଆମେ ଅଧା ଫସଫରସ ଏବଂ ଅଧା ପୋଟାସ ସାର ଏବଂ 1/3 ଯକ୍ଷାଯାନ ସାର ଆମେ ପ୍ରଥମ ଓଡ ଚାଷ ବେଳକୁ ପଟାଳି ପ୍ରସ୍ତୁତି ବେଳେ ବ୍ୟବହାର କରିଦେବା ଉଚିତ। ତେଣୁ ସାଧାରଣତଃ ଆମର ଗୋଟେ ଏକର ପିଛା ଆମକୁ ଆବଶ୍ୟକ ପଡିଥାଏ ସାର ପରିମାଣ ପ୍ରାୟ 30 କେଜି ଯକ୍ଷାଯାନ, 10 କେଜି ଫସଫରସ ଏବଂ ପୋଟାସର ପରିମାଣ ଅଧିକା, କାରଣ କନ୍ଦା ଜାତୀୟ ଫସଲ ପାଇଁ ପୋଟାସର ବିଶେଷ ଆବଶ୍ୟକତା ପଡିଥାଏ। ପୋଟାସ ସାର ପ୍ରାୟ ଆମକୁ 40-45 କେଜି ପର୍ଯ୍ୟନ୍ତ ପ୍ରତି ଏକର ପର୍ଯ୍ୟନ୍ତ ଆମକୁ ବ୍ୟବହାର କରିବାକୁ ପଡିଥାଏ। ତେଣୁ ପ୍ରଥମ ଯେତେବେଳେ ପଟାଳି ପ୍ରସ୍ତୁତ କରାଯାଏ ସେହି ସମୟରେ ଆମେ ଅଧା ଯବଖାର୍ଜାନ, ଅଧା ଫସଫରସ, ଅଧା ପୋଟାସ ଏବଂ 1/3 ଭାଗ ଯବଖାର୍ଜାନ ପ୍ରୟୋଗ କରିଦେବା ଉଚିତ। ଯୋଉ DAP ସାର ଏବଂ ପୋଟାସ ସାରଟିକୁ ପ୍ରଥମ ଭାବେ ଆମେ ପ୍ରୟୋଗ କରିଦେବା ପ୍ରାଣୀମାନଙ୍କରେ, ଅଧା 10 କେଜି ଆମେ DAP ସାର ନେବା ଏବଂ ମ୍ୟୁରେଟ୍ ପୋଟାସ ଆମେ କହିଲେ ଯାହାକି ଆମର 40 କେଜି ପର୍ଯ୍ୟନ୍ତ ଆମେ ବ୍ୟବହାର କରିବା ଉଚିତ, ସେଇ ସାରଟିକୁ 20 କେଜି ଆମେ କରିଦେବା ଆମର ପଟାଳି ପ୍ରସ୍ତୁତ ସମୟରେ ଏବଂ ଯବଖାର୍ଜାନ 1/3 ଯାହାକି ଆମର 20-30 କେଜି ବ୍ୟବହାର କରିବା, ସେ 15 କେଜି ଆମେ ପ୍ରୟୋଗ କରିଦେବା ପଟାଳି ପ୍ରସ୍ତୁତ ସମୟରେ। ସାର ଗୁଡିକ ଆମେ ଲାଇନ ଯୋଉ ଧାଡି ମାନଙ୍କରେ ପ୍ରୟୋଗ କରିବା, କିନ୍ତୁ କନ୍ଦାକୁ ସେଗୁଡା ଲାଗିବା ଉଚିତ ନୁହେଁ। କନ୍ଦାକୁ ଲାଗିଗଲେ କନ୍ଦା ଗୁଡିକ ସଢିଯିବ। ତ ପ୍ରଥମେ ସାରଟି ପ୍ରୟୋଗ କରିବା, ତାପରେ ମାଟି ପ୍ରେ ରଖିଦେବା, ତାପରେ ଆମର କନ୍ଦା ଗୁଡିକୁ ରଖିବା ଉଚିତ, ତାପରେ ଛାଦୀକରଣ କରିବା ଉଚିତ। ବିଶେଷ ଭାବେ ହଳଦୀ ଚାଷ ପାଇଁ ବହୁତ ଯବଖାର୍ଜାନ ପ୍ରୟୋଗ କରିବା ଉଚିତ ନାହିଁ, କାରଣ ପତ୍ର ଗୁଡିକ ଉପରେ ବଢିଯାଇଥିବ କିନ୍ତୁ କନ୍ଦାର ବିକାଶ ହେଇପାରିନଥିବ। ତେଣୁ ପଟାସ ଏବଂ ଫସଫରସ ସାରର ବିଶେଷ ମହତ୍ଵ ରହିଛି। ଏହା ଛଡା ବର୍ତ୍ତମାନ ନିମୋପିଡିଆ ଏବଂ କରଞ୍ଜ ପିଡିଆ ମଧ୍ୟ ଯଦି ଆମେ ଲଗେଇବା ସମୟରେ ପ୍ରୟୋଗ କରିବା, ତାହେଲେ ବିଶେଷ ଯୋଉ ଆମର ପୋକ ଏବଂ ରୋଗର ଅଣ୍ଡା ମଧ୍ୟ ମରିଯାଇଥାଏ। ଯଦି ହଳଦୀ ଚାଷରେ ଆମେ ପଟାଳି ପ୍ରସ୍ତୁତ ସମୟରେ ନିମୋପିଡିଆ ପ୍ରାୟ 2 କ୍ୱିଣ୍ଟାଲ ଏବଂ କରଞ୍ଜ ପିଡିଆ 1 କ୍ୱିଣ୍ଟାଲ ପ୍ରୟୋଗ କରିବା ପଟାଳି ମାନଙ୍କରେ, ତାହେଲେ ଆମର ସେଇ ଜୈବିକ ବାଟରେ ମଧ୍ୟ ଆମର ରୋଗ ପୋକର ନିୟନ୍ତ୍ରଣ ଆମେ କରିପାରିବା ଏବଂ ଅଧିକା ପେଷ୍ଟିସାଇଡ ବା ଫିମ୍ପିନାଶକର ପ୍ରୟୋଗ କରିବାକୁ ପଡିନଥାଏ। ନିମୋପିଡିଆ ଅଣ୍ଡା ଗୁଡିକ ମାରିଦିଏ, କରଞ୍ଜ ପିଡିଆ ଫିମ୍ପି ମାନଙ୍କୁ ନଷ୍ଟ କରିଦିଏ। ଯେତେବେଳେ 45 ଦିନରେ ଆମେ ସାର ପ୍ରୟୋଗ କରିବାକୁ ହୁଏ, ସେ ସମୟରେ ଘାସ ବଛା ଏବଂ ହୁଡ଼ା ଟେକା ଆବଶ୍ୟକତା ପଡିଥାଏ। ଯେତେ ପ୍ରୟୋଗ ଆମେ ହୁଡ଼ା ଟେକିବା, ସେଇ ଦ୍ଵାରା ଆମର ମାଟି ସେଇ ଆକାରରେ କନ୍ଦାକୁ ମିଳିଥାଏ ଏବଂ ବିକାଶ ହେବାକୁ ତାକୁ ସାହାଯ୍ୟ ହୋଇଥାଏ। ହଳଦୀରେ ବିଶେଷ ଭାବେ ଏତେ ରୋଗ ଦେଖାଦିଏନି, କିନ୍ତୁ ମାଙ୍କଜ 3 ଗ୍ରାମ ପ୍ରତି ଲିଟର ହିସାବରେ ଯଦି ଆମେ ସିଞ୍ଚନ କରିବା ଗୋଟିଏ 45 ଦିନରେ ଏବଂ 90 ଦିନରେ, ତାହେଲେ ଆମର ମୂଳ ଫଡ଼ା ରୋଗରୁ ଆମେ ବିଶେଷ କ୍ଷତି ହୋଇନଥାଏ ଏବଂ ପତ୍ର ପୋଡ଼ା ରୋଗ ପାଇଁ କପର ଅକ୍ସିକ୍ଲୋରାଇଡ୍, ଯାହାକି ଏକ ଜୈବିକ ଜିନିଷ, ଜୈବିକ ରୋଗ ନାଶକ ଔଷଧଟି, ତାକୁ କପର ଅକ୍ସିକ୍ଲୋରାଇଡ୍ 3 ଗ୍ରାମ ପ୍ରତି ଲିଟର ହିସାବରେ 45 ଦିନରେ ଏବଂ 90 ଦିନରେ ଯଦି ଆମେ ପ୍ରୟୋଗ କରିବା, ତାହେଲେ ଆମର ପତ୍ର ପୋଡ଼ା ଏବଂ ମୂଳ ଫଡ଼ା ରୋଗରୁ ମଧ୍ୟ ଆମକୁ ପ୍ରତିକାର ମିଳିଥାଏ। ଆଉ ଗୋଟେ ଏଥିରେ ପୋକଟି ଦେଖାଦିଏ, ସେଟା ହେଉଛି କାଣ୍ଡବିନ୍ଧା ପୋକ, ଯାହାକି ସେ ହଳଦୀ ଫସଲର ମଝି ଅଂଶରେ, ଗଛର ମଝି ଅଂଶରେ ପଶି ଗଛଟିକୁ ନଷ୍ଟ କରିଥାଏ। ତେଣୁ ଆମକୁ କୌଣସି ସିଷ୍ଟମିକ ଇନସେକ୍ଟିସାଇଡ୍ ଏହି କ୍ଲୋରୋପାଇରିଫସ୍ ଏହାକୁ ପ୍ରୟୋଗ କରି ଆମକୁ 1.5 ml ପ୍ରତି ଲିଟର ପାଣିରେ ସିଞ୍ଚନ କଲେ ଆମକୁ ଏହାରୁ ରକ୍ଷା ମିଳିଥାଏ। ହଳଦୀ ଏପରି ଏକ ଜାଗାରେ ଚାଷ କରିବା ଉଚିତ ଯାହା ଗଛ ପତ୍ର ବା ନଡା ଆଚ୍ଛାଦନର ସୁବିଧା ରହିଥିବ। ଆମର ପାହାଡିଆ ଅଞ୍ଚଳରେ ଜଙ୍ଗଲ ଜମିରେ, ଜଙ୍ଗଲର ଉର୍ବର ଜମିରେ, ଆକାଶିଆ ଗଛ ମଧ୍ୟରେ ବା ଏଇ ନୀଳଗିରି ଗଛ ମାନଙ୍କ ମଧ୍ୟରେ ବା ବଡ ବଡ ଆମ୍ବ ଗଛ ମାନଙ୍କ ମଧ୍ୟରେ ମଧ୍ୟ ଆମର ହଳଦୀ ଚାଷ

0: ଠିକ ଲାଭବାନ ହେଇପାରିଥାଏ, କାରଣ ଏହା ଏକ ବହୁଦିନିଆ ଫସଲ। ଆମ୍ବ ଗଛର ଯୋଉ ଭିତର ଜାଗା, ଗଛରୁ ଗଛର ମଧ୍ୟରେ ଯୋଉ ଜାଗାଟି ରହିଛି, ବା ନୀଳଗିରି ଗଛର ମଧ୍ୟରେ ଜାଗା ବା ଆକାଶିଆ ଗଛର ମଧ୍ୟରେ ଜାଗାରେ, ସେଇ ଜାଗା ଗୁଡିକ କୌଣସି କାମରେ ଲାଗିନଥାଏ। କିନ୍ତୁ ହଳଦୀ ଲଗେଇବା ଦ୍ୱାରା ଆମକୁ ଦୁଇଟି ଫସଲର ଲାଭ ମିଳିଥାଏ, ଗୋଟିଏ ଆମ୍ବ ଗଛରୁ ବା ବଡ ବଡ ଗଛ ଆକାଶିଆ ଗଛ ବା ନୀଳଗିରି ଗଛର ଲାଭ ମିଳିବା ସହ ହଳଦୀର ଫସଲ ଦ୍ୱିତୀୟ ଫସଲ ଇଣ୍ଟରକ୍ରପ ବା ଅନ୍ତ ଫସଲ ଭାବେ ମଧ୍ୟ ଆମକୁ ଲାଭ ମିଳିଥାଏ। ଅନ୍ତ ଫସଲର ଯୋଉ ସାର ପ୍ରୟୋଗ କରାଯାଏ ବା ବଡ ବଡ ଗଛର ସାର କରାଯାଏ, ଦୁଇଟି ଗଛଟିକୁ ସାହାଯ୍ୟରେ କରିଥାଏ ଏବଂ ମାଟିର ଉର୍ବରତା ମଧ୍ୟ ବଜାୟ ରହିଥାଏ ଏବଂ ସେ ମଧ୍ୟରେ ଅନାବନା ଘାସର ମଧ୍ୟ ପ୍ରାଦୁର୍ଭାବ କମ୍ ଦେଖାଦିଏ। ଏହାର ଥଣ୍ଡା ବା ଜଙ୍ଗଲ ଜନିତ ଛାଇ ଜାଗାରେ ଏହାକୁ ଲଗାଇବା ଉଚିତ, କାରଣ ଏହାର ମାଇକ୍ରୋ କ୍ଲାଇମେଟ ଗୋଟିଏ ଛାଇ, ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ଏହାକୁ ଆବଶ୍ୟକ ପଡିଥାଏ। ସେଥିପାଇଁ କୋରାପୁଟ ଜିଲ୍ଲାର ଭାଇମାନେ ବା କନ୍ଧମାଳ ଜିଲ୍ଲାର ଭାଇମାନେ ବିଶେଷ ଲାଭବାନ ହେଇପାରୁଛନ୍ତି ଏହାକୁ ଚାଷ କରିକି ପକ୍ଷିତ ଜମି ମାନଙ୍କରେ। ଯଦିଓ ଆମେ ଦେଖିବା ଏହାର ଅମଳ ପ୍ରାୟ 7 ମାସରୁ 8 ମାସ ମଧ୍ୟରେ ହେଇଯାଇଥାଏ, ଶିକ୍ଷାର୍ଥୀ ବନ୍ଧୁମାନେ ଯଦି ହଳଦୀ ଚାଷ କରନ୍ତି ତାହେଲେ ବିଶେଷ ଯତ୍ନର ଆବଶ୍ୟକ ପଡିନଥାଏ, କିନ୍ତୁ ଅମଳ ବିଶେଷ ଭାବେ ପ୍ରାୟ 30 ରୁ 40 କ୍ୱିଣ୍ଟାଲ ଆମକୁ ଅମଳ ମିଳିଥାଏ। ଶୁଖିଲା ହଳଦୀ ଆମେ କେମିତି ପ୍ରକ୍ରିୟାକରଣ କରିବା ନା, ହଳଦୀ ଗୁଡିକ ଆଣି ତାର ଚେର ଗୁଡିକୁ ଛଡେଇ ଦେବା। ହଳଦୀ ଖୋଳିବା ପୂର୍ବରୁ ଦେଖିବା ଯେ ଚେର ଗୁଡିକୁ ଆମେ ନଷ୍ଟ କରିବା ନାହିଁ ବା ହଳଦୀର କନ୍ଦ ଗୁଡିକୁ କଟେଇ ନଷ୍ଟ କରିବା ନାହିଁ ଏବଂ ତା ଚେର ଗୁଡିକୁ କାଟିଦେବା ଏବଂ ତାକୁ ଧୋଇ, ଯଦିଓ ହଳଦୀ ତାକୁ ମଞ୍ଜି ଭାବେ ବ୍ୟବହାର କରାଯାଇପାରିବ ବା କିଛି ମଞ୍ଜିକୁ ଆମେ ହଳଦୀ ଗୁଣ୍ଡ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରିପାରିବା। ହଳଦୀ ଯୋଉ ମା କନ୍ଦା ଗୁଡିକୁ ଆମେ ପ୍ରାୟ ମଞ୍ଜି ଭାବେ ବ୍ୟବହାର କରିଦେବା, ମାଙ୍କୋଜେବ ଏବଂ କ୍ଲୋରୋପାଇରିଫସ୍ ଦ୍ୱାରା ବିଶୋଧନ କରି ତାକୁ ଆଗାମୀ ବର୍ଷ ପାଇଁ ରଖିଦେବା। କିନ୍ତୁ ଯୋଉ ପ୍ରାଇମେରୀ ଯୋଉ କନ୍ଦା ବାହାରିଛି, ଟର୍ସରୀ କନ୍ଦା ଗୁଡିକ ବାହାରିଛି, ତାକୁ କାଟି ଆମେ ହଳଦୀ ଗୁଣ୍ଡ ପ୍ରସ୍ତୁତ କରିପାରିବା। ପ୍ରାୟ ଏକର ପିଛା 30 ରୁ 40 କ୍ୱିଣ୍ଟାଲ ଶୁଖିଲା ହଳଦୀ ଉତ୍ପାଦନ ହୋଇଥାଏ ଏବଂ ବର୍ତ୍ତମାନ ଆମର ହଳଦୀ ବିଭିନ୍ନ ପ୍ରକାର ଜିନିଷରେ ବ୍ୟବହାର କରିବାକୁ ପଡିଥାଏ ଏବଂ ଚାଷୀ ଭାଇମାନେ ନିହାତି ଗୋଟିଏ ପତିତ ଜମିରୁ ହଳଦୀ ଚାଷ କରି ବେଶ ଲାଭବାନ ହୋଇପାରିବେ।
1: ମହାଶୟ ଖୁବ୍ ସୁନ୍ଦର ସରଳ ଭାବରେ ହଳଦୀ ଚାଷ ବିଷୟରେ କହିଲେ। ଏବେ ସେ ଆମକୁ 3ଟି ପ୍ରଶ୍ନ ପଚାରୁଛନ୍ତି, ଟିପି ରଖନ୍ତୁ।
0: କେଉଁ ଜମିରେ ହଳଦୀ ଚାଷ କରାଯାଏ? ପୁଣି ଥରେ କହି ରଖୁଛି, କେଉଁ ଜମିରେ ହଳଦୀ ଚାଷ କରାଯାଏ? ଦ୍ୱିତୀୟ ପ୍ରଶ୍ନଟି ହେଲା, କେଉଁ ସମୟରେ ହଳଦୀ ରୋପଣ କରାଯାଏ? ପୁଣି ଥରେ କହି ରଖୁଛି, କେଉଁ ସମୟରେ ହଳଦୀ ରୋପଣ କରାଯାଏ? ତୃତୀୟ ପ୍ରଶ୍ନଟି ହେଲା, ଆଚ୍ଛାଦୀକରଣ ପାଇଁ କେଉଁ ଜିନିଷ ଗୁଡିକ ଆବଶ୍ୟକ ପଡିଥାଏ? ପୁଣି ଥରେ କହି ରଖୁଛି, ଆଚ୍ଛାଦୀକରଣ ପାଇଁ କେଉଁ ଜିନିଷ ଗୁଡିକ ଆବଶ୍ୟକ ପଡିଥାଏ?
1: ପ୍ରଶ୍ନ 3ଟିର ଉତ୍ତର ଆମକୁ ଚିଠି ଲେଖି ଜଣାନ୍ତୁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଶ୍ରୋତାବନ୍ଧୁ, ଗତ ଏପ୍ରିଲ ମାସ 26 ତାରିଖରେ କୃଷି ଶିକ୍ଷାର ବିଷୟ ଥିଲା ମୃତ୍ତିକାର ଉର୍ବରତା ପାଇଁ ଜୀବାଣୁ ସାରର ପ୍ରୟୋଗ। ବିଶେଷଜ୍ଞ ଥିଲେ ଡକ୍ଟର ଦେବଦତ୍ତ ସେଠୀ। ସେ ପଚାରିଥିବା ପ୍ରଶ୍ନର ସଠିକ୍ ଉତ୍ତର ଏବେ କହୁଛନ୍ତି, ଜାଣି ରଖନ୍ତୁ।
2: ପ୍ରଥମ ପ୍ରଶ୍ନ ଥିଲା, ଜୀବାଣୁ ସାରର ବ୍ୟବହାର ଦ୍ୱାରା ଶତକଡ଼ା କେତେରୁ କେତେ ଫସଲ ଉତ୍ପାଦନ ବଢ଼ିଥାଏ? ଏହାର ସଠିକ୍ ଉତ୍ତର ହେଉଛି, ଶତକଡ଼ା 35 ରୁ 65% ଫସଲ ଉତ୍ପାଦନ ବଢ଼ିଥାଏ। ଦ୍ୱିତୀୟ ପ୍ରଶ୍ନ ଥିଲା, କେଉଁ ଜୀବାଣୁ ଯବକ୍ଷାରଜାନକୁ ବାୟୁମଣ୍ଡଳରୁ ଆଣି ଡାଲି ଜାତୀୟ ଫସଲର ଚେରରେ ବାନ୍ଧିଥାଏ? ଏହାର ସଠିକ୍ ଉତ୍ତର ହେଉଛି, ରାଇଜୋବିୟମ୍। ତୃତୀୟ ପ୍ରଶ୍ନ ଥିଲା, ସବୁଜ ବିପ୍ଳବ କେଉଁ କାରଣରୁ ଆରମ୍ଭ ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି, ଖାଦ୍ୟ ଉତ୍ପାଦନ ବଢ଼ାଇବା ପାଇଁ।
1: ଏ ସପ୍ତାହରେ ଯେଉଁମାନଙ୍କ ଚିଠି ଆମର ହସ୍ତଗତ ହୋଇଛି ସେମାନେ ହେଲେ ନୟନ ବଲ୍ଲଭ ପଣ୍ଡା, ବଡ଼ଡିହଟା, ସମଙ୍ଗ, ଜଗତସିଂହପୁର, ପ୍ରଫୁଲ୍ଲ କୁମାର ପଣ୍ଡା, ମିଟୁଆଣି, ବାରବାଟୀ, ଖଣ୍ଡପଡ଼ା, ନୟାଗଡ଼, ଟୁନିଆ ବେହେରା, ଅରାଙ୍ଗ, କୁମାର ବସ୍ତ, ଖୋର୍ଦ୍ଧା ଏବଂ ଅଞ୍ଜୁ ଦାସ, ପାରେଶ୍ୱର ସାହି, ଷ୍ଟେସନ ବଜାର, କଟକ। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଟାଣ ଖରା ଅଂଶୁଘାତ ପ୍ରତି ସତର୍କ ରହିବେ। ବିଶେଷକରି 11ଟାରୁ 3ଟା ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ, ଟାଣ କାମ କରନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ସେଥିରେ ଛତା

ଚପଲ ଏବଂ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ ପିନ୍ଧନ୍ତୁ। ଛତା ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇ ଜାଗାରେ ବିଶ୍ରାମ ନିଅନ୍ତୁ। ଅତ୍ୟଧିକ ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଏହି ସମୟରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ପାଖରେ ଥିବା ଚିକିତ୍ସାଳୟକୁ ଯାଆନ୍ତୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ରହୁଛୁ, ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଗାଲାପକାଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି। ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳ ଜାରି। ପଞ୍ଜାବ କିଙ୍ଗ୍ସ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 4.5 ଓଭର୍ରେ 2 ୱିକେଟ୍ ହରାଇ କରିଛି 31 ରନ୍। ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର ଓ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ହିମ୍ମତୱାଲା।

0: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ଶିକ୍ଷାନୀତି 2020 ଉପରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2036 ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ଜ୍ଞାନକେନ୍ଦ୍ର ଏବଂ 2047 ସୁଦ୍ଧା ଗବେଷଣା ଓ ନବସୃଜନରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜ୍ଞାନ ହିଁ ଶକ୍ତି ମନ୍ତ୍ରକୁ ଆଧାର କରି ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଆକାର ଦେଉଛି।
1: ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍ଟି ଛାତ୍ରଛାତ୍ରୀମାନେ ଯେଉଁମାନେ ଅଧା ପାଠରୁ ସେମାନେ ଛାଡ଼ି ଦେଉଛନ୍ତି, ଅର୍ଥାତ୍ ସେମାନେ ଡ୍ରପ୍ ଆଉଟ୍ ହୋଇଯାଉଛନ୍ତି। ଇଏ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା ପାଇଁ ବା ଡ୍ରପ୍ ଆଉଟ୍ କମାଇବା ପାଇଁ ଆମେ ଶହୀଦ ମାଧବ ସିଂ ଆତ୍ମକର୍ତ୍ତ ଯୋଜନା ମାଧ୍ୟମରେ 3 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ତାଙ୍କ ହାତରେ 5,000 ଟଙ୍କା ଲେଖା ଆର୍ଥିକ ପ୍ରୋତ୍ସାହନ ଦେଇ ଏ କ୍ଷେତ୍ରରେ କିଭଳି ଭାବରେ ଡ୍ରପ୍ ଆଉଟ୍ କମିବ ତାକୁ ଆମେ ଗୁରୁତ୍ୱ ମଧ୍ୟ ଆଜି ଆମେ ଦେଉଛୁ। ଏବଂ ବିଶେଷ କରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା ସହିତ ଚଳିତ ବର୍ଷ ଆମେ ବଜେଟ୍ରେ ମଧ୍ୟ 4ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବଜେଟ୍ରେ ଆମେ ପ୍ରାବଧାନ ରଖିଛୁ।

0: କରିବା ପାଇଁ ଆଜି ଆମ ସରକାର ଆଜି ଶିକ୍ଷା କ୍ଷେତ୍ରରେ ଆଉ ଦୁଇ ପଦ ଆଗକୁ ଯିବା ପାଇଁ ଚେଷ୍ଟା ରଖିଛନ୍ତି। ସେହିଭଳି ଭାବରେ ଦୁଇଟି ନୂତନ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା, ବୈଷୟିକ ଶିକ୍ଷା କ୍ଷେତ୍ରରେ ଗୋଟିଏ ପାରାଦ୍ୱୀପରେ ଆଉ ଗୋଟିଏ ବଲାଙ୍ଗୀରରେ ଆମେ ବଜେଟ୍ରେ ତାକୁ ମଧ୍ୟ ପ୍ରାବଧାନ ରଖିଛୁ। ଦୁଇଟି ନୂତନ କୃଷି ମହାବିଦ୍ୟାଳୟ ଗୋଟିଏ ମୟୂରଭଞ୍ଜରେ ଏବଂ ଆଉ ଗୋଟିଏ ମଧ୍ୟ ବଲାଙ୍ଗୀରରେ ରଖିବାର ଆମେ ବଜେଟ୍ରେ ମଧ୍ୟ ସ୍ୱତନ୍ତ୍ରତା ଦେଇଛୁ। ଏବଂ ତାହା ସହିତ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଚିପିଲିମାଠାରେ ସମ୍ବଲପୁରରେ, ନୂତନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁରରେ, ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଗଜପତିରେ, ମାଲକାନଗିରିରେ ଏବଂ ରାୟଗଡ଼ାରେ, ଏବଂ ଦୁଇଟି ନୂତନ ହୋମିଓପାଥି ମେଡିକାଲ କଲେଜ ନୟାଗଡ଼ ଏବଂ ନୂଆପଡ଼ାରେ। ଏହିଭଳି ଭାବରେ ଆମେ ଶିକ୍ଷାକୁ ସବୁ କ୍ଷେତ୍ରରେ ଆମେ ତାକୁ ସାମଗ୍ରିକ କେମିତି ଶିକ୍ଷା କ୍ଷେତ୍ରରେ ଗୋଟିଏ ବ୍ୟାପକ ଭାବରେ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ, ଆଉ ତାକୁ ଆଧାର କରିକି ଆଜି ଆମ ସରକାର ଇଏ କାମକୁ ଆଗେଇ ନେଉଛନ୍ତି। ସେଥିରେ କୌଣସି ପ୍ରକାରର ଆମର ଏଥିରେ କାର୍ପଣ୍ୟତା ନାହିଁ, କିମ୍ବା ଆମେ ସେଥିରେ ପଛକୁ ଫେରିବାର, କିମ୍ବା ଆମେ ତାକୁ ଡିଲେ କରିବା। ଇଏ କାର୍ଯ୍ୟକ୍ରମ ଭିତରେ ଆମେ ସ୍ୱତନ୍ତ୍ରତା ତାକୁ ଦେଇକରି ଆଗକୁ ନେବା ପାଇଁ ଆମେ ତ୍ୱରିତ ବଜାରରେ କାମ କରିବା ପାଇଁ ଯାଉଛନ୍ତି। ସେହିଭଳି ଭାବରେ 100 ବର୍ଷର ପୁରାତନ ଯେଉଁ ବିଦ୍ୟାଳୟ ଗୁଡ଼ିକ ଅଛି, କିମ୍ବା ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଯିଏ ଅଛି, ତାକୁ ମଧ୍ୟ ଆମେ ସ୍ୱତନ୍ତ୍ରତା ଦେଉଛୁ। ସେ ବିଦ୍ୟାଳୟର ଉନ୍ନତିକରଣ, ତାକୁ କିଭଳି ଭାବରେ ଏକ ମଡେଲ ଭାବେ ପ୍ରତିଷ୍ଠିତ କରାଇବା, ସେଥିପାଇଁ ପୁରାତନ ବିଦ୍ୟାଳୟ ଗୁଡ଼ିକୁ ଏକ ଐତିହ୍ୟ ବିଦ୍ୟାଳୟ ହିସାବରେ, ସରକାର ଐତିହ୍ୟ ବିଦ୍ୟାଳୟ ହିସାବରେ ଯୋଜନା ମାଧ୍ୟମରେ ତାର ଉନ୍ନୀକରଣ ମଧ୍ୟ ଆମେ କରିବା ପାଇଁ ଯାଉଛୁ। ଏବଂ ସେଥିପାଇଁ ପ୍ରାୟ ପ୍ରତି ଜିଲ୍ଲାରେ 30 ଜିଲ୍ଲାରେ ଏହିଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ ବିଦ୍ୟାଳୟ ଗୁଡ଼ିକୁ ପ୍ରାଧାନ୍ୟ ଦେଉଛୁ। ଦୁର୍ଗମ ଅଞ୍ଚଳର ଆଦିବାସୀ ପିଲାଙ୍କର ପାଇଁ ବହୁଭାଷୀ ଶିକ୍ଷା, ଏମ୍ଏଲ୍ଇ ଏବଂ ଅନ୍ୱେଷା ଏବଂ ଆକାଂକ୍ଷା ଭଳି ଯୋଜନା ମାଧ୍ୟମରେ ମଧ୍ୟ ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଗୁଣାତ୍ମକ ଶିକ୍ଷା ଭଳି ଭାବରେ ପହଞ୍ଚି ପାରିବ, ତା ଉପରେ ଫୋକସ୍ କରାଯାଉଛି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି। ସେ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ।
2: ଆମକୁ ବିଶ୍ୱକୁ ଯିବା ପାଇଁ ହେଲେ, ଆମ ଉତ୍ପାଦିତ ଜିନିଷକୁ ବିଶ୍ୱକୁ ପହଞ୍ଚାଇବା ପାଇଁ ହେଲେ, ବିଶ୍ୱର ଟେକ୍ନୋଲୋଜିକୁ ଆମ ଅଞ୍ଚଳକୁ ଆଣିବା ପାଇଁ ହେଲେ, ଆମକୁ ଭାଷାରେ ଦକ୍ଷତା ଆଣିବା ପାଇଁ ପଡିବ। ଓଡ଼ିଶାର ଶିକ୍ଷାନୁଷ୍ଠାନ ଇଣ୍ଟରନ୍ୟାସନାଲାଇଜେସନର ପ୍ରମୁଖ ସର୍ତ୍ତ ଏ ପ୍ରକାର ବ୍ୟବସ୍ଥା ମାଧ୍ୟମରେ କରିବାର ଆବଶ୍ୟକତା ଅଛି। ଶିକ୍ଷାର ଆଜି ସବୁଠୁ ବଡ଼ ସର୍ତ୍ତ ହେଲା ଯେଉଁ GER କଥା ମୁଁ କହିଲି, ଦୂରଦୂରାନ୍ତର ବିଦ୍ୟାର୍ଥୀକୁ ଏମ୍ପାୱାର୍ଡ କରିବା କଥା ଯେତେବେଳେ ଆସୁଛି, ବିନା ଟେକ୍ନୋଲୋଜିରେ ସମ୍ଭବ ନୁହେଁ। ଟେକ୍ନୋଲୋଜିର ଅର୍ଥ ନୁହେଁ କେବଳ ଇଣ୍ଟରନେଟ୍ କନେକ୍ଟିଭିଟି, ଟେକ୍ନୋଲୋଜିକୁ ସ୍ୱୟଂପ୍ରଭାର ଚ୍ୟାନେଲ୍ସ, ଓଡ଼ିଆ ଭାଷା ପାଇଁ ବି ଡେଡିକେଟେଡ୍ ଚ୍ୟାନେଲ୍ ତିଆରି କରାଯାଇଛି, ଅନେକ ଆଜି ଅନ୍ଲାଇନ୍ ଇଣ୍ଟରନେଟ୍ AI ଡ୍ରିଭେନ୍ କଣ୍ଟେଣ୍ଟ ବି ତିଆରି ହେଲାଣି। ଏଗୁଡ଼ିକରେ ୟୁନିଭର୍ସିଟି ଗୁଡ଼ିକ ଏଗୁଡ଼ିକ ଏବେ ସବୁ ମାର୍କେଟ୍ ଫୋର୍ସ ଷ୍ଟାର୍ଟଅପ୍ସ ମାନେ ତିଆରି କରୁଛନ୍ତି। ଅରେଞ୍ଜ ଇକୋନୋମି କଥା ଭାରତ ସରକାର କଳ୍ପନା କରୁଛନ୍ତି, ଅରେଞ୍ଜ ଇକୋନୋମିର ନେତୃତ୍ୱ, ଟେକ୍ନୋଲୋଜିର ଆଡାପ୍ଟେବିଲିଟି ଆମର ଓଡ଼ିଶାର ୟୁନିଭର୍ସିଟି ଆଉ ଇନ୍ଷ୍ଟିଚ୍ୟୁସନ୍ସ ମାନେ ନେତୃତ୍ୱ ନେବା ଦରକାର। ଇଏ କରିବା ପାଇଁ ହେଲେ ଶିକ୍ଷକ ଦକ୍ଷତା ବିନା ଏ ସମ୍ଭବ ନୁହେଁ। ନିରନ୍ତର କ୍ୟାପାସିଟି ବିଲ୍ଡିଂ ଅଫ୍ ଟିଚର୍ସ, ୟା ଉପରେ ଜାତୀୟ ଶିକ୍ଷାନୀତି ଜୋର ଦେଉଛି, ଆପଣମାନେ ଏଥିରେ ଧ୍ୟାନ ଦେବେ, ଏଇଟା ମୋର ଅପେକ୍ଷା। ଇଏ ସବୁ ବ୍ୟବସ୍ଥାର ମୂଳ ଆଧାର ବିଦ୍ୟାର୍ଥୀ। ଆମର ବ୍ୟବସ୍ଥାକୁ ଷ୍ଟୁଡେଣ୍ଟ ସେଣ୍ଟ୍ରିକ୍ କରିବା ପାଇଁ ପଡିବ, ଆମ ବ୍ୟବସ୍ଥାକୁ ରିସର୍ଚ୍ଚ ଆଉ ଇନୋଭେସନ୍ କରିବାରେ ସାଙ୍ଗରେ ଯୋଡ଼ିବା ପାଇଁ ପଡିବ। ସର୍ବୋପରି ଜାତୀୟ ଶିକ୍ଷାନୀତିର ଗୋଟେ ବଡ଼ ସର୍ତ୍ତ ରହୁଛି, ୟାକୁ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ କରିବା ପାଇଁ ପଡିବ। ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ମାନେ ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଗୁଡ଼ିକ କୋଣାର୍କ ମନ୍ଦିରକୁ ପଢ଼େଇବା ଦରକାର। 1000 ବର୍ଷ ପୂର୍ବେ ତିଆରି ହୋଇଥିବା କୋଣାର୍କ ମନ୍ଦିରରେ ଫିଜିକ୍ସ ଥିଲା ନା ନାହିଁ, ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ ଥିଲା ନା ନାହିଁ, କେମିକାଲ ଇଞ୍ଜିନିୟରିଂ ଥିଲା ନା ନାହିଁ, ଏଇଠି ମନ୍ଦିରର ସର୍କୁଲାର ଇକୋନୋମିର ପ୍ରଭାବ କ'ଣ ଥିଲା। ଆଜି ବି ପୁରୀ ମନ୍ଦିରରେ ଅନେକ ବ୍ୟବସ୍ଥା ଖଞ୍ଜା ଯାଇଛି। ଏଗୁଡ଼ିକ କେବଳ ଉପଚାର ନୁହେଁ, ଏଗୁଡ଼ିକ କେବଳ ରିଚୁଆଲ୍ସ ନୁହେଁ, ଏଗୁଡ଼ିକ ନିହିତ ଅର୍ଥନୈତିକ ମଡେଲ ଥିଲା, ଫୁଡ୍ ସିକ୍ୟୁରିଟିର ମଡେଲ ଥିଲା, ସୋସିଆଲ ଇମ୍ପାକ୍ଟ ଭିତରେ କଥା ଅଛି। ଆଧ୍ୟାତ୍ମିକତା ବିନା ଜୀବନ ଅଧୁରା ହେଉଛି, ଅଧା ହେଇଯାଉଛି। ଆମ ସମାଜରେ ଓଡ଼ିଆ ଯେଉଁ ଜନଜୀବନ ଅଛି, ଓଡ଼ିଶାର ସଞ୍ଜୟ ବତୀର ଇମ୍ପାକ୍ଟ ଅଛି। ସଞ୍ଜୟ ବତୀଟା ରିଚୁଆଲ୍ସ ନା ତାର ସୋସିଆଲ ଇମ୍ପାକ୍ଟ ଅଛି, ୟାକୁ ଶିକ୍ଷା ବିଭାଗକୁ ତାର ଦାର୍ଶନିକ ତତ୍ତ୍ୱ ପର୍ଯ୍ୟନ୍ତ ଯିବା ପାଇଁ ପଡିବ। ଏଇଟା ହେଲା ଆଇକେଏସ୍। ଓଡ଼ିଶାର ସବୁ ଗାଁରେ ଭାରତୀୟ ଜ୍ଞାନ ପରମ୍ପରାର ଗୋଟିଏ ଗୋଟିଏ ବଡ଼ ବଡ଼ ଲାଇବ୍ରେରୀ ଆଉ ଲାବୋରେଟୋରୀ ଅଛି। ୟାକୁ ଆମର ସ୍କୁଲ କଲେଜ ଗୁଡ଼ିକୁ ସେ ଲୋକ ପରମ୍ପରାକୁ, ଲୋକ କଥାକୁ, ଲୋକ ସଭ୍ୟତାକୁ ଆଜିର ଭାଷାରେ ଟେକ୍ନୋଲୋଜି ମାଧ୍ୟମରେ ପରିପ୍ରକାଶ କରିବାର ଦାୟିତ୍ୱ ୟୁନିଭର୍ସିଟି ଗୁଡ଼ିକର ଅଛି। ଆମକୁ

0: ଶିକ୍ଷା ବ୍ୟବସ୍ଥାକୁ ଏଭଳିଆ ବ୍ୟାପକ କରିବା ପାଇଁ ପଡିବ ଯେଉଁଥିରେ ଓଡ଼ିଆ ସ୍ୱାଭିମାନ ଅସ୍ମିତା ସହ ବୈଷୟିକ ଦାୟିତ୍ୱ, ସର୍ବଭାରତୀୟ ଦାୟିତ୍ୱ, ରାଷ୍ଟ୍ରବାଦର ତତ୍ତ୍ୱକୁ ଆମକୁ ଆତ୍ମସାତ କରିବାର ବ୍ୟବସ୍ଥା ଆମକୁ ଆମର ଶିକ୍ଷା ବ୍ୟବସ୍ଥାରେ କରିବା ପାଇଁ ପଡିବ।
1: ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
2: ବାମପନ୍ଥୀ ଏଲ୍ଡବ୍ଲ୍ୟୁ ଆକ୍ଟିଭ ଥିବା ଅଞ୍ଚଳଗୁଡ଼ିକରେ ଆମେ ଗ୍ରାମୋଦୟ ଯୋଜନା ମାଧ୍ୟମରେ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ଇଏ ଗୋଟେ ବଡ଼ ପ୍ରୟାସ ଥିଲା ଯେ ଭାରତବର୍ଷରୁ କେଉଁଭଳି ଭାବରେ ଏ ଏଲ୍ଡବ୍ଲ୍ୟୁ ଅଞ୍ଚଳଗୁଡ଼ିକର ବିଲୋପ ଘଟିବ ଏବଂ ସେଠି ଶିକ୍ଷା ମାଧ୍ୟମରେ ଆମେ ସେ ଅନ୍ଧକାରକୁ ଦୂରୀଭୂତ କରିପାରିଛନ୍ତି। ତା ସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024କୁ ଅନୁପାଳନ କରିବା କଥା ହେଉ କି ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ଯେଉଁ ଶିକ୍ଷକ କ୍ୟାଡର ସଂରକ୍ଷଣରେ ସଂରକ୍ଷଣ ଅଧିନିୟମ 2026ର ପ୍ରଣୟନ କରିବା କଥା ହେଉ, ଏସବୁ କଥାରେ ଶିକ୍ଷାବିତମାନଙ୍କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ବିଶ୍ୱବିଦ୍ୟାଳୟମାନଙ୍କୁ ଆମେ ତାଙ୍କର ଯେଉଁ ଅଧିକାର ରହିଥିଲା ତାହାକୁ ଏ ସରକାର ଫେରେଇ ଦେବାରେ ସକ୍ଷମ ହୋଇଛନ୍ତି ଏବଂ ଇତିମଧ୍ୟରେ ମାନ୍ୟବର କୁଳାଧିପତିଙ୍କୁ ମଧ୍ୟ ଯଥେଷ୍ଟ କୃତଜ୍ଞତା ଯେ 14 ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କର ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇପାରିଛି।
1: ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26ତମ ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଏ ସମ୍ପର୍କରେ କହିଛନ୍ତି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ ପ୍ରଧାନ।
3: ପ୍ରେସ୍ କି ସ୍ୱତନ୍ତ୍ରତା କେବଳ ପତ୍ରକାରଙ୍କ ମୁଦ୍ଦା ନହିଁ ହେ, ୟା ହର ନାଗରିକ କା ଅଧିକାର ହେ। ଅଗର ପ୍ରେସ୍ ସ୍ୱତନ୍ତ୍ର ନହିଁ ହୋଗା ତୋ ନାଗରିକୋଁ କୋ ଭି ସହୀ ଔର ବିଶ୍ୱସନୀୟ ଜାନକାରୀ ନହିଁ ମିଲେଗୀ, और अगर उनको सही और विश्वसनीय जानकारी नहीं मिलेगी तो उससे उनका बहुत जाति तौर पर भी, सामाजिक तौर पर भी और राष्ट्रीय तौर पर भी बहुत नुकसान होगा। क्योंकि सूचनाएं ही हमें, जैसा कि हम जानते हैं कि सूचनाएं ही हमें सशक्त बनाती हैं, जानकारियां ही हमें सशक्त बनाती हैं, हमें तैयार करती हैं किसी भी खतरे से निपटने के लिए और किसी भी जो अपॉर्चुनिटीज हैं उनका इस्तेमाल करने के लिए। इसलिए आज प्रेस स्वतंत्रता दिवस के अवसर पर हम सिर्फ उत्सव नहीं मनाएं बल्कि आत्ममंथन भी करें कि हम किस तरह की पत्रकारिता को बढ़ावा देना चाहते हैं, हम कैसी पत्रकारिता को आगे ले जाना चाहते हैं। और आखिर में मैं ये बात जरूर कहूंगा कि एक मजबूत लोकतंत्र के लिए स्वतंत्र प्रेस अनिवार्य है और इसीलिए दुनिया भर में आज प्रेस की स्वतंत्रता की को सेलिब्रेट किया जा रहा है, उसका उसको उसका एक सम्मान किया जा रहा है और हमें भारत जैसे लोकतांत्रिक और विकासशील देश में भी प्रेस की स्वतंत्रता को मजबूत करने के लिए काम करना चाहिए।
1: ଦେଶର ସମସ୍ତ ଗ୍ରାମକୁ ସଡ଼କ ସୁବିଧା ସହିତ ସଂଯୋଗ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି କେନ୍ଦ୍ର କୃଷି, କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରାୟଗଡ଼ାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ପାଇଁ ବିକଶିତ ଗ୍ରାମର ଗଠନ ନିତାନ୍ତ ଜରୁରୀ। ସେ କହିଛନ୍ତି, ଭିଭିଜି ରାମଜୀ ଯୋଜନାରେ ଗ୍ରାମ୍ୟ ବିକାଶର ରୂପରେଖ ଗ୍ରାମବାସୀ ସ୍ଥିର କରିବେ। ଏକ ବର୍ଷରେ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ରାଶି ଖର୍ଚ୍ଚ ପାଇଁ ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।
4: हम टीम बनाने वाले हैं जो उड़ीसा की खेती का सर्वे करके यहां और कौन कौन सी फसलें बेहतर हो सकती है जो किसानों की आमदनी बढ़ा सके। एक इंटीग्रेटेड फार्मिंग पर हम उड़ीसा में काम करना चाहते हैं। किसान केवल अनाज से अपनी आजीविका नहीं चला सकता, अनाज भी पैदा करे, अनाज के साथ साथ फल भी पैदा करे, सब्जी भी पैदा करे, लेकिन उसके साथ साथ हम किसान को पशुपालन से भी जोड़ना चाहते हैं, मछली पालन से जोड़ना चाहते हैं, बकरी पालन से जोड़ना चाहते हैं, मधुमक्खी पालन से जोड़ना चाहते हैं, वृक्षों की खेती से जोड़ना चाहते हैं और लक्ष्य एक ही है किसान की आमदनी

ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି ଏବଂ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05, ଅନୁଚିନ୍ତା ସକାଳ 6:35, ଉପସ୍ଥାପନା ସଂଗ୍ରାମ କେଶରୀ ସିଂ, ଶ୍ରୀମଦ୍ ଭାଗବତର 25ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମଞ୍ଜୁଶ୍ରୀ ମିଶ୍ର ଏବଂ ପଦ୍ମାବତୀ ଦ୍ୱିବେଦୀ। ଗୀତ ରଚନା କ୍ଷୀରୁଚନ୍ଦ୍ର ପୋଥାଳ। ପାଞ୍ଚଟି ତ୍ରିଶାଖା ବିଲ ପଥର ଅରୁଆ ଚାଉଳ ନବାତ କ୍ଷୀର।

ଶେଷରେ ମୀନାକ୍ଷୀ ଦେବୀଙ୍କ ରଚନାରୁ ସମବେତ କଣ୍ଠରେ ଏଆଇଆର୍ କୋରାଲ୍ ଗ୍ରୁପ୍ର ଶିଳ୍ପୀମାନେ ପ୍ରଭୁ ଜାଣିଛି ମୁଁ ତୁମ ଚାଦର ଦୁଃଖ ନ ଦେଲେ ଜଗତବାସୀଙ୍କୁ କିଏ ସୁମରିବ ନାମ ତୁମ୍ଭର।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ରାସ୍ତାରେ ଗାଡି ପାଇଁ ସିଏନ୍ଜି ହଉ କି ରୋଷେଇ ଘର ପାଇଁ ପିଏନ୍ଜି,
2: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ୍ ସପ୍ଲାଏ। ଏହା ହେଉଛି ସୁରକ୍ଷିତ, ଲାଭଦାୟକ ଓ ଦୀର୍ଘସ୍ଥାୟୀ। ସଫା ସୁତୁରା ପିଏନ୍ଜି ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ୍। ନା ସିଲିଣ୍ଡର ଚିନ୍ତା, ନା ବାରମ୍ବାର ବୁକିଂ କରିବାର ଟେନସନ୍। ସିଧାସଳଖ ପାଇପ୍ରୁ ସପ୍ଲାଏ, ସୁବିଧାଜନକ, ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା, ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ। ଆପଣଙ୍କ ଘର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପସନ୍ ଆଜି ହିଁ ପିଏନ୍ଜି ଆପଣାନ୍ତୁ।
1: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ, ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।

ରେ ବସିବା, ସମୁଦ୍ର କୂଳେ ବୁଲିବା, ହେଲେ ଏତେ ସବୁ କଥା ମା'କୁ ଯେତିକି ସୁଖ ଲାଗୁନଥାଏ ବେଶୀ ଖୁସି ଲାଗୁଥାଏ ନାତିନାତୁଣୀଙ୍କ କଥା ଭାବି। ଜଗନ୍ନାଥଙ୍କ ନାଲି ଓଠର ହସଠାରୁ ବେଶୀ ଆନନ୍ଦ ଦିଏ ନାତିନାତୁଣୀଙ୍କ ହସର ଫୁଲଝରି। ତଥାପି ଅନେକ ଦିନରୁ ଇଚ୍ଛା ଟିକେ ପୁରୀ ଯିବାକୁ, ଆଉ ଗୋଡ଼ ହାତ ଚଳୁନି। ସେପାରିକୁ ଫେରିଯିବା ଆଗରୁ ଥରେ କାଳିଆ ଦର୍ଶନ ହୋଇଗଲେ ଆତ୍ମା ଶାନ୍ତି ପାଇବ। ଆଗରୁ କେତେଥର ଭାବିଛି ଟିକେ ଶରଧାବାଲିରେ ମୁଣ୍ଡ ମାରିବାକୁ, ହେଲେ ଜଞ୍ଜାଳରୁ ବାହାରି ପାରିଲାନି। ଯାହା ହେଉ, ଏବେ ପୁଅ ପାରିଗଲାଣି, ଚାକିରି ବାକିରି କରି ସହରରେ ରହିଲାଣି, ତାରି ସାଙ୍ଗରେ ଯାଇ କାଳିଆକୁ ଟିକେ ମନ ପୁରେଇ ଦେଖିଆସିବ ଯେ ମୁକ୍ତି ପାଇଯିବ ଏ ସଂସାରରୁ। ଏଇ କଥା ଭାବି ଭାବି ମା ଖାଲି ଦାଣ୍ଡରୁ ଘର, ଘରୁ ଦାଣ୍ଡ, ଏଇମିତି ଏପଟ ସେପଟ ହଉ ହଉ ରାତି ଅନେକ ହେଇଗଲା। ହେଲେ ପିଲାମାନଙ୍କ ଦେଖା ନାହିଁ। ମା ମନରେ ଅନେକ ଚିନ୍ତା, ଅନେକ ଆଶଙ୍କା। କ'ଣ କରିବ ସିଏ? ତାକୁ କୋଉ ଫୋନ୍ କରି ଆସେ ଯେ ପୁଅ ପାଖକୁ ଫୋନ୍ କରି ବୁଝିବ କ'ଣ ହେଲା ବୋଲି। ପାଖରେ ଫୋନ୍ଟିଏ ଅଛି, ଖାଲି ପୁଅ ଫୋନ୍ କଲେ ସେ କଥା ହୁଏ। କ'ଣ କରିବ, କୋଉ କଥାରେ ମନ ଲାଗୁନି। ପୁଅର ପିଲାଦିନ ମନେ ପଡ଼ିଯାଉଛି, କେତେ ଅଝଟିଆ ଥିଲା ପିଲାଦିନେ, ମାକୁ ମୁହୂର୍ତ୍ତେ ବି ପାଖରୁ ଛାଡ଼ୁନଥିଲା। ଥରେ ତ ସ୍କୁଲ ପିଲାଙ୍କ ସାଙ୍ଗରେ ପିକ୍ନିକ୍ ଯିବାବେଳେ ଜିଦ୍ କଲା, ମା ନଗଲେ ମୁଁ ଯିବିନି। ଯେତେ ଯିଏ ବୁଝେଇଲେ ବି ହେଲାନି, ଶେଷରେ ସିଏ ପିକ୍ନିକ୍ ଗଲାନି ପଛେ ମାକୁ ଛାଡ଼ି ଗଲାନି। ହେଲେ ଏବେ କେମିତି ରହୁଛି ସିଏ? ହଁ, କେତେ କାମ କରୁଛି, ସେଇଥିପାଇଁ ବୋଧେ ଚିନ୍ତାରେ ରହୁଛି, ନହେଲେ କ'ଣ ମାକୁ ସିଏ ଭୁଲିପାରିବ? ଏଇମିତି ଭାବୁ ଭାବୁ ପୁଅ ଫୋନ୍ କରି କହିଲା, ମା, ଆମେ ଘରକୁ ଆଉ ଛୁଟିରେ ଯାଇପାରିବୁନି, ବେଳ ନାହିଁ ଘରକୁ ଯିବାକୁ, ପିଲାମାନଙ୍କ ଜିଦ୍ ମାମୁଁ ଘରକୁ ଯିବେ, ତେଣୁ ଚାଲି ଆସିଲୁ। କ'ଣ କରିବି କହିଲୁ, ତୋ ଦେହ ପା କଥା ବୁଝୁଥିବୁ, ମୁଁ ଭଲ ଅଛି, ମୋ ପାଇଁ ଚିନ୍ତା କରିବୁନି। ସତରେ କ'ଣ ମା ଚିନ୍ତା କରିବନି? ସାନ ପିଲା ଥିଲାବେଳେ ପୁଅ ମାକୁ ଛାଡ଼ି ରହିପାରୁନଥିଲା, ଏବେ ଯେତେବେଳେ ମା ବାପାଙ୍କର ବୟସ ଅଧିକା ହୋଇଯାଉଛି, ସେମାନେ ଚାହୁଁଛନ୍ତି ପିଲାଙ୍କ ପାଖରେ ରହିବାକୁ, ପିଲାଙ୍କ ପାଖରେ ସମୟ ନାହିଁ, ତାଙ୍କ ଘରେ ଜାଗା ନାହିଁ, ଏଡ଼େଇ ଯାଉଛନ୍ତି ସେମାନଙ୍କୁ। ପିଲା ଛୋଟ ଥିଲାବେଳେ ମା ସାରା ରାତି ଅନିଦ୍ରା ରହି ତାକୁ ଶୁଏଇ ପକାଉଥିଲା, ଦେହ ଖରାପ ହେଲେ କେତେ ଦେବଦେବୀଙ୍କ ପାଖରେ ମୁଣ୍ଡିଆ ମାରି ଉପାସ କରି ବାରବ୍ରତ କରୁଥିଲା। ସବୁବେଳେ ସେଇ ଗୋଟିଏ ମାନସିକ, ତା ପିଲାମାନେ ଭଲରେ ରହନ୍ତୁ, ସୁଖ ଶାନ୍ତିରେ ରହନ୍ତୁ, ଠାକୁରେ ତାଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। କେବେ ହେଲେ ନିଜ ପାଇଁ ଥରୁଟିଏ ବି ଠାକୁରଙ୍କୁ ଡାକିଲାନି, ସବୁବେଳେ କହିଲା, ପିଲାଏ ପାରିଗଲେ ମୋ ଦୁଃଖ ଯିବ। ପିଲାଏ ପାରିଗଲେ, ସୁଖ ସୁବିଧାରେ ରହିଲେ, ହେଲେ ମାର ଦୁଃଖ ଗଲାନି। ଏତେ ପରେ ବି ତା ତୁଣ୍ଡରୁ ଆଶୀର୍ବାଦ ଛଡ଼ା ପଦଟିଏ ବି ଅଭିଶାପ ବାହାରିଲାନି। ସତରେ ଶ୍ରୋତାବନ୍ଧୁ, ଆମେ ସୁଖ ସୁବିଧା ଖୋଜିବାକୁ ଯାଇ ଗାଁକୁ ଭୁଲିଲୁ, ମାକୁ ଭୁଲିଲୁ, ଜୀବନରେ କେତେ ସଫଳ ହେଇଛୁ ଆମେମାନେ, ଏ ପ୍ରଶ୍ନ କେବେ ପଚାରିଛୁ ନିଜକୁ? କିଛି ସୁବିଧା ତ ପାଇଛୁ ନିଶ୍ଚୟ, କିନ୍ତୁ ଶାନ୍ତି, ସନ୍ତୋଷ, ଆନନ୍ଦ ସବୁ ଯେମିତି ଭସେଇ ଦେଇ ଆସିଛୁ ଗାଁ ମୁଣ୍ଡ ନଈଧାରରେ। ଯେଉଁ ବାପା ମା ତାଙ୍କ ଜୀବନର ସର୍ବସ୍ୱ ବଦଳରେ ପିଲାମାନଙ୍କ ସୁଖର ସଉଦା କିଣି ଆଣନ୍ତି, ସେମାନଙ୍କ ପାଇଁ ଆମ ଘରେ ଜାଗା ନାହିଁ, ହାତରେ ସମୟ ନାହିଁ, ଏ ଅଭାବ ହେଉଛି ମନର ଅଭାବ। କାଲି ସକାଳେ ଆମ ପିଲାମାନେ ବଡ଼ ହେଲେ କ'ଣ ଶିଖିବେ? ପ୍ରତ୍ୟେକ ପରିବାରରେ ସ୍ନେହ, ଶ୍ରଦ୍ଧା, ଭକ୍ତି, ଆଦର, ଭଲ ପାଇବାର ମଧୁକ୍ଷରଣ ହେଉ, ପ୍ରାତଃସ୍ମରଣୀୟ ମଧୁସୂଦନ ରାଓଙ୍କର ସେହି ଚିରବନ୍ଦନୀୟ ପଂକ୍ତି ସମସ୍ତଙ୍କର ଧ୍ୟେୟ ହେଉ, ପିତାମାତାଠାରୁ ବଡ଼ ଦେବତାକେ ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ସାହା ଏକାସିନା ବିପଦ ଉତରିବା ପାଇଁ।

ସୁପ୍ରଭାତ ଶ୍ରୋତା ବନ୍ଧୁ। ମାର ଗୋଡ଼ ତଳେ ଲାଗୁନଥାଏ। ପୁଅ ଫୋନ୍ କରିଛି, ଦୁଇ ତିନି ଦିନ ଲାଗ ଲାଗ ଛୁଟି ମିଳୁଛି, ତେଣୁ ପିଲାମାନଙ୍କୁ ନେଇ ଗାଁକୁ ଆସିବ। ସାଙ୍ଗ ହୋଇ ପୁରୀ ଯିବା, ଜଗନ୍ନାଥ ଦର୍ଶନ କରିବା, ଆନନ୍ଦ ବଜାରରେ ଅବଢ଼ା ଖାଇବା, ବାଇଶ ପାହାଚ

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ସସ୍ମିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 544ତମ ଭାଗ।

ଶୁକ ପରୀକ୍ଷିତ ସମ୍ବାଦ ମାଧ୍ୟମରେ ଭାଗବତର ଦ୍ୱିତୀୟ ସ୍କନ୍ଧରେ ଯୋଗ ଧାରଣ ଦ୍ୱାରା ଶରୀର ତ୍ୟାଗର ବିଧି, ବ୍ରହ୍ମା ଓ ନାରଦଙ୍କ ସମ୍ବାଦ, ଅବତାରମାନଙ୍କର ସଂକ୍ଷିପ୍ତ ବର୍ଣ୍ଣନା ଏବଂ ମହତତ୍ତ୍ୱ ଆଦି ପ୍ରାକୃତିକ ସୃଷ୍ଟିର ଉତ୍ପତ୍ତି ବିଷୟ ଉପସ୍ଥାପିତ ହୋଇଛି। ଏହାପରେ ଅଛି ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ବିରାଟ ପୁରୁଷଙ୍କ ସ୍ଥିତିର ବର୍ଣ୍ଣନା। ତୃତୀୟ ସ୍କନ୍ଧରେ ଉଦ୍ଧବ ବିଦୁର ସମ୍ବାଦ ଓ ବିଦୁର ମୈତ୍ରୀୟ ସମ୍ବାଦ ମାଧ୍ୟମରେ ଦଶବିଧ ସୃଷ୍ଟି, ମନ୍ୱନ୍ତରାଦି କାଳ ପରିମାଣ, ହିରଣାକ୍ଷବଧ, ସୃଷ୍ଟି ପ୍ରକରଣ, କର୍ଦ୍ଦମ ଦେବହୂତି ଉପାଖ୍ୟାନ ଓ ଭଗବାନ କପିଳଙ୍କ ଅବତାର କଥା ବର୍ଣ୍ଣିତ ହୋଇଛି। ଚତୁର୍ଥ ସ୍କନ୍ଧରେ ଦକ୍ଷଯଜ୍ଞ ବିନାଶ, ଧ୍ରୁବଚରିତ, ପୃଥୁଙ୍କ ଚରିତ ତଥା ପୁରଞ୍ଜନପୁରର ବ୍ୟାଖ୍ୟା ଉପସ୍ଥାପିତ ହୋଇଛି। ପଞ୍ଚମ ସ୍କନ୍ଧରେ ରହିଛି ପ୍ରିୟବ୍ରତ ଉପାଖ୍ୟାନ, ଋଷଭ ଓ ଭରତ ଚରିତ ତଥା ଦୀପ ସମୁଦ୍ର ଇତ୍ୟାଦିର ସ୍ଥିତି ବିବରଣ। ଷଷ୍ଠରେ ଅଛି ଅଜାମିଳ ଉପାଖ୍ୟାନ ଓ ଦକ୍ଷ କନ୍ୟାଙ୍କ ବଂଶ ବର୍ଣ୍ଣନା।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 544ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଶରତ କୁମାର ନାୟକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାଷ ରଚନା ଡକ୍ଟର ଦାଶରଥୀ ଦାସ, ସଂଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ବିହନ ସଂରକ୍ଷଣ ପାଇଁ ଆର୍ଦ୍ରତା ପରୀକ୍ଷା କରିବା ନିତ୍ୟାନ୍ତ ଜରୁରୀ ଅଟେ। ଯଦି ଧାନରେ ଆର୍ଦ୍ରତା ଠିକ୍ ରହିବ, ଅର୍ଥାତ୍ ଶତକଡ଼ା 12-14 ମଧ୍ୟରେ ରହିଥାଏ, ତାହେଲେ ଧାନ ସଂରକ୍ଷଣ ପରେ ଯେଉଁ ରୋଗପୋକ ଲାଗିବାର ସମ୍ଭାବନା ଥାଏ ତାହା ବହୁତ କମ୍ ହୋଇଥାଏ। ଆଉ ଯଦି ଧାନ ବିହନରେ ଶତକଡ଼ା 14 ଅଧିକ ଆର୍ଦ୍ରତା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଚାଲିଛି। ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ବେକ ବ୍ୟଥା ସମ୍ପର୍କରେ କହିଛନ୍ତି ଡାକ୍ତର ପତିତା ପାବନ ମହାନ୍ତି।
1: ବେକ ବ୍ୟଥା ଏକ ସାଧାରଣ ସମସ୍ୟା, ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଏବଂ କାର୍ଯ୍ୟକ୍ଷେତ୍ରରେ ଖରାପ ପୋଷ୍ଟର ଯୋଗୁଁ ବେକ ବ୍ୟଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍ ଏହାର ଏକ ମୁଖ୍ୟ କାରଣ। ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ହୋଇଥାଏ। ବେକରେ ସାତଟି ମେରୁହାଡ଼ ରହିଛି। ଦୁଇ ମେରୁହାଡ଼ ମଧ୍ୟରେ ସ୍ପଞ୍ଜ ଭଳି ନମନୀୟ ଡିସ୍କ ରହିଥାଏ, ଯାହାକି ବେକକୁ ବିଭିନ୍ନ ଦିଗରେ ଚଳନକ୍ଷମ କରାଇଥାଏ। ଏହା ସହିତ ଦୁଇ କଡ଼ରେ ହାତ ଗୋଡ଼ର ଖଞ୍ଜା ଭଳି ଫ୍ୟାସେଡ୍ ଜଏଣ୍ଟ ମଧ୍ୟ ରହିଛି। ଡିସ୍କର ନିଜର ରକ୍ତ ସଞ୍ଚାଳନ ନଥାଏ, ଏହା ଉପର ଓ ତଳ ମେରୁହାଡ଼ରୁ ଖାଦ୍ୟ ଗ୍ରହଣ କରେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମେରୁଦଣ୍ଡର ନମନୀୟତା ହ୍ରାସ ପାଏ, ଯାହାଫଳରେ ଡିସ୍କ ଖାଦ୍ୟ ସଞ୍ଚାଳନ କ୍ରମଶଃ ହ୍ରାସ ପାଏ। ଏହାଦ୍ୱାରା ଡିସ୍କ କ୍ରମଶଃ କ୍ଷୟପ୍ରାପ୍ତ ହୁଏ। ସାଧାରଣତଃ 80-90 ଭାଗ ଜଳୀୟ ଅଂଶ ଡିସ୍କରେ ଥାଏ। ଏହା କ୍ଷୟପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଜଳୀୟ ଅଂଶ କ୍ରମଶଃ କମିଯାଏ ଏବଂ ଡିସ୍କ ଶକ୍ତ ହୋଇଯାଏ, ଫଳରେ ବେକର ଚଳନଶୀଳତା ହ୍ରାସ ପାଏ। ଡିସ୍କର ଉଚ୍ଚତା ହ୍ରାସ ପାଇବା ଦ୍ୱାରା ଉପର ମେରୁହାଡ଼ ତଳକୁ ଖସିଯାଏ, ଫଳରେ ଏହାର ଦୁଇ ପାର୍ଶ୍ୱରୁ ବାହାରୁଥିବା ସ୍ନାୟୁ ଉପରେ ଚାପ ସୃଷ୍ଟି ହୁଏ। ସ୍ନାୟୁରେ ଚାପ ସୃଷ୍ଟି ହେଲେ ବେକ ବିନ୍ଧା ସହିତ ହାତକୁ ମଧ୍ୟ ବିନ୍ଧା ଯାଏ। ଚାପ ଅଧିକ ହେଲେ ପ୍ରଥମେ ସ୍ପର୍ଶ ଶକ୍ତି ହ୍ରାସ ପାଏ ଏବଂ ପରେ ପରେ ମାଂସପେଶୀରେ ଦୁର୍ବଳତା ଦେଖାଯାଏ। ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍ ଧୀରେ ଧୀରେ ବର୍ଷ ବର୍ଷ ଧରି ହୋଇଥାଏ। ବୟସ୍କ ବ୍ୟକ୍ତିଙ୍କର ବେକର ଚଳନଶୀଳତା ହ୍ରାସ ପାଏ। ବ୍ୟକ୍ତି ବେକରେ ଜଡ଼ତା ଅନୁଭବ କରେ, ମୁଣ୍ଡ ପଛକୁ କରି ହୁଏ ନାହିଁ, ଦୁଇ କଡ଼କୁ ଭାଙ୍ଗି ମଧ୍ୟ ହୁଏ ନାହିଁ। ମୁଣ୍ଡ ପଛକୁ କଲେ ଏବଂ କଡ଼କୁ ଭାଙ୍ଗିଲେ ବେକରେ ଏବଂ ହାତରେ ଯନ୍ତ୍ରଣା ହୁଏ। ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍କୁ ପ୍ରତିରୋଧ କରିବାକୁ ହେଲେ ବେକର ଚଳନଶୀଳତାକୁ ବଜାୟ ରଖିବାକୁ ହୁଏ। ଅତ୍ୟଧିକ ଚଳନ ମଧ୍ୟ କ୍ଷତିକାରକ। ସକାଳ ଓ ସନ୍ଧ୍ୟାରେ ବେକକୁ ଦୁଇ କଡ଼କୁ ଭାଙ୍ଗି କାନକୁ କାନ୍ଧରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଏହିପରି 2 ମିନିଟ୍ ଧରି ରଖିବାକୁ ପଡ଼େ। ଓଠକୁ ବେକ ଆଡ଼କୁ ଚାପିବାକୁ ଚେଷ୍ଟା କରିବେ। ବାରମ୍ବାର ବେକ ବୁଲାଇବା ବା ଫୁଟାଇବା ଉଚିତ ନୁହେଁ। ମୁଣ୍ଡରେ ଭାର ବୋହିବା ଉଚିତ ନୁହେଁ। ଗୋଟିଏ ପୋଜିସନରେ ଦୀର୍ଘ ସମୟ ଧରି ରହିଲେ ଡିସ୍କ କମ୍ପ୍ରେସ୍ ହୋଇ କ୍ଷୟପ୍ରାପ୍ତ ମଧ୍ୟ ହୋଇଥାଏ। ତେଣୁ କମ୍ପ୍ୟୁଟର ପ୍ରଫେସନାଲମାନେ ପ୍ରତି ଅଧଘଣ୍ଟାରେ ମିନିଟିଏ ବା 2 ମିନିଟ୍ ବେକ ତଥା ଆଖିର କସରତ କରିବା ଉଚିତ। ସର୍ଭାଇକାଲ ସ୍ପଣ୍ଡାଇଲୋସିସ୍ର ଉପଯୁକ୍ତ ଚିକିତ୍ସା ଫିଜିଓଥେରାପି ଦ୍ୱାରା ହିଁ ସମ୍ଭବ। ଫିଜିଓଥେରାପିଷ୍ଟ ଆଙ୍ଗୁଠି ଦ୍ୱାରା ପ୍ରତ୍ୟେକ ସ୍ପାଇନ୍କୁ ମୋବିଲାଇଜ୍ କରିଥାନ୍ତି, ଯାହାଦ୍ୱାରା ଜଣେ ବେକକୁ ପଛପଟକୁ ଏବଂ କଡ଼କୁ ବିନା ବାଧାରେ ଯନ୍ତ୍ରଣାମୁକ୍ତ ଭାବରେ ଚଳାଇ ପାରିବେ। ସାଧାରଣତଃ ବେକରେ ଟ୍ରାକ୍ସନ୍ ଲଗାଯାଏ। ମାତ୍ର ଟ୍ରାକ୍ସନ୍ ସ୍ପଣ୍ଡାଇଲୋସିସ୍ ହୋଇଥିବା ବେକର ତଳ ମେରୁଦଣ୍ଡକୁ ଟାଣିବା ପୂର୍ବରୁ ସଠିକ୍ ଥିବା ଉପର ଭାଗକୁ ଟାଣେ, ଯାହାଦ୍ୱାରା ଉପର ଭାଗ ଅନାବଶ୍ୟକ ଭାବରେ ଟାଣି ହୋଇଯାଏ। କିନ୍ତୁ ସ୍ପଣ୍ଡାଇଲୋସିସ୍ ହୋଇଥିବା ତଳ ଅଂଶରେ ବିଶେଷ କୌଣସି ପ୍ରଭାବ ପଡ଼େ ନାହିଁ। କେତେକାଂଶରେ ଟ୍ରାକ୍ସନ୍ କ୍ଷତିକାରକ ହୋଇଥାଏ। ଅଲ୍ଟ୍ରାସାଉଣ୍ଡ ଉଷୁମ ସେକ ଯନ୍ତ୍ରଣା ଓ ମାଂସପେଶୀର ସ୍ପାଜମ୍ ଦୂର କରିବାରେ ସାହାଯ୍ୟ କରେ। ସଙ୍କୁଚିତ ମାଂସପେଶୀକୁ ଷ୍ଟ୍ରେଚିଂ ଓ ଦୁର୍ବଳ ମାଂସପେଶୀକୁ ଷ୍ଟ୍ରେନିଂ କରିବାକୁ ପଡ଼େ। ଗୋଟିଏ ହାତ ଅଣ୍ଟା ପଛପଟେ ରଖି ଆର ହାତକୁ ମୁଣ୍ଡ

0: ଉପରେ ରଖନ୍ତୁ ଏବଂ ମୁଣ୍ଡକୁ ଟାଣି ଧୀରେ ଧୀରେ କାନକୁ କାନ୍ଧରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଏହିପରି 2 ମିନିଟ୍ ଧରି ରଖନ୍ତୁ। ଏହା କଲାବେଳେ ବେକର ସାଇଡ୍ରେ ଆପଣ ସାମାନ୍ୟ କଷ୍ଟ ଅନୁଭବ କରିବେ। ସିଧା ବସି ସାମ୍ନାକୁ ଚାହାନ୍ତୁ। ଓଠକୁ ବେକ ଆଡ଼କୁ ବାରମ୍ବାର ଚାପନ୍ତୁ। ଗୋଟିଏ ହାତକୁ ଅଣ୍ଟା ପାଖରେ ରଖି ଆର ହାତକୁ ପିଠି ପଛପଟେ ନେଇ ହାତକୁ ଧରିବାକୁ ଚେଷ୍ଟା କରନ୍ତୁ। ଏହି ଅବସ୍ଥାରେ 2 ମିନିଟ୍ ରହିବା ଦରକାର। ଉଚ୍ଚା ତକିଆ ବ୍ୟବହାର କରନ୍ତୁ ନାହିଁ। ଅଧିକ ସମୟ ତଳକୁ ଚାହିଁ କାର୍ଯ୍ୟ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ କାର୍ଯ୍ୟକ୍ଷେତ୍ରର ଉପଯୁକ୍ତ ପରିବର୍ତ୍ତନ କରାନ୍ତୁ, ଯାହାଦ୍ୱାରା ବେକକୁ ଅତ୍ୟଧିକ ଚାପରୁ ମୁକ୍ତ କରାଯାଇପାରିବ। ବେକରେ କଲର କେବଳ ଗାଡ଼ିରେ ଯିବା ଆସିଲା ବେଳେ କିମ୍ବା ଅଧିକ କାର୍ଯ୍ୟ ବେଳେ ପିନ୍ଧାଯାଇପାରେ, ଯାହାଦ୍ୱାରା ବେକରେ ଚାପ କମ୍ ପଡ଼ିଥାଏ। କିନ୍ତୁ କଲର ଅଧିକ ସମୟ ବ୍ୟବହାର କଲେ ବେକ ଜଡ଼ ହୋଇଯାଏ ଏବଂ ବେକର ମାଂସପେଶୀ ଦୁର୍ବଳ ହୋଇଯାଏ। ପ୍ରତି ଘଣ୍ଟାରେ ମିନିଟେ ବା 2 ମିନିଟ୍ ବେକର କସରତ କରନ୍ତୁ। ସିଧା ବସି ହାତକୁ ମଥାରେ ରଖି ମୁଣ୍ଡକୁ ସାମ୍ନା ପଟକୁ ନେବା ପାଇଁ ଚେଷ୍ଟା କରନ୍ତୁ। ସେହିପରି ହାତକୁ ମୁଣ୍ଡ ପଛପଟେ ରଖି ମୁଣ୍ଡକୁ ପଛପଟକୁ ନେବାକୁ ଚେଷ୍ଟା କରନ୍ତୁ। ଏହିପରି ବାରମ୍ବାର 5 ସେକେଣ୍ଡ ଧରି କରନ୍ତୁ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ।

0: ଶ୍ରୋତାବନ୍ଧୁ, 2014 ମସିହାରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, କିନ୍ତୁ ଏବେ ବି ଦେଖିଲେ ରାସ୍ତାଘାଟ କଡ଼ରେ ଅନେକ ଆବର୍ଜନା ଗଦା ହୋଇଛି। ସରକାର ବିଭିନ୍ନ ଗୋଷ୍ଠୀ ଅନୁଷ୍ଠାନମାନଙ୍କ ତରଫରୁ ସ୍ୱଚ୍ଛତା ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଅନେକ ସ୍ୱେଚ୍ଛାସେବୀ କାର୍ଯ୍ୟ ମଧ୍ୟ କରୁଛନ୍ତି, କିନ୍ତୁ ଯଦି ଜନସାଧାରଣ ଏଥିପାଇଁ ସତର୍କ ସଚେତନ ନ ହୁଅନ୍ତି ତାହେଲେ ଏହି ଅଭିଯାନ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ସେଥିପାଇଁ ସଚେତନ ହେବା ନିହାତି ଆବଶ୍ୟକ। ଆମେ ନିଜର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଦେହକୁ ଘଷି ମାଜି ସଫା କରିଦେଉଛୁ, କିନ୍ତୁ ବିଭିନ୍ନ ସମୟରେ ଅସୁସ୍ଥ ହୋଇପଡୁଛୁ। ଭୂତାଣୁ ଜୀବାଣୁ କୀଟାଣୁମାନଙ୍କ ସଂକ୍ରମଣରେ ପଡ଼ି ଅନେକ ଲୋକ ପ୍ରାଣ ହରାଉଛନ୍ତି ମଧ୍ୟ। ଏହିସବୁର ମୂଳ କାରଣ ହେଉଛି ଅସ୍ୱଚ୍ଛ ପରିବେଶ। ତେବେ ସୁସ୍ଥ ସୁନ୍ଦର ଜୀବନଯାପନ ପାଇଁ ପରିବେଶ ସ୍ୱଚ୍ଛ ରହିବା ନିହାତି ଆବଶ୍ୟକ। ଆଉ ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ଆମେ ଭୁଲିବା ଉଚିତ ନୁହଁ। ଆଜି ପ୍ରଭାତରେ ଏହି ସମ୍ପର୍କରେ ଶୁଣିବା ପୁଷ୍ପକାନ୍ତି ମହାନ୍ତିଙ୍କ ସଂକ୍ଷିପ୍ତ ବକ୍ତବ୍ୟ।
1: ସ୍ୱଚ୍ଛ ସୁନ୍ଦର ଭାରତ ଗଠନ କରିବାକୁ ହେଲେ ଆମମାନଙ୍କୁ, ଅର୍ଥାତ୍ ଆମ ଦେଶର ଜନସାଧାରଣମାନଙ୍କୁ, ପ୍ରଥମେ ସଚେତନ ହେବାକୁ ପଡିବ। ଏହି ଅଭ୍ୟାସ ପିଲାଦିନରୁ ସବୁ ଶିଖିଥିବା କଥା। ଯେଉଁ ପିଲାର ମା ଯେତେ ଶିକ୍ଷିତ ସଚେତନ, ତାର ପିଲା ସେତେ ସ୍ୱଚ୍ଛ ସଚେତନ। ଦେଖନ୍ତୁ, ଦୁଇଟି ପିଲାଙ୍କୁ ଦୁଇଟି ଖାଦ୍ୟ ପୁଡିଆ ଦିଆଗଲା। ଖାଇସାରି ଗୋଟିଏ ପିଲା ଖାଦ୍ୟ ପୁଡିଆର ଚୋପା ଇତ୍ୟାଦିକୁ ମୋଡ଼ି ମାଡି ତାର ରଖିଲା ବାହାରେ ଡଷ୍ଟବିନ୍ରେ ପକେଇବା ପାଇଁ, ଆଉ ଗୋଟିଏ ପିଲା ସେଇଠି ଘର ସାରା ବିତେଇ ପକେଇଦେଲା। କାହିଁକି ଅଫିସ ଇତ୍ୟାଦି ଗଲାବେଳେ ଆପଣ ଦେଖିଥିବେ ପାହାଚର ଛକି ଜାଗାରେ ଲେଖା ହୋଇଛି ଯେ ଏଠାରେ ପାନ ପିକ ପକାନ୍ତୁ ନାହିଁ। ଗୋଟିଏ ଲୋକର ସେଠାରେ ଛେପ ପକାଇବା ଆବଶ୍ୟକ ନାହିଁ, ତଥାପି ଲେଣ୍ଡା ଛେପ ସିଏ ପକଉଛି। ଥରେ ମୁଁ ବସ୍ରେ ଯାଉଥାଏ, ମଣ୍ଡ ଦିଆ ଧଳା ଶାଢୀ ଖଣ୍ଡିଏ ପିନ୍ଧିଥାଏ। ହଠାତ୍ ମୋ ସିଟ୍ରେ ଦୁଇ ଲାଇନ୍ ଆଗରେ ବସିଥିବା ଜଣେ ଧୋବଧାଉଳିଆ ଭଦ୍ରଲୋକ ପାଟିରେ ପାନ ପିକକୁ ଜାକି ଜାକି ବାହାରକୁ ପିଠିକି ନା ପକେଇଦେଲେ। ବସ୍ର ଗତି ଆଗକୁ, ପବନର ଗତି ପଛକୁ, ସବୁତକ ପାନ ପିକ ମୋ ଛାତିରେ ଆଉ ମୁହଁରେ ପଡିଲା। ଆପଣ ତ ମୋ ସେ ଧଳା ଶାଢୀ ଓ ମୋ ମୁହଁ ବିରକ୍ତିରେ ଚିତ୍କାର କରି ଉଠିଲି। ସମସ୍ତେ ସେ ଲୋକକୁ ବିରକ୍ତ ହେଲେ। ପାନ ଆଉ ଘୁଟୁକା ଖାଇ ପିକ ପକାଇବା ସର୍ବତ୍ର ଦେଖାଯାଉଛି। ଦାଣ୍ଡ ଦୁଆରେ ଯାହାକୁ ଗୋବର ପାଣି ପକାଇ ଲିପା ଯାଉଥିଲା ବା ଛାଡ଼ି କରାଯାଇ ଲକ୍ଷ୍ମୀ ଚିତା ପକାଯାଉଥିଲା, ସେଇଠି ଆଜି ପାନ ପିକ ପଡି ଲାଲ ଟହଟ। ନିଜେ ସଫା ରହିଲେ ଖାଲି ହେବ ନାହିଁ, କେମିତି ଆମେ ସଫା ରହିବା ସଙ୍ଗେ ସଙ୍ଗେ ସାହି ପଡ଼ିଶା ସହର ଦେଶ ସ୍ୱଚ୍ଛ ରହିବ, ସେଥିପାଇଁ ସଚେତନ ହେବା ନିହାତି ଆବଶ୍ୟକ।

0: ଏଥର ଆପଣଙ୍କ ପାଇଁ ସୂଚନା ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜ ଓଡ଼ିଶାର 105ତମ ସାଧାରଣ ଅଧିବେଶନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ସପ୍ତରାଜ୍ୟ ଅନ୍ତର୍ଗତ ଡମପଡ଼ା ରାଜ୍ୟର ତାଳବସ୍ତସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ସଭାସ୍ଥଳଠାରେ ଅନୁଷ୍ଠିତ ହେବ। ନିର୍ଦ୍ଦିଷ୍ଟ ଦିବସରେ ଏହି ସ୍ଥାନରେ ଉପସ୍ଥିତ ରହିବା ପାଇଁ ତୈଳିକ ବୈଶ୍ୟ ସମାଜର ସଭାପତି ଓ ସମ୍ପାଦକ ଜଣାଇଛନ୍ତି। ୟୁନିଟି 3 ମଦର ଟେରେସା ରୋଡ଼ରେ ଅବସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘ ଜଣାଇଛନ୍ତି ଯେ ସଂଘ ଅଧୀନରେ ପରିଚାଳିତ ବୈଷୟିକ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ନାମ ଲେଖାଇବା ପାଇଁ 18-30 ବର୍ଷ ବୟସ ମଧ୍ୟରେ ଇଚ୍ଛୁକ ଥିବା ଦୃଷ୍ଟିବାଧିତ ପୁରୁଷ ଓ ମହିଳାଙ୍କ ନିମନ୍ତେ ଆସନ୍ତାକାଲି 31-3-2026 ତାରିଖ ପୂର୍ବାହ୍ନ 11 ସମୟରେ ସଂଘ ପରିସର ମଧ୍ୟରେ ଏକ ସାକ୍ଷାତକାର ଅନୁଷ୍ଠିତ ହେବ। ଏଥିପାଇଁ ଆବଶ୍ୟକ ଯୋଗ୍ୟତା ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ 10ମ ପାସ୍ କି ତାଠାରୁ କମ୍ ଯୋଗ୍ୟତା ଥିଲେ ଚଳିବ। ବ୍ରେଲ୍ ସର୍ଟହ୍ୟାଣ୍ଡ ଟାଇପ୍ ରାଇଟିଂ କମ୍ପ୍ୟୁଟର ତାଲିମ ନେବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଓ ପ୍ରାର୍ଥୀମାନେ ଯୁକ୍ତ 2 କିମ୍ବା ତାଠାରୁ ଅଧିକ ପାଠ ପଢ଼ିଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥୀମାନେ ନିଜର ଦୃଷ୍ଟିହୀନତାର ପ୍ରମାଣପତ୍ର ଜାତିଗତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଏବଂ ଆଧାର କାର୍ଡ଼ର ସହି ନକଲ ଓ 2 ପାସ୍ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସାଙ୍ଗରେ ଆଣି ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ ପହଞ୍ଚି ସାକ୍ଷାତକାରରେ ଭାଗ ନେଇପାରିବେ। ମନେ ରଖନ୍ତୁ, ତାଲିମ ନେବା ସମୟରେ ପ୍ରାର୍ଥୀ ଓ ପ୍ରାର୍ଥୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଧୂଆଁପାରି ଗ୍ରାମର ପ୍ରାଚ୍ୟ ପୁରାତନ ମହାରୁଦ୍ର ରୁଦ୍ରାଣୀ ପୀଠ ମାଳତୀ ଲିଙ୍ଗ ମହାଦେବଙ୍କ ପ୍ରାଙ୍ଗଣରେ ଚତୁର୍ଦେବ ଯଜ୍ଞ କମିଟି ଆନୁକୂଲ୍ୟରେ ଚଳିତ ମାସ 27 ତାରିଖ ଶୁକ୍ରବାରଠାରୁ ଆସନ୍ତା ଏପ୍ରିଲ 2-4-26 ଗୁରୁବାର ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଓଂ ଶ୍ରୀ ଶ୍ରୀ ପବନାତ୍ମଜ ବଡ଼ବାନଳ ହନୁମାନଜୀଉଙ୍କର 20ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ପବିତ୍ର ଯଜ୍ଞାନୁଷ୍ଠାନରେ ଭଗବତ ପ୍ରେମୀ ଧର୍ମାତ୍ମାମାନେ ଯୋଗଦାନ କରି ବିଭୁକୃପା ଲାଭ କରିବା ପାଇଁ ଧୂଆଁପାରି ଗ୍ରାମବାସୀ ଚତୁର୍ଦେବ ଯଜ୍ଞ କମିଟିର ସଭ୍ୟ ସଭ୍ୟା ଓ ଜୟ ଯବାନ ଜୟ କିଷାନ କ୍ଲବର କର୍ମକର୍ତ୍ତା ବୃନ୍ଦ ଅନୁରୋଧ କରିଛନ୍ତି। ଭାରତ ଇତିହାସରେ ମାର୍ଚ୍ଚ 30 ତାରିଖ 1949 ମସିହା ମାର୍ଚ୍ଚ 30 ତାରିଖରେ ସଂସ୍କୃତି ଓ ପରମ୍ପରା ଭିତ୍ତିରେ ପୂର୍ବରୁ ଜୟପୁର ଷ୍ଟେଟ୍ ନାମରେ ରହିଥିବା ରାଜସ୍ଥାନ ରାଜ୍ୟ ସ୍ୱତନ୍ତ୍ରତା ହାସଲ କରିଥିଲା। 1919 ମସିହା ଆଜି ଦିନରେ ମହାତ୍ମା ଗାନ୍ଧୀ ରାଓଲତ ଆଇନ ବିରୁଦ୍ଧରେ ଡାକରା ଦେଇଥିଲେ। 1664 ମସିହା ମାର୍ଚ୍ଚ 30 ତାରିଖରେ ଅଷ୍ଟମ ଶିଖ ଗୁରୁ ହରକିଶନ ଶରୀର ତ୍ୟାଗ କରିଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କୁ ସମ୍ମାନଜନକ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା 1992 ମସିହା ମାର୍ଚ୍ଚ 30 ତାରିଖରେ। ଏଥର ଗାଁର କଥା।
1: ମୁଁ ଶ୍ରୀ ବିଜୟ କୁମାର ସ୍ୱାଇଁ, ମୋ ଗାଁ ପ୍ରଧାନପଡ଼ା। କଟକ ଜିଲ୍ଲାର ପୂର୍ବକୁ ଜଗତପୁରରୁ ସାଲେପୁର ରାସ୍ତାରେ 15 କିଲୋମିଟର ଗଲେ ପଡ଼େ ପାଗା ଛକ ମଧୁସୂଦନ ମାର୍ଗ। ସେଠାରୁ 7 କିଲୋମିଟର ଉତ୍ତର ପଶ୍ଚିମ ଦିଗକୁ ଗଲେ ପଡ଼େ ପ୍ରଧାନପଡ଼ା ଗ୍ରାମ। ଏହି ଛୋଟିଆ ଗ୍ରାମ ସାଲେପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଧୀନରେ ଅବସ୍ଥିତ ଅଟେ। ପ୍ରଧାନପଡ଼ାର ଲୋକ ସଂଖ୍ୟା ପ୍ରାୟ 900 ଓ ଭୋଟର ସଂଖ୍ୟା ପ୍ରାୟ 500ରୁ ଉର୍ଦ୍ଧ ହେବ। ଏହି ଗ୍ରାମରେ ବିଭିନ୍ନ ଜାତିର ଲୋକମାନେ ଆବାହମାନ କାଳରୁ ବାସ କରି ଆସୁଛନ୍ତି। ଏହି ଗ୍ରାମର ଲୋକମାନେ ବିଭିନ୍ନ ବୃତ୍ତିରେ ଯଥା ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ବ୍ୟବସାୟ ଓ ଭାରତୀୟ ଜଳ ସ୍ଥଳ ସେନା, ନୌସେନା, ବାୟୁସେନାରେ କର୍ତ୍ତବ୍ୟରତ। ଏଠାକାର ଲୋକେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ତା ଛଡ଼ା ମୁଗ, ବିରି ଓ ପନିପରିବା ଚାଷ ମଧ୍ୟ ହୋଇଥାଏ। ପ୍ରଧାନପଡ଼ା ଗ୍ରାମରେ ରହିଛି କ୍ରିକେଟ ଖେଳ ପଡ଼ିଆ, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ପୂଜାର୍ଚ୍ଚନା ପାଇଁ ଶିବ ମନ୍ଦିର, ଇଷ୍ଟଦେବ ମଦନମୋହନ ମନ୍ଦିର, ପାର୍ବତୀ ମନ୍ଦିର, ହନୁମାନ ମନ୍ଦିର, ଗ୍ରାମର ପଶ୍ଚିମ ଦିଗରେ ମା ଗ୍ରାମଦେବତୀ ବୁଢ଼ୀଧରଡେଇ ମନ୍ଦିର, ଉତ୍ତର ପଶ୍ଚିମରେ ସିଦ୍ଧ ପୁରୁଷ ଶ୍ରୀ ଶ୍ରୀ ଗାଦି ଗୋସ୍ୱାମୀ ମନ୍ଦିର, ଭାଗବତ ଗାଦି ଏବଂ ମେଲଣ କମିଟି ମଧ୍ୟ ରହିଛି। ବାର ମାସରେ ପାଳନ ହେଉଥିବା ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରୁ ଜାଗର, ହୋଲି, ଦଶହରା, ଗଣପର୍ବ, ରଜ ଓ ଆହୁରି ଅନେକ ପର୍ବପର୍ବାଣୀ ହର୍ଷ ଉଲ୍ଲାସରେ ସବୁ ସମ୍ପ୍ରଦାୟର ଲୋକମାନେ କାନ୍ଧକୁ କାନ୍ଧ ମିଳାଇ ପାଳନ କରିଥାନ୍ତି। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହି ଗ୍ରାମଟି ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରସିଦ୍ଧ ଉପନ୍ୟାସ ମାଟିର ମଣିଷ ଆମ ଏହି ଗାଁକୁ ନେଇ ରଚିତ ହୋଇଛି। ପ୍ରକୃତରେ ପ୍ରଧାନପଡ଼ା ଗ୍ରାମ ଏକ ପ୍ରସିଦ୍ଧ ଗ୍ରାମ। ଗ୍ରାମର ଲୋକମାନେ ନିଜ ବୃତ୍ତିରେ ବ୍ୟସ୍ତ ଥିଲେ ବି ହୋଲି

ରଜ ଓ କାର୍ତ୍ତିକ ପୂର୍ଣ୍ଣିମା ଆଦି ପର୍ବରେ ଏକାଠି ହେବାକୁ ଭୁଲନ୍ତି ନାହିଁ। ଭାଇଚାରାର ଝଲକ ଦେଖିବାକୁ ମିଳିଥାଏ ଏହି ଗାଁରେ। ଗାଁ ହାତ ଠାରି ଡାକିଥାଏ ମୋ ଗାଁ ପ୍ରଧାନପଡ଼ା। ଏହାର ପ୍ରତ୍ୟେକଟି ପାଣି ପବନରେ ଭରି ରହିଛି ମୋର ଆନ୍ତରିକତା। ବାସ୍ତବିକ ମୋ ଗାଁ ସବୁଠୁ ମହାନ। ଜୟ ହିନ୍ଦ।

0: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଠି ରହୁଛୁ। ପୁଣି ଭେଟିବୁ ଆସନ୍ତାକାଲି ସକାଳୁ ଠିକ୍ ଏହି ସମୟରେ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା ସଫରି ଫର ଫରାୟତେ। ଆଲୋଚନା କରିଛନ୍ତି ବିଶ୍ୱେଶ୍ୱର ମହାନ୍ତେ।
2: ସେଦିନ କେଉଁ ଶୁଭ ମହେନ୍ଦ୍ର ଲଗ୍ନରେ ଓଡ଼ିଆ ଭାଷାର ଭିତ୍ତି ସଞ୍ଚାର ହୋଇଥିଲା ତାହା ହୁଏତ ସେହି ପ୍ରଜ୍ଞାପୁରୁଷମାନେ ଜାଣିଥିବେ। କିନ୍ତୁ ଉଡ୍ର ଭାଷାର ପ୍ରୟୋଗ ହେତୁ ଯେ କ୍ରମ ବିକଶିତ ହୋଇ ଓଡ଼ିଆ ଭାଷା ଏତେ ସୁନ୍ଦର, ଲାଳିତ୍ୟ ଓ ଶ୍ରୁତିମଧୁର ହୋଇପାରିଛି ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ଉଭୟ ଓଡ଼ିଆ ଗଦ୍ୟ ଓ ପଦ୍ୟ ସାହିତ୍ୟର ପଥିତ ଦଶା କବି ଓ ଲେଖକମାନେ ଓଡ଼ିଆ ପୁରାଣ କାବ୍ୟ, ମହାକାବ୍ୟ, ଗଳ୍ପ, କବିତା, ରମ୍ୟରଚନା ସୃଷ୍ଟି କରିବା ସହ ମଣିଷ ଜୀବନର ଦୈନନ୍ଦିନ ଜୀବନ ଶୈଳୀ ନିମନ୍ତେ ବହୁ ଉପାଦେୟ ଲୋକବାଣୀ, ଶୁଳ୍କ ଓ ଢଗଢମାଳିମାନ ସୃଷ୍ଟି କରି ଆମ ଭାଷା ସାହିତ୍ୟକୁ ସରସ ସୁନ୍ଦର କରିବାରେ ସହାୟକ ହୋଇଛନ୍ତି। ତେଣୁ ସେମାନେ ଚିର ନମସ୍ୟ, ପୂଜ୍ୟ ଓ ପ୍ରାତଃସ୍କରଣୀୟ। ସୃଷ୍ଟିର ଆରମ୍ଭରୁ ବିଧାତା କେବଳ ଭିନ୍ନ ଭିନ୍ନ ଆକୃତିର ମଣିଷ ଓ ଜୀବଜନ୍ତୁ ସୃଷ୍ଟି କରିନାହାନ୍ତି, ବରଂ ଭିନ୍ନ ଭିନ୍ନ ଚରିତ୍ରମାନ ସୃଷ୍ଟି କରି ଈଶ୍ୱରଙ୍କ ସୃଷ୍ଟିକୁ କୃତାର୍ଥ କରିଛନ୍ତି। ପୁରାଣ ଯୁଗରୁ ଏ ଯାବତ ଯେତେ ଯେତେ ରାଜା, ମହାରାଜା, ଅସୁର ସେମାନଙ୍କ ଆସୁରିକ ପ୍ରବୃତ୍ତି ପ୍ରଦର୍ଶନ କରିଛନ୍ତି, କେହି କେତେବେଳେ ଚିର ସୁଖ ପାଇନାହାନ୍ତି। ସଫରି ଗଣ୍ଡୁଷ ଜଳରେ ଫଡ଼ଫଡ଼ ହେଲା ପରି ସେମାନେ ସେମାନଙ୍କ ଶୌର୍ଯ୍ୟ ବୀର୍ଯ୍ୟ ବଳରେ ପୃଥିବୀକୁ ଧରାକୁ ସରା ମନେ କରିଛନ୍ତି ଓ ପୃଥିବୀକୁ ପ୍ରକମ୍ପିତ କରିଛନ୍ତି ସତ। ହେଲେ ଦେବତାମାନଙ୍କର ନିରବ ଅସ୍ତ୍ରାଘାତରେ ପାପୀମାନେ ଭୂସାଇ ହୋଇଯାଇଛନ୍ତି। ଦ୍ୱାପର ଯୁଗର ମହାମାନୀ ଦୁର୍ଯ୍ୟୋଧନ ପ୍ରବଳ ପରାକ୍ରମୀ, ଗର୍ଭୀ ଓ ନିଜର ଔଦ୍ଧତ୍ୟପଣରେ ଧରାକୁ ସରା ମନେ କରି ସଫରି ସଦୃଶ ହୋଇଥିଲା ବେଳେ ଧର୍ମରାଜ ଯୁଧିଷ୍ଠିର କିନ୍ତୁ ସ୍ଥିତ ପ୍ରଜ୍ଞ ଭାବେ ସମସ୍ତ ଯାତନା ଯନ୍ତ୍ରଣାକୁ ସହ୍ୟ କରି ଶେଷରେ ଅଭୂତପୂର୍ବ ବିଜୟ ଲାଭ କରିଥିଲେ। ସଂସ୍କୃତରେ ଯଥାର୍ଥରେ ଲେଖାଯାଇଛି, ଅଗାଧ ଜଳ ସଞ୍ଚାରୀ ରୋହିଣୁ ନୈବ ଗର୍ବିତ ଗଣ୍ଡୁଷ ଜଳମାତ୍ରୀଣ ସଫରି ଫରଫରାୟତେ। କେବଳ ପୁରାଣ ଯୁଗ କାହିଁକି, ଅତ୍ୟାଧୁନିକ ଯୁଗରେ ସଫରିମାନଙ୍କର ସଂଖ୍ୟା ବହୁ ଗୁଣରେ ବଢ଼ିଯାଇଛି। କିନ୍ତୁ ରୋହି ସଦୃଶ ଗରିଆନ ବ୍ୟକ୍ତିବିଶେଷ ଏଥିରୁ ନିବୃତ୍ତ ରହି ସ୍ୱକର୍ମ ଓ ସ୍ୱଧର୍ମ ଯଥାର୍ଥରେ ପାଳନ କରି ଏ ଦୁନିଆରେ ଧନ୍ୟ ହୁଅନ୍ତି। ମହାଭାରତ ଯୁଦ୍ଧଭୂମିରେ ଉଭୟ ପାଣ୍ଡବ ଓ କୌରବ ସେନା ଉପସ୍ଥିତ ରହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ କୌରବମାନଙ୍କ ସଫରି ଗୁଣ ଯୋଗୁଁ ସେମାନଙ୍କ ପକ୍ଷରେ ସମସ୍ତ ସେନା ଗୋଟିଏ ପରେ ଗୋଟିଏ ଟଳି ପଡ଼ିଲେ ଏ ଯୁଦ୍ଧରେ। ସଫରି ବା ଦଣ୍ଡକିରି ମାଛ ଏଠି ଗର୍ବ ଓ ଅହଙ୍କାରର ପ୍ରତୀକ ହୋଇଥିବା ବେଳେ ରୋହି ମାଛ ଏଠି ଅହଙ୍କାର ବିବର୍ଜିତ ସୁଧାର ଜଳଜୀବଟିଏ। ବିବିଧ ଗୁଣର ଗ୍ରନ୍ଥାଗାର ହେଉଛି ମଣିଷ। ଭଲ ଗୁଣ ଓ ମନ୍ଦ ଗୁଣକୁ ନେଇ ମଣିଷ ଜୀବନ ଗଢ଼ା ହୋଇଛି। କୌଣସି ପ୍ରକାର ଭଲ ଗୁଣକୁ ଆପଣେଇ ନେଲେ ଜୀବନ ପାଲଟିଯାଏ ପୁଣ୍ୟ ପ୍ରବାହିତ ଗଙ୍ଗାଧାର, ମନ୍ଦ ଗୁଣକୁ ଆବରିଲେ ଜୀବନ ହୋଇଯାଏ ପାପ ପଙ୍କ ଭରା ପୁଷ୍କରିଣୀ। ସେହିପରି ଗୋଟିଏ ଅଭିଗୁଣ ହେଲା ପରନିନ୍ଦା ଆଉ ପରଚର୍ଚ୍ଚା। ଏବେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଛକ, ପ୍ରତ୍ୟେକ ବଜାରରେ ଏ ପରନିନ୍ଦା ପରଚର୍ଚ୍ଚା ଯାଦୁ ଭଳି ମାଡ଼ି ଚାଲିଛି। କିଛି ନ ଜାଣି ନ ଶୁଣି ସେମାନେ କେବଳ ନିଜକୁ ସବଜାନତା ମନେ କରି ଖାଲି ଭଡ଼ ଭଡ଼ ଦଣ୍ଡକିରି ମାଛ ଭଳି ଖାଲି ଫଡ଼ ଫଡ଼ ଶୁଖିଲା ଆସ୍ପାଳନ ଦେଖାନ୍ତି। ସଜ ମାଛରେ ପୋକ ପକାଇବାକୁ ଏମାନେ ପଛାନ୍ତି ନାହିଁ। ପରଚର୍ଚ୍ଚା ବିନା ସତେ ଯେମିତି ଏମାନଙ୍କ ଆଖିକୁ ନିଦ ଆସେନା। ଏମାନେ ଭଲ କରି ବୁଝିବା ଉଚିତ, ମନରୁ ଗର୍ବ, ଅହଙ୍କାର, ଆସ୍ପାଳନ ଓ ଫୁଟାଣିପଣକୁ କାଢ଼ିଦେଲେ ଜୀବନରେ ଭରିଯିବ ପାରିଜାତର ମହକ। କେଇଟା ଦିନ ପାଇଁ ଆମର ଏ ଜୀବନ, ଅଢ଼େଇ ଦିନକୁ ବଢ଼େଇ ନକର ହେଜ ବୁଝ ଚିତେ, ଏ ଯେ ଘୋଡ଼ା ଘର ବୈଷ୍ଣବ କହି ନାହିଁ କାର ଏଠି କଡ଼ାକର ବାହାଦୁରୀ, ଯାହା କରିଗଲେ

0: ମୋତେ ଭାବିବ ଦୁନିଆ ତାହା ଯାଉଥା କରି ଅଳିକ ଏ ଜୀବନ ଅନିତ୍ୟ ସଂସାର ମହାକାଳ ସମୟ ହେଉଛି ଅଖଣ୍ଡ ଓ ଅନନ୍ତ ସଫରୀର ଅହଙ୍କାର ତଥା ଦେଖେଇ ହେବା ଅଭିଗୁଣକୁ ନିରୀକ୍ଷଣ କରି ମହାକାଳ କହୁଛି ଦଣ୍ଡେ ରହ ଦଣ୍ଡକିରି ପିତି କରାଣ୍ଡି ଟୋପାକ ପାଣିରେ କେତେ ମାରୁଛୁ ହେଣ୍ଡି ଜଗି ଅଛି କାଣ୍ଟି ବଗ ଗୋଟି ଗୋଟି ଖୁମ୍ପି ନବ ବଂଶ ନଣ୍ଡା କରିବ ସବୁ ଧରାଣ୍ଡି କାଣ୍ଟି ବଗ ଏଠି ମହାକାଳର ନମୁନା ସମୟର ନମୁନା ଦିନେ ନା ଦିନେ ଆମେ ସମସ୍ତେ କାଳ କବଳିତ ହେବା କେଇ ଦିନର ଜୀବନ ପାଇଁ ମନରୁ ଈର୍ଷା ଅସୂୟା ଗର୍ବ ଅହଙ୍କାରକୁ ଆସନ୍ତୁ କାଢି ଫୋପାଡ଼ି ଦେବା ଓ ମାନବିକତାର ଓଙ୍କାର ଧ୍ୱନିରେ ଜୀବନକୁ ଧନ୍ୟ କରି ଗଢ଼ି ତୋଳିବା ଈର୍ଷା ଅସୂୟା ଗର୍ବ ଓ ଅହଙ୍କାରର ବିଷବଳୟଠାରୁ ନିଜକୁ ଦୂରେଇ ଦେଇ ବସୁଧୈବ କୁଟୁମ୍ବକଂ ମନ୍ତ୍ରକୁ ଜୀବନର ଚପାମାଳି କରିବା ଜୀବନ ଓ ଜଗତକୁ ଭଲ ପାଇବା।
1: ଆଜି କଥିକାରେ ଶୁଣିଲେ ଆଲୋଚନା ସଫରୀ ଫର୍ ଫରାୟତେ। ଆଲୋଚନା କରିଥିଲେ ବିଶ୍ୱେଶ୍ୱର ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
3: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସୀ କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
2: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 8,85,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
4: पता है न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
5: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
4: अब चाहे टेलीलॉ के माध्यम से मुफ्त कानूनी सलाह लेनी हो
5: या न्याय बंधु में पंजीकृत वकीलों से कोर्ट में निःशुल्क कानूनी सहायता के लिए जुड़ना हो
4: अब दोनों एक ही ऐप आरोप डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉग इन करें www.tele-law.in या अपने नजदीकी CSE सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
1: प्रचार कर पारंपरिक संगीत विशेष कार्यक्रम अतसे कुसुम शिल्पी विजय कुमार जेना शिल्पी गायछन्ति ओडिसी गीत शिल्पी कंठरे कार्यक्रम प्रथम ओडिसी गीत ବନମାଳୀଙ୍କ ରଚନାରୁ ସାରି ପାରି ବିହାର ବିଜେ ବ୍ରଜ ରାମା ହୃଦହାର ଯେ।

ମାଧବୀ ଫୁଲକୁ ଦେଖିକୁ ବିଶାଖେ ମନେ ପଡ଼ୁଛନ୍ତି ମାଧବ। ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ରଚନାର ଶିଳ୍ପୀ ବିଜୟ କୁମାର ଜେନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବୈଚିତ୍ର ରାମାୟଣର 107ତମ ଭାଗ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ଦୂତ ହାତରେ କୁବେର ଦେଇଥିବା ପରାମର୍ଶ ଶୁଣି ମହାକ୍ରୋଧ ପାଇ ରାବଣ କୁବେର ଦୂତକୁ ଖଣ୍ଡାରେ ହତ୍ୟା କରିଛି। କୁବେରପୁରୀ ଆକ୍ରମଣ କରି ପୁଷ୍ପକ ବିମାନ ନେଇ ଆସି କୈଳାସ ପର୍ବତ ଉପରେ ଦେଇ ଗଲାବେଳେ ବିମାନ ନ ଚଳିପାରି ସ୍ଥିର ହୋଇଯାଇଛି। ନନ୍ଦୀ ମୁହଁରୁ କୈଳାସ ପର୍ବତ ଉପରେ ବିମାନ ଚାଲେ ନାହିଁ ବୋଲି ଶୁଣି ରାବଣ କ୍ରୋଧରେ କୈଳାସ ପର୍ବତ ଉପାଡ଼ିବାକୁ ଚେଷ୍ଟା କରିଛି। ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇ ରାବଣ ଦିଗ୍ବିଜୟ କରିଛି।

ପ୍ରଚୁର୍ଗଲୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 107ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ, ବିବେକାନନ୍ଦ ରାଉତ, ନିଶିପ୍ରଭା ପାଣି ଏବଂ ଅଖିଳ କୁମାର ଲେଙ୍କା। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ। ଶ୍ରୋତାବନ୍ଧୁ, କାହାର ଭକ୍ତି ବଳରେ, କାହାର ତ୍ୟାଗ ବଳରେ, ଆଉ କାହାର କର୍ତ୍ତବ୍ୟ, ନିଷ୍ଠା, ଜପ, ତପ, ସଂଯମ, ପୁଣି ଜୀବନର ଅର୍ଜିତ ଜ୍ଞାନର ଶିକ୍ଷା ବଳରେ ଏହି ସଂସାର ଆଜି ହୋଇପାରିଛି ଶିକ୍ଷିତ, ସୁଖୀ, ସମୃଦ୍ଧିର ପଥର ଯାତ୍ରୀ। ପଥ ଉଡ଼ି ଯାଉଥିବା ବେଳେ, ହିଂସା ବଢ଼ି ଯାଉଥିବା ବେଳେ ଆଜି ମନେ ପଡ଼େ ତାଙ୍କରି କଥା, ସଜାଡ଼ି ହୋଇଯିବାକୁ କ୍ଷଣିଏ ପଛକୁ ଚାହିଁ ତାଙ୍କରି ଅମୃତବାଣୀକୁ ମନେ ପକାଇବାକୁ। ମହାବୀର ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ଗୀତ ଗୀତିକା ଅଗଣାରୁ।

ସେ ଦେଇଥିବା ସେହି ଜ୍ଞାନର ପ୍ରଦୀପ ସବୁଦିନ ପାଇଁ ପ୍ରଜ୍ୱଳିତ ହେଉଥିବା ସଭିଙ୍କ ହୃଦୟରେ ତାଙ୍କର ଆଗମନ ଏହି ସଂସାରକୁ ଦେଖାଇବାକୁ ଆଲୋକର ପଥ ପରିଚିତ କରାଇବାକୁ ନିଜ ସହିତ ସଂଯମ ସଦାଚାର ଅହିଂସାର ବ୍ରତୀ ହୋଇ ଆତ୍ମା ଶାନ୍ତିର ସନ୍ଧାନ କରାଇବା ମାନବତାକୁ ଭେଟି ଦେଇଛନ୍ତି ସତ୍ୟ ଅହିଂସା ଓ ଶାନ୍ତିର ଅମୂଲ୍ୟ ବାର୍ତ୍ତା ଅନେକ ପ୍ରଶ୍ନର ସମାଧାନର ବାଟ ଶ୍ରେଷ୍ଠ ମନୁଷ୍ୟମାନେ ଭୟ କ୍ରୋଧ ଲୋଭ କିମ୍ବା ପରିହାସରେ ସୁଦ୍ଧା ପାପକାରୀ ବୋଲି କୁହନ୍ତି।

0: रास्तारे गाड़ी पाई सीएनजी हो कि रोसई घर पाई पीएनजी।
1: गेल इंडिया लिमिटेड नहीं ऐसी चीज भरोसा योग्य अनइंटरप्टेड गैस सप्लाई। एहा हे उची सुरक्षित लाभदायक ओ दीर्घस्थायी सफा सुतरा पीएनजी सबु रोसई घर पाई सबुठु भलो चॉइस। ना सिलिंडर चिंता ना बारंबार बुकिंग करिवार टेंशन। सीधा सड़क पाइप रो सप्लाई सुविधाजनक भरोसा योग्य ओ सुरक्षित सेवा जहां आपनक प्रत्येक दिन को कराए आरामदायक आपनक घर रेस्टोरेंट एवं अन्यान्य व्यवसाय पाई सबुठु भल ऑप्शन आज ही पीएनजी अपनांतु।
0: पेट्रोलियम और प्राकृतिक गैस मंत्रालय भारत सरकार तथा गेल इंडिया लिमिटेड द्वारा जनहित रे जारी।
2: ଆଜି ଜୈନ ସମ୍ପ୍ରଦାୟର ବିଶେଷ ଦିନ। ଜୈନ ଧର୍ମର 24ତମ ତୀର୍ଥଙ୍କର ତଥା ଶେଷ ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜୟନ୍ତୀ ଆଜି ସମଗ୍ର ଦେଶ ଉତ୍ସାହର ସହ ପାଳନ କରୁଛି। ଭଗବାନ ମହାବୀର ଶାନ୍ତି କରୁଣା ଭାଇଚାରାର ବାର୍ତ୍ତାକୁ ନେଇ ତାଙ୍କର ଅମୂଲ୍ୟବାନ ଉପଦେଶକୁ ଜୀବନରେ ପ୍ରୟୋଗ କରି ଏକ ସୁନ୍ଦର ସମାଜ ଗଠନ କରିବାର ଆହ୍ୱାନ ଦେଇଥିଲେ। ଆଶା ମଧ୍ୟ ରଖିଥିଲେ, କହିଥିଲେ ଶ୍ରେଷ୍ଠ ମନୁଷ୍ୟମାନେ ଭୟ କ୍ରୋଧ ଲୋଭ କିମ୍ବା ପରିହାସରେ ସୁଦ୍ଧା ପାପକାରୀବାଣୀ କହନ୍ତି ନାହିଁ। ଯେଉଁ ମନୁଷ୍ୟର ମନ ଅହିଂସା ସଂଯମ ଓ ତପ ଦ୍ୱାରା ସର୍ବଦା ଜଡ଼ିତ ରହେ ସେହି ମନୁଷ୍ୟକୁ ଦେବତା ମଧ୍ୟ ନମସ୍କାର କରନ୍ତି। ଆଜି ଏମିତି କେତେ ସୁନ୍ଦର କଥାକୁ ନେଇ ଗୀତ ଗୀତିକା ଉପସ୍ଥିତ। କଥା ସେଇ ତ୍ରିରତ୍ନର, କଥା ସେଇ ସଂଯମର, କଥା ପୁଣି ଅହିଂସାର।

ଶ୍ରୋତାବନ୍ଧ, ଭଗବାନ ମହାବୀର କହିଛନ୍ତି, ସର୍ବଦା ନିଜ ସହ ଲଢ଼, ବାହାର ଶତ୍ରୁ ସହ ଲଢ଼ିଲେ କ'ଣ ମିଳିବ? ନିଜେ ନିଜ ସହ ଲଢ଼ି ବିଜୟ ଲାଭ କରିଲେ ସେହି ବ୍ୟକ୍ତି ଆନନ୍ଦପ୍ରାପ୍ତ ହୋଇଥାଏ। ପ୍ରକୃତ ଶତ୍ରୁ ନିଜ ଭିତରେ ହିଁ ରହିଛି। ଚିହ୍ନିବାକୁ ହେବ ନିଜ ଭିତରେ ଥିବା ସେହି ଶତ୍ରୁକୁ। ନିଜକୁ ସଂଯମତା ଆଚରଣ କରିବାକୁ ପଡ଼ିବ। ଅହିଂସାର ମାର୍ଗରେ ଚାଲି ଅନ୍ୟକୁ ଶିଖାଇବାକୁ ପଡ଼ିବ। ଏହା ହିଁ ତ ଜୀବନ। ଆଜି ଅଛି, କାଲିକି ନାହିଁ। ଜୀବନରେ ସାଉଁଟିଥିବା ସେହି କଥାକୁ, ସେହି ଅନୁଭବକୁ ତାକୁ କାନିରେ ବାନ୍ଧି ରଖି ଜୀବନର ବାଟ ଚାଲିବା, ଜୀବନର ସତ୍ୟତାକୁ ବୁଝିବା।

0: ବିପଦଜନକ ହୋଇପାରେ,
1: ତେବେ ଦିନ 11ଟାରୁ 3ଟା ଖରାକୁ ନ ଯାଇ ଛାଇରେ ରୁହନ୍ତୁ।
0: ଓଦା ଗାମୁଛା, ଛତା, ପାଣି ବୋତଲ ସାଙ୍ଗରେ ନବା ସହିତ କଳା ଚଷମା ବ୍ୟବହାର କରନ୍ତୁ।
1: ପାଣି, ସର୍ବତ, ଘୋଳ ଦହି, ତୋରାଣୀ ଆଉ ORS ପଣା ନିହାତି ପିଅନ୍ତୁ।
0: କିନ୍ତୁ ଯଦି ପାଟି ଶୁଖି ଯାଉଛି, ବାନ୍ତି ଲାଗୁଛି, ମୁଣ୍ଡ ବୁଲେଇବା ସହ ଶରୀରର ଉତ୍ତାପ ବଢି ଯାଉଛି, ତାହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ।
1: କିନ୍ତୁ ହଁ, ଖରା ଦିନରେ ଖାଲି ପେଟରେ ରୁହନ୍ତୁନି କି ନିଶା ମାଦକ ଦ୍ରବ୍ୟ ନିଅନ୍ତୁନି।
0: ଏବଂ ଗର୍ଭବତୀ ମହିଳା, ଉଚ୍ଚ ରକ୍ତଚାପ ଆଉ ଡାଇବେଟିସ୍ ରୋଗୀ ଖରାକୁ ବାହାରନ୍ତୁନି।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି TC ଟିକେଟ୍ ମାଗନ୍ତି ତେବେ ଦେଖାଇ ଦିଅନ୍ତୁ, କିନ୍ତୁ କୌଣସି ବି OTP, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
4: RBI କହେ OTP କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ ଆସିଲେ ଟିକିଏ ଧ୍ୟାନର ସହିତ।
5: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
6: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
5: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
6: TB ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ।

0: ଏହାଦ୍ୱାରା ଏମ୍ଡିଆର୍ ଏକ୍ସଡିଆର୍ ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
1: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ଶ୍ରୋତାବନ୍ଧୁ, ରାଜା ସିଦ୍ଧାର୍ଥ ଏବଂ ରାଣୀ ତ୍ରିଶଳାଙ୍କ ପୁତ୍ର ବୈଶାଳୀ ନିକଟସ୍ଥ କୁଣ୍ଡଳ ଗ୍ରାମ ବିହାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ବର୍ଦ୍ଧମାନ। କେବଳ ଜ୍ଞାନ ପ୍ରାପ୍ତି କରି ଜୈନ ଦର୍ଶନକୁ ସେ ସମୃଦ୍ଧ କରିପାରିଥିଲେ। ଆଜି ତାଙ୍କ ଦର୍ଶନରେ ଆମେ ଆମ ଜୀବନକୁ ଆହୁରି ଆଲୋକିତ କରିବାକୁ କରୁଛେ ଚେଷ୍ଟା, ନୀତିକୁ ମାନିବାକୁ କରୁଛି ପ୍ରୟାସ। କାହିଁକିନା ଏ ଜୀବନ ହେଉଛି ଏକ ଯାତ୍ରା। ଏ ଯାତ୍ରାରେ ଆମେ ଖୋଜିଥାଉ ଶାନ୍ତି, ସତ୍ୟ ଓ ମୋକ୍ଷ। ଏହି ମାର୍ଗକୁ ସହଜ କରିଥିଲେ ଜୈନ ଧର୍ମର 24ତମ ତଥା ଶେଷ ତୀର୍ଥଙ୍କର ମହାବୀର। କିନ୍ତୁ ପ୍ରଶ୍ନ, ସଠିକ୍ ମାର୍ଗ କ'ଣ? କେମିତି ଜୀବନକୁ ସତ୍ୟ କରି ନେବା? ଆବଶ୍ୟକ କର ଗୁରୁଜ୍ଞାନର। ସେ ଦେଖାଇଥିଲେ ମାର୍ଗ, ମୂଳ ଆଧାର ତ୍ରିରତ୍ନର। ଏହା କେବଳ ଏକ ଧାର୍ମିକ ଶିକ୍ଷା ନୁହେଁ, ଜୀବନକୁ ସରଳ ଓ ସଠିକ୍ ମାର୍ଗରେ ନେବାର ଏକ ଦିଗ୍ଦର୍ଶନ। ଜୀବନକୁ ଶୁଦ୍ଧ, ସୁନ୍ଦର, ମୁକ୍ତିମୟ, ପୁଣି ଆହୁରି ସୁନ୍ଦର କରିବାକୁ ପ୍ରଚେଷ୍ଟା, ଆତ୍ମସଂଯମ ଦ୍ୱାରା ଜୀବନକୁ ବୁଝିବାକୁ ହେବ। ଏହା ହିଁ ଥିଲା ତାଙ୍କର ଶିକ୍ଷା।
4: जब सदा संग रहे ना।

ବିଶ୍ୱାସ ଅଛି ସେ ଅଛନ୍ତି ବୋଲି ଆମେ ଅଛେ। ବିଶ୍ୱାସ ଆମେ ଜାଣିଛେ ଆମ ଭିତରେ ହିଁ ସେ ବିରାଜମାନ, ସେ ବିରାଜମାନ ଏଠି ସେଠି ସବୁଠି। କେବଳ ବିଶ୍ୱାସ କରିଦେଲେ ହେବନି, ସତ୍ୟତାକୁ ଭଲ ଭାବେ ବୁଝିବା ଆମକୁ ଦରକାର। ସଠିକ୍ ଜ୍ଞାନ, ଜ୍ଞାନ ହେଉଛି ଜୀବନର ଦୀପ, ଯାହା କୁଶିକ୍ଷା କୁସଂସ୍କାର ଅନ୍ଧବିଶ୍ୱାସ ରୂପୀ ଅନ୍ଧକାରରୁ ଆମକୁ ଦୂରେଇ ରଖିଥାଏ। ସତ୍ୟ ଉପରେ ବିଶ୍ୱାସ ରଖିବା, ଆମେ ଯାହା ଦେଖୁଛୁ ଶୁଣୁଛୁ ତାକୁ ଅନ୍ଧ ଭାବେ ଗ୍ରହଣ କରିବାନି, ସତ୍ୟତାକୁ ଖୋଜିବା। ନିଜର ଆତ୍ମା ଶୁଦ୍ଧ ଏବଂ କର୍ମର ବନ୍ଧନରୁ ମୁକ୍ତ ହୋଇପାରିବ ସେହି ବିଶ୍ୱାସ ରଖିବା। ଯେତେବେଳେ ଜଣେ ବ୍ୟକ୍ତିର ଦୃଷ୍ଟିକୋଣ ସଠିକ୍ ହୋଇଛି, ସେ ସଂସାରର ମାୟାମୋହରୁ ଦୂରେଇ ଯାଏ। ଏହି ସଂସାର ଜ୍ଞାନ ରୂପ,

ନିଜେ ଚାହିଁଲେ ପରିବର୍ତ୍ତନ ଆଣିହେବ ଏହି ସମାଜରେ। କୁସଂସ୍କାର କୁ ଏ ସମାଜରୁ ଦୂରେଇ ଦେଇ ସତ୍ୟତା ସହିତ ପରିଚିତ କରିହେବ। କେବଳ ବିଶ୍ୱାସ ରଖିଦେଲେ ହେବ ନାହିଁ, ଜ୍ଞାନ ଏସବୁକୁ ପରିବର୍ତ୍ତନ କରିଦେଇପାରିବ। ହଁ, ବିନୟ ଭାବ ଧର୍ମର ମୂଳବସ୍ତୁ ଅଟେ। ଉଦ୍ଧତ ନ ହୋଇ ନମ୍ର ହୁଅ, ଚଞ୍ଚଳ ନ ହୋଇ ସ୍ଥିର ହୁଅ, କପଟି ତଥା ମାୟାବୀ ନ ହୋଇ ସରଳ ହୁଅ, ଏବଂ କୌତୂହଳୀ ନ ହୋଇ ଗମ୍ଭୀର ହୁଅ। କାହାରିକୁ ତିରସ୍କାର କର ନାହିଁ, କ୍ରୋଧକୁ ଯଥାଶୀଘ୍ର ଦୂର କର, ଅପ୍ରିୟ ବ୍ୟକ୍ତିର ମଧ୍ୟ ଅନିଷ୍ଟ ଚିନ୍ତା କର ନାହିଁ। ଏମିତି

ଜାଣିବାରେ କଥା, କେତେ ଜ୍ଞାନ ଏ ଇନ୍ଦ୍ରିୟକୁ ଦମନ କରିବାକୁ। ଈଶ୍ୱର ଆତ୍ମାରେ ବିରାଜମାନ, କାହାକୁ ଆଘାତ ନ ଦେଇ ବିଶ୍ୱାସ ସ୍ଥାପନ କରିବା, ନିଜ ଉପରେ ଅହିଂସାର ପଥଚାରୀ ହେବା, ସଭିଙ୍କ ମଧ୍ୟରେ ଈଶ୍ୱରଙ୍କର ବାସ, ଏ ଗୁରୁ ଜ୍ଞାନ, ମହାବୀରଙ୍କର ଜ୍ଞାନ ଦୂରେଇ ପାରିଛି ଅଜ୍ଞାନତାକୁ ଏ ସମାଜରୁ। ସଂସାରର ବସ୍ତୁ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ବୁଝାପଡ଼ିଛି ଏ ମୁଁ କିଏର ଶବ୍ଦ, ମୋର ଆତ୍ମା କ'ଣ, କର୍ମ କିପରି ଆମକୁ ବାନ୍ଧି ରଖେ, ଏହାର ସଠିକ ଉତ୍ତର ଏଇ ଜ୍ଞାନରୁ। ମନରୁ ଭ୍ରମ ଏବଂ ଅହଙ୍କାର ଦୂର କରିବା, ଜୈନ ଧର୍ମ ଅନୁସାରେ ଜ୍ଞାନ ଏମିତି ହେବା ଦରକାର ଯାହା କାହାର କ୍ଷତି କରିବ ନାହିଁ। କିନ୍ତୁ ଶ୍ରୋତାବନ୍ଧୁ, ଜ୍ଞାନର ଅଭାବରେ ଆମେ ଜାଣିପାରୁନି ନିଜକୁ, ଦୁନିଆକୁ, ପୁଣି ଦୁନିଆରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ମଧ୍ୟ ଖୋଜି ପାଉନି। ସୃଷ୍ଟିକୁ ନେଇ, ଆମର ଅସ୍ତିତ୍ୱକୁ ନେଇ ଅନେକ ପ୍ରଶ୍ନ, ସେ ପ୍ରଶ୍ନ ଆଗରେ

ଶ୍ରୋତାବନ୍ଧୁ, ମହାବୀରଙ୍କ ଶିକ୍ଷା, ଯେତେବେଳେ ଆମେ ଅନ୍ୟକୁ କ୍ଷତି ଦେଉନାହିଁ ସେତେବେଳେ ଆମ ମନ ଶାନ୍ତ ରୁହେ, ସମାଜ ଶାନ୍ତି ରୁହେ। ପ୍ରଥମେ ଆମେ ମନର ଶାନ୍ତି ଆଣିବା ଦରକାର।

ଶେଷରେ ସମସ୍ତେ ଆସିଛେ ମାନେ ଯିବା, ଅହିଂସା ସତ୍ୟ ବ୍ରହ୍ମଚର୍ଯ୍ୟ ଅପରିଗ୍ରହ ଆଦିକୁ ଅନୁସରଣ କରିବା, ମୋକ୍ଷ ପାଇବା ପାଇଁ ମନୁଷ୍ୟକୁ ଠିକ୍ ଭାବେ ବିଶ୍ୱାସ କରିବା, ଠିକ୍ ଭାବେ ଜାଣିବା ଏବଂ ଠିକ୍ ଆଚରଣ କରି ଏହି ତିନୋଟି ତ୍ରିରତ୍ନ ଜୈନ ଧର୍ମର ମୂଳ ଆଧାର ଟିକେ ମନେ ରଖିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ଗୀତନାଟ୍ୟ ସୀତା ବନବାସ। ମୂଳ ରଚନା ଜଗନ୍ନାଥ ପାଣି। ବେତାର ନାଟ୍ୟ ରୂପାନ୍ତର ଓ ପ୍ରଯୋଜନା ଡକ୍ଟର ବ୍ରଜମୋହନ ମହାନ୍ତି। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆସନ୍ତୁ ଶୁଣିବା ଗୀତିନାଟ୍ୟ ସୀତା ବନବାସ।

0: ସତେ ସୀତେ, ଏ ରାଣୀହଂସପୁରେ ମୁଁ ପ୍ରବେଶ କଲେ ମନେ ହୁଏ ସତେ ଯେପରି ତୁମେ କଣ କହିବ କହିବ ବୋଲି ଭାବି କହିପାରୁନ।
1: ପ୍ରଭୁ
0: କୁହ ସତୀ, ମୋ ନିକଟରେ ସଙ୍କୋଚ କରିବାର କଣ ଅଛି? ମନ ଖୋଲି ହୃଦୟର କଥା କୁହ।
1: ମୋର କିଛି ଅଭାବ ନାହିଁ ପ୍ରଭୁ। ମୋ ପରି ଜଣେ ସାମାନ୍ୟ ନାରୀ ପାଇଁ ଆପଣ 12 ବର୍ଷ ବନବାସ ଶେଷରେ ଯେଉଁ ଦୁଃଖ ଭୋଗ କରିଛନ୍ତି ସେ କାହାଣୀ ଶ୍ରବଣ କଲେ ବେଳେବେଳେ ଅନ୍ତର ସିହରି ଉଠେ।
0: ସେ ତ ମୋର ଗୌରବ ସୀତେ। ସ୍ୱାମୀ ପାଇଁ 12 ବର୍ଷ ବନବାସର ଯେଉଁ ଯନ୍ତ୍ରଣା ତୁମେ ଭୋଗ କରିଛ ତାହା ନାରୀ ଜାତିର ସ୍ୱାର୍ଥତ୍ୟାଗର ପ୍ରମାଣ।
1: ମୋତେ ବୃଥ ପ୍ରଶଂସା କରନ୍ତୁ ନାହିଁ ପ୍ରଭୁ। ମୁଁ ଆପଣଙ୍କ ସହଗାମିନୀ ନ ହୋଇଥିଲେ ଆପଣଙ୍କୁ ସେତୁବନ୍ଧ ବାନ୍ଧିବାର କଷ୍ଟଭୋଗ କରିବାକୁ ହୋଇନଥାନ୍ତା, କିମ୍ବା ଦୁଷ୍ଟ ରାବଣ ସହିତ ସଂଗ୍ରାମ କରିବାକୁ ପଡ଼ିନଥାନ୍ତା।
0: କିନ୍ତୁ ତୁମେ ଭୁଲି ଯାଉଛ ସୀତେ, ଦୁରାଚାରୀ ରାବଣ ତୁମକୁ ହରଣ କରିନଥିଲେ ତାର ନିଧନ ସମ୍ଭବ ହୋଇନଥାନ୍ତା, ଏ ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିନଥାନ୍ତା।
1: ପ୍ରଭୁ
0: ହଁ ସୀତେ, ମୋର 12 ବର୍ଷ ବନବାସର କଷ୍ଟ ମୁଁ ଅନୁଭବ କରିପାରି ନାହିଁ ତୁମର ଆଉ ଅନୁଜ ଲକ୍ଷ୍ମଣର ସାହାଯ୍ୟ ଲାଭ କରି। ବରଂ ଗହନ କାନନ ମଧ୍ୟରେ ମୁନି ଋଷି ମୁନିକନ୍ୟାମାନଙ୍କୁ ଦର୍ଶନ କରି ଜୀବନ ମୋର ଧନ୍ୟ ହୋଇଛି। ସେମାନଙ୍କଠାରୁ ନୀତି ଶିକ୍ଷା ଲାଭ କରି ଜ୍ଞାନ ମୋର ପ୍ରସାରିତ ହୋଇଛି।
1: ହଁ, ସେହି ବନବାସରୁ ପ୍ରତ୍ୟାବର୍ତ୍ତନ କରି ରାଜରାଣୀ ହେବା ପରେ ଅନେକ ସମୟରେ ମୁନି ଋଷିଙ୍କ ଆଶ୍ରମ ଏବଂ ମୁନିକନ୍ୟାଙ୍କ ଅନାବିଳ ଶ୍ରଦ୍ଧା କଥା ମୋର ମନେ ପଡ଼େ ପ୍ରଭୁ।
0: ସୀତେ, ତୁମେ ରାଜରାଣୀ ହେବା ପରେ ମଧ୍ୟ ମୁନିକନ୍ୟା ଋଷି ଆଶ୍ରମ କଥା ପାସରି ଯାଇନ ଶୁଣି ମୁଁ ଖୁବ୍ ଆନନ୍ଦିତ।
1: ପ୍ରଭୁ
0: କୁହ ସୀତେ।

0: ତୁମ ମନସ୍କାମନା ଶ୍ରବଣ କରି ମୁଁ ଆନନ୍ଦିତ ହେଲି। ସିଧେ ଅବିଳମ୍ବେ ଲକ୍ଷ୍ମଣଙ୍କୁ ଆଦେଶ ଦେବି, ରଥରେ ବସାଇ ସେ ତୁମକୁ ମୁନି ଆଶ୍ରମ ବୁଲାଇ ଆଣିବେ।
1: ଆପଣଙ୍କ ସମ୍ମତି ଲାଭ କରି ମୁଁ ଆନନ୍ଦିତା ପ୍ରଭୁ।

0: ରାଜରାଣୀ ହେଇ ରାଣୀ ହଂସପୁରେ ପଲଙ୍କରେ ଶୋଇ କଣ ଏ ମନ୍ଥରାଇ କି ଭୁଲି ଗଲୁ ନା କଣ?
1: ଆସ ଆସ ମନ୍ଥରାଇ, ଆରେ ରେ ପଲଙ୍କ ଉପରେ ବସ।
0: ହଇଲୁ ନାତୁଣୀ, କାହିଁ ରାଣୀ କାହିଁ ଚନ୍ଦରକାଣୀ, ମୁଁ କିଏ ନା ରାଜରାଣୀଙ୍କ ପଲଙ୍କ କିଏ? ଏଇ ତଳେ ବସୁଛି, ଦିପଦ କଥା ହେଇ ବାହୁଡ଼ି ଯିବି।
1: ହଉ ଆଈ, ମୁଁ ତାହେଲେ ତୁମ ପାଖରେ ତଳେ ବସୁଛି।
0: ଇଏ କଣ ଇଏ କଣ, ତୁ ଯେ ରାଜରାଣୀ।
1: ଆଈ ପାଖରେ ତଳେ ବସିଲେ ରାଜରାଣୀର ସମ୍ମାନ କମିଯିବ ନାହିଁ, ଓଲଟି ବଢିବ।
0: ମୁଁ ମରି ଯାଉଥାଏ ଲୋ, ମୋ ନାତୁଣୀର କେଡେ ବୁଦ୍ଧି କେଡେ ସ୍ନେହ, ସେ ଜଳା ପୋଡ଼ା ରାବଣଟା ସିନା ଏତେ ହଲାପଟା କଲା ବୋଲି ମୋ ନାତୁଣୀର ଚନ୍ଦର ଉଦିଆ ମୁହଁ ଶୁଖି ଯାଇଛି। ନହେଲେ
1: ଆଉ ସେ ଗଲା କଥା ମନେ

0: କଥା କହୁଛି, ଯାହା ଦେଖିଛୁ ସେଇ ଚିତ୍ର କାଟିଦେ, ତୋ ମୁଣ୍ଡରେ ମୁଁ ଦି ଗୋଇଠା ମାରେ।
1: ହଉ ଲେଖନି ଦିଅ ଆଈ।
0: ଦେଖ ଏମିତି ଗୋଡ, ଏମିତି କୋଡ଼ିଏ ହାତ, ଦଶ ମୁଣ୍ଡ, ଆଉ ଏମିତି ବଡ଼ ବଡ଼ ଆଖି।
2: ନାତୁଣୀ, ଏଇଟା କଣ ଚିତ୍ର କାଟୁ କାଟୁ କିଳି କିଳା ରଡ଼ି କରି ସେଇ ଚିତ୍ର ଉପରେ ହାମୁଡ଼ି ପଡ଼ିଲାଣି? ମୁଁ ପଳେଇ ଯାଇଲୁ ମା, ନହେଲେ ଓଳ ଠାରୁ ଗୋଳ ବାହାରିବ।
3: କଣ ହେଲା ସୀତେ? ରାଣୀ ହଂସପୁରରୁ ଏପରି ଚିତ୍କାର ଶୁଭିଲା କାହିଁକି?
4: ଏ କଣ ମୁଁ ଦେଖୁଛି, ରାବଣର ଚିତ୍ର ଅଙ୍କନ କରି ତାର ବକ୍ଷ ଉପରେ ସାଇତା ସତୀ ସୀତା। ତେବେ କଣ ରାବଣ ପ୍ରତି ଆକର୍ଷଣ ଥିଲା ସୀତାଙ୍କର? ନା ନା, ଆଉ ସହ୍ୟ କରିପାରୁନି। ଏଇ ରାତ୍ରିରେ ମୁଁ ଏକାକୀ ନଗର ପରିକ୍ରମା କରି ହୃଦୟକୁ ଶାନ୍ତ କରିବି, ମନର ଯନ୍ତ୍ରଣା ଲାଘବ କରିବି।

0: ତୁମ ଘରୁ ବାହା, ଏ ପିଣ୍ଡାରେ ତୁ ଗୋଡ ରଖି ପାରିବୁନି, ବାହାରି ଯା କହୁଛି।
1: ଶୁଣ ମୋ କଥା ଟିକେ ଶୁଣ।
0: ନା କିଛି ମୁଁ ଶୁଣିକି ନାହିଁ,
1: ମତେ ମାରନି, ମତେ ମାରନି କହୁଛି। ମୋର ଦୋଷ କଣ ହେଲା କୁହ, ଏ ରାତି ଅଧରେ ମୁଁ ଯିବି କୁଆଡେ?
0: ଯିବି କୁଆଡେ, 15 ଦିନ ହେଲା ଯୋଉଠିକି ଯାଇଥିଲୁ ସେଇଠିକି ଯା, ମୋ ଘରେ ଆଉ ତୋର ସ୍ଥାନ ନାହିଁ।
1: ଗୋଟିଏ ଦିନ ପାଇଁ ବାପ ଘରକୁ ଯାଇ 15 ଦିନ ରହିଗଲି, ଏଥିରେ କଣ ମୋର ଦୋଷ ହେଲା?
0: ଆଲୋ ଦୋଷ ହେଲାନି, ରଜକ ଘରେ ଏ ନୀତି ଚଳେ ନାହିଁ। ଘର ସ୍ତ୍ରୀ ପର ଘରେ ଗୋଟିଏ ରାତିରୁ 2 ରାତି ରହିଲେ ଆମ ଯାତ୍ରୀ ଅଟକ, ତତେ ମୋ ଘରେ ପୁରେଇଲେ ମୋ ଜାତି ମୋତେ ଅଟକ କରିବେ ନାହିଁ, ସେତେବେଳେ ମୋ ପିଠିରେ ପଡିବ କିଏ?
1: ହଉ ମୋର ଦୋଷ ହେଇଛି, ମତେ ତମେ କ୍ଷମା କର, ଆଉ ଜୀବନ ସାରା କେବେ ବାପ ଘର ମୁଁ ଯିବି ନାହିଁ, ମତେ ଆଗ ଘରକୁ ବାଟ ଛାଡି ଦିଅ।
0: ଚୁପ୍ ଚୁପ୍ ଚୁପ୍, ପୁଣି କହିଲା ବାଟ ଛାଡ଼, ଯା ଯା କହୁଛି, ନହେଲେ ପିଠି ସେକିଦେବି। ଘରକୁ ଆସିଲେ ଅମଙ୍ଗଳ ହବ।
1: କଣ କହିଲ?

0: ଚାରୁଣୀ, ରାମଚନ୍ଦ୍ର ରାଜା ବୋଲି ତାଙ୍କୁ ସିନା ମୁହଁରେ କାହିଁ କିଛି କହିପାରୁନାହାନ୍ତି, ହେଲେ ଟୁପୁରି ଟାପୁରି କଣ ଶୁଣୁନ? ସ୍ୱରଗକୁ ନିଶୁଣି ନାହିଁ କି ବଡ ଲୋକଙ୍କୁ ଉତ୍ତର ନାହିଁ।
1: ମତେ ବହୁତ ମାରିଲଣି, ଗାଳି ଗୁଲଜ ବି କଲଣି, ଏଥର ତମ ଗୋଡ ମୁଁ ଧରୁଛି, ମତେ ଘରକୁ ବାଟ
0: ଛାଡ଼ି ଛାଡ଼। ମୋ ଗୋଡ ତତେ ସଫା ସଫା କହୁଛି, ଶୁଣୁ, ଏ ଘରେ ତୋର ସ୍ଥାନ

ପ୍ରଜାଙ୍କ ମୁହଁରେ ମଧ୍ୟ ସେହି କଥା। ସୀତା ଦୁଚାରୁଣୀ, 10 ମାସ ରାବଣ ଘରେ ରହି ଫେରିଛି। ଧିକ୍ ଧିକ୍ ମୋ ରାଜ୍ୟ ଶାସନକୁ, ଧିକ୍ ମୋର ମନ୍ତ ଭାଗ୍ୟକୁ। ଯଦି ପ୍ରଜାକୁଳଙ୍କୁ ସୁଖ ଦେଇ ନ ପାରିଲି, ଏ ରାଜପଣ ଥାଇ ଲାଭ କ'ଣ? ହଁ, ଠିକ୍ ମନେ ପଡ଼ିଛି, ସୀତା ଅଳି କରିଥିଲେ ବନଗମନ କରି ଋଷି ଆଶ୍ରମ ବୁଲି ଦେଖିବେ। ଏହି ସୁଯୋଗରେ ତାଙ୍କୁ ଚିରଦିନ ପାଇଁ ବନକୁ ପ୍ରେରଣ କରିବି। ହଁ, ମୁଁ ତ୍ୟାଗ କରିବି ଜନକ ନନ୍ଦିନୀ ସୀତାଙ୍କୁ।

0: ଅନୁଜ ଲକ୍ଷ୍ମଣ
1: ଅଗ୍ରଜ,
0: ତୁମକୁ ଗୋପନ ମନ୍ତ୍ରଣା କକ୍ଷକୁ ଡକାଇ ଆଣିଛି ଏକ କଠୋର ନିର୍ଦ୍ଦେଶ ଦେବା ପାଇଁ। ପାଳନ କରିପାରିବ ତ ଅନୁଜ?
1: ଆଦେଶ କରନ୍ତୁ ଅଗ୍ରଜ।
0: କିନ୍ତୁ ମୋର ନିର୍ଦ୍ଦେଶ ହେବ ଅତ୍ୟନ୍ତ କଠୋର, ହୃଦୟ ବିତାରକ।
1: ନିର୍ଦ୍ଦେଶ ଯେତେ କଠୋର ହେଲେ ମଧ୍ୟ ମୁଁ ହସି ହସି ତାହା ପାଳନ କରିବି ଅଗ୍ରଜ।
0: ଲକ୍ଷ୍ମଣ,
1: ଅବିଳମ୍ବେ ପ୍ରକାଶ କରନ୍ତୁ ଅଗ୍ରଜ, ପ୍ରାଣ ବଳି ଦେବାକୁ ହେଲେ ମଧ୍ୟ ମୁଁ ଆନନ୍ଦିତ ଚିତ୍ତରେ ମଥା ପାତି ଦେବି ଜୁପ କାଠ ନିକଟରେ ଆପଣଙ୍କ ଆଦେଶ ପାଳନ କରି।
0: ନା ନା ଅନୁଜ, ମୋର ଆଦେଶ ତାଠାରୁ ମଧ୍ୟ କଠିନ। କିନ୍ତୁ
1: କହନ୍ତୁ ଅଗ୍ରଜ,
0: ମୁଁ ଜାଣେ ମୋର ଆଦେଶ ପାଳନ କରିବା ପାଇଁ କେବଳ ତୁମେ ହିଁ ଉପଯୁକ୍ତ ବିଶ୍ୱସ୍ତ ବ୍ୟକ୍ତି।
1: ଅନୁଜକୁ ବୃଥା ପ୍ରଶଂସା କରନ୍ତୁ ନାହିଁ ଅଗ୍ରଜ।
0: ବେଶ ଶୁଣ ତେବେ ଲକ୍ଷ୍ମଣ, ସତୀ ସୀତା ବନ ଗମନ କରି ମୁନି ଆଶ୍ରମ ଦର୍ଶନ କରିବା ପାଇଁ ମୋର ଅନୁମତି ମାଗିଥିଲେ, ମୁଁ ତାଙ୍କୁ ସମ୍ମତି ପ୍ରଦାନ କରିଛି। ତୁମେ ସତୀ ସୀତାଙ୍କୁ ରଥରେ ବସାଇ ଘେନିଯିବ ଗହନ ଅରଣ୍ୟ ମଧ୍ୟକୁ।
1: ଏ ତ ମୋର ସୌଭାଗ୍ୟ ଅଗ୍ରଜ, ଏପରି ଆଦେଶ ପାଳନ ପାଇଁ ମୁଁ କୁଣ୍ଠିତ ହେବି କାହିଁକି।
0: କିନ୍ତୁ
1: ଆପଣ ନିଶ୍ଚିନ୍ତ ରହନ୍ତୁ ଅଗ୍ରଜ, ମୁଁ ଆସନ୍ତାକାଲି ପ୍ରଭାତରେ ଦେବୀ ସୀତାଙ୍କୁ ରଥରେ ବସାଇ ରଥ ବାହି ନେବି ଗହନ କାନନର ଋଷି ଆଶ୍ରମ ନିକଟକୁ।
0: ମୁଁ ଅତ୍ୟନ୍ତ ଆନନ୍ଦିତ ଲକ୍ଷ୍ମଣ, କିନ୍ତୁ ମନେ ରଖ, ସେ ରଥରେ ଆଉ ରାଜରାଣୀ ସୀତାଙ୍କୁ ତୁମେ ଫେରାଇ ଆଣିବ ନାହିଁ
1: ଅଗ୍ରଜ।
0: ହଁ, ଚିରଦିନ ପାଇଁ ତ୍ୟାଗ କରି ଆସିବ ବନ ମଧ୍ୟରେ
1: ଅଗ୍ରଜ।
0: ହଁ ଅନୁଜ, ଏହା ହିଁ ମୋର ଆଦେଶ, କିନ୍ତୁ ଗୋପନ ରଖିବ ମୋର ନିର୍ଦ୍ଦେଶ ସତୀ ସୀତାଙ୍କ ନିକଟରେ।
1: କିନ୍ତୁ କିନ୍ତୁ କାହିଁକି କାହିଁକି ଅଗ୍ରଜ, ଦେବୀ ସୀତାଙ୍କ ପ୍ରତି ଏ କଠୋର ଦଣ୍ଡ କାହିଁକି?
0: ଦେବୀ ସୀତା? ନା ନା, ସେ ଅସତୀ, ସେ ଦଚାରୁଣୀ
1: ଅଗ୍ରଜ।
0: ରାବଣ ଗୃହରେ 10 ମାସ ଅବସ୍ଥାନ କରି ସେ ନିଜର ସତୀତ୍ୱକୁ ଜଳାଞ୍ଜଳି ଦେଇଛନ୍ତି।
1: କ୍ଷାନ୍ତ ହୁଅନ୍ତୁ, କ୍ଷାନ୍ତ ହୁଅନ୍ତୁ ଅଗ୍ରଜ, ଏ ବାକ୍ୟ ଆପଣ ମୁଖରେ ଉଚ୍ଚାରଣ କରିପାରୁଛନ୍ତି, ସିଏ ଯେ ଦେବୀ ମା କଲ୍ୟାଣମୟୀ ସତୀ ଶିରୋମଣି।
0: କିନ୍ତୁ ଲକ୍ଷ୍ମଣ, ପ୍ରଜାଙ୍କ ମୁଖରେ ସେ ଦଚାରୁଣୀ।
1: ଅସମ୍ଭବ ଅସମ୍ଭବ, ସେ ପ୍ରଜାଙ୍କ ନାମ ଆପଣ ପ୍ରକାଶ କରନ୍ତୁ ଅଗ୍ରଜ, ମୁଁ ସେମାନଙ୍କୁ ଶାସ୍ତି ଦେବି, ସମଗ୍ର ଅଯୋଧ୍ୟାରୁ ଏ ଅପବାଦ ରଟନାକାରୀ ପ୍ରଜାକୁଳଙ୍କୁ ନିଶେଷ କରିଦେବି।
0: କିନ୍ତୁ ଏଥିରେ ରାଜାର ଗୌରବ ବୃଦ୍ଧି ହେବ ନାହିଁ ଲକ୍ଷ୍ମଣ।
1: ଅଗ୍ରଜ,

0: ମନରେ ମୋ ନିଘଞ୍ଚ କାନନ, ସବୁଜ ପତ୍ର ଗହଳିରୁ କୋକିଳର ଶବ୍ଦ, ଘଞ୍ଚଲତା ଗହଳରେ ହରିଣୀର ନୃତ୍ୟ, ବନଲତାରେ ଶୋଭିତ ପୁଷ୍ପଗୁଚ୍ଛର ସୁଗନ୍ଧ, ସତେ ବା ସ୍ୱର୍ଗର ନନ୍ଦନକାନନ ଏ ନିଘଞ୍ଚ ଅରଣ୍ୟ। ଦେବର ଲକ୍ଷ୍ମଣ
1: ଦେବୀ,
0: ଏ କଣ ଏଇ କାନନର ଶୋଭା? କଣ ତୁମକୁ ଆନନ୍ଦ ପ୍ରଦାନ କରୁନାହିଁ, ପୁଲକିତ କରୁନାହିଁ? ତୁମେ ବିରସ ବଦନେ ନିରବ ହୋଇ ବସିଛ ଯେ।
1: ନା ନା ମା, ନା।
0: ତୁମର ନିରବତା ଏଣେ ହଠାତ୍ ଦକ୍ଷିଣରେ ଶୃଗାଳ, ବାମରେ କାଳ ସର୍ପ, ଦକ୍ଷିଣ ଚକ୍ଷୁର ଭୁଲତା କମ୍ପିତ, ଏ ତ ସବୁ ଅଶୁଭ ସଙ୍କେତ। ତେବେ କଣ ଆମ ଯାତ୍ରା ପଥରେ କିଛି ବିପଦ ଦେଖାଦେବ ଦେବର?
1: ଦେବୀ,

0: ଆଗାମୀ ବିପଦର ସମ୍ମୁଖୀନ ହେବା ପାଇଁ ସାହସ ସଞ୍ଚୟ କର ଦେବୀ।
1: ଦେବର ଲକ୍ଷ୍ମଣ।
0: ହଁ ଦେବୀ, ଜୀବନରେ ଅନେକ ବିପଦର ସମ୍ମୁଖୀନ ହୋଇଛ, ଏବେ ଆଉ ଏକ ବିପଦ ଉପସ୍ଥିତ।
1: ଦେବର ଲକ୍ଷ୍ମଣ।
0: ହଁ ଦେବୀ, କହିଲେ କହିଲେ ସତ୍ୟ ଭଗ୍ନ ହେବ, ରାଜା ଦେଶର ଅମାନ୍ୟ ହେବ, ନ କହିଲେ ହୃଦୟ ହେଉଛି ଅସ୍ଥିର, ପ୍ରାଣ ହେଉଛି ବିକଳ।
1: ଗୋପନ ନ ରଖି ସତ୍ୟ ପ୍ରକାଶ କର ଲକ୍ଷ୍ମଣ।
0: ମା,

ଅନୁଜ ପରି ନୁହେଁ। ରାଜା ରାମଚନ୍ଦ୍ରଙ୍କ ଆଦେଶ ପାଳନ କରିବାକୁ ବାଧ୍ୟ ହୋଇଛି ମା। ମୋର ଅପରାଧ ପାଇଁ ମୋତେ କ୍ଷମା କର। ମୁଁ ଜଡ଼ ହସ୍ତରେ କ୍ଷମା ଭିକ୍ଷା ମାଗୁଛି ମା।

0: ଆଉ ରୋଦନ କରନି ମା, ଆଉ ରୋଦନ କରନି। ତୁମେ ଯେ ପାଞ୍ଚ ମାସ ଗର୍ଭବତୀ, ଏଇ ଗର୍ଭର ସନ୍ତାନ ପାଇଁ ତୁମେ ବଞ୍ଚି ରୁହ ମା।
1: ଲକ୍ଷ୍ମଣ,
0: ଏଥର ଏଇ ଗଭୀର ଅରଣ୍ୟରେ ରଥରୁ ଅବତରଣ କରି ମୋତେ ବିଦାୟ ଦିଅ ମା, ମୋତେ ବିଦାୟ ଦିଅ। ଏଇ ଅଦୂର ସରଜୁ ନଦୀର ଜଳ ହେଉ ତୁମର ପାନୀୟ, ତିରସ୍ଥ ଫଳମୂଳ ହେଉ ତୁମର ଆହାର।
1: ଲକ୍ଷ୍ମଣ,
0: ଶେଷ ପ୍ରଣତି ଘେନ ମା, ଶେଷ ପ୍ରଣତି ଘେନ, ମୋତେ ମୋତେ ଘେଲାଣି ଦିଅ।

0: ଆପଣଙ୍କୁ ପଚାରେ, ଏ ତରୁଣୀଟି କିଏ? ଆ, କି ସୁନ୍ଦର ରୂପକାନ୍ତି! ସଖୀ ବା ବନ୍ୟଦେବୀ ବିରାଜମାନ କରିଛନ୍ତି ଆମର ଏଇ ଆଶ୍ରମରେ।
1: କୁନ୍ତଳା, ତୁମ୍ଭମାନଙ୍କ ପରି ସେ ମଧ୍ୟ ମୋର ଗୋଟିଏ କନ୍ୟା।
0: କିନ୍ତୁ ପିତା, କାହିଁ ଆମେ ତ ତାଙ୍କୁ ପୂର୍ବରୁ କେବେ ଦେଖିନଥିଲୁ, କେଉଁଠି ତାଙ୍କୁ ଲୁଚାଇ ରଖିଥିଲେ ପିତା?
1: ନାଇଁ ମା, ଆମ ଆଶ୍ରମର ଭାଗ୍ୟ ଯେ ସେ ଆପେ ଆପେ ଏଠାରେ ପାଦ ଦେଇଛନ୍ତି।
0: କିଏ ସେ, କେଉଁଠୁ କିପରି ଆସିଲେ ଆମକୁ ଅବଗତ କରନ୍ତୁ ପିତା। ତାଙ୍କ ମୁଖମଣ୍ଡଳ ଯେ ଶୁଖିଯାଇଛି।
1: ସେ ସ୍ୱୟଂ ବିଷ୍ଣୁ ପାଟରାଣୀ, ମର୍ଯ୍ୟାଦା ପୁରୁଷ ରାଜା ରାମଚନ୍ଦ୍ରଙ୍କ ପତ୍ନୀ, ଜନକ ନନ୍ଦିନୀ ସୀତା।
0: ଅଯୋଧ୍ୟାର ପଟ୍ଟମହତୀ ମୁନି ଆଶ୍ରମରେ।
1: ହଁ ମା,

0: ଆପଣ ନିଶ୍ଚିନ୍ତ ରୁହନ୍ତୁ ପିତା, ତାଙ୍କ କଥା ଆମେ ବୁଝିବୁ, ଟିକେ ହେଲେ ତାଙ୍କର କିଛି ଅସୁବିଧା ହେବନି।
1: ପ୍ରଥମେ ସୀତାଙ୍କୁ ନେଇ ସରୋଜ ନଦୀରେ ସ୍ନାନ କରି ନବବସ୍ତ୍ର ପରିଧାନ କରିବାକୁ ଦିଅ ମା, ଫଳମୂଳ ସେବନ କରାଅ, ବିଶ୍ରାମ କରିବା ପାଇଁ କୁଟୀରରେ ବ୍ୟବସ୍ଥା କରିଦିଅ, ମୁଁ ତର୍ପଣ ଶେଷ କରି ଆସୁଛି।
0: ଯାଆନ୍ତୁ ପିତା।
1: ମା ସୀତା, ଏଇ ଆଶ୍ରମକୁ ନିଜର ଘର ବୋଲି ମନେ କରି ମୁନି କୁମାରୀ ମେଳରେ ହସି ହସି ଦିନ ଅତିବାହିତ କର ମା, ମନରୁ ସନ୍ତାପ ଦୂର କର।
0: ମୋର ଅନ୍ତରରେ ଆଉ ଦୁଃଖ ନାହିଁ ପିତା, ଆପଣଙ୍କୁ ଦର୍ଶନ କରିବା ପରଠାରୁ ଦୁଃଖ ଶୋକ ମୋର ଦୂର ହୋଇଯାଇଛି, ମୁଁ ଆନନ୍ଦରେ ଏଇ ଭଉଣୀମାନଙ୍କ ଗହଣରେ କାଳ କାଟିପାରିବି।
1: ତେବେ ମୁଁ ଆସୁଛି ମା।
0: ଯାଆନ୍ତୁ ପିତା।
2: ହରିଲ କମଳା, ବିମଳା, ଶ୍ୟାମଳା, ପରିମଳା, ଦେଖିଲେଣି କିଏ ଆସିଛନ୍ତି ଆମ ଆଶ୍ରମକୁ? ସ୍ୱୟଂ ଅଯୋଧ୍ୟାର ପାଠ ମହାଦେଇ ସୀତା ଠାକୁରାଣୀ, ଆସଲ ଆସ, ତାଙ୍କୁ ସରୋଜ ନଦୀରେ ଗାଧେଇ ଦେଇ ଫଳମୂଳ ଆହାର କରିବାକୁ ଦେବା।
0: କୁନ୍ତଳା,
2: କୁହନ୍ତୁ ପାଟ ମହାଦେଇ।
0: ମୁଁ ତୁମ ନିକଟରେ ପାଟ ମହାଦେଇ ସୀତା ଠାକୁରାଣୀ ନୁହେଁ, ତୁମ ପରି ଜଣେ ଆଶ୍ରମ ବାସିନୀ ମୁନିକନ୍ୟା।
2: ଏହି କଥା ସୀତା ଠାକୁରାଣୀ।
0: ଛି କୁନ୍ତଳା, ତୁମେମାନେ ମୋତେ ପାଟ ମହାଦେଇ ସୀତା ଠାକୁରାଣୀ ଡାକିଲେ ମୋ ମନରେ କଷ୍ଟ ହେବ, ମୁଁ ତୁମର ଭଉଣୀ, ଭଉଣୀ ବୋଲି ସମ୍ବୋଧନ କର, ସେଥିରେ ମୁଁ ଆନନ୍ଦିତ ହେବି।
2: କିରେ ମହାନ ତମେ ସତେ,
0: ପୁଣି ସେଇ କଥା, ମୁଁ ପୁରା କହିଲି ତୁମ ଭିତରୁ ମୁଁ ଜଣେ।
2: ହଉ ହେଲା, ଆସ ଭଉଣୀ ସୀତେ, ମୁନିକନ୍ୟା ମେଳାରେ ସରୋଜ ତଟକୁ ସ୍ନାନ କରିବାକୁ ଯିବା।
0: ଚାଲ କୁନ୍ତଳା।

0: ଲକ୍ଷ୍ମଣ, ଗହନ କାନନ ମଧ୍ୟରେ ମୁଁ ଦେବୀ ସୀତାଙ୍କୁ ତ୍ୟାଗ କରି ଆସିଲି ଅଗ୍ରଜ। ଅନୁଜ ଲକ୍ଷ୍ମଣ ରୂପେ ନୁହେଁ, ଜଣେ ଦାସାନୁଦାସ ଆଜ୍ଞାଧୀନ ପ୍ରଜା ରୂପେ।
1: ପ୍ରାଣରେ ମୂର୍ଖି ଦାରୁଣ ଯନ୍ତ୍ରଣା, ଅନ୍ୟ କେହି ତାହା ହୃଦୟଙ୍ଗମ କରିପାରିବେ ନାହିଁ। ଅନୁଜ, ସୀତା ଯେ ଥିଲେ ମୋର ଅଙ୍କ ଲକ୍ଷ୍ମୀ, ମୋର ପ୍ରାଣ ସଙ୍ଗିନୀ।
0: ମୁଁ ମହାପାପୀ, ମୁଁ ଦୋଷୀ। ନା ନା ନା, ଆଉ କ୍ଷଣ ମାତ୍ର ମୁଁ ଦଣ୍ଡାମାନ ହୋଇପାରୁ ନାହିଁ। ମୋତେ ମୋତେ ବିଶ୍ରାମ ଆବଶ୍ୟକ, ବିଦାୟ ଘେନୁଛି ଅଗ୍ରଜ। ହଁ, ପ୍ରାଣପ୍ରିୟ।

0: ଭିତରେ କମଳା ବିମଳା ଶ୍ୟାମଳ ପରିମଳା ତମକୁ କୁଟୀରରେ ନ ଦେଖି ଖୋଜି ଖୋଜି ଯାଇଛନ୍ତି ସରୋଜ ତଟକୁ।
1: କୁନ୍ତଳା, ଏ ଆଶ୍ରମ, ଏ ଉପବନ କେଡ଼େ ଶାନ୍ତ ସୁନ୍ଦର ମନୋରମ, ରାଣୀ ହଂସପୁର ଠାରୁ ମଧ୍ୟ ଆହୁରି ଲୋଭନୀୟ। ତୁମେମାନେ କେଡ଼େ ଭାଗ୍ୟବତୀ ସତେ, ଚିରଦିନ ଉପଭୋଗ କରୁଛ ଏଇ ପ୍ରକୃତି ରାଣୀର ଛାୟା ଶୀତଳ ଆଶୀର୍ବାଦ।
0: ଝିଅ ଭଉଣୀ ସୀତେ, ସେ କଥା କୁହ ନାହିଁ। କାହିଁ ରାଣୀ ହଂସପୁର ଆଉ କାହିଁ ହିଂସ୍ର ଜନ୍ତୁ ବନଜୀବ ପରିପୂର୍ଣ୍ଣ ଏହି କାନନ।
1: କିନ୍ତୁ କୁନ୍ତଳା, ଏଠାରେ ତ ବାଘ ସିଂହ ହିଂସ୍ର ନୁହନ୍ତି, ସେମାନେ ଆପେ ଆପେ ଆଡ଼େଇ ଯାଆନ୍ତି ତାଙ୍କ ବାଟରେ। ହରିଣ ଡରିବା ପରିବର୍ତ୍ତେ ଧାଇ ଆସନ୍ତି ନିକଟକୁ ଟିକେ ଆଦର, ଟିକେ ସ୍ନେହ ପାଇଁ।
0: ହଁ ଯେ, କିନ୍ତୁ
1: କୁହ କୁନ୍ତଳା,
0: ତୁମେ ପରା ଅନ୍ତସତ୍ତା ଗର୍ଭବତୀ, ଏକୁଟିଆ ଏତେ ବାଟ ଆସିଲେ ଭଲ ମନ୍ଦ ଅଛି, ପିତା ବାଲ୍ମୀକି ଆମକୁ କଣ କହିବେ?
1: ପିତାଙ୍କୁ କହିଦେବି ମୁଁ ସ୍ୱଇଚ୍ଛାରେ ଚାଲି ଚାଲି ଏକୁଟିଆ ଆସିଛି ବନ ପ୍ରକୃତିକୁ ଉପଭୋଗ କରିବା ପାଇଁ।
0: ହଉ, ଏବେ ସନ୍ଧ୍ୟା ଆଗତ ପ୍ରାୟ, ଆସ ତର୍ପଣ ଶେଷରେ ପ୍ରାର୍ଥନା କରିବା ପରା।
1: ହଁ ଚାଲ କୁନ୍ତଳା।

0: ପିତା ପିତା
1: କି ସମ୍ବାଦ କୁନ୍ତଳା
0: ଭଉଣୀ ସୀତାଙ୍କର ଦୁଇଟି ଚମଜ ସନ୍ତାନ ଜାତ ହୋଇଛନ୍ତି ପିତା ଦୁଇଟି ଯାକ ଶିଶୁ ଦିବ୍ୟକାନ୍ତି ଯୁକ୍ତ ଦେବ ଶିଶୁ ପରି ଦୀପ୍ତିମାନ
1: ଏ ସମ୍ବାଦ ପାଇ ମୁଁ ଖୁବ ଆନନ୍ଦିତ କୁନ୍ତଳା ଯାଅ ମୁନିକନ୍ୟା ମାନଙ୍କୁ ଫଳମୂଳ ବିତରଣ କର
0: ଆସୁଛି ପିତା

0: ନା ମା, ଏ ଝଡ଼ ବର୍ଷା ତ ସର ନିକ୍ଷେପ କରି ଆମେ ସୃଷ୍ଟି କରିଥିଲୁ, ପୁଣି ପ୍ରଶାନ୍ତି ସର ନିକ୍ଷେପ କରି ତାକୁ ଶାନ୍ତ କରିଦେଲୁ।
1: ଗୁରୁ ବାଲ୍ମୀକିଙ୍କ ପ୍ରଦତ୍ତ ବିଦ୍ୟା ଆମେ ସମ୍ପୂର୍ଣ୍ଣ ଶିକ୍ଷା କରିସାରିଛୁ ମା, ଏଥର ଗୁରୁଙ୍କ ନିକଟରେ ପରୀକ୍ଷା ଦେବୁ।
2: ତୁମ ସାଫଲ୍ୟରେ ମୁଁ ଆନନ୍ଦିତ ବାବା। ତୁମେ ପିତାଙ୍କ ପରି ଜଗତରେ ଶ୍ରେଷ୍ଠ ବୀର ହୁଅ, ଦୁଷ୍ଟ ଦମନ କରି ସନ୍ଥ ପାଳନ କର।
0: ପିତା, ଆମର ପିତା କିଏ ମା?
2: ଲୋଭ ବାବା ମୋର।
1: ଭାଇ, ଏଇ କଣ ତମେ କଣ ଭୁଲି ଯାଉଛ? ମାତାଙ୍କୁ ପିତାଙ୍କ କଥା ପଚାରିଲେ ତାଙ୍କୁ ନୟନରୁ ଲୋତକ ଛରେ, ସେ କଥା କଣ ତୁମର ମନେ ନାହିଁ?
0: ନା ନା ମା, ମତେ କ୍ଷମା କର, ମୁଁ ଆଉ ତୁମକୁ ପିତାଙ୍କ କଥା କେବେ ପଚାରିବିନି।
2: ହଁ ବାବା, ମତେ ପିତାଙ୍କ କଥା ପଚାରି ଆଉ ଦୁଃଖ ଦିଅ ନାହିଁ। ତୁମେ ମୁନି କୁମାର, ଋଷି ବାଲ୍ମୀକିଙ୍କ କନ୍ୟାର ସନ୍ତାନ, ଏଇ ତୁମର ପରିଚୟ।
1: ଆଉ ଆଖିରୁ ଲୁହ ଗଡ଼ାଓନି ମା, ମତେ କୋଳ କର, ଭାଇଙ୍କୁ ମୁଣ୍ଡ ଆଉଁସି ଦିଅ।
2: ଆସ ବାବା,
0: ଆମ ସର ଶିକ୍ଷା ଦେଖିବ ମା।
2: ନା, ମୋର ଦେଖିବାର ଆବଶ୍ୟକତା ନାହିଁ ବାବା। ପିତା ବାଲ୍ମୀକିଙ୍କୁ ତୁମେ ତୁମର ଯୁଦ୍ଧ କୌଶଳ ସର ଶିକ୍ଷାର ସଫଳତା ଦେଖାଇବ। ମୋର କେବଳ ତୁମକୁ ନିର୍ଦ୍ଦେଶ, କେବେ କୌଣସି ଦିନ ଏ ବନର ବନ୍ୟଜନ୍ତୁଙ୍କ ଉପରେ ସର ନିକ୍ଷେପ କରିବ ନାହିଁ।
1: ନା ମା, ଆମେ କେବେ ବନ୍ୟଜନ୍ତୁ ଶିକାର କରିବୁନି।
2: ଏବେ ଆଶ୍ରମକୁ ଚାଲ ବାବା, ସନ୍ଧ୍ୟା ଆଗତ ପ୍ରାୟ।
0: ଚାଲ ମା।

0: ଅଗ୍ରଜ
1: କହ ଲକ୍ଷ୍ମଣ।
0: କୁଳଗୁରୁ ବଶିଷ୍ଠ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ଅଶ୍ୱମେଧ ଯଜ୍ଞ କରିବାକୁ ପରାମର୍ଶ ଦେଲେ ସତ୍ୟ, କିନ୍ତୁ
1: କିନ୍ତୁ ପ୍ରକାଶ କର ଲକ୍ଷ୍ମଣ।
0: କହିଲେ, ଏକାଙ୍ଗ ହୋଇ ଅଶ୍ୱମେଧ ଯଜ୍ଞ ସମାପନ କରିବାର ବିଧି ନାହିଁ, ଏଥିପାଇଁ ଆପଣଙ୍କୁ ଆଉ ଥରେ ବିବାହ କରିବାକୁ ପଡ଼ିବ।
1: ସୁମିତ୍ରୀ।
0: ହଁ ଅଗ୍ରଜ, ଆଉ ଅନ୍ୟ ଉପାୟ ନାହିଁ।

0: ହଁ, ଉପଯୁକ୍ତ ପ୍ରସ୍ତାବ ଅଗ୍ରଜ, ସୁବର୍ଣ୍ଣ ପ୍ରତିମା ମଧ୍ୟ ଶାସ୍ତ୍ରସମ୍ମତ।
1: ତେବେ ତୁମେ ଯଥାଶୀଘ୍ର ଯଜ୍ଞର ଆୟୋଜନ କର ଲକ୍ଷ୍ମଣ।
0: ଅବିଳମ୍ବେ ସବୁର ବ୍ୟବସ୍ଥା କରିବି ଅଗ୍ରଜ। ବିଶ୍ୱକର୍ମାଙ୍କୁ ଡକାଇ ସରଜୁ ତଟରେ ଦ୍ୱାଦଶ ଯୋଜନ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କରିବି। ରାଜା, ପାତ୍ର, ମନ୍ତ୍ରୀ, ପାରିଷଦ, ଦେବଗଣ, ଋଷିଗଣଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ କରିଦେବି। ଯଜ୍ଞଶାଳା ଯଜ୍ଞବେଦୀକୁ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରିଦେବି। ଧୂପ ଦୀପ ଚନ୍ଦନର ସୁବାସରେ ମହକି ଉଠିବ ସମଗ୍ର ଅଞ୍ଚଳ।
1: ଯାଅ ଅନୁଜ, ଯଥାଶୀଘ୍ର ସବୁର ବ୍ୟବସ୍ଥା କର।

0: ପଶୁଟି ଚନ୍ଦନ ସିନ୍ଦୁର ପୁଷ୍ପମାଳରେ ବିଭୂଷିତ।
1: ତାର ମସ୍ତକରେ ରାଜଚିହ୍ନ ଅଙ୍କିତ ଏକ ପତ୍ର।
0: ହଁ ଭାଇ, ଲେଖା ଅଛି, ଅଯୋଧ୍ୟାର ରାଜାଧିରାଜ ଶ୍ରୀ ରାମଚନ୍ଦ୍ରଙ୍କର ଯଜ୍ଞ ଅଶ୍ୱ, କେହି ଅଶ୍ୱକୁ ବନ୍ଧନ କଲେ ତାଙ୍କୁ ଶାସ୍ତି ପ୍ରଦାନ କରାଯିବ, ଆବଶ୍ୟକ ହେଲେ ଯୁଦ୍ଧ କରି ପରାଜିତ କରାଯିବ।
1: କି ଅସ୍ପୃଦ୍ଧା ଏ ରାଜା ରାମଚନ୍ଦ୍ରଙ୍କର, ସେ କଣ ଭାବୁଛନ୍ତି ବୀର ଶୂନ୍ୟ ପୃଥିବୀ।
0: ଅଶ୍ୱଟିକୁ ଆମେ ଶିଆରି ଲୋଟରେ ବନ୍ଧନ କରି ରଖିବା ଭାଇ, ଦେଖିବା ସେ ରାମଚନ୍ଦ୍ର କିପରି ଯୋଦ୍ଧ ଓ ଶକ୍ତିଶାଳୀ।
1: ହଁ କୁଶ, ଏଇ ଉପବନର ଉପାନ୍ତରେ ଆମେ ଅଶ୍ୱଟିକୁ ବନ୍ଧନ କରି ରଖିବା। ଆସନ୍ତୁ ନିଜେ ରାଜା ରାମଚନ୍ଦ୍ର।

0: ଅଗ୍ରଜ
1: କି ସମ୍ବାଦ ଅନୁଜ ଲକ୍ଷ୍ମଣ?
0: ଦୁସମ୍ବାଦ ଅଗ୍ରଜ।
1: ଦୁସମ୍ବାଦ?
0: ହଁ, ଦୁସମ୍ବାଦ। ସରଜୁ ତଟ ଉପବନର ଉପାନ୍ତରେ ଯଜ୍ଞ ଅଶ୍ୱଟିକୁ ବନ୍ଧନ କରି ରଖିଥିଲେ ଦୁଇ ଜଣ ଅବୋଧ ଶିଶୁ। ବୀର ଶତ୍ରୁଘ୍ନ ଯେତେ ଯେତେ ଅନୁରୋଧ କଲେ ମଧ୍ୟ ସେମାନେ ଶୁଣିଲେ ନାହିଁ। ଶେଷରେ ଯୁଦ୍ଧ ହେଲା। ତାପରେ
1: କୁହ କୁହ ଲକ୍ଷ୍ମଣ, ଅଟକି ଗଲ କାହିଁକି?
0: ଯୁଦ୍ଧରେ ମୂର୍ଚ୍ଛିତ ହେଲେ ଶତ୍ରୁଘ୍ନ।
1: ଲକ୍ଷ୍ମଣ
0: କେବଳ ଶତ୍ରୁଘ୍ନ ନୁହନ୍ତି ଅଗ୍ରଜ, ପରେ ପରେ ଭାଇ ଭରତଙ୍କୁ ମଧ୍ୟ ସେହି ଯଶା ଭୋଗ କରିବାକୁ ହୋଇଛି।
1: କି ଦାରୁଣ ଦୁସମ୍ବାଦ! ପ୍ରାଣପ୍ରିୟ ଭାଇ ଭରତ, ଶତ୍ରୁଘ୍ନ, ସାମାନ୍ୟ ଦୁଇ ଜଣ ବନଚାରୀ ଶିଶୁଙ୍କ ଦ୍ୱାରା ପରାହତ। ପ୍ରାଣ ମୋର ଅସ୍ଥିର ହେଉଛି, ସେ ଶିଶୁଙ୍କ ଉପଯୁକ୍ତ ଶାସ୍ତି ଆବଶ୍ୟକ। ଲକ୍ଷ୍ମଣ, ତୁମେ ନିଜେ ସୈନ୍ୟ ସାମନ୍ତ ଧରି ଯାତ୍ରା କର, ଆବଶ୍ୟକ ପଡ଼ିଲେ ମୁଁ ନିଜେ ମଧ୍ୟ ଉପସ୍ଥିତ ହେବି ରଣକ୍ଷେତ୍ରରେ।
0: ଆସୁଛି ଅଗ୍ରଜ।

0: নিক্ষেপ, সমর পুরা কিছু করিব তোমার।
1: আরে বন পশু না।

0: ଉଦୟ ଙ୍କୁ ଦେଖିବା ମାତ୍ରେ ପ୍ରାଣରେ ମୋର ପିତୃତ୍ୱର ମମତା ଜାଗୁଛି କାହିଁକି,
1: ଅଙ୍ଗ ଦୁର୍ବଳ ହେଇ ପଡୁଛି କାହିଁକି?
0: କିଏ କିଏ ତୁମେ ବାଳକ ଗଣ? କିଏ ତୁମର ପିତା ମାତା?
2: ବୃଦ୍ଧ ବାକ୍ୟଳ୍ପେ ନାହିଁ ପ୍ରୟୋଜନ, ଲୋଡ଼ା ଯଦି ଯଜ୍ଞ ଅଶ୍ୱ ରଣେ କରି ପରାହତ ଦୁଇ ଭ୍ରାତେ ଘେନି ଯାଅ ଅବିଳମ୍ବେ।
0: ରେ ବାଳୁତ ଶିଶୁ, ଜାଣିନାହ ପରିଚୟ ମୋର।

0: ଅଯୋଧ୍ୟାର ରାଜା ଶ୍ରୀରାମ ତାଙ୍କ ଭ୍ରାତା ଲକ୍ଷ୍ମଣ ଭରତ ଶତ୍ରୁଘ୍ନକୁ ନିହତ କରି ତାଙ୍କ ଯଜ୍ଞ ଅଂଶକୁ ଶିଆଳି ହାତରେ ବାନ୍ଧି ଆଣିଛୁ।
1: ହଁ ମା, ଅଯୋଧ୍ୟା ରାଜା ଶ୍ରୀରାମ ଅଶ୍ୱମେଧ ଯଜ୍ଞ କରିବା ପାଇଁ ଯଜ୍ଞ ଅଂଶ ଛାଡି ଦେଇଥିଲେ। ଆମେ ତାଙ୍କ ଅଶ୍ୱକୁ ବାନ୍ଧିବା ପାଇଁ ଯୁଦ୍ଧ କଲୁ ଚାରିଭାଇଙ୍କ ସହିତ, ଶେଷରେ ନିହତ ହେଲେ ସେମାନେ।
2: ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ,

0: ଆଉ କ୍ରନ୍ଦନ କରି ଲାଭ ନାହିଁ ଶ୍ରୀରାମ, ସତୀତ୍ୱର ଶେଷ ପରୀକ୍ଷା ଦେଇ ମମତାମୟୀ କନ୍ୟା ସୀତା ପାତଳଗାମିନୀ ହୋଇଛନ୍ତି।
1: ଋଷି ବାଲ୍ମୀକି, ସତୀ ସୀତା ବିହୁନେ ଆଉ ରାଜପଥ କି ପ୍ରୟୋଜନ?
2: ଶ୍ରୀରାମ,
1: ଋଷି, ଆଜିଠାରୁ ଅଯୋଧ୍ୟାର ରାଜମୁକୁଟ ଏହି ପୁତ୍ର ଲାଭ ମସ୍ତକରେ, ପୁଣି ନନ୍ଦୀଗ୍ରାମର ରାଜମୁକୁଟ ପୁତ୍ରକୁ ସମସ୍ତକରେ ପିନ୍ଧାଇ ଦେଇ ମୁଁ ବିଶ୍ରାମ ଗ୍ରହଣ କରୁଛି। ଋଷି, ବିଶ୍ରାମ ଗ୍ରହଣ କରୁଛି, ଏଇଥିରେ ମୋର ପରମ ଶାନ୍ତି।

0: ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
1: ଅରେ
0: କାଟିଦେଲା
2: ପାନି ଖୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
0: ଫ୍ରଡ୍?
2: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
0: ତ ଟଙ୍କା ହରେଇବେ।
3: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ରାସ୍ତାରେ ଗାଡି ପାଇଁ CNG ହଉ କି ରୋଷେଇ ଘର ପାଇଁ PNG,
5: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ୍ ସପ୍ଲାଏ। ଏହା ହେଉଛି ସୁରକ୍ଷିତ, ଲାଭଦାୟକ ଓ ଦୀର୍ଘସ୍ଥାୟୀ। ସଫା ସୁତୁରା PNG ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ୍। ନା ସିଲିଣ୍ଡର ଚିନ୍ତା, ନା ବାରମ୍ବାର ବୁକିଂ କରିବାର ଟେନସନ୍। ସିଧାସଳଖ ପାଇପ୍ରୁ ସପ୍ଲାଏ, ସୁବିଧାଜନକ, ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା, ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ। ଆପଣଙ୍କ ଘର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପ୍ସନ୍, ଆଜି ହିଁ PNG ଆପଣାନ୍ତୁ।
4: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।
6: ଶିଳ୍ପୀ ଲୋପିତା ମିଶ୍ର ଏଥର ଗାଇଛନ୍ତି ନିରଞ୍ଜନ ପାଢ଼ୀଙ୍କ ରଚନା।

0: ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
1: RBI କହେ କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
2: ରାସ୍ତାରେ ଗାଡି ପାଇଁ CNG ହଉ କି ରୋଷେଇ ଘର ପାଇଁ PNG,
3: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ ସପ୍ଲାଏ। ଏହା ହେଉଛି ସୁରକ୍ଷିତ, ଲାଭଦାୟକ ଓ ଦୀର୍ଘସ୍ଥାୟୀ। ସଫା ସୁତୁରା PNG ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ। ନା ସିଲିଣ୍ଡର ଚିନ୍ତା, ନା ବାରମ୍ବାର ବୁକିଂ କରିବାର ଟେନସନ। ସିଧାସଳଖ ପାଇପ୍ରୁ ସପ୍ଲାଏ, ସୁବିଧାଜନକ, ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା, ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ। ଆପଣଙ୍କ ଘର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପସନ୍, ଆଜି ହିଁ PNG ଆପଣାନ୍ତୁ।
2: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।
4: ଅବୁଲା ଗୀତରେ ଆଜି ଶୁଣୁଥିଲେ ଲୋପିତା ମିଶ୍ରଙ୍କ କଣ୍ଠରୁ କେତୋଟି ଆଧୁନିକ ଗୀତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛ ଘୋଡ଼ା ନାଚ ଗୀତ ପରିବେଷଣ କରିଛନ୍ତି ବାବୁଲି ଚରଣ ବେହେରା ଏବଂ ସାଥୀ ତୁଷାର କୁମାର ବେହେରା ସୁଶାନ୍ତ କୁମାର ବେହେରା କାର୍ତ୍ତିକ ସାମଲ ବଟ ସାମଲ ଏବଂ ମଙ୍ଗୁଳି ସାମଲ।

ସୁରସନ କଣ କରିଛନ୍ତି ତାଙ୍କର ଝିଅ ସୁକାନ୍ତକୁ ସାଙ୍ଗରେ ଧରି ଆଜ୍ଞା ଯାଉଛନ୍ତି କେଉଁଠିକି ବନସ୍ତକୁ ଆଜ୍ଞା ଶିକାର କରିବାକୁ ଗଲେ। ମାଲ ଯେତେବେଳେ ଆଜି ବନସ୍ତକୁ ଶିକାର କରିବାକୁ ଗଲେ ବନସ୍ତଟି ଆଜ୍ଞା କେମିତି ହେଇଛି ଆପଣଙ୍କର ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ ଗୋଟିଏ ସୁନ୍ଦର କଥା ଲେଖିଲେ।

ସୁରସେନ ଝିଅ ସହିତ ଆଜ୍ଞା ଯାଇଛନ୍ତି ଶିକାର କରିବାକୁ ନାଇଁ ଆଜ୍ଞା ସେଇ ଜଙ୍ଗଲ ଭିତରେ ଦୃଷ୍ଟି ପଡିଗଲା ରାଜାଙ୍କର ଗୋଟିଏ ମୃଗ ଉପରେ ରାଜା କଣ କଲେ ଆଉ ନୟ

0: 2023 ସମୟରେ ରାଜା କଣ କଲେ?
1: କଣ କଲେ
0: ନା ଦେଖିଦେଲେ ଜଙ୍ଗଲ ମଧ୍ୟରେ ଯେତେବେଳେ ଗୋଟିଏ ମୃଗଟି ଚରୁଛି, ରାଜା ଏଇଠି ଆଜ୍ଞା କଣ କରିଛନ୍ତି? ଧନୁରେ ବସାଇ ଗୁଣ

କରିଛନ୍ତି ନା ତୀର ଟିକେ ଆଜ୍ଞା ମାରି ଦେଇଛନ୍ତି। ମୃଗର ବାମ କର୍ଣ୍ଣରେ ବାଜି ଯାଇଛି, ମୃଗଟି ଆଜ୍ଞା ମୂର୍ଚ୍ଛା ହୋଇଗଲା। ଏଇଠି ରାଜା କହିଲେ ମାରେ ସୁକାନ୍ତି।

ସୁରସନ କହିଲେ ମାରେ ସୁକାନ୍ତି, ତୁ ଆଜି ତୀର ସନ୍ଧାନ କରିବୁ, କିନ୍ତୁ ହେଲେ ସେ ସ୍ଥିରଗ୍ର ଦ୍ଵାରା ସେ ମୃଗର ପୁଚ୍ଛଟିକି ମୋତେ କାଟିକି ଦେବୁ। ଏଇଠି ଆଜ୍ଞା ସୁକାନ୍ତି କଣ କଲା।

କଣ କରିଛି ଆଜ୍ଞା, ଯେତେବେଳେ ତିରଟିକି ଆଜ୍ଞା ମାରି ଦେଇଛି, ମୁଗରେ ପୁଚ୍ଛରେ ଆଜ୍ଞା ନ ବାଜି ବାଜିଗଲା ଗୋଟିଏ ହୁଙ୍କା ଦେହରେ, ଯେତେବେଳେ ହୁଙ୍କା ଦେହରେ ବାଜିଗଲା ଆଜ୍ଞା ହେଲା କଣ ନାଇଁ, ଆଉ ଆର୍ଯ୍ୟ ମର୍ଯ୍ୟାଦାରେ

ସେତେବେଳେ ତିରଟି ଆଜ୍ଞା ହୁଙ୍କାର ଦେହରେ ବାଜି ଯାଇଛି। ହୁଙ୍କାର ଆଜ୍ଞା ଋଷି କଣ କରିଥିଲେ ଆଜ୍ଞା ତପସ୍ୟା କରୁଥିଲେ। ଋଷିଙ୍କର ତପସ୍ୟା ଯେତେବେଳେ ଭଗ୍ନ ହେଇଯାଇଛି ଋଷି କଣ କଲେ ଆଜ୍ଞା କଣ ଅଭିଶାପ ଦେଲେ କହିଲେ ମୋର ଇଏ ପାଳିତ ମୃଗକୁ ଯିଏ ମାରି ମୋର ତପସ୍ୟାକୁ ଭଗ୍ନ କରିଛି ମୁଁ ତାକୁ ଆଜି ଦେବି ବ୍ରହ୍ମ ଅଭିଶାପ। ଯିଏକି ସେ ଆଜି ଅଭିଶାପରେ ପଡ଼ିଗଲି ଭସ୍ମ ହେଇଯାଉ। ଯେତେବେଳେ ଆଜ୍ଞା ଋଷି ଅଭିଶାପ ଦେଇଛନ୍ତି ଝିଅଟି କଣ କଲା ଆଜ୍ଞା ସେ ଋଷିଙ୍କର ପାଦ ଧରି କାନ୍ଦୁଛି। କଣ କହିଲା

ସେ କଣ କରିଛନ୍ତି ଆଜ୍ଞା ଯେତେବେଳେ ତ ଅଭିଶାପ ଦେଇଛନ୍ତି ଝିଅଟି କଣ କରିଛି ଋଷିଙ୍କର ପାଦ ଧରି କାନ୍ଦୁଛି ହେ ଋଷିବ ତୁମେ ମୋତେ କ୍ଷମା ଦିଅ କ୍ଷମା ଦେବି ନା ନା ମୁଁ ତୁମକୁ କେବେ ହେଲେ କ୍ଷମା ଦେଇପାରିବି ନାହିଁ ଆଉ କୋପବର ହୋଇ ବୋଲେ ବ୍ରହ୍ମ ଋଷି ତାଳି ତ ମୃଗ ମାରିଲୁ।

0: ଆସି କହିଲେ ମୁଁ ତୁମକୁ କେବେ କ୍ଷମା ଦେଇପାରିବି ନାହିଁ। ନା ନା, ମୋର ଇଏ ପାଳିତ ମୃଗକୁ ଯିଏ ମାରିକି ମୋର ତପସ୍ୟା ଭଗ୍ନ କରିଛି, ମୁଁ ତାକୁ ଆଜି ଅଭିଶାପ ଦଉଛି, ସିଏ ଆଜିଠାରୁ ଅନ୍ଧ ହେଇଯାଉ।
1: କଣ କରିବି ଏବେ ଋଷି?
0: କଣ କରିବ, ମୁଁ ତୁମକୁ କେବେ କ୍ଷମା ଦେଇପାରିବି ନାହିଁ। ଏଇଠି ଆଜ୍ଞା ଅତିବଳି ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ଗୋଟିଏ ସୁନ୍ଦର କଥା ଲେଖି ଦେଇଛନ୍ତି। ଋଷି କଣ କଲେ?

ଏଠି ଜଗନ୍ନାଥ ଦାସ କହିଲେ ଦଣ୍ଡିବା ଶକ୍ତିଦାର ଥାଇ ସେ ପୁଣି କ୍ଷମା ଚରଇବ। ଆଜ୍ଞା ଋଷିଙ୍କର କୋପଟି ମଧ୍ୟ ଶାନ୍ତ ହେଇଗଲା। ଝିଅଟି ଆଜ୍ଞା ପାଦ ଧରି କାନ୍ଦୁଛି। ଏଇଠି ଋଷି କହିଲେ ମାରେ ଉଠ।

ସେ କହିଲେ ମାରେ ଯଦି ପାତାଳପୁରକୁ ଯାଇ ତୁ ନାଗମଣି ଆଣିକି ତୋର ପିତାଙ୍କ ନେତ୍ରରେ ତୁ ଲଗେଇବୁ ତୋର ପିତା ନିଶ୍ଚୟ ଚକ୍ଷୁ ଫେରିପାରିବେ। ଏଇଠି ଆଜ୍ଞା ସୁକାନ୍ତି କଣ କଲା ବାପାଙ୍କ ନିକଟରେ ପହଞ୍ଚି ବିଦାୟ ନେଇ ଆଜ୍ଞା ଚାଲିଲା କେଉଁଠିକି ନା ନାଗଜ୍ୟୋତି ପାଇଁ ପାତାଳପୁରକୁ। ନାଇଁ ଯେତେବେଳେ ପଣ୍ଡିତ ପାତାଳପୁରକୁ ଯାଉଛନ୍ତି ଆଜ୍ଞା କେମିତି ଚାଲିଲା।

ତାର ସେ ପିତାର ଚୋଖ ପାଇଁ କାନ୍ଦି କାନ୍ଦି ଗୋଟିଏ ଘୋର ନିବିଡ଼ ଜଙ୍ଗଲ ମଧ୍ୟରେ ପହଞ୍ଚିଗଲା। ସେଇ ଜଙ୍ଗଲ ମଧ୍ୟରେ ଆଜ୍ଞା ଦେଖିଦେଲା ଗୋଟିଏ ଆଜ୍ଞା ଦୁର୍ଗାଙ୍କର ମନ୍ଦିର ରହିଛି। ସେଇଠି ଦୁର୍ଗାଙ୍କ ମନ୍ଦିର ପାଖରେ ପହଞ୍ଚି କହିଲା, ମା ଲୋ ଦୁର୍ଗତୀ ନାସିନୀ, କେମିତି ମା ଗୁଡାକୁଛି।

ମା ଲୋ ଦୁର୍ଗତ୍ୟ ନାସିନୀ ତୁହିଁ ମୋର ଭରସା ଆଉ କେହି ଭରସା ନାହିଁ। ଯେତେବେଳେ ମା କୁ ଆଜ୍ଞା ଏଇଠି ଡାକୁଛି ବା ଝିଅଟି କାନ୍ଦୁଛି, ଏଣେ ଆଜ୍ଞା ହେଲା କଣ? ଆଉ ଏ ସମୟ

ଲକ୍ଷକରେ ଆମର ବିଦଗ୍ଧ ଶ୍ରୋତା ମଣ୍ଡଳୀ, ଏଇଠି ଆଜ୍ଞା ଯେତେବେଳେ ଝିଅଟି କାନ୍ଦୁଛି, ସୁକାନ୍ତି କାନ୍ଦୁଛି, କାନ୍ଦିବା ସମୟରେ ଆଜ୍ଞା ହେଲା କଣ, ପହଞ୍ଚିଗଲା ଆଜ୍ଞା ଶ୍ୱେତବାହନ। ଶ୍ୱେତବାହନ କହିଲା, ମାରେ ତାହେଲେ ତୋର ନାଁ କଣ, ତୋର ଘର କେଉଁଠି? ଏଇଠି ଆଜ୍ଞା ସୁକାନ୍ତି କହିଲା, ସୁରାଟ।

ମୋର ପିତା ଅନ୍ଧ ହେଇଯାଇଛନ୍ତି, ମୋର ସେଇ ପିତାର ଚକ୍ଷୁ ପାଇଁ ମୁଁ ଆସିଛି ନାଗଜ୍ୟୋତି ନେବା ପାଇଁ। ଯେତେବେଳେ ସୁକାନ୍ତି ଏକଥା କହିଛି, ଶେତବାହନ କହିଲା ଆଉ ନାଗଜ୍ୟୋତି।

0: ଯଦି ତାହେଲେ ମୁଁ ତତେ ନାଗଜ୍ୟୋତି ଦିଏ ତାହେଲେ ତୁ ମତେ ଉପହାର କଣ ଦବୁ କହ,
1: ବିବାହ କରିବି,
0: ବିବାହ କରିବୁ ନା? ଏଇଠି ଆଜ୍ଞା ସୁକାନ୍ତି କହିଲା ଆଉ

ଦେବତାଙ୍କୁ ସତ୍ୟ କରି କହୁଛି ଯଦି ତୁମେ ମୋତେ ନାଗଜ୍ୟୋତି ଦେବ ତାହେଲେ ମୁଁ ତୁମକୁ ନିଶ୍ଚିନ୍ତ ବିବାହ ଦେବି। ଏହି କଥା ଆଜ୍ଞା ଯେତେବେଳେ ସୁକାନ୍ତି କହିଦେଇଛି ଶେତବାହନ କଣ କଲା ଆଉ ଧୀରେ ଧୀରେ।

ବାହନ କଣ କଲା ଆଜ୍ଞା ନାଗଜ୍ୟୋତି ପାଇଁ ପାତାଳପୁରରେ ଆଜ୍ଞା ପହଞ୍ଚି ଯାଇଛି। ଏଣେ ଆଜ୍ଞା ହେଲା କଣ, ଏ ପୁଅ ଗୋଟିଏ ପଦ ଚୋଖି ଆସୁ ନାହିଁ, ଚୋଖିଟା କେମିତି ଯାଉଛି।

0: କି କନ୍ୟା ଆଜ୍ଞା ମୋହିନୀ କଣ କରିଛି ନା ଯେତେବେଳେ ସହଚରୀ ମାନଙ୍କ ସହିତ ଭ୍ରମଣ କରୁଛି, ପହଞ୍ଚି ଯାଇଛି ଆଜ୍ଞା ସେଇ ସମୟରେ ଶେତ ବାହାନ। ମୋହିନୀ କହିଲା ଆଜ୍ଞା ଇଏ ହଉଛି ନାଗପୁର ବା ପାତାଳପୁର, କେହି ତ ଆଜ୍ଞା ଟିକେ ଆସନ୍ତି ନାହିଁ। ତୁ ଆସିଛୁ କାହିଁକି?
1: ମୁଁ ଆସିଛି ନାଗଜ୍ୟୋତି ପାଇଁ।
0: ନାଗଜ୍ୟୋତି ପାଇଁ ନା, କିନ୍ତୁ ନାଗଜ୍ୟୋତି ଦେବୀ ଗୋଟିଏ କଥା ଆଉ

ନାଗ କନ୍ୟା ମୋହିନୀ କହିଲା ଶେତବାହନ, କିନ୍ତୁ ମୁଁ ଜ୍ୟୋତି ଦେବୀ ଗୋଟିଏ କଥା, କିନ୍ତୁ ମୋତେ ବିବାହ ଯଦି ତୁମେ ଦବ ତାହେଲେ ଅମାବାସ୍ୟା ତିଥିରେ ନାଗ ମାନେ କଣ କରନ୍ତି ନା ଆଜ୍ଞା, ମଣିକୁ ରଖିଦେଇ ଶିବଙ୍କ ମନ୍ଦିରକୁ ଚାଲିଯାଆନ୍ତି। ନାଇଁ ଶିବଙ୍କ ମନ୍ଦିରକୁ ଗଲେ ଭାରି ମୁଁ ତୁମକୁ ନାଗ ଜ୍ୟୋତି ଦେବି। ଦିନ ପରେ ଦିନ ଆଜ୍ଞା, ରାତି ପରେ ରାତି ଗଡି ଚାଲିଲା। ଆଜ୍ଞା କଣ କଲା ନା ମୋହିନୀ ନାଗ ଜ୍ୟୋତି ଦେଲା ନାହିଁ। ନାଗ ଜ୍ୟୋତି ଯେତେବେଳେ ମୋହିନୀ ନ ଦେଲା, ଶେତବାହନ ଦେଖିଲା ଇଏ ମୋତେ ରଖିଦବ, କେବେ ହେଲେ ଆଉ ଛାଡିବ ନାହିଁ। ନାଇଁ ଏଇଠି ଆଜ୍ଞା ଶେତବାହନ କଣ କଲା ଆଉ

0: ସୁଯୋଗ ଦେଖି ନାଗଦତୀ ଚୋରି କରି ନେଇ ଚାଲି ଯାଉଛି। ସେଇଠି ଦୃଷ୍ଟି ପଡିଗଲା ମୋହିନୀର, କହିଲା ଶତବାହନ ଆରେ ତୁମେ ପରା ମୋତେ କହିଥିଲ ବିବାହ ଦେବା ପାଇଁ।
1: ହେଲେ ମତେ ଜଣେ କଥା ଦେଇଛି ଝିଅ ବିବାହ କରିବା ପାଇଁ କି?
0: ଆଚ୍ଛା
1: ମୁଁ ସେଇ ତାପରୁ ଯାଉଛି।
0: ଚାଲିଯିବ ନା? ତାହେଲେ ତୁମେ ମୋତେ ବିବାହ ନଦେଲେ ନାଗମଣି ନେଇକି ଚାଲିଗଲେ ମୁଁ ତୁମକୁ ଅଭିଶାପ ଦେବି।
1: ତମେ କିଏ ଅଭିଶାପ ଦବ?
0: ତୁମେ ପାତାଳରୁ ଯାଇ ମର୍ତ୍ତ୍ୟରେ ପହଞ୍ଚିବା ମାତ୍ର କେ ଗଣିତ କୃଷ୍ଠ ରୋଗରେ ପୀଡିତ ହେଇଛି। ସେଇଠି ଆଜ୍ଞା କହିଲା ଅଭିଶାପ ଦେଲେ କିନ୍ତୁ ମୋର ଦୁଃଖ ନାହିଁ, କିନ୍ତୁ ମୋତେ ଉଦ୍ଧାର ହବାର କଥା କୁହ। ଏଇଠି ଆଜ୍ଞା ମୋହିନୀ କହିଲା, ଯଦି ତମେ ଗଣିତ କୃଷ୍ଠ ରୋଗରୁ ମୁକ୍ତି ହବ ତାହେଲେ ସାତ ବର୍ଷ ପୁରିବା ପାଇଁ ସାତ ଦିନ ବାକି ଥିବ। ଯଦି ଗୋଟିଏ ପୁଅ ଜନ୍ମ ହବ ଅମୁଆ ଦଳରୁ ଛଡା ଫୁଲ ନେଇକି ଆସିବ, ତମ ଦେହରେ ଲଗେଇଲେ ମୁକ୍ତି ହବ। ଯଦି ଏକଥା କାହାକୁ କହିବ ତାହେଲେ ତୁମେ ପାଷାଣ ହେଇଯିବ।
1: କଥା କାହାକୁ କହିବିନି
0: ହେଲା। ଏଇଠି ଆଜ୍ଞା କଣ କରିଛି ଶତବାହନ।

ଆଜ୍ଞା ଯେତେବେଳେ ମର୍ତ୍ତେରେ ଆଜ୍ଞା ପହଞ୍ଚି ଯାଇଛି, ଗଳିତ କୃଷ୍ଠରେ ଆଜ୍ଞା ପୀଡିତ ହେଇଯାଇଛି, ସେଇଠି ଆଜ୍ଞା ସୁକାନ୍ତିକି ମଧ୍ୟ ବିବାହ ଦେଇଛି, ବାପ ମଧ୍ୟ ଆଜ୍ଞା ଏଠୁ ଘରୁ ବାହାର କରିଦେଇଛି ଆଜ୍ଞା। ଦିନ ପରେ ଦିନ, ରାତି ପରେ ରାତି ଗଢି ଚାଲିଲା। ଦୀର୍ଘ ବାର ବର୍ଷ ପରେ ଗୋଟିଏ ସାତ ବର୍ଷ ପୁରିବା ପାଇଁ ପୁଅ ଜନ୍ମ ହେଲା ଆଜ୍ଞା। ସିଏ ଅମୁଆ ଦୋଳରୁ ଛଡା ଫୁଲ ଯେତେବେଳେ ନେଇକି ଆସିଛି, ତା ଦେହରେ ଆଜ୍ଞା ଲଗେଇ ଦେଇଛି, ସେ ଆଜ୍ଞା ଗଳିତ କୃଷ୍ଠ ରୋଗରୁ ମୁକ୍ତ ହେଇଯାଇଛି। ଏଇଠି ଆପଣଙ୍କର ଠାକୁର ଅଭିରାମ ପରମହଂସ ଗୋଟିଏ ପଦ କଥା କହିଲେ, ଏଇଠି ଆଜ୍ଞା ନାରୀମାନଙ୍କୁ ଗୋଟିଏ ପଦ ଶିକ୍ଷା ଦେଇଛନ୍ତି।

0: ଶୁଣୁଥିଲେ ବାବୁଲି ଚରଣ ବେହେରା ଏବଂ ସାଥୀଙ୍କ ପରିବେଷିତ ଘୋଡ଼ାନାଚ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆରମ୍ଭ କରୁଛୁ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ମୁଁ ଅଛି ଆପଣଙ୍କ ସାଥିରେ ଅଭିରାମ ଖୁଣ୍ଟିଆ। ତ ସାଥୀ, ଆମେ ପହଞ୍ଚିବୁ ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ। ଏସ୍ଏମ୍

ମାଧ୍ୟମରେ ବହୁତ ଗୁଡ଼ିଏ ଏସ୍ଏମ୍ଏସ୍ ଆସି ପହଞ୍ଚିଛି ଆମ ପାଖରେ। ଦେଖିବା କେଉଁମାନେ ଆମକୁ ଏସ୍ଏମ୍ଏସ୍ କରିଛନ୍ତି, ସେମାନଙ୍କର ମନପସନ୍ଦର ଗୀତ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରତିକାନ୍ତ କୁରୁଣିଆ ସୋର ବାଲେଶ୍ୱରରୁ ଆମକୁ ଏସ୍ଏମ୍ଏସ୍ ପଠାଇଛନ୍ତି। ସେ ଶୁଣିବାକୁ ଚାହିଁଛନ୍ତି ରାମ ତେରି ଗଙ୍ଗା ମେଲି ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ତ ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ଏହି ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ପରବର୍ତ୍ତୀ ଏସ୍ଏମ୍ଏସ୍ ଆମକୁ ପଠାଇଛନ୍ତି ପଦ୍ମିନ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟ ରଞ୍ଜନ ରାୟ ଭୂୟାଂଶ ଗୁଆମାଳ ଭଦ୍ରକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ଲଗାନ ଫିଲ୍ମର ଏ ସୁନ୍ଦର ଟ୍ରାକ୍ଟିକୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଟାଙ୍ଗୀ କଟକରୁ ଆମକୁ ଏସ୍ଏମ୍ଏସ୍ ପଠାଇଛନ୍ତି ମନସ୍ମିତା ସାହୁ। ସେ ଶୁଣିବାକୁ ଚାହିଁଛନ୍ତି ଜୟମା ମଙ୍ଗଳା କଥାଚିତ୍ରର ସୁନ୍ଦର ଗୀତଟିକୁ। ସେଥି ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

0: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖାଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: ଆର୍ବିଆଇ କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ ଆସିଲେ ଟିକିଏ ଧ୍ୟାନର ସହିତ।
2: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: ଆର୍ବିଆଇ କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
3: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
4: ଆର୍ବିଆଇ କହେ କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
2: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: ଆର୍ବିଆଇ କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
5: ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଉତ୍ସବ ଚରଣ ସାହୁ, ଧାରପୁର ମାହାଙ୍କ କଟକରୁ। ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଳ ଆଠଗଡ଼ରୁ ମଧ୍ୟ ଆମକୁ ଏସ୍ଏମ୍ଏସ୍ ପଠାଇଛନ୍ତି। ସେମାନେ ଶୁଣିବାକୁ ଚାହିଁଛନ୍ତି ଉଲ୍କା କଥାଚିତ୍ରର ଏ ସୁନ୍ଦର ଗୀତଟିକୁ, ଯାହାକୁ ଗାଇଛନ୍ତି ସୁରେଶ ୱାଡେକର।

ସାଥୀ ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। କଟକରୁ ଆମକୁ ଏସ୍ଏମ୍ଏସ୍ ପଠାଇଛନ୍ତି ଜ୍ଞାନରଞ୍ଜନ ସାହୁ। ଆଉ ଗୋଟିଏ ଏସ୍ଏମ୍ଏସ୍ ଆସି ପହଞ୍ଚିଛି ଘସିବର ଅଣ୍ଟିଆ ଜେନାପୁର ଯାଜପୁରରୁ ଝରଣା ବେହେରା ଅରୁଣ କୁମାର ବେହେରା। ସେମାନେ ଶୁଣିବାକୁ ଚାହିଁଛନ୍ତି ବାଳୁଙ୍ଗା ଟୋକା କଥାଚିତ୍ରର ଏ ସୁନ୍ଦର ଗୀତଟିକୁ। ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ବବୁଲ ସୁପ୍ରିୟ ଏବଂ ପାମେଲା ଜୈନ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଲୋରା ମହାନ୍ତି ଏବଂ ତାଙ୍କର ବାପା ବୋଉ ନିଆଳି କଟକରୁ। ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ ମଧ୍ୟ ଆମକୁ ଏସ୍ଏମ୍ଏସ୍ ପଠାଇଛନ୍ତି। ସେମାନେ ଶୁଣିବାକୁ ଚାହିଁଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଏ ସୁନ୍ଦର ଗୀତଟିକୁ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମିନତୀ ରଥ।

ମହାସିଂପୁର ବହୁଗ୍ରାମ କଟକରୁ ଆମ ପାଖରେ ଆସି ଗୋଟିଏ ଏସ୍ଏମ୍ଏସ୍ ପହଞ୍ଚିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା, ମାମୁନି, ପୂଜା ଏବଂ ସୌରୀ। ସେମାନେ ଶୁଣିବାକୁ ଚାହିଁଛନ୍ତି କାବେରୀ କଥାଚିତ୍ରର ଏ ଗୀତଟିକୁ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର। ତ ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତଟିକୁ।

0: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖାଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: ଆର୍ବିଆଇ କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ ଆସିଲେ ଟିକିଏ ଧ୍ୟାନର ସହିତ।
2: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: ଆର୍ବିଆଇ କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
3: ପରବର୍ତ୍ତୀ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଆମକୁ ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାଶ ମଙ୍ଗୁଳି, କୁନ୍ଦ ପ୍ରମୋଦ, ସୁଦାମ ଭରତ ଏବଂ ପ୍ରଭାକର ପାତ୍ର ମହମ୍ମଦପୁର ବିଲହାଟ କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ରାଜା ଝିଅ ସଙ୍ଗେ ହେଇଗଲା ଭାବ। ଏ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା।